ଦେଲତକ ଆଜି ହେଉଛି 28 ତାରିଖ ଜୁନ୍ ମାସ 2026 ମସିହା ରବିବାର 1948 ଶତାବ୍ଦ ମାସ ଆଷାଢ଼ର 7 ଦିନ ସମୟ ବର୍ତ୍ତମାନ ଷ୍ଟୁଡିଓ ଘଡ଼ିରେ 5:58:03 ଏବଂ ଆମର ସମସ୍ତ ଶ୍ରୋତାବନ୍ଧୁମାନଙ୍କୁ ସ୍ୱାଗତ ଜଣାଇ ଆମେ ଆରମ୍ଭ କରୁଛୁ ଆଜି ସକାଳର ଅଧିବେଶନ କାର୍ଯ୍ୟକ୍ରମ। ଆମ କେନ୍ଦ୍ରରୁ ଶୁଣୁଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ ବୋ କାଟକ ଦେଲ୍ ସେ ଦେଲ୍ ତକ୍ରୁ ଦେବମିତ୍ରା ଅଛି ଆପଣମାନଙ୍କ ସହିତ।

ଶୁଣିଛନ୍ତି ଭବଭକ୍ତି ଭରା କାର୍ଯ୍ୟକ୍ରମ ଅର୍ଘ୍ୟଥାଳି ତେବେ ମିତ୍ରା ସହିତ 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କାଟକ ତେଲ ସେ ତେଲ ତାକରେ ଗୋଟିଏ ଓଡ଼ିଆଙ୍କର ମଉଡ଼ ମଣି ପ୍ରଭୁ ଶ୍ରୀ ଜଗନ୍ନାଥ ଯାହାଙ୍କର ଚକା ଆଖିକୁ ଚାହିଁଦେଲେ ଅନେକ ଦୁଃଖ ଯନ୍ତ୍ରଣା ଯେମିତି କୋଉଠୁ ଦୂରେଇ ଯାଏ ବୋଲି ଅନୁଭବ ହୁଏ। ଯାହାଙ୍କ ଚକା ଆଖିକୁ ଚାହିଁଦେଲେ କେଉଁଠି ନା କେଉଁଠି ଆଖି କଡ଼ରେ ଲୁହ ଜକେଇ ଆସେ। ହଁ, ସେ ହେଉଛନ୍ତି ଭାବର ଠାକୁର, ସେ ହେଉଛନ୍ତି ନୀଳଶୈଳ, ଯିଏକି ନୀଳକନ୍ଦରରେ ବାସ କରନ୍ତି ଏବଂ କୋଟି ଓଡ଼ିଆଙ୍କ ହୃଦୟରେ ବାସ କରି ପୂଜା ପାଆନ୍ତି।

ଗୋଟିଏ ପଟରେ ଦିଦିଙ୍କର ପ୍ରଣୟ ନିବେଦନ, ଅନ୍ୟ ପଟରେ ଋଷି କାଶ୍ୟପ ସନ୍ଧ୍ୟାକାଳ ଭୟଙ୍କର ବେଳାରେ ରତି ରଙ୍ଗରେ ରଙ୍ଗିଲେ ତାର ଧର୍ମ ପରିଣାମ ବୁଝେଇ ଶେଷରେ ନିରାଶ ହୋଇଛନ୍ତି। ଏକାନ୍ତରେ ଦିଦିଙ୍କର ପ୍ରଣୟାଗ୍ନିରେ ଝାସ ଦେଇଛନ୍ତି। ତାପରେ ଦିଦିଙ୍କର ଆପଣା କର୍ମ ଉପରେ ସଚେତନତା, ମନସ୍ତାପ, ଅପରାଧ ମାର୍ଜନ ଆବେଦନ କଥା ମୈତ୍ରେୟ କହିଲା ପରେ ଗର୍ଭରୁ ଯେ ରାକ୍ଷସ ଗୁଣ ସମ୍ପନ୍ନ ସୁତ ଜନ୍ମିବେ ଆଉ ବହୁ ଦୁଷ୍କର୍ମ କରିବେ ସେ କଥା ଜଣାଇଛନ୍ତି।

ସେଇଥି ପାଇଁ ଆଜି ଆପଣଙ୍କର ଦିନଟି ସୁନ୍ଦର ହଉ ନିହାତି ଭାବରେ ଆଜିର ଦିନଟିକୁ ଆପଣମାନେ ହସିକି ଆରମ୍ଭ କରନ୍ତୁ, କାରଣ ହସ ହିଁ କାହା ଖୁସିର କାରଣ ହେଇପାରେ। ସେଥିପାଇଁ ସମସ୍ତ ଓଡ଼ିଶାବାସୀଙ୍କୁ ଦେବମିତ୍ରା ତରଫରୁ ଗୁଡ୍ ମର୍ଣ୍ଣିଂ। ଆଜିର ଏଇ ଯୋଉ ସନ୍ଡେ ଅଛି, ଲିଜି ଆଉ କୋଜି ସନ୍ଡେ ଅଛି, ସେ ସମସ୍ତଙ୍କ ପାଇଁ ଆଜିର ସନ୍ଡେ ବହୁତ ହି ଖାସ ହଉ। ଖାଲି ସେତିକି ନୁହଁ, ସବୁବେଳ ପାଇଁ ହସୁଥାନ୍ତୁ ଏବଂ ଅନ୍ୟମାନଙ୍କ ହସ ପଛରେ ଗୋଟେ ସୁନ୍ଦର କାହାଣୀ ସାଜୁଥାନ୍ତୁ। ଆଉ କିଛି କ୍ଷଣ ଭିତରେ ଆପଣମାନେ ଶୁଣିପାରିବେ ସଂସ୍କୃତରେ ସମ୍ବାଦ, ଯାହାକି ଆମେ ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ। ବର୍ତ୍ତମାନ ପାଇଁ ଶୁଣୁଛନ୍ତି 100.4 ଆକାଶବାଣୀ ଏଫଏମ୍ ରେନ୍ବୋ କାଟେକ୍ ଦିଲ୍ ସେ ଦିଲ୍ ତକ୍।

ଆଶା କରୁଛି ଆଜିର ପ୍ରତ୍ୟେକଟି କାର୍ଯ୍ୟକ୍ରମ ଆପଣଙ୍କର ମନ ଛୁଆଁ ହେବ। ଏମିତି ଶୁଣୁଥାନ୍ତୁ ଏବଂ ଟ୍ୟୁନ୍ କରି ରଖିଥାନ୍ତୁ 100.4 ଆକାଶବାଣୀ FM ରେନ୍ବୋ କାଟେ ଦିଲ ସେ ଦିଲ ତକ।

0: କନ୍ଧମାଳ ଜିଲ୍ଲାରେ ଶତପ୍ରତିଶତ ଭୋଟର ତାଲିକା ସ୍ୱତନ୍ତ୍ର ସଘନ ସଂଶୋଧନ ଡିଜିଟାଇଜେସନ କାର୍ଯ୍ୟ ଶେଷ ହୋଇଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି। ଗଞ୍ଜାମ ଜିଲ୍ଲାରେ ଜିଲ୍ଲାପାଳ ତଥା ଜିଲ୍ଲା ମୁଖ୍ୟ ନିର୍ବାଚନ ଅଧିକାରୀ ଭି କୀର୍ତ୍ତିବାସନଙ୍କ ଅଧ୍ୟକ୍ଷତାରେ ଏସ୍ଆଇଆର୍ ସମ୍ପର୍କିତ ସମୀକ୍ଷା ବୈଠକରେ ଡିଜିଟାଇଜେସନ କାର୍ଯ୍ୟ ଏଏସ୍ବି ତାଲିକା ପ୍ରସ୍ତୁତି ଏବଂ ସମସ୍ତ ତ୍ରଟିର ସୁଧାର ନିମନ୍ତେ ସମୀକ୍ଷା କରାଯାଇଛି। ନବରଙ୍ଗପୁର ଜିଲ୍ଲାର ଉମରକୋଟସ୍ଥିତ ପିଏମ୍ ଶ୍ରୀ ସରକାରୀ ଉନ୍ନୀତ ସ୍ୱାମୀ ବିବେକାନନ୍ଦ ବିଦ୍ୟାମନ୍ଦିର ପକ୍ଷରୁ ଶକ୍ତି ସଂରକ୍ଷଣ ଏବଂ ଏହାର ସୁରକ୍ଷିତ ବ୍ୟବହାର ସମ୍ପର୍କରେ ସଚେତନତା ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ ସରକାରଙ୍କ ଶକ୍ତି ବିଭାଗ ଆନୁକୂଲ୍ୟରେ ପ୍ରସ୍ତୁତ ସତର୍କତାମୂଳକ ପ୍ରଚାରପତ୍ରଗୁଡ଼ିକୁ ବିଭିନ୍ନ ସ୍ଥାନରେ ବଣ୍ଟନ କରାଯାଇଛି। ଭଦ୍ରକ ଜିଲ୍ଲାର କ୍ରୀଡ଼ା ଭିଭିଭୂମିର ବିକାଶ ନିମନ୍ତେ ସ୍ଥାନୀୟ ନେହେରୁ ଷ୍ଟାଡିୟମ୍ର ଉନ୍ନୟନ ଓ ଆଧୁନିକୀକରଣ କାର୍ଯ୍ୟ ନିମନ୍ତେ 23,50,00,000 ଟଙ୍କା ବିନିଯୋଗ କରାଯିବା ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି। ଜିଲ୍ଲାପାଳ ଡକ୍ଟର ଦିଲ୍ଲୀପ ରାଉତରାୟ ଏ ସମ୍ପର୍କିତ ସରକାରୀ ପତ୍ର ଜାରି କରିଛନ୍ତି। ଜଣେ ବ୍ୟକ୍ତି ଓ ପରିବାରକୁ ଅପ୍ରତ୍ୟାଶିତ ଆର୍ଥିକ ଅସୁବିଧାରୁ ରକ୍ଷା କରିବାରେ ବୀମା ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ବୀମାର ଗୁରୁତ୍ୱକୁ ଉପଲବ୍ଧି କରିବା ସହିତ ଏହାକୁ ପ୍ରୋହାହିତ କରିବା ଲକ୍ଷ୍ୟ ନେଇ ଜାତୀୟ ବୀମା ସଚେତନତା ଦିବସ ପାଳନ କରାଯାଉଛି। ସ୍ୱାସ୍ଥ୍ୟ ବୀମାଠାରୁ ଆରମ୍ଭ କରି ପେନ୍ସନ୍ ବୀମା ପର୍ଯ୍ୟନ୍ତ ଅନେକ ପ୍ରକାରର ବୀମା ଲୋକମାନଙ୍କୁ ସରକାରୀ ଓ ବେସରକାରୀ ଅନୁଷ୍ଠାନଗୁଡ଼ିକ ଦ୍ୱାରା ଯୋଗାଇ ଦିଆଯାଇଥାଏ। ପାଣିପାଗ ରାଜ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁର ସକ୍ରିୟ ପ୍ରଭାବରେ ଆସନ୍ତା 3 ତାରିଖ ପର୍ଯ୍ୟନ୍ତ ରାଜ୍ୟର ଦକ୍ଷିଣ ଭାଗର ଜିଲ୍ଲାଗୁଡ଼ିକରେ ଅଧିକ ବର୍ଷା ହେବ ବୋଲି ପାଣିପାଗ କେନ୍ଦ୍ର ଅନୁମାନ କରିଛି। ସୂଚନା ଅନୁସାରେ କନ୍ଧମାଳ କୋରାପୁଟ ଓ ରାୟଗଡ଼ା ଜିଲ୍ଲାର କେତେକ ସ୍ଥାନରେ ଆଜି ମଧ୍ୟମରୁ ପ୍ରବଳ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ଉତ୍ତର ପଶ୍ଚିମ ବଙ୍ଗୋପସାଗର ଏବଂ ଏହାର ପାର୍ଶ୍ୱବର୍ତ୍ତୀ ଓଡ଼ିଶା ଉପକୂଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ଥିବାରୁ ଆସନ୍ତା ବୁଧବାରଠାରୁ ରାଜ୍ୟରେ ବର୍ଷାର ପରିମାଣ ବୃଦ୍ଧି ପାଇବା ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ଆମର ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।
1: ଆକାଶବାଣୀ କଟକ ଆମର ସ୍ୱାସ୍ଥ୍ୟ ଆଜି ଏଥିରେ ଶୁଣନ୍ତୁ ବାର୍ଦ୍ଧକ୍ୟରେ ପରିସ୍ରା ଜନିତ ସମସ୍ୟା। ଏ ସମ୍ପର୍କରେ ଆଲୋଚନା କରିଛନ୍ତି ଡାକ୍ତର ଲକ୍ଷ୍ମୀକାନ୍ତ ସାହୁ।
2: ବାର୍ଦ୍ଧକ୍ୟରେ ପରିସ୍ରା ଜନିତ ସମସ୍ୟା ଏକ ସାଧାରଣ କଥା। ଏଗୁଡ଼ିକ ମଧ୍ୟରୁ ପ୍ରୋଷ୍ଟେଟ୍ ଗ୍ରନ୍ଥିର ଆକାର ବୃଦ୍ଧି ଜନିତ ସମସ୍ୟା ଏକ ମୁଖ୍ୟ ସମସ୍ୟା। ପ୍ରୋଷ୍ଟେଟ୍ ଗ୍ରନ୍ଥି ଗୋଟାଏ ଗୋଟା ଗୁଆ ଆକାରର ଗ୍ରନ୍ଥି। ଏହା କେବଳ ପୁରୁଷମାନଙ୍କଠାରେ ହିଁ ଅବସ୍ଥିତ। ଏହି ଗ୍ରନ୍ଥିଟି ମୂତ୍ରମାର୍ଗର ପ୍ରଥମ 3 ସେଣ୍ଟିମିଟର ଅଂଶ ଚାରିପଟେ ଗୁଡ଼େଇ ହୋଇ ରହିଥାଏ। ସାଧାରଣତଃ 50 ବର୍ଷ ବୟସ ପରେ ପ୍ରୋଷ୍ଟେଟ୍ ଗ୍ରନ୍ଥିଟି ଆକାରରେ ବୃଦ୍ଧି ପାଇବା ଆରମ୍ଭ କରେ, ଫଳରେ ବିଭିନ୍ନ ପ୍ରକାର ଲକ୍ଷଣ ପ୍ରକାଶ ପାଏ। ରୋଗର ପ୍ରଥମ ଅବସ୍ଥାରେ ରୋଗୀଙ୍କୁ ବାରମ୍ବାର ପରିସ୍ରା ଲାଗେ, ବିଶେଷ କରି ରାତିରେ। ପରବର୍ତ୍ତୀ ସମୟରେ ଉଭୟ ଦିନ ଓ ରାତିରେ ଘନ ଘନ ପରିସ୍ରା ହୁଏ। ଏହାଦ୍ୱାରା ରାତିରେ ନିଦ୍ରାରେ ବ୍ୟାଘାତ ଘଟିବା ସଙ୍ଗେ ସଙ୍ଗେ ରୋଗୀଙ୍କର ଦୈନନ୍ଦିନ କାର୍ଯ୍ୟପ୍ରଣାଳୀ ପ୍ରଭାବିତ ହୋଇଥାଏ। ମୂତ୍ରାଶୟର ଜୀବାଣୁ ସଂକ୍ରମଣ ଘଟି ପରିସ୍ରା ଜଳାପଡ଼ା ହୁଏ ଓ ସ୍ଥଳବିଶେଷରେ ପରିସ୍ରାରେ ରକ୍ତ ମଧ୍ୟ ପଡ଼ିପାରେ। ପ୍ରୋଷ୍ଟେଟ୍ ଗ୍ରନ୍ଥିର ଆକାର ବୃଦ୍ଧି ଯୋଗୁଁ ମୂତ୍ରମାର୍ଗ ସଙ୍କୁଚିତ ହୋଇଯାଏ ଏବଂ ରୋଗୀ କୁନ୍ଥାଇ କୁନ୍ଥାଇ ଅତି ପତଳାଧାରରେ ପରିସ୍ରା କରନ୍ତି। ପରିସ୍ରା କରିବା ପାଇଁ ଶୌଚାଳୟରେ 5-10 ମିନିଟ୍ ପର୍ଯ୍ୟନ୍ତ ସମୟ ଲାଗିଯାଏ। ପରିସ୍ରା କରିସାରିବା ପରେ ପେଟରେ କିଛି ପରିସ୍ରା ରହିଗଲା ପରି ଲାଗେ। ସ୍ଥଳବିଶେଷରେ ପରିସ୍ରା ସମ୍ପୂର୍ଣ୍ଣ ବନ୍ଦ ହୋଇଯାଏ ଏବଂ ରୋଗୀ ଯନ୍ତ୍ରଣାରେ ଛଟପଟ ହୁଅନ୍ତି। ଏ କ୍ଷେତ୍ରରେ କୃତ୍ରିମ ମୂତ୍ରନଳୀର ପ୍ରୟୋଗରେ ଜମି ରହିଥିବା ମୂତ୍ରକୁ ବାହାର କରିଦେବାର ଆବଶ୍ୟକ ପଡ଼ିଥାଏ। ଏ ରୋଗର ନିରୂପଣ ଅତି ସହଜ। ବିଜ୍ଞାନର ଅଗ୍ରଗତି ସଙ୍ଗେ ସଙ୍ଗେ ଅନେକଗୁଡ଼ିଏ ନୂଆ ନୂଆ ଔଷଧର ଉଦ୍ଭାବନ ପ୍ରୋଷ୍ଟେଟ୍ ଗ୍ରନ୍ଥି ଆକାର ବୃଦ୍ଧି ଜନିତ ରୋଗ ଚିକିତ୍ସାରେ ଏକ ନୂତନ ଦିଗନ୍ତ ସୃଷ୍ଟି କରିଛି। ତେବେ ଔଷଧ ଚିକିତ୍ସା ସମୟ ସାପେକ୍ଷ ଓ ବ୍ୟୟବହୁଳ। ଅପରପକ୍ଷରେ ଶଲ୍ୟ ଚିକିତ୍ସା ଦ୍ୱାରା ରୋଗୀ ସବୁଦିନ ପାଇଁ ସୁସ୍ଥ ହୋଇଯାଆନ୍ତି। ଅସ୍ତ୍ରୋପଚାରର 4 ଦିନ ପରେ ରୋଗୀ ଡାକ୍ତରଖାନାରୁ ଘରକୁ ଫେରିଆସନ୍ତି। ପ୍ରୋଷ୍ଟେଟ୍ ଗ୍ରନ୍ଥିର କର୍କଟ ରୋଗ ଅନ୍ୟ ଏକ ବାର୍ଦ୍ଧକ୍ୟ ଜନିତ ସାଧାରଣ ମୂତ୍ର ରୋଗ। ଏହା ସାଧାରଣତଃ 60-80 ବର୍ଷ ମଧ୍ୟରେ ହୋଇଥାଏ। କର୍କଟ ରୋଗଗ୍ରସ୍ତ ହେଲେ ପ୍ରୋଷ୍ଟେଟ୍ ଗ୍ରନ୍ଥିର ଆକାର ବୃଦ୍ଧି ପାଏ। ତେଣୁ ଏ ରୋଗର ଲକ୍ଷଣଗୁଡ଼ିକ ସାଧାରଣ ପ୍ରୋଷ୍ଟେଟ୍ ଗ୍ରନ୍ଥିର ଆକାର ବୃଦ୍ଧି ଜନିତ ଲକ୍ଷଣ ସହିତ ସମାନ। ଏହାଛଡ଼ା କର୍କଟ ରୋଗ ଅଣ୍ଟାର ମେରୁ ହାଡ଼ ଓ କଟିର ହାଡ଼କୁ ମାଡ଼ିଯିବା ଫଳରେ ଭୀଷଣ ଅଣ୍ଟା ବିନ୍ଧା ହୁଏ। ତେଣୁ ବୃଦ୍ଧ ବୟସରେ ଅଣ୍ଟା ବିନ୍ଧା ସାଧାରଣ ଚିକିତ୍ସାରେ ଉପଶମ ନ ହେଲେ ପ୍ରୋଷ୍ଟେଟ୍ ଗ୍ରନ୍ଥିର କର୍କଟ ରୋଗ ସମ୍ଭାବନାକୁ ଏଡ଼ାଇ ଦେଇ ହେବ ନାହିଁ। ପ୍ରୋଷ୍ଟେଟ୍ ଗ୍ରନ୍ଥିର କର୍କଟ ରୋଗ ପାର୍ଶ୍ୱବର୍ତ୍ତୀ ମୂତ୍ରାଶୟ ଓ ମଳମାର୍ଗକୁ ବ୍ୟାପିଯିବା ଫଳରେ ମଳ ଓ ମୂତ୍ରରେ ରକ୍ତ ପଡ଼ିପାରେ। କର୍କଟ ରୋଗଗ୍ରସ୍ତ ପ୍ରୋଷ୍ଟେଟ୍ ଗ୍ରନ୍ଥିର ରୋଗ ନିରୂପଣ ସହଜ ସାପେକ୍ଷ। ପ୍ରୋଷ୍ଟେଟ୍ ଗ୍ରନ୍ଥିର କର୍କଟ ରୋଗ ଆରମ୍ଭ ଅବସ୍ଥାରୁ ଜଣାପଡ଼ିଲେ ଅସ୍ତ୍ରୋପଚାର ଦ୍ୱାରା ପ୍ରୋଷ୍ଟେଟ୍ ଗ୍ରନ୍ଥିକୁ

ସମ୍ପୂର୍ଣ୍ଣ ରୂପେ ବାହାର କରିଦିଆଯାଏ। ରୋଗୀ ଅନେକ ବର୍ଷ ଏକ ସକ୍ରିୟ ଜୀବନ ଯାପନ କରନ୍ତି, କିନ୍ତୁ ରୋଗର ବିଳମ୍ବ ଅବସ୍ଥାରେ ରୋଗ ନିରୂପଣ ହେଲେ ଅଣ୍ଡକୋଷ ଦୁଇଟିକୁ ଅସ୍ତ୍ରୋପଚାର କରି କାଢ଼ି ଦିଆଯାଏ। ଏହାଦ୍ୱାରା କର୍କଟ ରୋଗକୁ ଆୟତ୍ତ ଅବସ୍ଥାକୁ ଅଣାଯାଏ। ରୋଗୀ ଯନ୍ତ୍ରଣାମୁକ୍ତ ହୋଇ ଏକ ସାଧାରଣ ଜୀବନ ଯାପନ କରନ୍ତି। ମୂତ୍ରାଶୟ ମାଂସପେଶୀର ଅତ୍ୟଧିକ କାର୍ଯ୍ୟପ୍ରବଣତା ଜନିତ ମୂତ୍ରରୋଗ ବା ଓଭର ଆକ୍ଟିଭ୍ ବ୍ଲାଡର ବାର୍ଦ୍ଧକ୍ୟରେ ଏକ ଅତି ସାଧାରଣ ମୂତ୍ରରୋଗ। 60 ବର୍ଷ ବୟସରୁ ଉର୍ଦ୍ଧ ଶତକଡ଼ା 40 ଭାଗ ଉଭୟ ପୁରୁଷ ଓ ସ୍ତ୍ରୀ ଏ ରୋଗରେ ଭୋଗିଥାନ୍ତି। ଏହା ମୂତ୍ରାଶୟର ଏକ ସ୍ନାୟବିକ ଦୁର୍ବଳତା ଜନିତ ରୋଗ, ଯାହାଫଳରେ ମୂତ୍ରାଶୟରେ ଅଳ୍ପ ପରିସ୍ରା ଜମିଗଲେ ମଧ୍ୟ ମୂତ୍ରାଶୟ ମାଂସପେଶୀ ଅନିୟନ୍ତ୍ରିତ ଭାବେ ଘନ ଘନ ସଙ୍କୁଚିତ ହୋଇଉଠେ, ଫଳରେ ରୋଗୀଙ୍କୁ ଘନ ଘନ ପରିସ୍ରା ଲାଗେ, ଅତର୍ଛିଆ ପରିସ୍ରା ଲାଗେ, ପରିସ୍ରା ଲାଗିଲେ ଶୌଚାଳୟକୁ ତୁରନ୍ତ ଯିବାର ଆବଶ୍ୟକ ପଡ଼େ, ଏପରିକି ପରିସ୍ରା ଯାଉ ଯାଉ ଟିକିଏ ବିଳମ୍ବ ହେଲେ ବାଟରେ କିଛି ପରିସ୍ରା ବାହାରି ଆସି ଲୁଗାପଟା ଓଦା ହୋଇଯାଏ। ଏ ରୋଗର ସଠିକ ରୋଗ ନିରୂପଣ ହୋଇପାରିଲେ କେବଳ

0: ଅତର୍ଛିଆ ପରିସ୍ରା ଲାଗେ। ପରିସ୍ରା ଲାଗିଲେ ଶୌଚାଳୟକୁ ତୁରନ୍ତ ଯିବାର ଆବଶ୍ୟକ ପଡ଼େ। ଏପରିକି ପରିସ୍ରା ଯାଉ ଯାଉ ଟିକିଏ ବିଳମ୍ବ ହେଲେ ବାଟରେ କିଛି ପରିସ୍ରା ବାହାରି ଆସି ଲୁଗାପଟା ଓଦା ହୋଇଯାଏ। ଏ ରୋଗର ସଠିକ ରୋଗ ନିରୂପଣ ହୋଇପାରିଲେ କେବଳ ଔଷଧ ସେବନ ଦ୍ୱାରା ରୋଗୀ ସୁସ୍ଥ ହୋଇ ଏକ ସାଧାରଣ ଜୀବନ ବିତାଇ ପାରନ୍ତି। ବାର୍ଦ୍ଧକ୍ୟରେ ପରିସ୍ରାଜନିତ ସମସ୍ୟା ବାର୍ଦ୍ଧକ୍ୟକୁ ଦୁର୍ବିସହ କରିଦେଇପାରେ। ସେଗୁଡ଼ିକୁ ବୟସର ପ୍ରଭାବ ବୋଲି ଧରିନେଇ ସହିଯିବା ଉଚିତ ନୁହେଁ। ଉପଯୁକ୍ତ ଚିକିତ୍ସା ଦ୍ୱାରା ରୋଗୀ ସୁସ୍ଥ ହୋଇ ଏକ ସାଧାରଣ ଜୀବନ ବିତାଇ ପାରିବେ।
1: ଆମର ସୁସ୍ଥ କାର୍ଯ୍ୟକ୍ରମରେ ଶୁଣୁଥିଲେ ବାର୍ଦ୍ଧକ୍ୟରେ ପରିସ୍ରାଜନିତ ସମସ୍ୟା ଏ ସମ୍ପର୍କରେ ଆଲୋଚନା କରିଥିଲେ ଡାକ୍ତର ଲକ୍ଷ୍ମୀକାନ୍ତ ସାହୁ। ଆକାଶବାଣୀ କଟକ ସମୟ ସକାଳ 7:15 ହେବାକୁ ଯାଉଛି। ଶୁଣନ୍ତୁ ଓଡ଼ିଆରେ ସମ୍ବାଦ।
2: ସମ୍ବାଦ ପଢୁଛନ୍ତି ମଳୟରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ। ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ଆଜି ଦେଶବାସୀଙ୍କ ସହ ଭାବ ବିନିମୟ କରିବେ ପ୍ରଧାନମନ୍ତ୍ରୀ। ସେସେଲ୍ସ ରାଷ୍ଟ୍ରପତିଙ୍କ ସହ ପ୍ରଧାନମନ୍ତ୍ରୀ ଆଜି କରିବେ ଦ୍ୱିପାକ୍ଷିକ ଆଲୋଚନା। ଘରୋଇ ଟୁର୍ ଅପରେଟରଙ୍କ ମାଧ୍ୟମରେ କୈଳାସ ମାନସରୋବର ଯାତ୍ରା କରୁଥିବା ଭାରତୀୟ ନାଗରିକଙ୍କ ପାଇଁ ପରାମର୍ଶବଳୀ ଜାରି କଲା ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ। ଭେଞ୍ଜୁଆଲା ଭୂକମ୍ପରେ ମୃତ୍ୟୁ ସଂଖ୍ୟା 1430କୁ ବୃଦ୍ଧି ଏବଂ ୟୁଏସ୍ ଓପନ୍ ବ୍ୟାଡ୍ମିଣ୍ଟନ ପ୍ରତିଯୋଗିତାର ପୁରୁଷ ଏକକ ବର୍ଗ ଫାଇନାଲ୍ରେ ପହଞ୍ଚିଲେ ଭାରତର କିଦାମ୍ବି ଶ୍ରୀକାନ୍ତ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ପୂର୍ବାହ୍ନ 11:00 ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ଦେଶବାସୀଙ୍କ ସହ ଭାବ ବିନିମୟ କରିବେ। ଏହା ହେବ ମନ୍ କି ବାତ୍ର 135ତମ ସଂସ୍କରଣ। ଆକାଶବାଣୀ ଓ ଦୂରଦର୍ଶନର ସମସ୍ତ ନେଟ୍ୱର୍କ, ଆକାଶବାଣୀ ୱେବ୍ସାଇଟ୍ ଏବଂ ନ୍ୟୁଜ୍ ଆଣ୍ଡ ଏଆଇଆର୍ ମୋବାଇଲ୍ ଆପ୍ରେ ଏହି କାର୍ଯ୍ୟକ୍ରମ ଉପଲବ୍ଧ ହେବ। ଆକାଶବାଣୀ, ଡିଡି ନ୍ୟୁଜ୍, ପିଏମ୍ଓ ଏବଂ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ୟୁଟ୍ୟୁବ୍ ଚ୍ୟାନେଲ୍ରେ ମଧ୍ୟ ଏହାର ସିଧା ପ୍ରସାରଣ କରାଯିବ। ହିନ୍ଦୀ ଭାଷାରେ ପ୍ରସାରଣ ପରେ ପରେ ଆକାଶବାଣୀରେ ଏହି କାର୍ଯ୍ୟକ୍ରମ ଆଞ୍ଚଳିକ ଭାଷାନ୍ତରଣ ପ୍ରସାରଣ ହେବ। ରାତି 8:00 ଆଞ୍ଚଳିକ ଭାଷାନ୍ତରଣର ପୁନଃ ପ୍ରସାରଣ କରାଯିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ସେସେଲ୍ସର ରାଷ୍ଟ୍ରପତି ପ୍ୟାଟ୍ରିକ୍ ହର୍ମିନିଙ୍କ ସହ ଆଲୋଚନା କରିବେ। ଦ୍ୱିପାକ୍ଷିକ ସହଯୋଗ ତଥା ପାରସ୍କରିକ ସ୍ୱାର୍ଥ ସମ୍ଭଳିତ ଆଞ୍ଚଳିକ ଏବଂ ଆନ୍ତର୍ଜାତିକ ପ୍ରସଙ୍ଗ ଉପରେ ଉଭୟ ନେତାଙ୍କ ମଧ୍ୟରେ ମତ ବିନିମୟ ହେବାର ସମ୍ଭାବନା ରହିଛି। ଶ୍ରୀ ମୋଦି ସେସେଲ୍ସରେ ଜାତୀୟ ସଂସଦକୁ ଆଜି ସମ୍ବୋଧନ କରିବାର ମଧ୍ୟ କାର୍ଯ୍ୟସୂଚୀ ରହିଛି। ପ୍ରବାସୀ ଭାରତୀୟଙ୍କ ସହ ମଧ୍ୟ ସେ ଭାବ ବିନିମୟ କରିବେ। ସେସେଲ୍ସର ରୋଚେ କଇମାଲ୍ଠାରେ ସ୍ୱାଧୀନତା ଦିବସ ସମାରୋହରେ ଶ୍ରୀ ମୋଦି ଅଂଶଗ୍ରହଣ କରିବେ। ମିଳିଥିବା ସୂଚନା ଅନୁଯାୟୀ ଭାରତୀୟ ପ୍ରତିରକ୍ଷା ବାହିନୀର ଏକ ଦଳ ଏବଂ ଦୁଇଟି ଭାରତୀୟ ନୌସେନା ଜାହାଜ ଏହି ସମାରୋହରେ ଅଂଶଗ୍ରହଣ କରିବେ। ସେସେଲ୍ସର ଐତିହାସିକ ଏହି 50ତମ ସ୍ୱାଧୀନତା ଦିବସ ସମାରୋହରେ ଶ୍ରୀ ମୋଦି ସମ୍ମାନିତ ଅତିଥି ଭାବେ ଯୋଗଦେବେ। ସେଠାକାର ଜାତୀୟ ଦିବସ ସମାରୋହରେ ଅତିଥି ଭାବେ ଯୋଗଦେବାରେ ଶ୍ରୀ ମୋଦି ହେବେ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ। ସେସେଲ୍ସକୁ ଶ୍ରୀ ମୋଦିଙ୍କର ଏହି ତିନିଦିନିଆ ଗସ୍ତ ଦ୍ୱିପାକ୍ଷିକ ସମ୍ପର୍କକୁ ଅଧିକ ସୁଦୃଢ଼ କରିବା ନେଇ ଉଭୟ ପକ୍ଷଙ୍କ ଅଙ୍ଗୀକାରବଦ୍ଧତାକୁ ପ୍ରତିପାଦନ କରୁଛି। ଗୁଜରାଟକୁ ତିନିଦିନିଆ ଗସ୍ତରେ ଥିବା ସ୍ୱରାଷ୍ଟ୍ର ଓ ସମବାୟ ମନ୍ତ୍ରୀ ଅମିତ ଶାହା ଆଜି ସନ୍ଧ୍ୟାରେ ଗାନ୍ଧୀନଗରଠାରେ ପ୍ରଧାନମନ୍ତ୍ରୀ ପରିବାର ଯତ୍ନ ଟ୍ରାକର ପାଇଲଟ ପ୍ରକଳ୍ପର ଶୁଭାରମ୍ଭ କରିବେ। ପରିବାର ପାଇଁ ସ୍ୱାସ୍ଥ୍ୟସେବା କ୍ଷେତ୍ର ଚିହ୍ନଟ ଏବଂ ସୁଗମ ଚିକିତ୍ସାକୁ ଅଧିକ ବ୍ୟବସ୍ଥିତ କରିବା ଏହି ନୂତନ ପ୍ରକଳ୍ପର ମୁଖ୍ୟ ଉଦ୍ଦେଶ୍ୟ। ଅହମ୍ମଦାବାଦଠାରେ ଶ୍ରୀ ଶାହା ଆଜି ପୂର୍ବାହ୍ନରେ ଦଳୀୟ ସ୍ୱତନ୍ତ୍ର ଚିନ୍ତନ ଶିବିରରେ ଯୋଗଦେବାର କାର୍ଯ୍ୟସୂଚୀ ରହିଛି। ତୃଣମୂଳ ସ୍ତରରେ ଦଳୀୟ ରଣନୀତି ପ୍ରସ୍ତୁତି ନେଇ କର୍ମକର୍ତ୍ତାଙ୍କ ସହ ସମୀକ୍ଷା ଏବଂ ଆଲୋଚନା କରିବାର ସମ୍ଭାବନା ରହିଛି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ରାଷ୍ଟ୍ରମନ୍ତ୍ରୀ ଅନୁପ୍ରିୟା ପଟେଲ କହିଛନ୍ତି ଗତ 12 ବର୍ଷ ମଧ୍ୟରେ ଭାରତ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅଗ୍ରଗତି କରିଛି। ଏକ ଘରୋଇ ଗଣମାଧ୍ୟମ ଦ୍ୱାରା ଆୟୋଜିତ କାର୍ଯ୍ୟକ୍ରମରେ ଗତକାଲି ଯୋଗଦେଇ ରାଷ୍ଟ୍ରମନ୍ତ୍ରୀ ଶ୍ରୀମତୀ ପଟେଲ କହିଛନ୍ତି ପ୍ରତ୍ୟେକ ନାଗରିକଙ୍କ ପାଖରେ ସୁଲଭ ଏବଂ ଗୁଣବତ୍ତା ସମ୍ପନ୍ନ ସ୍ୱାସ୍ଥ୍ୟସେବା ପ୍ରଦାନ ଲକ୍ଷ୍ୟ ନେଇ ସାର୍ବଜନୀନ ସ୍ୱାସ୍ଥ୍ୟବୀମା କ୍ଷେତ୍ରକୁ ବ୍ୟାପକ କରାଯାଉଛି। ଆୟୁଷ୍ମାନ ଭାରତ ଜନଆରୋଗ୍ୟ ଯୋଜନା ଉପରେ ଆଲୋକପାତ କରି ରାଷ୍ଟ୍ରମନ୍ତ୍ରୀ କହିଛନ୍ତି ପ୍ରାୟ 62 କୋଟି ଲୋକ ଏହାର ସୁଫଳ ପାଉଛନ୍ତି। ଏହି ପଦକ୍ଷେପ ପରିବାରଗୁଡ଼ିକୁ ଆର୍ଥିକ ସହାୟତା ପ୍ରଦାନ କରିବା ସହଜ ଏବଂ ଗୁଣବତ୍ତା ସମ୍ପନ୍ନ ସେବା ପ୍ରଦାନ କରିପାରୁଛି। ଦେଶରେ ଏବେ ପ୍ରାୟ 1,84,000 ଆୟୁଷ୍ମାନ ଆରୋଗ୍ୟ ମନ୍ଦିର କାର୍ଯ୍ୟକ୍ଷମ ରହିଛି। ତୃଣମୂଳ ସ୍ତରରେ ପ୍ରାଥମିକ ସ୍ୱାସ୍ଥ୍ୟସେବାକୁ ଏହା ସଶକ୍ତ କରୁଛି ବୋଲି ରାଷ୍ଟ୍ର

ମନ୍ତ୍ରୀ ଶ୍ରୀମତୀ ପଟେଲ କହିଛନ୍ତି। ତେବେ ମଧୁମେହ ରକ୍ତଚାପ ଏବଂ କେତେକ କର୍କଟ ରୋଗର ବର୍ଦ୍ଧିତ ସଂଖ୍ୟା ଜନସ୍ୱାସ୍ଥ୍ୟ କ୍ଷେତ୍ର ପାଇଁ ଏକ ଚିନ୍ତାର ପ୍ରସଙ୍ଗ ପାଲଟିଛି। ସେ କହିଛନ୍ତି ସମୟୋଚିତ ପରୀକ୍ଷଣ ଏ କ୍ଷେତ୍ରରେ ଆର୍ଥିକ ଚାପ ହ୍ରାସ କରିବାରେ ସହାୟକ ହୋଇପାରିଛି। ଆକାଶବାଣୀର ପ୍ରକୃତି କେ ବାଦ୍ ଆକାଶବାଣୀ କେ ସାଥ୍ ଧାରାବାହିକ କାର୍ଯ୍ୟକ୍ରମରେ ଆଜି ଛତିଶଗଡ଼ର କୋଳେଞ୍ଜ କାଫେ ଉପରେ ଆଲୋଚନା ପ୍ରସାରଣ କରାଯିବ। ଅମ୍ବିକାପୁରୀ ମହାନଗର ନିଗମ ଦ୍ୱାରା ପରିଚାଳିତ ଏହି କାଫେ ପ୍ଲାଷ୍ଟିକ୍ ଅଳିଆ ବଦଳରେ ଖାଦ୍ୟ ପ୍ରଦାନ କରୁଛି। କାର୍ଯ୍ୟକ୍ରମରେ କାଫେର କାର୍ଯ୍ୟକାରୀ ମୁଖ୍ୟ ରିତେଶ ସୈନୀଙ୍କ ସହ ଆଲୋଚନା କରାଯିବ। 100.1 ଆକାଶବାଣୀ ଗୋଲ୍ଡ ଚ୍ୟାନେଲ୍ରେ ଏହି କାର୍ଯ୍ୟକ୍ରମ ସକାଳ 9:10ରେ ପ୍ରସାରଣ କରାଯିବ। ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ଏବଂ ନ୍ୟୁଜ୍ ଅନ୍ ଏଆଇଆର୍ ଅଫିସିଆଲ୍ ୟୁଟ୍ୟୁବ୍ ଚ୍ୟାନେଲ୍ରେ ମଧ୍ୟ ଏହି କାର୍ଯ୍ୟକ୍ରମ ଉପଲବ୍ଧ ହେବ। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଘରୋଇ ଟୁର୍ ଅପରେଟରଙ୍କ ଦ୍ୱାରା କୈଳାସ ମାନସରୋବର ଯାତ୍ରା କରୁଥିବା ଭାରତୀୟ ନାଗରିକଙ୍କ ପାଇଁ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଏକ ପରାମର୍ଶବଳୀ ଜାରି କରିଛି। ଯାତ୍ରା ପାଇଁ ସମସ୍ତ ଆବଶ୍ୟକୀୟ କାଗଜପତ୍ର ସାଙ୍ଗରେ ରଖିବାକୁ ମନ୍ତ୍ରଣାଳୟ ପରାମର୍ଶ ଦେଇଛି। ଦସ୍ତାବିଜ୍ ପ୍ରାପ୍ତ ନ ହେବା ପର୍ଯ୍ୟନ୍ତ ଭାରତରୁ ଯାତ୍ରା ଆରମ୍ଭ ନ କରିବାକୁ କୁହାଯାଇଛି, ଅନ୍ୟଥା ଯାତ୍ରାପଥରେ ପ୍ରତିବନ୍ଧକର ସମ୍ମୁଖୀନ ହେବାକୁ ପଡ଼ିପାରେ। ଏପରିକି ଘରୋଇ ଟୁର୍ ଅପରେଟରଙ୍କ ପଞ୍ଜୀକରଣ ଏବଂ କୈଳାସ ମାନସରୋବର ଯାତ୍ରା ପାଇଁ ସେମାନେ ଅଧିକୃତ କି ନୁହଁ ତାହାର ମଧ୍ୟ ଯାଞ୍ଚ କରିବା ପାଇଁ ମନ୍ତ୍ରଣାଳୟ ଶ୍ରଦ୍ଧାଳୁଙ୍କୁ ପରାମର୍ଶ ଦେଇଛି। କୈଳାସ ମାନସରୋବର ଯାତ୍ରା କରୁଥିବା ପ୍ରାୟ 52 ଜଣ ଭାରତୀୟ ନାଗରିକ ଏବେ ଆବଶ୍ୟକ ନଥିପତ୍ର ଅଭାବରୁ ନେପାଳର କାଠମାଣ୍ଡୁଠାରେ ଅଟକି ରହିଛନ୍ତି। ସୁରକ୍ଷିତ ପରବର୍ତ୍ତୀ ଯାତ୍ରା ପାଇଁ ସେମାନେ ଜରୁରୀ ସହାୟତା ଆବଶ୍ୟକ କରୁଛନ୍ତି ବୋଲି ମନ୍ତ୍ରଣାଳୟ କହିଛି। ସୂଚନାଯୋଗ୍ୟ, ଚଳିତ ବର୍ଷ କୈଳାସ ମାନସରୋବର ଯାତ୍ରାର ପ୍ରଥମ ତୀର୍ଥଯାତ୍ରୀ ଦଳ ଗତ 20 ତାରିଖରେ ନଥୁଲା ପଥ ଦେଇ ଭାରତ ଚୀନ୍ ସୀମା ଅତିକ୍ରମ କରି ଚୀନ୍ରେ ପ୍ରବେଶ କରିଛନ୍ତି। ଭେନେଜୁଏଲା ଭୂକମ୍ପରେ ମୃତ୍ୟୁ ସଂଖ୍ୟା 1430କୁ ବୃଦ୍ଧି ପାଇଛି। ଦକ୍ଷିଣ ଆମେରିକୀୟ ଏହି ଦେଶରେ ଗତ ବୁଧବାର ଦିନ ଲଗାତାର 2ଟି ଶକ୍ତିଶାଳୀ ଭୂକମ୍ପ ଅନୁଭୂତ ହୋଇଥିଲା। ରିକ୍ଟର ସ୍କେଲ୍ରେ ଏହାର ତୀବ୍ରତା 7.2 ଏବଂ 7.5 ରହିଥିଲା। ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ବେଳେ 68,900ରୁ ଅଧିକ ଲୋକ ନିଖୋଜ ଥିବା ସେମାନଙ୍କର ନିକଟ ସମ୍ପର୍କୀୟ ରିପୋର୍ଟ କରିଛନ୍ତି। ଲା ଗୁୟାଇରା ପ୍ରଦେଶ ଅଧିକ କ୍ଷତିଗ୍ରସ୍ତ ହୋଇଥିବା ଜଣାପଡ଼ିଛି। ଭେନେଜୁଏଲା ଫାଉଣ୍ଡେସନ ଫର ସିସ୍ମୋଲୋଜିକାଲ ରିସର୍ଚ୍ଚ ପ୍ରତିଷ୍ଠାନ ଦେଇଥିବା ରିପୋର୍ଟ ଅନୁଯାୟୀ ଦେଶର କେନ୍ଦ୍ରୀୟ ଅଞ୍ଚଳରେ ପୁଣି 1.1 ତୀବ୍ରତାର ଭୂକମ୍ପ ଅନୁଭୂତ ହୋଇଛି। ଭୂକମ୍ପ ବିଜ୍ଞାନ ସଂସ୍ଥା ଦେଇଥିବା ସୂଚନା ଅନୁଯାୟୀ ଏହାର କେନ୍ଦ୍ରସ୍ଥଳ ଲା ଗୁଆଇରାଠାରୁ 35 କିଲୋମିଟର ପଶ୍ଚିମରେ ରହିଥିଲା। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନିର୍ଦ୍ଦେଶକ୍ରମେ ଇରାନ୍ର ବିଭିନ୍ନ ଅଞ୍ଚଳରେ ଆକ୍ରମଣ କରାଯାଇଥିବା ନେଇ ଆମେରିକା ସେନା ସ୍ୱଷ୍ଟ କରିଛି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଆମେରିକାର କେନ୍ଦ୍ରୀୟ କମାଣ୍ଡ କହିଛି, ଗତ ଶୁକ୍ରବାର ଦିନ ଏକ ବାଣିଜ୍ୟିକ ଜାହାଜ ଉପରେ ଆକ୍ରମଣର ଜବାବରେ ଆମେରିକା ଆକାଶମାର୍ଗରୁ ଇରାନ୍ର ସାମରିକ ଭିଭିଭୂମି, ଯୋଗାଯୋଗ ବ୍ୟବସ୍ଥା, ବାୟୁ ପ୍ରତିରକ୍ଷା ସ୍ଥଳ ଏବଂ ଡ୍ରୋନ୍ ସଂରକ୍ଷଣ କ୍ଷେତ୍ର ଆଦିକୁ ଲକ୍ଷ୍ୟ କରି ଆକ୍ରମଣ କରିଛି। କେନ୍ଦ୍ରୀୟ କମାଣ୍ଡ କହିଛି ଇରାନୀ ସେନା ଡ୍ରୋନ୍ ମାଧ୍ୟମରେ ହର୍ମୁଜ୍ ପ୍ରଣାଳୀ ଦେଇ ଗତି କରୁଥିବା ଏକ ବାଣିଜ୍ୟିକ ଜାହାଜ ଉପରେ ଆକ୍ରମଣ କରିଥିଲା। ଏହି ଜାହାଜରେ 2 ନିୟୁତ ବ୍ୟାରେଲ୍ରୁ ଅଧିକ ଅଶୋଧିତ ତୈଳ ପରିବହନ କରାଯାଉଥିଲା। ଆମେରିକା ସହ ଯୁଦ୍ଧବିରତି ଚୁକ୍ତିକୁ ପାଳନ କରିବା ପାଇଁ ଇରାନ୍ ପାଖରେ ସୁଯୋଗ ରହିଥିବା ବେଳେ ଏହାକୁ ଅମାନ୍ୟ କଲେ ଇରାନ୍ ଏଭଳି ଆକ୍ରମଣ କରିଥିବା ଆମେରିକା ସେନା କହିଛି। ଅନ୍ୟପକ୍ଷରେ ହର୍ମୁଜ୍ ପ୍ରଣାଳୀର ଉତ୍ତର ଭାଗରେ ଏକ ସ୍ଥାନରେ ବିସ୍ଫୋରଣ ଘଟିଥିବା ନେଇ ଇରାନ୍ର ସରକାରୀ ଟେଲିଭିଜନ ସଂସ୍ଥା ସୂଚନା ପ୍ରଦାନ କରିଛି। ଉତ୍ତରପ୍ରଦେଶରେ ଏକ ସଡ଼କ ଦୁର୍ଘଟଣାରେ 2 ଜଣ ମହିଳାଙ୍କ ସମେତ 3 ଜଣଙ୍କର ମୃତ୍ୟୁ ହୋଇଛି। କୁଶିନଗର ଜିଲ୍ଲା ଅନ୍ତର୍ଗତ ଅହିରୁଳି ବଜାର ଥାନା ଅଞ୍ଚଳରେ ହଟ୍ପ୍ରିପ୍ରାଇଚ୍ ରାସ୍ତାରେ ଏକ କାର୍ ଏବଂ ମୋଟରସାଇକେଲ୍ ମୁହାଁମୁହିଁ ଧକ୍କା ହୋଇଥିଲା। ପୁଲିସ୍ ଦେଇଥିବା ସୂଚନା ଅନୁଯାୟୀ ଘଟଣାସ୍ଥଳରେ ମୋଟରସାଇକେଲ୍ରେ 3 ଜଣ ଯାକ ଆରୋହୀଙ୍କର ମୃତ୍ୟୁ ହୋଇଛି। ଅଭିଯୁକ୍ତ କାର୍ ଚାଳକକୁ ଅଟକ ରଖାଯାଇଥିବା ପୁଲିସ୍ କହିଛି। ୟୁଏସ୍ ଓପନ୍ ବ୍ୟାଡ୍ମିଣ୍ଟନ ପ୍ରତିଯୋଗିତାରେ ଭାରତର କିଦାମ୍ବି ଶ୍ରୀକାନ୍ତ ଫାଇନାଲ୍ ପର୍ଯ୍ୟାୟକୁ ଉନ୍ନୀତ ହୋଇଛନ୍ତି। ପୁରୁଷ ଏକକ ବର୍ଗ ମ୍ୟାଚ୍ରେ ଶ୍ରୀକାନ୍ତ ଜାପାନ ପ୍ରତିପକ୍ଷ ୟୁଦାଇ ଓକିମୋଟୋଙ୍କୁ 22-10, 15-21 ଏବଂ 21-19 ସେଟ୍ରେ ପରାସ୍ତ କରିଛନ୍ତି। ଭାରତର ରୌନକ ଚୌହାନ ଆଜି ଦ୍ୱିତୀୟ ସେମିଫାଇନାଲ୍ ମ୍ୟାଚ୍ରେ ଚାଇନିଜ୍ ତାଇପେଇର ସୁ ଲି ୟାଙ୍ଗ୍ଙ୍କୁ ଭେଟିବେ। ଅନ୍ୟପକ୍ଷରେ ମହିଳା ଏକକ ବର୍ଗରେ ଭାରତର ଦେବିକା ସିହାଗ ସେମିଫାଇନାଲ୍ ପର୍ଯ୍ୟାୟରେ ଡେନ୍ମାର୍କର ପ୍ରତିଦ୍ୱନ୍ଦ୍ୱୀଙ୍କଠାରୁ ପରାଜିତ ହୋଇଛନ୍ତି। ଫିଫା ବିଶ୍ୱକପ୍ ଫୁଟବଲ ପ୍ରତିଯୋଗିତାରେ ଆଜିର ଗ୍ରୁପ୍ ପର୍ଯ୍ୟାୟ ମ୍ୟାଚ୍ରେ ଇଂଲଣ୍ଡ ବିଜୟୀ ହୋଇଛି। ଆମେରିକାର ନ୍ୟୁଜର୍ସି ଷ୍ଟାଡିୟମ୍ରେ ଖେଳାଯାଇଥିବା ଏହି ମ୍ୟାଚ୍ରେ ପାନାମାକୁ 2-0 ଗୋଲ୍ରେ ଇଂଲଣ୍ଡ ପରାସ୍ତ କରିଛି। ଗ୍ରୁପ୍ ପର୍ଯ୍ୟାୟରେ ଅନ୍ୟ ଏକ ମ୍ୟାଚ୍ରେ କ୍ରୋଏସିଆ ଘାନାକୁ 2-1 ଗୋଲ୍ରେ

ପ୍ରାସ୍ତ କରିଛି। ଚେସ୍ ଖେଳରେ ଗୋଆର 14 ବର୍ଷୀୟ ଅନ୍ତର୍ଜାତୀୟ ମାଷ୍ଟର ଇଥାନ ଭାଜ ଭାରତର 96ତମ ଚେସ୍ ଗ୍ରାଣ୍ଡମାଷ୍ଟର ହୋଇଛନ୍ତି। ବୋସ୍ନିଆ ହର୍ଜଗୋଭିନାରେ ଅନୁଷ୍ଠିତ ସାରାଜେଭୋ ଜିଏମ୍ ମିକ୍ସ ଟୁର୍ଣ୍ଣାମେଣ୍ଟରେ ତୃତୀୟ ତଥା ଅନ୍ତିମ ଗ୍ରାଣ୍ଡମାଷ୍ଟର ନର୍ମ ହାସଲ କରି ଶ୍ରୀ ଭାଜ ଏହି ସଫଳତା ପାଇଛନ୍ତି। ଇଥାନ ଅନୁରାମ ମାହାମଲ ଏବଂ ଲିଓନ ମେଣ୍ଡନକାଙ୍କ ପରେ ଶ୍ରୀ ଭାଜ ଗୋଆର ତୃତୀୟ ଗ୍ରାଣ୍ଡମାଷ୍ଟର ହୋଇଛନ୍ତି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ଆଜି ଦେଶବାସୀଙ୍କ ସହ ଭାବ ବିନିମୟ କରିବେ ପ୍ରଧାନମନ୍ତ୍ରୀ। ସେସେଲ୍ସ ରାଷ୍ଟ୍ରପତିଙ୍କ ସହ ପ୍ରଧାନମନ୍ତ୍ରୀ ଆଜି କରିବେ ଦ୍ୱିପାକ୍ଷିକ ଆଲୋଚନା। ଘରୋଇ ଟୁର୍ ଅପରେଟରଙ୍କ ମାଧ୍ୟମରେ କୈଳାସ ମାନସରୋବର ଯାତ୍ରା କରୁଥିବା ଭାରତୀୟ ନାଗରିକଙ୍କ ପାଇଁ ପରାମର୍ଶବଳୀ ଜାରି କଲା ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ। ଭେନେଜୁଏଲା ଭୂକମ୍ପରେ ମୃତ୍ୟୁ ସଂଖ୍ୟା 1,430 ବୃଦ୍ଧି।

0: ଖରା ଦିନେ ଅଂଶୁଘାତ ପ୍ରତି ସତର୍କ ରୁହନ୍ତୁ।
1: ଅଂଶୁଘାତର ଲକ୍ଷଣ ଗୁଡିକ ହେଉଛି ପ୍ରବଳ ଝାଳ ବୋହିବା, ମୁଣ୍ଡ ବୁଲାଇ ଅନ୍ଧାର ଦିଶିବା ଓ ବାନ୍ତି ଲାଗିବା, ପ୍ରବଳ ଶୋଷ ଲାଗିବା, ମାଂସପେଶୀ ଟାଣି ହେବା, ଅଚେତ ହେବା କିମ୍ବା ବାତ ମାରିବା।
0: ଅଂଶୁଘାତ ନିମନ୍ତେ ପୂର୍ବ ସତର୍କତା ଗୁଡିକ ହେଉଛି ସକାଳେ କିମ୍ବା ଉପର ବେଳା ଖରା କମ୍ ଥିବା ବେଳେ ବାହାରକୁ ଯାଆନ୍ତୁ। ବାହାରକୁ ଯିବା ପୂର୍ବରୁ ଯଥେଷ୍ଟ ପାଣି ପିଅନ୍ତୁ। ହାଲୁକା ରଙ୍ଗର ଢିଲା ପୋଷାକ, ଛତା ଓ ଜୋତା ବ୍ୟବହାର କରନ୍ତୁ। ଖରାରେ କଠିନ ପରିଶ୍ରମ କରନ୍ତୁ ନାହିଁ, ଅଧିକ ଦୂର ଚାଲନ୍ତୁ ନାହିଁ, ମଝିରେ ମଝିରେ ଛାଇରେ ବିଶ୍ରାମ ନିଅନ୍ତୁ।
1: ଅଂଶୁଘାତର ପ୍ରତିକାର ଗୁଡିକ ହେଉଛି ରୋଗୀକୁ ଖୋଲା ଓ ଥଣ୍ଡା ଜାଗାକୁ ନେଇ ORS କିମ୍ବା ଚିନି ଲୁଣ ସର୍ବତ ଅଥବା ସାଧା ପାଣି ପିଆନ୍ତୁ। ପୋଷାକ ଗୁଡିକୁ ଯଥା ସମ୍ଭବ ଖୋଲି ଦିଅନ୍ତୁ, ମୁଣ୍ଡକୁ ଧୋଇ ଦିଅନ୍ତୁ ଏବଂ ଓଦା କପଡ଼ାରେ ପୋଛନ୍ତୁ। ରୋଗୀକୁ ପଙ୍ଖା, କୁଲର କିମ୍ବା ଏସି ପବନରେ ଶୁଆଇ ଦିଅନ୍ତୁ। ଅବସ୍ଥାରେ ଉନ୍ନତି ନ ହେଲେ ସ୍ୱାସ୍ଥ୍ୟ କର୍ମଚାରୀଙ୍କୁ ଜଣାନ୍ତୁ କିମ୍ବା ଆମ୍ବୁଲାନ୍ସ ଡାକନ୍ତୁ।
0: ବୟସ୍କ ତଥା ଅସୁସ୍ଥ ବ୍ୟକ୍ତି ଏବଂ ଗର୍ଭବତୀ ମହିଳାଙ୍କ ପାଇଁ ଅଂଶୁଘାତର ଆଶଙ୍କା ଅଧିକ ରହିଥାଏ।
1: ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ଓଡ଼ିଶା।

0: ସୋ ଚାଲିଛି ଡାଏଲ୍ ଇନ୍ ଲାଇଭ୍ର ଏବଂ ଆପଣମାନେ ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍ ଚାଲନ୍ତୁ ଦେଖିବା ଆଜିର ଆମର ଫାର୍ଷ୍ଟ କଲର୍ କିଏ ଅଛନ୍ତି ସେ କଣ କହୁଛନ୍ତି ଟପିକ୍ କୁ ନେଇ। ହ୍ୟାଲୋ
1: ଅଶୋକ ପଣ୍ଡା ମଧୁପାଟଣା କଟକ।
0: ନମସ୍କାର, କେମିତି ଅଛନ୍ତି?
1: ଭଲ ଅଛି, ଆପଣ?
0: ମୁଁ ବି ବହୁତ ଭଲ ଅଛି। ଆଜିର ଟପିକ୍ ଉପରେ କଣ କହିବେ?
1: ଆଉ ବହୁତ ଦିନ ଗ୍ୟାପ୍ ପରେ ଆସିଲେ ଆଉ
0: ଆଜିର ଟପିକ ଉପରେ କଣ କହିବେ କୁହନ୍ତୁ। ଆପଣଙ୍କ ଜୀବନରେ ଏମିତି କିଏ ଅଛନ୍ତି ଯାହାଙ୍କ ସଂଘର୍ଷ ଆପଣଙ୍କୁ ସବୁବେଳେ ପ୍ରେରଣା ଦେଇଥାଏ?
1: ମୋ ବଡ ଝିଅର ସଂଘର୍ଷ କାହାଣୀ କହିବି।
0: ଆଚ୍ଛା କୁହନ୍ତୁ।
1: ମୋ ବଡ ଝିଅ ଆଇଏସ୍ସି ପରୀକ୍ଷା ଦେବା ପାଇଁ ଫାଇନାଲ ପରୀକ୍ଷା ଦେବା ପାଇଁ ପ୍ରସ୍ତୁତ ହଉଥିଲା।
0: ଆଜ୍ଞା।
1: ତାର ଭୀଷଣ ଦେହ ଖରାପ ହେଇଗଲା। ସେଇ ଦେହ ଖରାପରେ ସେ ଆଇଏସ୍ସି ପରୀକ୍ଷା ଦେଲା, କିନ୍ତୁ କଷ୍ଟ ମଷ୍ଟ ପାସ୍ କରିଗଲା ଖାଲି।
0: ଆଚ୍ଛା।
1: ତାପରେ ଅନ୍ୟ କୌଣସି ବିଏସ୍ସି ପଢିବା ପାଇଁ ତାକୁ ଅନ୍ୟ କୋଉଠି ସିଟ୍ ମିଳିବନି ଭାବିକି ସେ ମଧୁସୂଦନ ଲ କଲେଜରେ 5 ବର୍ଷିଆ ଇଣ୍ଟିଗ୍ରେଟେଡ ଲ ରେ ଏଣ୍ଟ୍ରାନ୍ସ ଦେଲା।
0: ଆଚ୍ଛା।
1: ଏଣ୍ଟ୍ରାନ୍ସରେ ସିଟ୍ ପାଇଲା, 5 ବର୍ଷିଆ ଲ ପଢିଲା, LLB କମ୍ପ୍ଲିଟ ହେଇଗଲା ପରେ ସେଇ ମଧୁସୂଦନ ଲ କଲେଜରେ ସେ LLM ଗଲା।
0: ଆଚ୍ଛା।
1: LLM ର 5ମ ବର୍ଷରେ ସେ ମତେ କହିଲା, ବାପା ଓଜିଏସ୍ ପରୀକ୍ଷା ଓଡିଶା ଜୁଡିସିଆଲ ସର୍ଭିସ ପରୀକ୍ଷା ଦେବି।
0: ଆଜ୍ଞା ଆଜ୍ଞା।
1: ମୁଁ କହିଲି ଭଲ କଥା, ଦେ ତ ପାଇବା ବହୁତ କଷ୍ଟ, ହଉ ଦେ ଦେଖିବା କଣ ହଉଛି।
0: ଆଜ୍ଞା।
1: ସେ ପରୀକ୍ଷା ଦେଲା, ତାର ଫାଇନାଲ ରେଜଲ୍ଟ ଯୋଉ ନ ବାହାରିଲା ସେ 10 ନମ୍ବର ରାଙ୍କ ରଖିକି ଉତ୍ତୀର୍ଣ୍ଣ ହେଇଛି।
0: ଆଉ
1: ପ୍ରଥମ ଥର 10 ନମ୍ବର ରାଙ୍କ ରଖି ଉତ୍ତୀର୍ଣ୍ଣ ହେଲା, ଆଉ LLM ପାଠ ବି ଅଧା ରହିଗଲା।
0: ଆଚ୍ଛା।
1: ଆଉ ମୋ ମଧ୍ୟମ ବର୍ଗ ପରିବାର ଭିତରୁ ସେ ଜଜ୍ ହେଇଗଲା।
0: ଆଚ୍ଛା। ଯାହା ହଉ, ଯୋଉମାନେ ଭାବନ୍ତି କି ନାଇଁ ଏଇ ପରୀକ୍ଷାର ରେଜଲ୍ଟ ଖରାପ ହେଇଛି ଆମେ ଆଉ କିଛି କରିପାରିବୁନୁ, ସେମାନେ ନିହାତି ଆପଣଙ୍କ କାହାଣୀ, ଆପଣଙ୍କ ଝିଅର କାହାଣୀ ନିହାତି ଶୁଣିବା ଦରକାର। ତ ଗୋଟିଏ ଯଦି ଆମ ପାଖରେ କିଛି ବି ଧକ୍କା ଆସି ପହଞ୍ଚୁଛି ଜୀବନ ରାସ୍ତାରେ, ସେଇଟାକୁ ଆମେ ଫାଇନାଲ ଡିସିସନ ହିସାବରେ ନପାନି। ଯେମିତି ଆପଣ ଆପଣଙ୍କ ଝିଅଙ୍କ କାହାଣୀ କହିଲେ, ଆମେ ବହୁତ ବହୁତ ଅଭିନନ୍ଦନ ଜଣେଇବୁ ତାଙ୍କୁ ନିହାତି ଭାବରେ। ତାଙ୍କ କାହାଣୀ ଅନେକ ଜଣ ଷ୍ଟୁଡେଣ୍ଟଙ୍କ ପାଇଁ ଗୋଟେ ପ୍ରେରଣାର କାହାଣୀ। ବହୁତ ବହୁତ ଧନ୍ୟବାଦ କଲ୍ କରିଥିବାରୁ। ଆଚ୍ଛା, ବହୁତ ବହୁତ ଧନ୍ୟବାଦ। ଆପଣଙ୍କର ବି ବହୁତ ଖୁସି ମିଳୁଥିବ ଆପଣଙ୍କୁ, ଯାହା ହଉ ଆପଣଙ୍କ ଘରୁ ଝିଅଟିଏ ଜଜ୍ ହେଇକି ବାହାରିଲେ। ବହୁତ ଭଲ ଲାଗିଲା ଆପଣଙ୍କଠୁ ଏଇ କଥା ଶୁଣିକି। ବହୁତ ବହୁତ ଧନ୍ୟବାଦ କଲ୍ କରିଥିବାରୁ।
1: ଧନ୍ୟବାଦ।
0: ଆପଣ ବି କଲ୍ କରିପାରିବେ ଅନ୍ ଦ ନମ୍ବର 0671230-3153 ଏବଂ ସେୟାର କରିପାରିବେ କି କାହାର ସଂଘର୍ଷର କାହାଣୀ ଆପଣଙ୍କୁ ବି ପ୍ରେରଣା ଯୋଗାଇଥାଏ ଏବଂ ଆପଣଙ୍କ ଜୀବନ ରାସ୍ତାରେ ଆଉ ଦୁଇ ପାଦ ଆଗକୁ ବଢ଼ିବା ପାଇଁ ସବୁବେଳେ ପାଇଁ ଆପଣଙ୍କୁ ପ୍ରେରିତ କରିଥାଏ। ସେମିତି କାହାଣୀ ନିହାତି ଭାବରେ ଜଣାନ୍ତୁ, ଜଣାଇବା ପାଇଁ ଡାଏଲ୍ କରନ୍ତୁ ନମ୍ବରଟି ଆଉ ଥରେ କହି ରଖୁଛି 0671230-3153। କିନ୍ତୁ ଏବେ ପାଇଁ ଏ ବ୍ୟୁଟିଫୁଲ୍ ସଙ୍ଗୀତ ଆପଣ ସମସ୍ତଙ୍କ ପାଇଁ। ଷ୍ଟେ କନେକ୍ଟେଡ୍ ଆଣ୍ଡ ଷ୍ଟେ ମ୍ୟୁଜିକାଲ୍।

0: ସେତେବେଳେ ସୁଖ ପାଇନାହାନ୍ତି ଯେ ଆମେ ହଇତେ ପାଇଲା ଦିନଠୁ ଦେଖିଛୁ ଆମ ମା ଆସିକିନି ସବୁବେଳ ପାଇଁ ଖଟୁଥିଲେ, ଆମ ବାବାଙ୍କ ଦେହ ଭଲ ରୁହେନି, ସେଇ ପ୍ରେରଣା ଆମ ମା ଆମକୁ ଦେଇକିନି ଯାଇଛନ୍ତି, ଆମେ ବି ଆମ ଜୀବନ ସାରା ଖଟୁଛୁ।
1: ଆଚ୍ଛା, ସେଇଥିପାଇଁ ତ କଥାରେ ଅଛି ଗୋଟେ ଧାନ କୁଟୁଣୀ ମା ଶହେ ଘୋଡ଼ା ଚଢ଼ା ବାପାଙ୍କ ସହିତ ସମାନ। ଆଉ ମା ଯେହେତୁ ଆପଣଙ୍କୁ ଏଇ ସଂଘର୍ଷର ଯାତ୍ରା ଆପଣଙ୍କୁ ଦେଖେଇ ଦେଇ ଯାଇଛନ୍ତି, ତାଙ୍କ ଜୀବନରେ ଯେହେତୁ ଅନେକ ସଂଘର୍ଷ ଥିଲା ସେଇଠୁ ଆପଣ ପ୍ରେରଣା ପାଇଛନ୍ତି, ସେମିତି ପ୍ରେରଣା ପାଉଥାନ୍ତୁ ଏବଂ ନିଜ ଜୀବନ ପଥରେ ଯେତେ ବି ବାଧାବିଘ୍ନ ଆସିଲେ ସେସବୁରେ ହଟି ନ ଯାଇ ଆଗକୁ ବଢ଼ି ଚାଲନ୍ତୁ। ବହୁତ ବହୁତ ଧନ୍ୟବାଦ କଲ୍ କରିଥିବାରୁ। ନମସ୍କାର। ଆପଣ ବି କଲ୍ କରିପାରିବେ ଅନ୍ ନମ୍ବର 0671230353 ଏବଂ ସେୟାର କରିପାରିବେ ଆପଣଙ୍କ କାହାଣୀ ମୋ ସହିତ। ଚାଲନ୍ତୁ ଦେଖିବା ଆମର ନେକ୍ସଟ କଲର୍ କିଏ ଅଛନ୍ତି, ସେ କଣ କହୁଛନ୍ତି। ହ୍ୟାଲୋ ହ୍ୟାଲୋ ନମସ୍କାର, କିଏ କହୁଛନ୍ତି, କୋଉଠୁ କହୁଛନ୍ତି? ଆଚ୍ଛା, ଆଜିର ଟପିକ ଉପରେ କଣ କହିବେ ପ୍ରକାଶ ଭାଇ? ଆଚ୍ଛା, କଣ ପ୍ରେରଣା ଆପଣ ପାଇଛନ୍ତି ନିହାତି ଜଣେଇ ରଖିବେ। ଆଚ୍ଛା, ତ କେବେ ବି ହାରି ନଯିବା ପାଇଁ ଆପଣ ପ୍ରେରଣା ପାଇଛନ୍ତି, ଏମିତି କୋଉ କାହାଣୀ ଆପଣଙ୍କର ମାନେ ଆପଣଙ୍କ ବାପାଙ୍କର ସବୁବେଳେ ପାଇଁ ଆପଣଙ୍କୁ ପ୍ରେରିତ କରିଥାଏ? କେଉଁ କଥା ବା କୋଉ କାହାଣୀ କୋଉ ସଂଘର୍ଷର କଥା ଆପଣଙ୍କ ବାପାଙ୍କର ଆପଣଙ୍କୁ ସବୁବେଳେ ପାଇଁ ପ୍ରେରଣା ଯୋଗାଇ ଥାଏ? ବହୁତ ବହୁତ ଧନ୍ୟବାଦ କଲ୍ କରିଥିବାରୁ, ରହୁଛି, ନମସ୍କାର। ଆପଣ ବି କଲ୍ କରିପାରିବେ ଅନ୍ ଦ ନମ୍ବର 0671230353 ଏବଂ ସେୟାର କରିପାରିବେ ଆପଣଙ୍କ କଥା ମୋ ସହିତ। ନିହାତି ଭାବରେ ଡାଏଲ୍ କରନ୍ତୁ, ତା ଭିତରେ ମୁଁ ଆପଣଙ୍କୁ ଶୁଣାଉଛି ଗୋଟେ ବ୍ୟୁଟିଫୁଲ୍ ସେ ଟ୍ରାକ୍। ଷ୍ଟେ କନେକ୍ଟେଡ୍ ଆଣ୍ଡ ଷ୍ଟେ ମ୍ୟୁଜିକାଲ୍।

0: ଗୀତ ପରେ ପୁଣି ସ୍ୱାଗତ। ଆପଣମାନେ ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍ କନ୍ ଦିଲ୍ ସେ ଦିଲ୍ ତକ୍ ଶୋ ଚାଲିଛି ଡାଏଲ୍ ଇନ୍ ଲାଇଭ୍ ର। ଚାଲନ୍ତୁ ଦେଖିବା ନେକ୍ସଟ ମତେ କିଏ ଡାଏଲ୍ କରିଛନ୍ତି ଆଉ ସେ କଣ କହୁଛନ୍ତି। ହ୍ୟାଲୋ
1: ହ୍ୟାଲୋ, ଜୟ ଜଗନ୍ନାଥ, ଗୁଡ୍ ଇଭିନିଂ।
0: ଜୟ ଜଗନ୍ନାଥ, ଗୁଡ୍ ମର୍ଣ୍ଣିଂ। କିଏ କହୁଛନ୍ତି, କୋଉଠୁ କହୁଛନ୍ତି?
1: ବଳରାମ ବେହେରା କହୁଥିଲି, ଏଜି ଅଫିସ ଷ୍ଟାଫ, ହାଇକୋର୍ଟ କଟକ।
0: ଆଜ୍ଞା, ଆଜିର ଟପିକ ଉପରେ କଣ କହିବେ?
1: ଟପିକ ଉପରେ ତ ପ୍ରେରଣା, ମାଙ୍କର ମୋ ପ୍ରତି ବହୁତ ପ୍ରେରଣା ରହିଛି ଆଜ୍ଞା, ରହିଥିଲା। ଟିକେ ମା ବହୁତ ଦୁଃଖ କଷ୍ଟ କରି ମତେ ପାଠ ପଢେଇଲେ, ପାଠ ପଢେଇ ଯିବା ଦ୍ୱାରା କି ମୁଁ ଆଜି ହାଇକୋର୍ଟରେ ହିଁ ବର୍ତ୍ତମାନ ସର୍ଭିସ କରୁଛି। ମାଙ୍କ ପ୍ରେରଣା ଦ୍ୱାରା ହିଁ ମୋର ବହୁତ କିଛି ହେଇଛି। ବାପାଙ୍କର କିଛିଟା ଅଂଶ ରହିଛି, ମାଙ୍କର କିନ୍ତୁ ଅଧିକ ଆଜ୍ଞା ପ୍ରେରଣା ରହିଛି।
0: ତାହେଲେ ଆପଣଙ୍କ ମା ହିଁ ଆପଣଙ୍କୁ ଆଜି ଚାକିରି କରେଇବାରେ ବଡ ସହାୟତା ମାଙ୍କର ଅଛି, ସହଯୋଗ
1: ବହୁତ ଅବଦାନ ମାଙ୍କର।
0: ଆଚ୍ଛା, ତାହେଲେ ବାପାଙ୍କର ଅବଦାନ କାହିଁକି ଆପଣ କମ କହୁଛନ୍ତି, ମାଙ୍କର ଅବଦାନ କାହିଁକି ଅଧିକ କହୁଛନ୍ତି?
1: ମା ବହୁତ କଷ୍ଟ କରୁଛନ୍ତି, କଷ୍ଟ ଦ୍ୱାରା ବାପା ଟିକେ ନେଗେଟିଭ କରିଦେଲେ, ମାନେ ଟିକେ ଭୁଲ ଭାଲ କରିଦେଲେ, ଟିକେ ପଚାରେ ପଚାରେ ଠିକରେ କଲେନି ମାଙ୍କୁ, ଯାହାଦ୍ୱାରା କି ମୁଁ ଟିକେ ଠିକ ପାଠ ପଢାପଢି କରିପାରିଲିନି, ଅଧିକ ପାଠ ପଢି ପାଇଲିନି। ପଚର ବସି ବାପା ଯଦି ସାହାଯ୍ୟ କଲେ, କିନ୍ତୁ ପାଠ ପଢା ସେତେବେଳେ ମୁଁ ହେଲାନି, ଆଉ ପାଠ ପଢି ପାଇଲିନି, ଅଲଗା ଜାଗାରେ ଗୋଟେ ଜାଗାରେ ରହିଲି, ଯାହାଦ୍ୱାରା କି ପାଠଟା କମ ରହିଲା। କିନ୍ତୁ ସେଥିପାଇଁ ସେ କମ ପାଠ ଅନୁସାରେ ମୁଁ ଆଜି ଇଏରେ ପହଞ୍ଚିଛି ଆସିକି ଆଜି।
0: ଆଚ୍ଛା, ତାହେଲେ ଆପଣଙ୍କ ମାଙ୍କ ପ୍ରଚେଷ୍ଟା ଆଉ ମାଙ୍କ ଆଶୀର୍ବାଦରେ ଆପଣ ଏଇ ପର୍ଯ୍ୟନ୍ତ ପହଞ୍ଚିଛନ୍ତି। ବହୁତ ବହୁତ ଧନ୍ୟବାଦ କଲ୍ କରିଥିବାରୁ।
1: ଆଜ୍ଞା ଆଜ୍ଞା, ହଉ ରହିଲେ, ନମସ୍କାର, ଜୟ ଜଗନ୍ନାଥ।
0: ଜୟ ଜଗନ୍ନାଥ। ଆପଣ ବି କଲ୍ କରିପାରିବେ ଅନ୍ ଦ ନମ୍ବର 0671303153 ଏବଂ ସେୟାର କରିପାରିବେ ଆପଣଙ୍କ କାହାଣୀ ଦେବ ମିତ୍ରା ସହିତ। କିନ୍ତୁ ଏବେ ପାଇଁ ଏ ବ୍ୟୁଟିଫୁଲ୍ ସଟ୍ରାକ୍ ଜାଭେଦ ଅଲିଙ୍କ କଣ୍ଠରେ, କେବଳ ଆପଣଙ୍କ ପାଇଁ। ଷ୍ଟେ କନେକ୍ଟେଡ୍ ଆଣ୍ଡ ଷ୍ଟେ ମ୍ୟୁଜିକାଲ୍।

0: କେତେ ବର୍ଷ ତାଙ୍କୁ?
1: 60 ବର୍ଷ ଉପରେ ମ୍ୟାମ୍।
0: ବାପରେ ତାଙ୍କ ନାଁ କଣ?
1: ତାଙ୍କ ନାଁ ହଉଛି, ମୁଁ କହିପାରିବି ମନେ ନାହିଁ, କିନ୍ତୁ ବହୁତ ତାଙ୍କ ଦ୍ଵାରା ଇନସ୍ପାୟରିତ ଏବଂ ମୁଁ ତାଙ୍କୁ ବହୁତ ସମ୍ମାନ କରେ।
0: ଯାହା ହଉ, ଏତେ ବୟସରେ ବି ସେ ଏତେ ପରିଶ୍ରମ କରୁଛନ୍ତି, ସତ କଥା, ସେ ଅନ୍ୟମାନଙ୍କ ପାଇଁ ଉଦାହରଣ।
1: ଆଉ ଗୋଟେ ସବୁଠୁ ବଡ କଥା, ତାଙ୍କର ଗୋଟେ ପୁଅ ଗୋଟେ ଝିଅ, ବହୁତ କଷ୍ଟରେ ତାଙ୍କ ପାଇଁ ଟିକେ ଗାଡି କିଣିକି ଦେଇଥିଲେ, ଏବଂ ପୁଅ ଝିଅ ଯାଉଥିବା ସମୟରେ ସେ ଭାଇ ଭଉଣୀଙ୍କର ଦୁର୍ଘଟଣାଗ୍ରସ୍ତ ହେଇଯାଇଥିଲା, ଏବଂ ସେ ଏବେ 3 ମାସ କାଳ ଘରେ ରହିକି ସେ ଭାଇ ଭଉଣୀଙ୍କୁ ଟିକେ ହାଲକା ସୁସ୍ଥ ହେଇଛନ୍ତି। ସେ ଆଇଛନ୍ତି ସେ ଦୁର୍ଘଟଣାରେ, ସେ ଭାଇ ଭଉଣୀ ପୁରା ମାନେ ମେଡିକାଲରେ ପଡିକି ସେ 2 ଲକ୍ଷ ଉପରେ ଟଙ୍କା ଖର୍ଚ୍ଚ କରି ବହୁତ ଭଗବାନ ତାଙ୍କୁ ବହୁତ କର ବର୍ଷେଇଛନ୍ତି ତାଙ୍କ ଉପରେ, ଏବଂ ମୁଁ ତାଙ୍କୁ ବହୁତ ଶ୍ରଦ୍ଧା ଭକ୍ତି କରେ।
0: ଯାହା ହଉ, ଏତେ ସଂଘର୍ଷ ପରେ ବି ସେ ହାର ମାନି ଯାଇନାହାନ୍ତି ଜୀବନ ଯାତ୍ରାରେ।
1: ସବୁଠୁ ବଡ କଥା ହେଲା, ସେ ମାଲଗୋଦାମସାର ଯୋଉ ମାଲ ଲୋଡ କରନ୍ତି, ଏବଂ ଖାଲି ପାଦରେ ଏଇ ଯୋଉ ଖରା ମାନେ ବର୍ଷାରେ ଆମେ ଚପଲ ପିନ୍ଧିକି ଚାଲିପାରୁନେ, ସେ କିନ୍ତୁ ସବୁଆଡେ ବୁଲିକି ମାଲ ଲୋଡ କରେ, ଏବଂ ନିଜେ ସେ ଲୋଡିଂ ବାଲା ବି ରଖନ୍ତିନି।
0: ବାପରେ, ଆଚ୍ଛା, ତ ବହୁତ ପରିଶ୍ରମୀ ସେ ଆପଣଙ୍କ କଥାରୁ ଜଣାପଡୁଛି, ଏବଂ ତାଙ୍କୁ ଭଗବାନ ବହୁତ
1: ଧୈର୍ଯ୍ୟ ଦେଇଛନ୍ତି।
0: ତ ତାଙ୍କ ଧୈର୍ଯ୍ୟର କାହାଣୀ ଏବଂ ତାଙ୍କ ପରିଶ୍ରମର କାହାଣୀ ତ ଆପଣ ବି ନୋଟିସ୍ କରିଛନ୍ତି, ଏମିତି ଅନେକ ଜଣଙ୍କ ଆଖିକୁ ଆସୁଥିବ ଜୀବନ ଯାତ୍ରାରେ ସେ ହାରି ଯାଇନାହାନ୍ତି।
1: ଯେତେ ବି ଟେମ୍ପୁ ବାଲା ଭାଇ ଅଛନ୍ତି ଏବଂ କଣ୍ଟା ବାଲା ଭାଇ ମାନେ, ମୁଁ ତାଙ୍କୁ ହିଁ ଦେଖାଏ, ଦେଖନ୍ତୁ ପରିଣତ ବୟସରେ କେତେ ଚଳଚଞ୍ଚଳ।
0: ବହୁତ ବହୁତ ଧନ୍ୟବାଦ।
1: ଆଉ ମାନସିକତା ଆଉ ମାନବିକତାରେ ଯଦି ମାନେ ସଂଘର୍ଷ ଯଦି ବସା ବାନ୍ଧେ, ତାହେଲେ ସବୁକିଛି ସମ୍ଭବ ମ୍ୟାମ୍।
0: ବହୁତ ବହୁତ ଧନ୍ୟବାଦ, ଏତେ ସୁନ୍ଦର କାହାଣୀ ଆମକୁ ଆମ ପାଖରେ ପହଞ୍ଚେଇଥିବାରୁ ବହୁତ ବହୁତ ଧନ୍ୟବାଦ କଲ୍ କରିଥିବାରୁ।
1: ନମସ୍କାର ଆଜ୍ଞା।
0: ସତ କଥା, ଏଜ୍ ଇଜ୍ ଜଷ୍ଟ ଅ ନମ୍ବର, ଏଇ କଥା ପ୍ରମାଣିତ କରିଦେଉଛନ୍ତି ସେଇ ଭାଇ ଜଣକ, ଯାହା 60 ବର୍ଷ ବୟସରେ ବି ସେ ନିଜ କର୍ମପଥରୁ ହଟି ଯାଇନାହାନ୍ତି, ନିଜ କର୍ମ କରୁଛନ୍ତି, ଅଦମ୍ୟ ପରିଶ୍ରମ କରୁଛନ୍ତି ଏ ଖରା ଗରମରେ ମଧ୍ୟ। ଯେଉଁମାନଙ୍କ ପାଖରେ ସବୁକିଛି ଥାଇକି ବି ଯେଉଁମାନେ ଅବଜେକ୍ସନ୍ ଆଣିଥାନ୍ତି କି ୟାର ଆଜି ଏଇଟା ଭଲ ହେଲାନି, ସେଥିପାଇଁ ମୁଁ ଏଇଟା କରିପାରିଲିନି, ବହୁତ ଥକା ଲାଗୁଛି, ବୟସ ହେଇଗଲାଣି, ଏଇସବୁ ଲୋକମାନଙ୍କଠୁ ପ୍ରେରଣା ନିହାତି ପାଇବା ଦରକାର। ଏବଂ ନିଜ ଜୀବନ ରାସ୍ତାରେ ଯେତେ ବି କଷ୍ଟ ଆସୁ, ଯେତେ ବି ପରିଶ୍ରମ ଆସୁ, ସେ ସବୁକୁ ସାମ୍ନା କରିବା ଦରକାର। ଧୈର୍ଯ୍ୟହରା କେବେ ବି ହେବା କଥା ନୁହଁ। ଆପଣମାନେ ବି ଡାଏଲ୍ କରିପାରିବେ ଅନ୍ ନମ୍ବର 0674030353 ଏବଂ ସେୟାର କରିପାରିବେ ଆପଣଙ୍କ ଆଖପାଖରେ ଏମିତି କିଏ ଅଛନ୍ତି ଯେଉଁମାନଙ୍କ ସଂଘର୍ଷର କାହାଣୀ ଆପଣଙ୍କୁ ସବୁବେଳ ପାଇଁ ପ୍ରେରଣା ଯୋଗାଇଥାଏ। କିନ୍ତୁ ଏବେ ପାଇଁ କୁମାର ବାପିଙ୍କ କଣ୍ଠରେ ବ୍ୟୁଟିଫୁଲ ସେଟ୍ ଟ୍ରାକ୍, କେବଳ ଆପଣ ସମସ୍ତଙ୍କ ପାଇଁ। ଷ୍ଟେ ଟ୍ୟୁନ୍।

0: apakah
1: କିଛି କଥା ନାହିଁ, କଲ୍ ଟି କଟିଯାଇଛି କିନ୍ତୁ ଆପଣମାନେ କଲ୍ କରିପାରିବେ ଅନ୍ ଦ ନମ୍ବର 0671230315 ଏବଂ ସେୟାର କରିପାରିବେ ଆପଣଙ୍କ କାହାଣୀ ମୋ ସହିତ, କୋଉମାନଙ୍କର ସଂଘର୍ଷର କଥା ଆପଣଙ୍କୁ ପ୍ରେରଣା ଯୋଗାଇଥାଏ ନିହାତି ଭାବରେ ସେୟାର କରନ୍ତୁ। ଏବଂ ଆପଣମାନେ ଯେତେବେଳେ କଲ୍ କରୁଛନ୍ତି ଯେଉଁଠି ଭଲ ନେଟୱାର୍କ ଅଛି ସେଇ ଜାଗାରେ ଯାଇକି କଲ୍ କରନ୍ତୁ, ଯାହାଦ୍ୱାରା ଆମେ ଆପଣଙ୍କୁ ବହୁତ ଭଲ ଭାବରେ ଶୁଣିପାରିବୁ। ଚାଲନ୍ତୁ ଦେଖିବା ଆମର ନେକ୍ସଟ କଲର୍ କିଏ ଅଛନ୍ତି ଏଣ୍ଡ ସେ କ'ଣ କହୁଛନ୍ତି। ହ୍ୟାଲୋ ହ୍ୟାଲୋ ହ୍ୟାଲୋ
2: ହ୍ୟାଲୋ ନମସ୍କାର
1: ନମସ୍କାର, ଗୁଡ୍ ମର୍ଣ୍ଣିଂ, କିଏ କହୁଛନ୍ତି, କୋଉଠୁ କହୁଛନ୍ତି? ଆଚ୍ଛା, ଆଜିର ଟପିକ ଉପରେ କଣ କହିବେ?
2: ଟପିକ ଉପରେ କହିଲେ ଆମର ଗୋଟେ ଏଠି ଭାଇ ଜଣ ଅଛନ୍ତି, ସେ ଆଗୁଆ ଶ୍ରେଣୀ ଚାଲିଚାଲି କରୁଥିଲେ, ତାପରେ ଆସ୍ତେ ଆସ୍ତେ କରି ଗୋଟେ ସାଇକେଲ ଥିଲେ, ତାପରେ କେହି ଗୋଟେ ଗାଡି ଥିଲେ, ସେମାନେ ଏମିତି ତାଙ୍କ ବେପାର ବଢିଲା ଯେ ଚାରି ପାଞ୍ଚ ଜଣ ମାନେ କାମ କରୁଛନ୍ତି ତାଙ୍କ
1: ଆଚ୍ଛା ସେ ଭାଇଙ୍କ ନାଁ କଣ? ସେ କଣ କାମ କରନ୍ତି?
2: ମାନେ ବେପାର କରୁଥିଲେ, ତାପରେ ବେପାର ପଇସା ରଖିକି ସାଇକେଲ କିଣିଲେ, ତାପରେ ସାଇକେଲ କିଣି ସାରିଲା ପରେ ବେପାର କରି ଗାଡ଼ିଟେ କିଣିଲେ।
1: ଆଚ୍ଛା, ମାନେ ତାଙ୍କ ପରିଶ୍ରମ ଆଉ ତାଙ୍କ ସଞ୍ଚୟ ବଳରେ ସେ ଆଗକୁ ବଢି ପାରିଛନ୍ତି, ଆଉ ତାଙ୍କ ସଂଘର୍ଷ ଆଉ ତାଙ୍କ ପରିଶ୍ରମର କାହାଣୀ ଆପଣଙ୍କୁ ସବୁବେଳେ ପ୍ରେରିତ କରିଥାଏ, ଏ କହୁଛନ୍ତି ତ? ବହୁତ ବହୁତ ଧନ୍ୟବାଦ ଭାଇ ଯିଏ ବି କଲ୍ କରିଥିଲେ ନିମାପଡ଼ାରୁ। ଭାଇ ବହୁତ ସୁନ୍ଦର କଥାଟିଏ କହିଲେ କି ଯେତେବେଳେ ମଣିଷ ପାଖରେ କିଛି ନଥାଏ ସେତେବେଳେ ଯେଉଁମାନେ ପରିଶ୍ରମ କରିଥାନ୍ତି, ଯେଉଁମାନେ ନିଜ ମନୋବଳ ଦୃଢ଼ ରଖିଥାନ୍ତି ଏବଂ ଆଗକୁ ବଢ଼ିଥାନ୍ତି ସେମାନେ ନିହାତି ଭାବରେ ସଂଘର୍ଷର ଯାତ୍ରାରେ ଗୋଟେ ସୁନ୍ଦର କାହାଣୀ ଲେଖିଥାନ୍ତି। ଠିକ୍ ସେମିତି ଆପଣଙ୍କର ଆଖପାଖରେ କିଏ ଏମିତି ଅଛନ୍ତି ଯେଉଁମାନେ ତାଙ୍କ ସଂଘର୍ଷରେ ଗୋଟେ ସୁନ୍ଦର କାହାଣୀ ଲେଖିଛନ୍ତି ଏବଂ ତାଙ୍କ କାହାଣୀ ଆପଣଙ୍କ ପାଇଁ ପ୍ରେରଣା ସାଜିଛି, ନିହାତି ଭାବରେ ମୋତେ ଜଣାନ୍ତୁ। ଜଣାଇବା ପାଇଁ ଡାଏଲ୍ କରନ୍ତୁ, ନମ୍ବର ହେଉଛି 0671230315। ଏବେ ପାଇଁ ବ୍ୟୁଟିଫୁଲ୍ ସେ ଗୀତ ଆପଣ ସମସ୍ତଙ୍କ ପାଇଁ ଉଦିତ ନାରାୟଣଙ୍କ କଣ୍ଠରେ, ଷ୍ଟେ ଟ୍ୟୁନ୍।

0: ଗୀତ ପରେ ପୁଣି ସ୍ୱାଗତ। ଆପଣମାନେ ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କାଡେକ୍ ଦିଲ୍ ସେ ଦିଲ୍ ତକ୍ କୋନ୍ ଦିଲ୍ ସେ ଦିଲ୍ ତକ୍ ହୃଦୟ ମିତ୍ର ଅଛି ଆପଣଙ୍କ ସହିତ ଶୋ ନେଇକି ଡାଲେନ୍ ଲାଇଭ୍ର ଚଳନ୍ତୁ ଦେଖିବା ନେକ୍ସଟ ଆମର କିଏ କଲର୍ ଅଛନ୍ତି ଆଣ୍ଡ ସିଏ କ'ଣ କହୁଛନ୍ତି ଆଜିର ଟପିକ୍କୁ ନେଇ। ହ୍ୟାଲୋ, କିଛି କଥା ନାହିଁ, କଲ୍ଟି କଟିଯାଇଛି କିନ୍ତୁ ଆପଣମାନେ ମୋତେ କଲ୍ କରିପାରିବେ ଅନ୍ ଦ ନମ୍ବର 0671230315 ଏବଂ ସେୟାର କରିପାରିବେ ଆପଣଙ୍କ କାହାଣୀ ମୋ ସହିତ। ଚଳନ୍ତୁ ଦେଖିବା ଆମର ନେକ୍ସଟ କଲର୍ କିଏ ଆଣ୍ଡ ସିଏ କ'ଣ କହୁଛନ୍ତି। ହ୍ୟାଲୋ ହ୍ୟାଲୋ
1: ହ୍ୟାଲୋ,
0: ଗୁଡ୍ ମର୍ଣ୍ଣିଂ, କିଏ କହୁଛନ୍ତି, କୋଉଠୁ କହୁଛନ୍ତି?
1: ମ୍ୟାଡାମ, ମୁଁ ତାପସ କହୁଛି, ଭୁବନେଶ୍ୱରରୁ।
0: ଆଜ୍ଞା, ଆଜିର ଟପିକ ଉପରେ କ'ଣ କହିବେ? ଏମିତି କାହାର ସଂଘର୍ଷର କାହାଣୀ ଆପଣଙ୍କୁ ସବୁବେଳେ ପ୍ରେରଣା ଯୋଗାଇଥାଏ?
1: ଆମ ଘର ପାଖରେ ଗୋଟେ ମା ଅଛନ୍ତି, ତାଙ୍କର ଗୋଟେ ପୁଅ ଗୋଟେ ଝିଅ, ତାଙ୍କର ସ୍ୱାମୀ ମରି ଯାଇଛନ୍ତି, ସିଏ ଖଟୁଛନ୍ତି, ନଳି ବନେଇକି ବିକୁଛନ୍ତି, ସେଥିରେ ବି ତାଙ୍କ ଘର ଚାଲିଛି। କିଏ ଗୋଟେ ହ୍ୟାଲୋ,
0: ହଁ କୁହନ୍ତୁ।
1: ହଁ, ସେ ମାଙ୍କୁ ଦେଖିଲେ ମତେ ଟିକେ ଇଏ ଲାଗେ, ଭଲ ଲାଗେ।
0: କି ଯାହା ହଉ, ସେ ତାଙ୍କ ଜୀବନ ଯାତ୍ରାରେ, ଜୀବନ ସଂଘର୍ଷରେ କେବେ ହାରି ଯାଇ ନାହାନ୍ତି, କିଛି ବି ହଉ ସେ କରୁଛନ୍ତି। ଛୋଟ କାମ, କୌଣସି କାମ ଛୋଟ କି ବଡ ନୁହଁ, ତ ଛୋଟରୁ ଆରମ୍ଭ କରୁଛନ୍ତି।

ବଡ ପର୍ଯ୍ୟନ୍ତ ପହଞ୍ଚିବାକୁ ଏବେ ବି ପ୍ରୟାସ ଜାରି ରଖିଛନ୍ତି, ତ ତାଙ୍କ କାହାଣୀ ଆପଣଙ୍କୁ ପ୍ରେରଣା ଯୋଗାଏ ନା କଣ? ଏମିତି ତାଙ୍କ କାହାଣୀ ଆପଣଙ୍କୁ ପ୍ରେରଣା ଯୋଗାଉଥାଉ। ଆପଣ ମଧ୍ୟ ଲାଇଫରେ ଯାହା ବି ଆପଣଙ୍କର ଡିଜାୟାର ଅଛି ସେସବୁ ଆପଣ ଆଚିଭ୍ କରନ୍ତୁ, ଏମିତି ଅନ୍ୟମାନଙ୍କଠାରୁ ପ୍ରେରଣା ପାଆନ୍ତୁ ଏବଂ ନିଜ ଜୀବନରେ ତାକୁ ସାମିଲ କରନ୍ତୁ। ବହୁତ ବହୁତ ଧନ୍ୟବାଦ କଲ୍ କରିଥିବାରୁ। ଏମିତି ତ ଆମ ଆଖପାଖରେ ଅନେକ ପ୍ରେରଣାର କାହାଣୀ ଥାଏ, ବାସ୍ ସେଇ କାହାଣୀକୁ ଆମେ ସାଉଁଟି ପାରିଲେ ହେଲା, ଏବଂ ସେଇ କାହାଣୀକୁ ସାଉଁଟିକି ସାଇତି ପାରିଲେ ହେଲା, ତାକୁ ସାଇତିକି ନିଜ ଜୀବନରେ ଲଗେଇଲେ ହିଁ ଆମେ ଆଗକୁ ବଢ଼ିପାରିବା। ଏମିତି ଅନେକ ଲୋକ ଅଛନ୍ତି ଯେଉଁମାନଙ୍କର ସଂଘର୍ଷ ଆଖି ଆଗରେ ବହୁତ ଅଧିକ, ହଁ, ଯେଉଁମାନଙ୍କ ପାଖରେ ଅନେକ କିଛି ନଥାଇକି ବି ସେମାନେ ଆଗକୁ ବଢ଼ୁଛନ୍ତି। ନିଜର ଷ୍ଟ୍ରଙ୍ଗ ଡିଟର୍ମିନେସନ ଯେଉଁ ଅଛି, ନିଜର ଯେଉଁ ଦୃଢ଼ ମନୋବଳ ଅଛି, ତାକୁ ନେଇ ଆଗକୁ ବଢ଼ୁଛନ୍ତି। ଠିକ୍ ସେମିତି ଯଦି ଆମ ପାଖରେ ବି ସେଇ ଦୃଢ଼ ମନୋବଳ ତକ ରହିବା, ତାହେଲେ ଆମେ ଦୁନିଆ ଜିତିଯିବା, କାହିଁକି ନା ଆମ ପାଖରେ ସବୁକିଛି ପାୱାର ଆମ ଭିତରେ ହିଁ ଅଛି। ସେଇ ପାୱାରକୁ ବାସ୍ ଆରମ୍ଭ କରିବାର ଅଛି, ସେଇ ପାୱାରକୁ ଦେଖିବାର ଅଛି। ବାସ୍ ନିଜର ମନୋବଳକୁ ସବୁବେଳ ପାଇଁ ଦୃଢ଼ ରଖନ୍ତୁ ଏବଂ ନିଜ ଆଖପାଖରୁ ଏମିତି ଛୋଟ ଛୋଟ କାହାଣୀରୁ ସବୁବେଳ ପାଇଁ ପ୍ରେରଣା ସାଉଁଟୁଥାନ୍ତୁ ଏବଂ ଜୀବନ ରାସ୍ତାରେ ସଂଘର୍ଷର ଯାତ୍ରାରେ ହାରି ନ ଯାଇ ଆଗକୁ ବଢ଼ନ୍ତୁ, ଲଢ଼ିବା ଶିଖନ୍ତୁ, ନିଜ ନିଜ ଲାଇଫରେ ଜଣେ ଜଣେ ଯୋଦ୍ଧା ସାଜନ୍ତୁ। ଏଇ କଥା ସହିତ ଆଜିର ଡାଏଲ୍ ଇନ୍ ଲାଇଫକୁ ମୁଁ ଏଇଠି ରଖୁଛି, କିନ୍ତୁ ଆପଣମାନଙ୍କ ପାଇଁ ରହିଛି ଏ ବ୍ୟୁଟିଫୁଲ୍ ସା ଟ୍ରାକ୍ ଅନନ୍ୟା ଶ୍ରୀତମ ନନ୍ଦଙ୍କ କଣ୍ଠରେ। ଶୁଣୁଥାନ୍ତୁ କେବଳ କେବଳ ଦେବମିତ୍ର ସହିତ 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କାଟିକ୍ ଦିଲ୍ ସେ ଦିଲ୍ ତା କ୍ରିଷ୍ଟି ଟ୍ୟୁନ୍।

କିଛି କଥା ବେଳେବେଳେ ଆମର ଅନୁଭବ ସାଜିଯାଏ, ଆଉ କିଛି ଗୀତ ବେଳେବେଳେ ଆମ ହୃଦୟରେ କୋଉଠି ନା କୋଉଠି ଘର କରି ରହିଯାଏ। ଏମିତି ହେଇଥାଏ, ଆମେ ଅଭିମାନରେ ଥିଲେ ବି କିଛି ଗୀତକୁ ଆମ ଲାଇଫ ସହିତ ରିଲେଟ୍ କରିଥାଉ, ଆମେ ଖୁସିରେ ଥିଲେ ବି କିଛି କ୍ୟାରେକ୍ଟର ବା କିଛି ଗୀତ ସହିତ ନିଜକୁ ଗୁନଗୁନଉଥାଉ, ଆଉ ଆମେ ଦୁଃଖରେ ଥିଲେ ବି ଆମେ କୋଉ ମୁଭିର କ୍ୟାରେକ୍ଟର ସହିତ ନିଜକୁ ନେଇକି ଯୋଡ଼ିକି ରଖିଥାଉ, ଆଉ ସେଇ କ୍ୟାରେକ୍ଟରରେ ନିଜକୁ ହିଁ ଫିଲ୍ କରିଥାଉ। ଏମିତି ଅନେକ କିଛି ଭାବନା ଆମ ସହିତ ହେଇଥାଏ, କାହିଁକି ନା ଆମେ ମଣିଷ, ଯେପର୍ଯ୍ୟନ୍ତ ଏ ହୃଦୟରେ ଜୀବନ ଅଛି ତାହେଲେ ତ ଏ ହୃଦୟ ନିହାତି ଧଡ଼କୁଥିବ। କେବେ କେବେ ଗୀତରେ, କେବେ କେବେ ସ୍ମୃତିରେ, କେବେ କେବେ ଆନ୍ଦୋଳନରେ, କେବେ କେବେ ଦୁଃଖରେ, ଆଉ କେବେ କେବେ ଅତି ସୁଖରେ। କଣ ଆପଣଙ୍କୁ ଲାଗୁଛି ନା କଣ ଏସବୁ ବେଖିଆଲି କଥା ଗୁଡା ଦେବମିତ୍ରା ଆଜି ଆପଣଙ୍କୁ କହୁଛି? ଆପଣମାନେ ଶୁଣୁଛନ୍ତି ଦେବମିତ୍ରାକୁ 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତାକରେ। ୟେସ୍, ଦିଲ୍ ସେ ଦିଲ୍ ତାକରେ କନେକ୍ସନରେ ଯେତେବେଳେ ଆମେ ଅଛୁ ତ ହୃଦୟର କନେକ୍ସନ ଆମେ କେମିତି କାଟିପାରିବା? ତ ହୃଦୟର ଭାଷା ତ ମୁଁ କହିଦେବି ନା, ବେଳେବେଳେ ଏମିତି ହୃଦୟ ଗୁନଗୁନଉଥାଏ ଏକା ଏକା ନିଜ ସହିତ, କିନ୍ତୁ କେବେ କେବେ ଆପଣଙ୍କ ସହିତ ବି କଥା ହେବା ପାଇଁ ହୃଦୟ ଖୋଲିକି ଅନେକ କିଛି କହିଦେବା ପାଇଁ ବହୁତ ଇଚ୍ଛା ହୁଏ। କିନ୍ତୁ ସେଇ ଇଚ୍ଛା ଗୁଡ଼ାକୁ ମୁଁ ଏବେ ପାଇଁ ଟିକେ ବ୍ରେକ୍ ଲଗାଉଛି, କାହିଁକିନା ଆପଣଙ୍କର ବହୁତ ସାରା SMS ଆସିକି ମୋ ପାଖରେ ପହଞ୍ଚି ସାରିଲାଣି, କାହିଁକିନା ଆପଣମାନେ ନିଜ ମନ

ପସନ୍ଦର ଗୀତ ଶୁଣିବା ପାଇଁ ମୋତେ ଫରମାଇଶ କରିଛନ୍ତି। କିନ୍ତୁ ଆପଣମାନେ ବି ଯଦି ନିଜର ମନପସନ୍ଦର ଗୀତ ଶୁଣିବା ପାଇଁ ଆମ ଥ୍ରୋରେ ଚାହୁଁଛନ୍ତି ବା କାହାକୁ ଶୁଣେଇବାକୁ ଚାହୁଁଛନ୍ତି, ଡେଡିକେଟ୍ କରିବାକୁ ଚାହୁଁଛନ୍ତି, ତାହେଲେ ବିଲକୁଲ ବି ଲେଟ୍ କରନ୍ତୁନି। ନିଜର ଇନବକ୍ସକୁ ଯାଆନ୍ତୁ, ଟାଇପ୍ କରନ୍ତୁ FMRC ସ୍ପେସ୍ ଦେଇ ଆପଣ କୋଉ ଗୀତ ଶୁଣିବାକୁ ଚାହୁଁଛନ୍ତି ତାର ନାଁ, ସ୍ପେସ୍ ଦେଇ ଗୀତଟିକୁ ଫିଲ୍ମ ବା ଆଲବମ୍ରୁ ଆସିଛି ତାର ନାଁ ଲେଖନ୍ତୁ, ଏବଂ ପରେ ପରେ ଯାହାକୁ ଡେଡିକେଟ୍ କରିବାକୁ ଚାହୁଁଛନ୍ତି ତାଙ୍କ ନାଁ ଗାଁ ଠିକଣା ଲେଖନ୍ତୁ। ତାଙ୍କ ପାଇଁ ଯଦି କିଛି ଖାସ୍ SMS ଅଛି ନିହାତି ଭାବରେ ଲେଖନ୍ତୁ, ଏବଂ ପରେ ପରେ ନିଜ ନାଁ ଗାଁ ଠିକଣା ଲେଖି ପଠାଇ ଦିଅନ୍ତୁ। ଆମ ପାଖକୁ ପଠାଇବା ପାଇଁ ନମ୍ଘରଟି ହେଉଛି 09495963210। ଆପଣମାନେ ଚାହିଁଲେ ଆମକୁ ହ୍ୱାଟ୍ସଆପ୍ ମାଧ୍ୟମରେ ମଧ୍ୟ SMS କରିପାରିବେ। ହ୍ୱାଟ୍ସଆପ୍ ନମ୍ବରଟି ହେଉଛି 8895254200। ଚାଲନ୍ତୁ ଦେଖିବା ଆଜିର ପ୍ରଥମ SMS କେଉଁ କୋଉଠୁ ଲେଖି ପଠାଇଛନ୍ତି ଏବଂ ତାଙ୍କର ଫର୍ମାଇସ୍ କ'ଣ ଅଛି। ଏହି SMSରେ ଲେଖା ଅଛି, ଧକ୍ ଧକ୍ କରନେ ଲଗା ଗୀତଟିକୁ ଶୁଣିବାକୁ ଚାହିଁଛନ୍ତି। ନିହାତି ଭାବରେ ବ୍ୟୁଟିଫୁଲ୍ ସା ଗୀତ ମୁଁ ଆପଣଙ୍କୁ ସିଓର ଶୁଣେଇବି ବେଟା ଚଳଚ୍ଚିତ୍ରରୁ। ଏବଂ ଲେଖୁଛନ୍ତି ଏହି ମେସେଜ ଯିଏ ଲେଖୁଛନ୍ତି ସେ ହେଉଛନ୍ତି ଜଲିଲ ଖାନ ଏବଂ ସିମରନ କଟକରୁ ଲେଖିଛନ୍ତି। ଲେଖୁଛନ୍ତି ଡେଡିକେଟ୍ କରୁଛନ୍ତି ଏହି ସଙ୍ଗକୁ ସମସ୍ତ ଲିସନର୍ସ ସମସ୍ତ RJs ମାନଙ୍କୁ ଆକାଶବାଣୀରୁ, ଏବଂ ସ୍ପେଶିଆଲି ଡେଡିକେଟେଡ୍ ଟୁ ଟୁନା ଭାଇନା, ଦେବମିତ୍ରା ମ୍ୟାଡମ, ରାଜେଶ ନାୟକ, ଗରିବ ଖାନ, ବାସନ୍ତୀ ଖଟୁଆ, ଶହୀଦ ନଗର ଭୁବନେଶ୍ୱରର। ନିହାତି ଭାବରେ ବ୍ୟୁଟିଫୁଲ୍ ସା ଗୀତ ମୁଁ ସମସ୍ତଙ୍କୁ ଶୁଣେଇଦେବି। ଚାଲନ୍ତୁ ଦେଖିବା ପରବର୍ତ୍ତୀ SMS କିଏ କୋଉଠୁ କରୁଛନ୍ତି ଏବଂ କଣ ଲେଖିକି ପଠେଇଛନ୍ତି। ଏହି SMS କରିଛନ୍ତି ରାଜେଶ, ସ୍ୱରିତିକା ଆଣ୍ଡ ମନୀଷା ନାୟକ ଚର୍ଚିକା ବଜାର ଜଗତସିଂହପୁରରୁ, ଏବଂ ଲେଖୁଛନ୍ତି ଶୁଣିବାକୁ ଚାହିଁଛନ୍ତି, ବହୁତ ହି ସୁନ୍ଦର ଗୀତଟିଏ ଶୁଣିବାକୁ ଚାହିଁଛନ୍ତି। ଗୀତଟି ହେଉଛି ମୁଜକୋ ୟାଦ ସତାଏ ତେରି, ଗୀତଟିକୁ ଶୁଣିବାକୁ ଚାହିଁଛନ୍ତି। ନିହାତି ଭାବରେ ବ୍ୟୁଟିଫୁଲ୍ ସା ଗୀତ ମୁଁ ଆପଣଙ୍କୁ ସିଓର ଶୁଣେଇବି। ଲେଖିଛନ୍ତି ଡିଅର ଦେବମିତ୍ରା ସିଷ୍ଟର, ୟୁ ହୋଷ୍ଟିଂ ଆଣ୍ଡ ଅଲ୍ ଦ ପ୍ରୋଗ୍ରାମ୍ସ ଆର୍ ଏକ୍ସିଲେଣ୍ଟ, ଥ୍ୟାଙ୍କ ୟୁ ସୋ ମଚ୍ ଫର୍ ୟୋର ବ୍ୟୁଟିଫୁଲ୍ ଫିଡ୍ବ୍ୟାକ୍। ତାହେଲେ ଚାଲନ୍ତୁ ବିଲକୁଲ ବି ଲେଟ୍ ନ କରି ଶୁଣିନେବା ବ୍ୟାକ୍ ଟୁ ବ୍ୟାକ୍ ଏଇ ଦୁଇଟି ବ୍ୟୁଟିଫୁଲ୍ ଟ୍ରାକ୍ କୁ।

ଦିନ 10:55 ହେବାକୁ ଯାଉଛି। ମନ୍ କି ବାତ୍ ଶୀର୍ଷକରେ ଭାରତର ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କର ଦେଶବାସୀଙ୍କ ଉଦ୍ଦେଶ୍ୟରେ ଉଦ୍ବୋଧନ ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀରୁ ଠିକ୍ ଦିନ 11:00। ତା ପୂର୍ବରୁ କିଛି ବିଜ୍ଞାପନ ଆକାଶବାଣୀ ଦିଲ୍ଲୀରୁ।

0: आकाशवाणी के संबद्ध प्रादेशिक केंद्रों से और अंग्रेजी अनुवाद का प्रसारण एफएम रेनबो 102.6 मेगाहर्ट्ज पर किया जाएगा। ये कार्यक्रम आकाशवाणी के दिल्ली केंद्र से प्रसारित किया गया।
1: ଶୁଣିଥିଲେ ମନ୍ କି ବାତ୍ ଶୀର୍ଷକରେ ଭାରତର ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କର ଦେଶବାସୀଙ୍କ ଉଦ୍ଦେଶ୍ୟରେ ଉଦ୍ବୋଧନ ରିଲେ କରି ପ୍ରଚାର କରୁଥିଲୁ ଆକାଶବାଣୀ ଦିଲ୍ଲୀରୁ। ଶୁଣନ୍ତୁ ମନ୍ କି ବାତ୍ ଶୀର୍ଷକରେ ଭାରତର ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କ ଉଦ୍ଦେଶ୍ୟରେ ଦେଇଥିବା ଉଦ୍ବୋଧନର ଓଡ଼ିଆ ଭାଷାନ୍ତର।
2: ମୋର ପ୍ରିୟ ଦେଶବାସୀଗଣ ନମସ୍କାର। ମନ୍ କି ବାତ୍ରେ ପୁଣି ଥରେ ଆପଣ ସମସ୍ତଙ୍କ ସହ ଯୋଡ଼ି ହୋଇ ମୋତେ ବହୁତ ଖୁସି ଲାଗୁଛି। 2026 ବର୍ଷର ପ୍ରଥମାର୍ଥ ବିତିବାକୁ ବସିଲାଣି। ଏହି 6 ମାସରେ ଆମେ ମନ୍ କି ବାତ୍ରେ ଦେଶବାସୀଙ୍କ ଅନେକ ଉପଲବ୍ଧି ସମ୍ପର୍କରେ ଆଲୋଚନା କରିଛୁ। ଜୁନ୍ରେ ମଧ୍ୟ ଦେଶ ଏଭଳି କିଛି ଉପଲବ୍ଧି ହାସଲ କରିଛି ଯାହା ପ୍ରତ୍ୟେକ ଦେଶବାସୀଙ୍କୁ ଗର୍ବିତ କରୁଛି। ଏହି ସଫଳତାଗୁଡ଼ିକ ଦେଶର ସୁରକ୍ଷା ଏବଂ ଆତ୍ମନିର୍ଭରଶୀଳତା ସହ ଜଡ଼ିତ। ନିକଟରେ ମୋତେ କୋଲକାତାରେ ନୌବାହିନୀ ସହ ଜଡ଼ିତ ଗୋଟିଏ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବାର ସୁଯୋଗ ମିଳିଲା। ସେଠାରେ ଆଇଏନ୍ଏସ୍ ଦୁନାଗିରି, ଆଇଏନ୍ଏସ୍ ସଂଶୋଧକ ଏବଂ ଆଇଏନ୍ଏସ୍ ଅଗ୍ରୟକୁ ଭାରତୀୟ ନୌବାହିନୀରେ ସାମିଲ କରାଗଲା। ଏହି ଜାହାଜଗୁଡ଼ିକର ଡିଜାଇନ୍ ଏବଂ ମାନୁଫ୍ୟାକ୍ଚରିଂ ସବୁକିଛି ସ୍ୱଦେଶୀ। ବନ୍ଧୁଗଣ, ଜୁନ୍ ମାସରେ ହିଁ ଆଭିଏସନ୍ ସେକ୍ଟରରେ ମଧ୍ୟ ଦେଶ ଗୋଟିଏ ବଡ଼ ସଫଳତା ପ୍ରାପ୍ତ କରିଛି। C-295 ଏହି ବିମାନ ମେଡ୍ ଇନ୍ ଇଣ୍ଡିଆ ଏବଂ ଏହି C-295 ବିମାନ ନିଜର ପ୍ରଥମ ଉଡ଼ାଣ ସମ୍ପୂର୍ଣ୍ଣ କରିଛି ଏବଂ ଏହିଭଳି 40 ବିମାନ ଭାରତରେ ହିଁ ତିଆରି କରାଯାଉଛି। ଏଥିରେ MSME ଏବଂ ଏରୋସ୍ପେସ୍ ସେକ୍ଟରକୁ ନୂତନ ଶକ୍ତି ମିଳୁଛି, ରୋଜଗାରର ସୁଯୋଗ ବୃଦ୍ଧି ପାଉଛି ଏବଂ ଆତ୍ମନିର୍ଭର ଭାରତର ସଂକଳ୍ପ ମଧ୍ୟ ସୁଦୃଢ଼ ହେଉଛି। ଏହି ମାସରେ DRDO ସ୍ୱଦେଶୀ ଲଙ୍ଗ୍ ରେଞ୍ଜ ଲ୍ୟାଣ୍ଡ ଆଟାକ୍ କ୍ରୁଜ୍ ମିଜାଇଲ୍ର ମଧ୍ୟ ସଫଳ ପରୀକ୍ଷଣ କରିଛି। ଏହାକୁ DRDO'ର ଲାବୋରେଟୋରିଜ୍ ଏବଂ ଇଣ୍ଡିଆନ୍ ଇଣ୍ଡଷ୍ଟ୍ରିଜ୍ ପାର୍ଟନର୍ସ ମିଳିତ ଭାବେ ତିଆରି କରିଛନ୍ତି। ଅର୍ଥାତ୍ ଆଜି ସମୁଦ୍ରଠାରୁ ଆରମ୍ଭ କରି ଆକାଶ ପର୍ଯ୍ୟନ୍ତ ଆମ ଭାରତ ଅଧିକ ସୁରକ୍ଷିତ ଏବଂ ଆତ୍ମନିର୍ଭର ହେବାକୁ ଯାଉଛି। ବନ୍ଧୁଗଣ, ଜୁନ୍ରେ ଆଉ ଗୋଟିଏ ଆୟୋଜନ ହୋଇଥିଲା ଯେଉଁଥିରେ ସମଗ୍ର ବିଶ୍ୱ ଭାରତର ପ୍ରଚେଷ୍ଟା ସହ ଯୋଡ଼ି ହେଲେ ଏବଂ ଏହି କାର୍ଯ୍ୟକ୍ରମ ଥିଲା ଆନ୍ତର୍ଜାତିକ ଯୋଗ ଦିବସ। ଏଥର ବିଶ୍ୱର 2500 ଅଧିକ ସ୍ଥାନରେ ଯୋଗର ବିବିଧ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଆମ ଦେଶରେ କୋଟି କୋଟି ଲୋକେ ବିଭିନ୍ନ ସ୍ଥାନରେ ଯୋଗ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କଲେ। ଏହି ମାସରେ ଅହମ୍ମଦାବାଦରେ ଆୟୋଜିତ ବିଶ୍ୱ ଯୋଗାସନ ଚମ୍ପିଆନସିପ୍ ମଧ୍ୟ ବଡ଼ ଆଲୋଚନାର ବିଷୟ ରହିଲା। ଏଥିରେ ଭାରତ ମୋଟ 114 ପଦକ ଜିତିଛି, ଯେଉଁଥିରେ ରହିଛି 102 ସ୍ୱର୍ଣ୍ଣ ପଦକ। ଭାରତ ଏହି ଚମ୍ପିଆନସିପ୍ର ପଦକ ତାଲିକାରେ ପ୍ରଥମ ସ୍ଥାନ ଅଧିକାର କଲା। ମୁଁ ସମସ୍ତ ବିଜୟୀ ଖେଳାଳିମାନଙ୍କୁ ବହୁତ ବହୁତ ଅଭିନନ୍ଦନ ଜଣାଉଛି। ବନ୍ଧୁଗଣ, ଯେକୌଣସି ରାଷ୍ଟ୍ରର ଆତ୍ମା ହେଉଛନ୍ତି ସେଠାକାର ଜନସାଧାରଣ। ଯେତେବେଳେ ସେହି ଦେଶର ଲୋକେ କୌଣସି ସଂକଳ୍ପ ଗ୍ରହଣ କରନ୍ତି ସେତେବେଳେ କୌଣସି ଶକ୍ତି ସେମାନଙ୍କୁ ଲକ୍ଷ୍ୟଚ୍ୟୁତ କରିପାରେ ନାହିଁ। ରାଷ୍ଟ୍ର ନିର୍ମାଣରେ ଜନଭାଗିଦାରୀର ଏହି ଶକ୍ତି ଭାରତର ବହୁତ ବଡ଼ ପୁଞ୍ଜି ଏବଂ ଏହି ଜନଭାଗିଦାରୀକୁ ଆମେ ବାରମ୍ବାର ଅନୁଭବ କରୁଛୁ। ବନ୍ଧୁଗଣ, ପଶ୍ଚିମ ଏସିଆରେ ସୃଷ୍ଟି ହୋଇଥିବା ଯୁଦ୍ଧର ସ୍ଥିତିକୁ ଦେଖି ମୁଁ ଦେଶବାସୀଙ୍କୁ କିଛି ଅନୁରୋଧ କରିଥିଲି। ମୁଁ କହିଥିଲି ଯେ ଯଥାସମ୍ଭବ କିଛି ସମୟ ପାଇଁ ସୁନା କ୍ରୟ କରିବାରୁ ବିରତ ରୁହନ୍ତୁ। ଲୋକଙ୍କୁ କହିଥିଲି ଯେ ବିଦେଶରେ ଛୁଟି କଟାଇବାରୁ ନିବୃତ ରୁହନ୍ତୁ। ମୁଁ ଲୋକମାନଙ୍କୁ କାର୍ ପୁଲିଂକୁ ମଧ୍ୟ ପ୍ରୋତ୍ସାହିତ କରିବାକୁ ଅନୁରୋଧ କରିଥିଲି। ମୁଁ ଚାଷୀମାନଙ୍କୁ କେମିକାଲ ମୁକ୍ତ ଚାଷ କରିବା ପାଇଁ, ଜମିକୁ ସୁରକ୍ଷିତ ରଖିବା ପାଇଁ ଏବଂ ପ୍ରାକୃତିକ ସାରର ଅଧିକରୁ ଅଧିକ ବ୍ୟବହାର ପାଇଁ ଅନୁରୋଧ କରିଥିଲି। ବନ୍ଧୁଗଣ, ମୁଁ ଦେଶର ପ୍ରତ୍ୟେକ ନାଗରିକ ପ୍ରତି କୃତଜ୍ଞ। କାରଣ ସେମାନେ

କେବଳ ମୋ ଅନୁରୋଧ ପ୍ରତି ସମର୍ଥନ ପ୍ରକାଶ କଲେ ତାହା ନୁହେଁ, ବରଂ ଯଥାସମ୍ଭବ ସେଥିରେ ନିଜର ସହଯୋଗ କରୁଛନ୍ତି। ଅନେକ ପରିବାର ମୋତେ ବାର୍ତ୍ତାମାନ ପଠାଇ ନିଜର ଅନୁଭୂତି ବାଣ୍ଟୁଛନ୍ତି। ଅନେକ ପରିବାର ସ୍ଥିର କରିଛନ୍ତି ଯେ ଘରେ ବିବାହ କାର୍ଯ୍ୟ ଆଦିରେ ଏଥର ସୁନା କିଣିବେ ନାହିଁ। ଆବଶ୍ୟକ ପଡ଼ିଲେ ପୁରୁଣା ସ୍ୱର୍ଣ୍ଣ ଅଳଙ୍କାରରୁ ହିଁ ନୂଆ ଅଳଙ୍କାର ତିଆରି କରିଦେବେ। ଅନେକ ଲୋକେ ସାମାଜିକ ଗଣମାଧ୍ୟମରେ ମଧ୍ୟ ଲେଖିଛନ୍ତି ଯେ କିଭଳି ସେମାନେ ଏଥର ବିଦେଶ ଯାତ୍ରାକୁ ଏଡ଼ାଇ ଦେଇଛନ୍ତି। ବନ୍ଧୁଗଣ, କାର୍ ପୁଲିଂକୁ ନେଇ ମଧ୍ୟ ଲୋକେ ଅନେକ ଅନୁଭୂତି ବାଣ୍ଟିଛନ୍ତି। ଯେଉଁମାନେ ପ୍ରତିଦିନ ଗୋଟିଏ ରାସ୍ତାରେ ହିଁ ନିଜ ନିଜ ଗାଡ଼ିରେ ଯାଉଥିଲେ, ଏବେ ସେମାନେ ଏକାଠି ମିଶି ଯାଉଛନ୍ତି। ଲୋକେ ଯଥାସମ୍ଭବ ବସ୍ ଏବଂ ମେଟ୍ରୋ ବ୍ୟବହାର କରୁଛନ୍ତି। ଏହାଦ୍ୱାରା ପେଟ୍ରୋଲ ଏବଂ ଡିଜେଲ ସଞ୍ଚୟ ହୋଇପାରୁଛି। ସେହିଭଳି ଦେଶର ବିଭିନ୍ନ ଭାଗରେ ପ୍ରାକୃତିକ ସାରର ଚାହିଦା ବୃଦ୍ଧିର ମଧ୍ୟ ଖବର ମିଳୁଛି। ବନ୍ଧୁଗଣ, ଆମେ ଭାରତୀୟମାନେ ଏହି ବୈଶ୍ୱିକ ସଙ୍କଟର ଏକତ୍ରିତ ଭାବେ ମୁକାବିଲା କରିଥିବାରୁ ମୁଁ ଖୁସି ଅନୁଭବ କରୁଛି। ଜନଭାଗିଦାରୀର ଏହି ଶକ୍ତି ଆମକୁ ସୁଦୃଢ଼ କରିବ, ଆମକୁ ସଫଳ କରିବ ବୋଲି ମୋର ବିଶ୍ୱାସ। ମୋର ପ୍ରିୟ ଦେଶବାସୀଗଣ, ଆମ ଦେଶରେ ଜନ୍ମଦିନ, ବିବାହ ଆଦି ପାରିବାରିକ କାର୍ଯ୍ୟକ୍ରମ ହେବା ସଙ୍ଗେ ସଙ୍ଗେ ସାମାଜିକ ଉତ୍ସବ ମଧ୍ୟ ହୋଇଥାଏ। ପ୍ରତ୍ୟେକ ପରିବାର ଚାହେଁ ଯେ ସେମାନେ ନିଜ ଖୁସି ଅନ୍ୟମାନଙ୍କ ସହ ମଧ୍ୟ ବାଣ୍ଟନ୍ତୁ। ଲୋକେ ଅତିଥିମାନଙ୍କୁ ଉପହାର ମଧ୍ୟ ଦେଇଥାନ୍ତି। ବନ୍ଧୁଗଣ, ମହାରାଷ୍ଟ୍ରର ନାନ୍ଦେଡ଼ରେ ଗୋଟିଏ ପରିବାର ନିଜ ଖୁସି ବାଣ୍ଟିବା ପାଇଁ ଏଭଳି ଗୋଟିଏ କାମ କରିଛନ୍ତି ଯାହା ଚର୍ଚ୍ଚାର ବିଷୟ ପାଲଟି ଯାଇଛି। ନାନ୍ଦେଡ଼ର ବାହାଦୁରପୁରା ଗାଁରେ ପେଟକର ପରିବାର ବାସ କରନ୍ତି। ଏହି ପରିବାର ଚିନ୍ତା କଲେ ଯେ ଯଦି ଖୁସି ବାଣ୍ଟିବା ତେବେ ଏଭଳି କୌଣସି ବସ୍ତୁ କାହିଁକି ନ ଦେବା ଯାହା ଅସୁବିଧା ସମୟରେ କୌଣସି ପରିବାରର କାମରେ ଲାଗିବ। ନିଜ ଘରେ ବିବାହ ଅବସରରେ ଏହି ପରିବାର ଗାଁର ପ୍ରାୟ 3,500 ଲୋକଙ୍କ ପାଇଁ ଦୁର୍ଘଟଣା ବୀମା ବ୍ୟବସ୍ଥା କଲେ। ପ୍ରତ୍ୟେକ ବ୍ୟକ୍ତିଙ୍କୁ 1,00,000 ଟଙ୍କାର ବୀମା କଭର ଦିଆଗଲା। ଏହି ନୂତନ ଧାରା ପଛରେ ରହିଥିବା ଭାବନା ବହୁତ ହୃଦୟସ୍ପର୍ଶୀ। ଏହି ପରିବାର ଆଗରୁ ଦେଖିଥିଲେ ଯେ କୌଣସି ଦୁର୍ଘଟଣା ପରେ ଦୁର୍ଘଟଣାଗ୍ରସ୍ତ ପରିବାରକୁ ଅନେକ ଆର୍ଥିକ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଥାଏ। ଏଭଳି ସମୟରେ ଏକ ଛୋଟ ସହାୟତା ମଧ୍ୟ ବହୁତ ବଡ଼ ସମ୍ବଳ ପାଲଟିଯାଏ। ବନ୍ଧୁଗଣ, ସରକାର ଦେଶର କୋଟି କୋଟି ପରିବାରଙ୍କୁ ସୁରକ୍ଷା କବଚ ଉପଲବ୍ଧ କରିଛନ୍ତି। ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନା ଅନ୍ତର୍ଗତ କେବଳ ବାର୍ଷିକ 20 ଟଙ୍କା ପ୍ରିମିୟମ ଅର୍ଥାତ୍ ମାତ୍ର ବର୍ଷକୁ 20 ଟଙ୍କା ପ୍ରିମିୟମରେ 2,00,000 ଟଙ୍କା ପର୍ଯ୍ୟନ୍ତ ଦୁର୍ଘଟଣା ବୀମା ମିଳିଥାଏ। ଏଯାବତ୍ ଏହି ଯୋଜନାରେ 58 କୋଟିରୁ ଅଧିକ ଲୋକ ଯୋଡ଼ି ହୋଇସାରିଲେଣି। ଏଥିରୁ ପ୍ରାୟ 28 କୋଟି ହେଉଛନ୍ତି ଆମର ମା, ଭଉଣୀ, କନ୍ୟା ଏବଂ ମହିଳାମାନେ। ମିଳିଥିବା ହିସାବ ଅନୁଯାୟୀ ଏହି ଯୋଜନା ଅଧୀନରେ ଏଯାବତ୍ ପୀଡ଼ିତ ପରିବାରଙ୍କୁ 3,700 କୋଟି ଟଙ୍କାଠାରୁ ମଧ୍ୟ ଅଧିକ ସହାୟତା ପ୍ରାପ୍ତ ହୋଇସାରିଛି। ବନ୍ଧୁଗଣ, ସେହିଭଳି ପ୍ରଧାନମନ୍ତ୍ରୀ ଜୀବନଜ୍ୟୋତି ବୀମା ଯୋଜନା, ଏହି ଯୋଜନା ମଧ୍ୟ ସେତିକି ଗୁରୁତ୍ୱପୂର୍ଣ୍ଣ। ଏହି ଯୋଜନା କୌଣସି ବ୍ୟକ୍ତିର ଦୁଃଖଦ ମୃତ୍ୟୁ ହେବା ଘଟଣାରେ ତା'ର ପରିବାରକୁ 2,00,000 ଟଙ୍କାର ବୀମା କଭର ପ୍ରଦାନ କରୁଛି। ଏହାର ବାର୍ଷିକ ପ୍ରିମିୟମ ମାତ୍ର 436 ଟଙ୍କା, ଅର୍ଥାତ୍ ଦିନକୁ ଅତି ବେଶୀରେ 1.5 ଟଙ୍କା। ଏହି ଯୋଜନା ସହ ଏଯାବତ୍ 27 କୋଟିରୁ ଅଧିକ ଲୋକ ଜଡ଼ିତ ହୋଇଛନ୍ତି। ଏହା ଅନ୍ତର୍ଗତ ଦେଶର ପ୍ରାୟ 11,00,000 ପରିବାରଙ୍କୁ ପ୍ରାୟ 22,000 କୋଟି ଟଙ୍କାର ସହାୟତା ମିଳିସାରିଛି। ଏ ରାଶିଗୁଡ଼ିକ ବହୁତ ବଡ଼। ଏହି ପରିସଂଖ୍ୟାନ ପଛରେ ରହିଛି 6,00,000 ପରିବାରର ନିଜ ନିଜ କାହାଣୀ। କେଉଁଠି କୌଣସି ମା'କୁ ନିଜ ପିଲାର ଶିକ୍ଷା ଜାରି ରଖିବା ପାଇଁ ସହାୟତା ମିଳିଗଲା, ତ କେଉଁଠି କୌଣସି ପତ୍ନୀକୁ ଘରର ଦାୟିତ୍ୱ ସମ୍ଭାଳିବାରେ ସାହାଯ୍ୟ ମିଳିଗଲା। ବନ୍ଧୁଗଣ, ଅନେକ ଥର ବହୁତ ବଡ଼ ସୁରକ୍ଷାର ଆରମ୍ଭ ବହୁତ ଛୋଟ ରାଶି ଏବଂ ଗୋଟିଏ ଛୋଟ ପଦକ୍ଷେପରୁ ହୋଇପାରେ। ଛୋଟ ନିଷ୍ପତ୍ତିଟିଏ ମଧ୍ୟ ବହୁତ ବଡ଼ ପରିବର୍ତ୍ତନ ଆଣିଦେଇପାରେ। ଆପଣ ସମସ୍ତଙ୍କୁ ମୋର ଅନୁରୋଧ ଯେ ନିଜ ପରିବାରକୁ ଏହି ଯୋଜନାଗୁଡ଼ିକ ସମ୍ପର୍କରେ ନିଶ୍ଚିତ ଭାବେ ସୂଚନା ଦିଅନ୍ତୁ। ମୋର ପ୍ରିୟ ଦେଶବାସୀଗଣ, ମନ୍ କି ବାତ୍ରେ ବର୍ତ୍ତମାନ
ଏପରି ବିଷୟରେ କଥା।

କଥା ହେବା ଯାହା ହଜାର ବର୍ଷ ତଳର ପୁରୁଣା। ହଜାର ହଜାର ବର୍ଷ ଧରି ଏହା ମାନବ ସମାଜରେ ବସାବାନ୍ଧି ରହିଆସୁଛି। ଏ ବିଷୟ ହେଉଛି ଅନ୍ଧବିଶ୍ୱାସ। ଅନେକ ଥର ଦେଖାଯାଏ ଅନ୍ଧବିଶ୍ୱାସ କେବଳ ମାତ୍ର ଭ୍ରାନ୍ତ ଧାରଣା ନୁହେଁ, ତାହା ଡର ସୃଷ୍ଟି କରେ। ଆଉ ଯେବେ ଡର ମନ ଉପରେ ପ୍ରଭୁତ୍ୱ ବିସ୍ତାର କରେ ସେତେବେଳେ ମଣିଷ ସତ୍ୟକୁ ଦେଖିବା ବନ୍ଦ କରିଦିଏ। ଅନ୍ଧବିଶ୍ୱାସରେ ବୁଡ଼ି ରହୁଥିବା ଲୋକମାନେ ବିନା ତର୍କରେ ସତ୍ୟ ନ ଜାଣି ଏପରି ନିଷ୍ପତ୍ତି ନିଅନ୍ତି, ଯାହା ବହୁତ କ୍ଷତିକାରକ ହୋଇଥାଏ। ଏପରି ସ୍ଥଳେ ସମାଜରେ ଏପରି ଲୋକ ବି ଅଛନ୍ତି ଯେଉଁମାନେ ବିଜ୍ଞାନ, ଅନୁଭବ ଓ ତର୍କ ଆଧାରରେ ଏହିସବୁ ଧାରଣାକୁ ଆହ୍ୱାନ ରୂପେ ସ୍ୱୀକାର କରନ୍ତି। ଅନ୍ଧବିଶ୍ୱାସରୁ ବିଶ୍ୱାସ ପର୍ଯ୍ୟନ୍ତ ଏହି ଯାତ୍ରା ସହଜ ସାଧ୍ୟ ନୁହେଁ। ଆଜି ମୁଁ ଏପରି ଏକ ସଫଳ ଯାତ୍ରା ସମ୍ପର୍କରେ ଆପଣମାନଙ୍କୁ ନିଶ୍ଚିତ ରୂପେ କହିବାକୁ ଚାହେଁ। ବନ୍ଧୁଗଣ, ଆସାମରେ ଏକ ପକ୍ଷୀ ଦେଖାଯାଏ। ସେହି ପକ୍ଷୀର ନାଁ ହେଲା ହାଡ଼ଗିଳା ପକ୍ଷୀ। ଏହା ଏକ ଦୁର୍ଲଭ ପକ୍ଷୀ। ପରିବେଶକୁ ସଫାସୁତୁରା ରଖିବାରେ ଏହା ମହତ୍ତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। କିନ୍ତୁ ଦୀର୍ଘ ବର୍ଷ ଧରି ଆସାମର କିଛି ଅଞ୍ଚଳରେ ଏହି ପକ୍ଷୀକୁ ଅଶୁଭ ବୋଲି ବିବେଚିତ କରାଯାଉଥିଲା। ଲୋକମାନେ ଏହାକୁ ନିଜ ଆଖପାଖରେ ଦେଖିବାକୁ ପସନ୍ଦ କରୁନଥିଲେ। ଯେଉଁ ଗଛମାନଙ୍କରେ ହାଡ଼ଗିଳା ପକ୍ଷୀ ବସା ବାନ୍ଧେ ଅନେକ ଥର ସେହି ଗଛଗୁଡ଼ିକୁ କାଟି ଦିଆଯାଏ। ଭାବନ୍ତୁ, ଏପରି ଏକ ପକ୍ଷୀ ଯାହା ପରିବେଶକୁ ପରିଷ୍କାର ରଖିବାରେ ସାହାଯ୍ୟ କରେ, ସେହି ହାଡ଼ଗିଳା ପକ୍ଷୀ ଲୋକମାନଙ୍କ ଭୟର ଶିକାର ହୋଇଥିଲା। ଏପରି ସ୍ଥିତିରେ ଜୀବବିଜ୍ଞାନୀ ପୂର୍ଣ୍ଣିମା ଦେବୀ ବର୍ମନ ଏସବୁ ଦେଖିଲେ। ସେ ଲୋକମାନଙ୍କ ମନରେ ବସା ବାନ୍ଧିଥିବା ଏହି ଭ୍ରାନ୍ତ ଧାରଣାକୁ ବଦଳାଇବା ପାଇଁ ସଂକଳ୍ପ ନେଲେ। ସେ ମହିଳାମାନଙ୍କ ସହ କଥାବାର୍ତ୍ତା କଲେ, ବିଜ୍ଞାନ ଆଧାରରେ ଲୋକମାନଙ୍କୁ ବୁଝାଇଲେ। ଧୀରେ ଧୀରେ ମହିଳାମାନେ ଏହି ଅଭିଯାନରେ ସାମିଲ ହେଲେ। ତାପରେ ଏକ ବଡ଼ ପରିବର୍ତ୍ତନର ଆରମ୍ଭ ହେଲା। ଯେଉଁ ପକ୍ଷୀକୁ ଦିନେ ଅଶୁଭ ଭାବି ଘୋଡ଼ାଇ ଦିଆଯାଉଥିଲା, ସେହି ପକ୍ଷୀ ଗାଁମାନଙ୍କ ପରିଚୟ ସାଜିଲା। ହଜାର ହଜାର ଗ୍ରାମୀଣ ମହିଳା ହାଡ଼ଗିଳା ପକ୍ଷୀ ବଞ୍ଚାଇବା ପାଇଁ ଆଗକୁ ବାହାରିଲେ। ଆଜି ସେମାନେ ହରଗିଲା ଆର୍ମି ନାମରେ ପରିଚିତ। ଏହି ମହିଳାମାନେ ସମାଜ ସହ ସଂଘର୍ଷ କଲେ, ସମାଜକୁ ବୁଝାଇବା ପାଇଁ ଦିନରାତି କାମ କଲେ, ଆଉ ପରିଶେଷରେ ଅନ୍ଧବିଶ୍ୱାସକୁ ଦୂରେଇ ଦେଲେ। ସେମାନେ ସାବ୍ୟସ୍ତ କରିଦେଲେ ଯେ ଯେତେବେଳେ ସଠିକ୍ ତଥ୍ୟ ଜଣାପଡ଼ିଯାଏ ସେତେବେଳେ ବର୍ଷ ବର୍ଷର ପୁରୁଣା ମାନସିକତା ମଧ୍ୟ ବଦଳିଯାଏ। ବନ୍ଧୁଗଣ, ମୁଁ ପ୍ରାୟତଃ କହେ ଯିଏ ଖେଳେ ସେ ପ୍ରସ୍ଫୁଟିତ ହୁଏ। ଦେଶରେ ଏପରି ଯୁବକମାନଙ୍କ ସଂଖ୍ୟା ଦ୍ରୁତ ଗତିରେ ବଢ଼ି ଚାଲିଛି, ଯେଉଁମାନେ ଖେଳୁଛନ୍ତି, ଉନ୍ନତି ମଧ୍ୟ କରୁଛନ୍ତି। ପୂର୍ବ ତୁଳନାରେ ବର୍ତ୍ତମାନ ବହୁ ସଂଖ୍ୟକ ଯୁବକ ଖେଳକୁ କ୍ୟାରିୟର ରୂପେ ଗ୍ରହଣ କରୁଛନ୍ତି। ନାଗାଲାଣ୍ଡର ଏପରି ଦୁଇଟି ପ୍ରଚେଷ୍ଟା ସମ୍ପର୍କରେ ମୋତେ ସୂଚନା ମିଳିଛି, ଯାହା ଖୁବ୍ ରୋମାଞ୍ଚକର। ପ୍ରଥମ ପ୍ରଚେଷ୍ଟାଟି ହେଉଛି ନାଗାଲାଣ୍ଡ ବେବି ଲିଗ୍। ନା ଶୁଣି ଆପଣମାନଙ୍କୁ ନିଶ୍ଚୟ ଲାଗୁଥିବ ଏହା ଖୁବ୍ ଛୋଟ ଛୋଟ ପିଲାମାନଙ୍କର କୌଣସି ସାଧାରଣ ଲିଗ୍ ହୋଇଥିବ, ମାତ୍ର ଏହା ସେପରି ନୁହେଁ। ଏହା 5-10-12 ବର୍ଷ ବୟସର ଛୋଟ ଛୋଟ ଫୁଲଠାରୁ କୋମଳ ପିଲାମାନଙ୍କର ଏକ ଅସାଧାରଣ ଲିଗ୍। ଆଉ ଏହି ପିଲାମାନଙ୍କୁ ନେଇ ଫୁଟବଲ ଖେଳାଳିମାନଙ୍କର ଏପରି ଏକ ଲିଗ୍ ହୋଇଛି ଯେଉଁଠାରେ ସେମାନଙ୍କ ପ୍ରଗତି ଓ ପ୍ରତିଭାକୁ ବିକଶିତ କରୁଛନ୍ତି ଓ ସେମାନଙ୍କ ପରିଚୟ ସୃଷ୍ଟି କରୁଛନ୍ତି। ନାଗାଲାଣ୍ଡରେ ଅଧିକରୁ ଅଧିକ ପିଲାମାନଙ୍କୁ ଫୁଟବଲ ସହ ଯୋଡ଼ିବା ପାଇଁ ଏହା ଆରମ୍ଭ କରାଯାଇଥିଲା। 5-12 ବର୍ଷ ବୟସ ପର୍ଯ୍ୟନ୍ତ ପୁଅ ଝିଅମାନେ ଏଥିରେ ଭାଗ ନେଇପାରିବେ। ବର୍ତ୍ତମାନ ସୁଦ୍ଧା ଏହି ଲିଗ୍ 3 ବର୍ଷ ପୂରଣ କରିସାରିଲାଣି। ପିଲାମାନଙ୍କ ମନ ଉପରେ ଏହି ଲିଗ୍ର ଖୁବ୍ ଭଲ ପ୍ରଭାବ ପଡ଼ିଛି। ବନ୍ଧୁଗଣ, ନାଗାଲାଣ୍ଡରେ ଆଉ ଏକ ଭଲ ପ୍ରଚେଷ୍ଟା ହେଉଛି, ଏହାର ନାଁ ହେଲା ନାଗାଲାଣ୍ଡ ଓମେନ୍ ଫୁଟସାଲ ଲିଗ୍। ହୋଇପାରେ ଆପଣମାନଙ୍କ ପାଇଁ ଏହି ଫୁଟସାଲ ଏକ ନୂଆ ନାଁ ହୋଇଥିବ। ମୁଁ ଆପଣମାନଙ୍କୁ କହୁଛି, ଶୁଣନ୍ତୁ, ଫୁଟସାଲକୁ ଇଣ୍ଡୋର ଫୁଟବଲ ବି କୁହାଯାଏ। ଏଥିରେ ଗୋଟିଏ ଟିମ୍ରେ ମାତ୍ର 5 ଜଣ ଖେଳାଳି ଥାଆନ୍ତି। ଖେଳ ପଡ଼ିଆ ବି ଫୁଟବଲ ଖେଳ ପଡ଼ିଆଠାରୁ ବହୁତ ଛୋଟ ହୋଇଥାଏ। ଏଥିପାଇଁ ଖେଳାଳିମାନଙ୍କୁ ତୁରନ୍ତ ନିଷ୍ପତ୍ତି ନେବାକୁ ପଡ଼େ। ସେମାନଙ୍କୁ ତାଙ୍କ ଟେକ୍ନିକ୍ ଓ ସ୍କିଲ୍ର ସର୍ବଶ୍ରେଷ୍ଠ ଉପଯୋଗ କରିବାକୁ ପଡ଼ିଥାଏ। ନାଗାଲାଣ୍ଡର ଓମେନ୍ ଫୁଟସାଲ ଲିଗ୍ ଆମ
ଝିଅ

ମାନଙ୍କୁ ସେମାନଙ୍କ ପ୍ରତିଭା ପ୍ରଦର୍ଶନ କରିବା ପାଇଁ ଖୁବ୍ ସୁନ୍ଦର ସୁଯୋଗ ପ୍ରଦାନ କରୁଛି। ଏପରି ପ୍ରଚେଷ୍ଟା ପାଇଁ ମୁଁ ନାଗାଲାଣ୍ଡ ଲୋକମାନଙ୍କୁ ପ୍ରଶଂସା କରୁଛି। ଏପରି ପ୍ରଚେଷ୍ଟା ଦେଶର ଅନ୍ୟ ଅଞ୍ଚଳମାନଙ୍କୁ ମଧ୍ୟ ପ୍ରେରଣା ଦେଇଥାଏ। ବନ୍ଧୁଗଣ, ଏହା ହେଉଛି ଟେକ୍ନୋଲୋଜିର ଯୁଗ। ପ୍ରତିଦିନ ନୂଆ ନୂଆ ଗବେଷଣା ହେଉଛି, ନୂଆ ନୂଆ ଏଆଇ ଇନୋଭେସନ୍ ସାମ୍ନାକୁ ଆସୁଛି। ଏପରି ସମୟରେ ସବୁଠାରୁ ମହତ୍ତ୍ୱପୂର୍ଣ୍ଣ ପ୍ରଶ୍ନ ହେଲା, ଲୋକମାନଙ୍କ କ୍ରିଏଟିଭିଟିକୁ କିପରି ସୁରକ୍ଷିତ ରଖାଯାଇପାରିବ। ନୂଆ ଟେକ୍ନୋଲୋଜି ସହ ଆଗକୁ ଅଗ୍ରସର ହେବା ସଙ୍ଗେ ସଙ୍ଗେ ଆମେମାନେ କିପରି ମୂଳ ସହ ଯୋଡ଼ି ହୋଇ ରହିପାରିବା। ନାଳନ୍ଦା ବିଶ୍ୱବିଦ୍ୟାଳୟ ଏହି ପ୍ରଶ୍ନର ସମାଧାନ ଖୋଜି ବାହାର କରିଛି। ହଜାର ବର୍ଷର ପୁରୁଣା ଆମ ନାଳନ୍ଦା ବିଶ୍ୱବିଦ୍ୟାଳୟ ଏବେ ନୂଆ ଅବତାରରେ ଭାରତର ଭାଗ୍ୟ ନିର୍ମାଣ କରୁଛି। ଦୁଇ ବର୍ଷ ତଳେ ମୋତେ ନାଳନ୍ଦା ବିଶ୍ୱବିଦ୍ୟାଳୟର ନୂତନ ପରିସରକୁ ଲୋକାର୍ପଣ କରିବାର ସୁଯୋଗ ମିଳିଥିଲା। ନାଳନ୍ଦା ବିଶ୍ୱବିଦ୍ୟାଳୟ ପୁଣି ଥରେ ଶାସ୍ତ୍ରାର୍ଥ କରିବାର ଆମ ପ୍ରାଚୀନ ପରମ୍ପରାକୁ ଜୀବନ୍ତ କରିଛି। ଶାସ୍ତ୍ରାର୍ଥ କେବଳ ମାତ୍ର ନିଜ କଥା ଉପସ୍ଥାପନ କରିବାର ମାଧ୍ୟମ ନୁହେଁ, ଏହା ହେଉଛି ତର୍କ ବିତର୍କ ଓ ମନ୍ଥନର ଏକ ଅନୁଶାସିତ ପ୍ରକ୍ରିୟା। ଏଥିରେ ତର୍କ ଓ ତଥ୍ୟ ସହ ନିଜର କଥା ରଖିବା ଆବଶ୍ୟକ, ଆଉ ଏଥିରେ ଆପଣଙ୍କର ଦକ୍ଷତା ଥିବା ଦରକାର। ଅନ୍ୟର ବିଚାରକୁ ଧୈର୍ଯ୍ୟର ସହ ଶୁଣିବା ଓ ବୁଝିବାର ଶିକ୍ଷା ମଧ୍ୟ ଏହି ଶାସ୍ତ୍ରାର୍ଥ ପ୍ରକ୍ରିୟାରେ ହିଁ ମିଳିଥାଏ। ମୁଁ ଖୁବ୍ ଆନନ୍ଦିତ ଯେ ନାଳନ୍ଦା ବିଶ୍ୱବିଦ୍ୟାଳୟ ଏହାକୁ ନିଜ ସମାବର୍ତ୍ତନ ସମାରୋହର ଅଂଶ ରୂପେ ଗ୍ରହଣ କଲା। ଏଥିରେ ଅଂଶଗ୍ରହଣ କରିଥିବା ପାଖାପାଖି ଅଧା ବିଦ୍ୟାର୍ଥୀ ଅନ୍ୟ ଦେଶରୁ ଆସିଥିଲେ। ଏକ ପ୍ରାଚୀନ ପରମ୍ପରାକୁ ଆଜିର ସମୟ ସହ ଯୋଡ଼ିବା ନିମନ୍ତେ ଏହା ହେଉଛି ଖୁବ୍ ପ୍ରଶଂସନୀୟ ପ୍ରଚେଷ୍ଟା। ଏଥିପାଇଁ ମୁଁ ନାଳନ୍ଦା ବିଶ୍ୱବିଦ୍ୟାଳୟକୁ ଅନେକ ଅନେକ ଶୁଭେଚ୍ଛା ଜଣାଉଛି। ମୁଁ ଦେଶର ଅନ୍ୟ ବିଶ୍ୱବିଦ୍ୟାଳୟଙ୍କୁ ଆହ୍ୱାନ କରୁଛି ଯେ ସେମାନେ ଏପରି ନୂତନ ପଦକ୍ଷେପ ସମ୍ପର୍କରେ ବିଚାର କରନ୍ତୁ। ବନ୍ଧୁଗଣ, ମୂଳ ସହ ଯୋଡ଼ି ହୋଇ ଯୁବକମାନଙ୍କୁ ନୂଆ ଟେକ୍ନୋଲୋଜି ପାଇଁ ପ୍ରସ୍ତୁତ କରିବା ନିମନ୍ତେ ଏକ ସୁନ୍ଦର ପ୍ରୟାସ ଜାରି ରହିଛି। ଦିଲ୍ଲୀରେ ଅବସ୍ଥିତ ସେଣ୍ଟ୍ରାଲ ସାଂସ୍କ୍ରିଟ ୟୁନିଭର୍ସିଟି ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଓ ଡାଟା ସାଇନ୍ସରେ ବିଟେକ୍ ପ୍ରୋଗ୍ରାମ ଆରମ୍ଭ କରିବାକୁ ଯାଉଛି। ଏହା ଆଧୁନିକ ଟେକ୍ନୋଲୋଜିକୁ ଭାରତୀୟ ପାରମ୍ପରିକ ଜ୍ଞାନ ସହ ଯୋଡ଼ିବା ଦିଗରେ ଏକ ମହତ୍ତ୍ୱପୂର୍ଣ୍ଣ ପଦକ୍ଷେପ। ଏହାଦ୍ୱାରା ଭାରତୀୟ ଭାଷାମାନଙ୍କ ପାଇଁ ଏକ ନୂଆ ଏଆଇ ଟୁଲ୍ସ ପ୍ରସ୍ତୁତ କରିବା କ୍ଷେତ୍ରରେ ସହାୟତା ମିଳିବ। ଆମର ପ୍ରାଚୀନ ଗ୍ରନ୍ଥ ଓ ପାଣ୍ଡୁଲିପିମାନଙ୍କୁ ଡିଜିଟାଲ ରୂପେ ସଂରକ୍ଷିତ କରିବାର କାମ ମଧ୍ୟ ତ୍ୱରିତ ହେବ। ମୁଁ ସେଣ୍ଟ୍ରାଲ ସାଂସ୍କ୍ରିଟ ୟୁନିଭର୍ସିଟିକୁ ଏହି ପ୍ରଚେଷ୍ଟା ପାଇଁ ଅନେକ ଅନେକ ଶୁଭକାମନା ଜଣାଉଛି। ବନ୍ଧୁଗଣ, ଆଜି ଭାରତୀୟ ସଂସ୍କୃତି ବିଶ୍ୱର ଭିନ୍ନ ଭିନ୍ନ ଭାଗରେ ପହଞ୍ଚିବାରେ ଲାଗିଛି। ଆମ ଗୀତ, ସଙ୍ଗୀତ ଓ ଆଧ୍ୟାତ୍ମିକତାକୁ ସମଗ୍ର ବିଶ୍ୱର ଲୋକମାନେ ଜାଣୁଛନ୍ତି ଆଉ ଆପଣାଉଛନ୍ତି। ଭାରତଠାରୁ ହଜାର ହଜାର କିଲୋମିଟର ଦୂରରେ କାରବିଆନ ସାଗରରେ ଡୋମିନିକାନ ରିପବ୍ଲିକ ନାମରେ ଏକ ଦେଶ ଅଛି। ସେଠାରେ ଭାରତୀୟଙ୍କ ସଂଖ୍ୟା ପାଖାପାଖି ଶହେ, ବୋଧହୁଏ ତାଠାରୁ ବି କମ୍ ହେବ। ଏହାପରେ ବି ଭାରତୀୟ ସଂସ୍କୃତି ଓ ଆଧ୍ୟାତ୍ମିକତା ସହ ଜଡ଼ିତ ଏକ ସୁନ୍ଦର ପ୍ରଚେଷ୍ଟା ସେଠାରେ ହେଉଛି। ସେଠାରେ ସ୍ପାନିଶ କହୁଥିବା କିଛି ଲୋକ ଏକ ଟିମ୍ ତିଆରି କରିଛନ୍ତି। ଏହି ଟିମ୍ର ନାଁ ହେଉଛି ବ୍ରହ୍ମକମଳ ଡୋମିନିକାନା। ଟିମ୍ର ସଦସ୍ୟ ସମ୍ମିଳିତ ଭାବେ ବୈଦିକ ସାହିତ୍ୟର ଅଧ୍ୟୟନ କରନ୍ତି। ସେମାନେ ବୈଦିକ ମନ୍ତ୍ରର ଉଚ୍ଚାରଣ ମଧ୍ୟ ଶିଖୁଛନ୍ତି। ଏଥିପାଇଁ ସେମାନଙ୍କୁ କୌଣସି ଔପଚାରିକ ପ୍ରଶିକ୍ଷଣ ଦିଆଯାଏ ନାହିଁ, କିନ୍ତୁ ସେମାନେ ଅଡିଓ ରେକର୍ଡିଂ ଶୁଣି ଶୁଣି ବୈଦିକ ମନ୍ତ୍ରର ସଠିକ୍ ଉଚ୍ଚାରଣ ଶିଖିଛନ୍ତି। ଆଜି ସେମାନେ ଅନେକ ମନ୍ତ୍ରକୁ ଖୁବ୍ ସୁନ୍ଦର ଭାବେ ଜପିପାରୁଛନ୍ତି। ଏଥିମଧ୍ୟରେ ପୁରୁଷ ସୂକ୍ତମ୍, ଶ୍ରୀ ସୂକ୍ତମ୍, ଶ୍ରୀ ରୁଦ୍ରମ୍, ଦୁର୍ଗା ସୂକ୍ତମ୍ ଓ ଦେବୀ ମହାତ୍ରୟମ୍ ଆଦି ରହିଛି। ଭାରତଠାରୁ ଏତେ ଦୂରରେ ରହି ଆମ ପରମ୍ପରାକୁ ଶିଖିବା ନିମନ୍ତେ ସେମାନଙ୍କର ଏହି ପ୍ରୟାସ ଖୁବ୍ ପ୍ରେରଣାଦାୟୀ। ମୁଁ ବ୍ରହ୍ମକମଳ ଡୋମିନିକାନାର ସମସ୍ତ ସଦସ୍ୟମାନଙ୍କୁ ସେମାନଙ୍କର ପ୍ରଚେଷ୍ଟା ପାଇଁ
ଶୁଭ।

ଶୁଭକାମନା ଜଣାଉଛି। ମୁଁ ହୃଦୟରୁ ଏପରି ଲୋକମାନଙ୍କୁ ପ୍ରଶଂସା କରୁଛି ଯେଉଁମାନେ ଭାରତୀୟ ସଂସ୍କୃତିକୁ ସାରା ବିଶ୍ୱରେ ଲୋକପ୍ରିୟ କରିବା ନିମନ୍ତେ ନିରନ୍ତର ପ୍ରଚେଷ୍ଟା କରିଆସୁଛନ୍ତି। ମୋର ପ୍ରିୟ ଦେଶବାସୀଗଣ, ବାଦଲ ଓ ତା'ର ମନମୋହକ ଦୃଶ୍ୟ ହିଁ ମେଘାଳୟର ପରିଚୟ। ଯିଏ ମେଘାଳୟ ଯାଆନ୍ତି ତାଙ୍କୁ ସେଠାକାର ଲୋକମାନଙ୍କର ଆପଣାପଣ ମଧ୍ୟ ଦୀର୍ଘଦିନ ପର୍ଯ୍ୟନ୍ତ ମନେ ରହେ। କିନ୍ତୁ ମେଘାଳୟର ଆହୁରି ଗୋଟିଏ ବିଶେଷତ୍ୱ ଅଛି ଯାହା ଆଜି ମୁଁ ମନ୍ କି ବାତ୍ରେ ଆପଣମାନଙ୍କୁ ଜଣାଇବାକୁ ଚାହେଁ। ସେ ହେଲା ମେଘାଳୟର ରୁଟ୍ ବ୍ରିଜ୍। ରାସ୍ତାକୁ ବୁଝାଉଥିବା ରୁଟ୍ ନୁହେଁ, ମୂଳ ବା ଚେରକୁ ବୁଝାଉଥିବା ରୁଟ୍ କଥା କହୁଛି। ଏହି ରୁଟ୍ ବ୍ରିଜ୍ଗୁଡ଼ିକ ଅତ୍ୟନ୍ତ ମନମୁଗ୍ଧକର। ଏହି ବ୍ରିଜ୍ଗୁଡ଼ିକ କେତୋଟି ଦିନ ବା କେତୋଟି ବର୍ଷରେ ତିଆରି ହୋଇନଥାଏ। ଏଗୁଡ଼ିକ ତିଆରି ହେବା ପାଇଁ ଦଶନ୍ଧି ଦଶନ୍ଧି ଲାଗିଥାଏ। ରବର ଗଛର ମୂଳ ବା ଚେରକୁ ଧୀରେ ଧୀରେ ବାଟ କଢ଼େଇ ଗୋଟିଏ ଦିଗକୁ ମଡ଼େଇ ଦିଆଯାଏ। ଏହି ଚେରଗୁଡ଼ିକୁ ଜଳଧାରର ଆରପାରିକୁ ନେଇ ନିଆଯାଏ। ସମୟାନ୍ତରେ ସେହି ଚେରଗୁଡ଼ିକ ଗୋଟିଏ ଗୋଟିଏ ମଜବୁତ ବ୍ରିଜ୍ର ରୂପ ଧାରଣ କରନ୍ତି। ଏହି ବ୍ରିଜ୍ଗୁଡ଼ିକର ଆଉ ଗୋଟିଏ ବିଶେଷତ୍ୱ ହେଲା ଏଗୁଡ଼ିକ ଜୀବିତ ବ୍ରିଜ୍। ସମୟ ବିତିବା ସଙ୍ଗେ ଏଗୁଡ଼ିକ ଆହୁରି ମଜବୁତ ହୋଇଥାନ୍ତି। ଏଥିରେ ମେଘାଳୟର ଲୋକମାନଙ୍କର ସୃଜନଶୀଳତା ମଧ୍ୟ ଦେଖାଯାଏ। ଏହା ଲୋକମାନଙ୍କର ବର୍ଷ ବର୍ଷର ଧୈର୍ଯ୍ୟ ଏବଂ ପ୍ରକୃତି ପ୍ରତି ଗଭୀର ସମ୍ମାନର ଉଦାହରଣ। ମନୁଷ୍ୟ ପ୍ରକୃତି ସହିତ ମିଶି କେତେ ଅଭୁତ ବସ୍ତୁ ତିଆରି କରିପାରେ, ଏହି ବ୍ରିଜ୍ଗୁଡ଼ିକ ତା'ର ନିଦର୍ଶନ। ଏଗୁଡ଼ିକ ଆମ ଦେଶର, ଆମ ପୃଥିବୀର ଐତିହ୍ୟ ଅଟନ୍ତି। ଏବେ ଭାରତ ମେଘାଳୟର ଏହି ରୁଟ୍ ବ୍ରିଜ୍ଗୁଡ଼ିକୁ ୟୁନେସ୍କୋ ୱାର୍ଲଡ ହେରିଟେଜ୍ ସାଇଟ୍ ନେଟୱାର୍କରେ ସାମିଲ କରିବା ପାଇଁ ଆବେଦନ କରିଛି। ବନ୍ଧୁଗଣ, ଜଳବାୟୁ ପରିବର୍ତ୍ତନ କାରଣରୁ ଏହି ରୁଟ୍ ବ୍ରିଜ୍ଗୁଡ଼ିକ ଏବେ କେତେକ ଆହ୍ୱାନର ସମ୍ମୁଖୀନ ହୋଇଛନ୍ତି। ଏଭଳି ସମୟରେ ମେଘାଳୟର ଲୋକମାନେ ଏହି ପ୍ରାକୃତିକ ଐତିହ୍ୟର ସଂରକ୍ଷଣର ଦାୟିତ୍ୱ ସୁନ୍ଦର ଭାବରେ ତୁଲାଇଛନ୍ତି। ଏହି ରୁଟ୍ ବ୍ରିଜ୍ଗୁଡ଼ିକର ସଂଖ୍ୟା କେତେ ପ୍ରଥମେ ତାହା ଜାଣିବା ସହଜ ନଥିଲା। ସ୍ଥାନୀୟ ଲୋକମାନେ ନିଜେ ଏଗୁଡ଼ିକର ଗଣତି ଆରମ୍ଭ କଲେ। ଏହାପରେ ସେଠାକାର ଜନସାଧାରଣ ଏହି ବ୍ରିଜ୍ଗୁଡ଼ିକର ସଂରକ୍ଷଣ ଦାୟିତ୍ୱ ବହନ କଲେ। ଆଜିକାଲି ସ୍ଥାନୀୟ ଲୋକମାନେ 120ରୁ ଅଧିକ ରୁଟ୍ ବ୍ରିଜ୍ଗୁଡ଼ିକର ଯତ୍ନ ନେଉଛନ୍ତି। କେତେକ ଗୋଷ୍ଠୀ ପ୍ରତିବର୍ଷ ଏହି ବ୍ରିଜ୍ଗୁଡ଼ିକର ସ୍ଥିତି ସମ୍ପର୍କରେ ଯାଞ୍ଚ କରୁଛନ୍ତି। କେତେକ ଲୋକ ଆଖପାଖ ଅଞ୍ଚଳକୁ ମଜବୁତ କରିବା ପାଇଁ ନର୍ସରୀ ମଧ୍ୟ ତିଆରି କରିଛନ୍ତି। ଏହିଭଳି ଭାବରେ ଏହି ବ୍ରିଜ୍ଗୁଡ଼ିକର ସଂରକ୍ଷଣ ପାଇଁ ଇକୋସିଷ୍ଟମ ପ୍ରସ୍ତୁତ ହୋଇଯାଇଛି। ଆପଣ ଦେଖିଥିବେ ଏ ବର୍ଷ ହେଲି ବାର୍ଜିଙ୍କୁ ପଦ୍ମ ପୁରସ୍କାର ଦ୍ୱାରା ସମ୍ମାନିତ କରାଯାଇଛି। ସେ ନିଜ ଜୀବନର 50ରୁ ଅଧିକ ବର୍ଷ ଏହି ରୁଟ୍ ବ୍ରିଜ୍ଗୁଡ଼ିକର ଯତ୍ନ ନେବାରେ ବିନିଯୋଗ କରିଛନ୍ତି। ତାଙ୍କର ସମର୍ପଣ ଆମ ସମସ୍ତଙ୍କ ପାଇଁ ପ୍ରେରଣାଦାୟୀ। ବନ୍ଧୁଗଣ, ଆପଣ ଯଦି କେବେ ଏହି ରୁଟ୍ ବ୍ରିଜ୍ଗୁଡ଼ିକରେ ଯାତ୍ରା କରିଛନ୍ତି ତ ତାହାର ଚିତ୍ର ସାମାଜିକ ଗଣମାଧ୍ୟମରେ ନିଶ୍ଚୟ ସେୟାର କରନ୍ତୁ। ଆପଣଙ୍କ ଫଟୋ ଅନ୍ୟ ଲୋକମାନଙ୍କୁ ମଧ୍ୟ ମେଘାଳୟର ଏହି ନିଆରା ଐତିହ୍ୟ ବିଷୟରେ ଜାଣିବାକୁ ଉତ୍ସାହିତ କରିବ। ମୋର ପ୍ରିୟ ଦେଶବାସୀଗଣ, ଆମେ ସମସ୍ତେ ଚାହୁଁ ଯେ ଆମ ଗାଁ ସଫା ସୁତୁରା ହେଉ ଏବଂ ଆମ ସହର ସୁନ୍ଦର ଦେଖାଯାଉ। କିନ୍ତୁ ଆମେ ବୋଧହୁଏ କେତେବେଳେ ବି ଟିକେ ଅଟକି ରହି ଭାବିନଥିବା ଆମ ଆଖପାଖର ଏହି ଆବର୍ଜନାଗୁଡ଼ିକୁ କିଏ ସଫା କରୁଛି। ଅଧିକାଂଶ ଲୋକ ତ ଧରି ନେଇଥାନ୍ତି ଯେ ଏହା ଅନ୍ୟ କାହାର ଦାୟିତ୍ୱ ଏବଂ ସେ ହିଁ ଏହାକୁ ସଫା କରିବ। କିନ୍ତୁ ଆମ ଭିତରେ କିଛି ଏଭଳି ଲୋକ ଅଛନ୍ତି ଯେଉଁମାନେ ନିଜ ଚିନ୍ତାଧାରା ଦ୍ୱାରା ଆମକୁ ବହୁତ ପ୍ରଭାବିତ କରନ୍ତି। ମୋତେ ମଧ୍ୟପ୍ରଦେଶର ରାଜଗଡ଼ ଜିଲ୍ଲା ବ୍ୟାବ୍ରାର କିଛି ଭଉଣୀମାନଙ୍କ ବିଷୟରେ ଜାଣିବାକୁ ମିଳିଲା। ସେମାନେ ନିଜ ଆଖପାଖରେ ପଡ଼ିଥିବା ପ୍ଲାଷ୍ଟିକ୍ ଆବର୍ଜନାଗୁଡ଼ିକୁ ସଫା କରିବାର ସଂକଳ୍ପ ନେଲେ। ସେମାନେ ଭାବିଲେ ନାହିଁ ଯେ ଆଉ କେହି ଆସି ଏଥିରେ ପରିବର୍ତ୍ତନ ଆଣିବ। ସେମାନେ ନିଜେ ସାରା ସହରରୁ ପ୍ଲାଷ୍ଟିକ୍ ଆବର୍ଜନା ଏବଂ ଖାଲି ବୋତଲ ଏକାଠି କରିବା ଆରମ୍ଭ କଲେ। ଧୀରେ ଧୀରେ ଏହି ପ୍ରଚେଷ୍ଟା ବଢ଼ି ଚାଲିଲା ଏବଂ ସେଥିରୁ ପ୍ଲାଷ୍ଟିକ୍କୁ ଇକୋ ବ୍ରିକ୍ସରେ ପରିଣତ କରାଗଲା। ଆଜିକାଲି

0: ଇକୋ ବ୍ରିକ୍ସର ଉପଯୋଗ ସାଧାରଣ ସ୍ଥାନଗୁଡ଼ିକର ସୌନ୍ଦର୍ଯ୍ୟକରଣ କାମରେ ଲଗାଯାଉଛି। ରାଜଗଡ଼ରେ ଗତ କିଛି ମାସରେ ଶହ ଶହ କିଲୋ ପ୍ଲାଷ୍ଟିକ୍କୁ ରିସାଇକେଲ କରି ସେଗୁଡ଼ିକର ଉତ୍ତମ ଉପଯୋଗ କରାଯାଉଛି। ଅର୍ଥାତ୍ ଯେଉଁ ପ୍ଲାଷ୍ଟିକ୍ ଆଗରୁ ସହରକୁ ପ୍ରଦୂଷଣ କରୁଥିଲା, ଆଜି ତାହା ଏହି ଭଉଣୀମାନଙ୍କ ପ୍ରୟାସ ଦ୍ୱାରା ସହରର ସୌନ୍ଦର୍ଯ୍ୟ ବର୍ଦ୍ଧନରେ ସହାୟକ ହୋଇପାରିଛି। ମୁଁ ବ୍ୟାବ୍ରାର ସମସ୍ତ ଭଉଣୀ ଏବଂ ଏହି ଅଭିଯାନରେ ଯୋଗ ଦେଇଥିବା ସାଥୀମାନଙ୍କୁ ଧନ୍ୟବାଦ ଜଣାଉଛି। ମୋର ପ୍ରିୟ ଦେଶବାସୀଗଣ, ଅନେକ ଲୋକ ମୋତେ ପତ୍ର ଲେଖି ଗୋଟିଏ ନିର୍ଦ୍ଦିଷ୍ଟ ବିଷୟରେ କହିବା ପାଇଁ ପରାମର୍ଶ ଦେଇଛନ୍ତି। ଏହି ବିଷୟଟି ଗଣେଶ ଉତ୍ସବ ସହିତ ଜଡ଼ିତ। ଏମିତି ତ ଗଣେଶ ଉତ୍ସବ ପାଇଁ ଏବେ ଯଥେଷ୍ଟ ସମୟ ବାକି ଅଛି, କିନ୍ତୁ ଲୋକମାନେ ଅନୁରୋଧ କରିଛନ୍ତି ଯେ ସେ ବିଷୟରେ ଏବେ ହିଁ ଚର୍ଚ୍ଚା କରାଯିବା ଉଚିତ। ପ୍ରକୃତରେ ଗଣେଶଙ୍କ ମୂର୍ତ୍ତି ତିଆରିର କାମ ବହୁ ଆଗରୁ ଆରମ୍ଭ ହୋଇଥାଏ। ମୂର୍ତ୍ତି ତିଆରି କରିବା ଏବଂ ମୂର୍ତ୍ତି ବ୍ୟବସାୟ କରୁଥିବା ଲୋକମାନେ ଏବେଠାରୁ ସକ୍ରିୟ ହୋଇଉଠନ୍ତି। ତେଣୁ ମୋର ଆପଣ ସମସ୍ତଙ୍କୁ ଅନୁରୋଧ, ଆପଣମାନେ ଚେଷ୍ଟା କରନ୍ତୁ ଯେ ଆପଣଙ୍କ ଘର, ସୋସାଇଟି ଅଥବା ଆଖପାଖ ଜାଗାରେ ଗଣପତି ବପ୍ପାଙ୍କର ଯେଉଁ ମୂର୍ତ୍ତି ସ୍ଥାପିତ ହେବ, ତାହା ଆମ ଦେଶର ମାଟିରେ ତିଆରି ହୋଇଥିବ। ତାହା ଆମ ନିଜ କୁମ୍ଭାର ଏବଂ ସ୍ଥାନୀୟ କଳାକାରମାନଙ୍କ ହାତରେ ତିଆରି ହୋଇଥିବ। ଯେଉଁ ଲୋକମାନେ ଗଣେଶଙ୍କ ମୂର୍ତ୍ତି ତିଆରି କରୁଛନ୍ତି, ସେମାନଙ୍କୁ ମଧ୍ୟ ମୋର ଅନୁରୋଧ ଯେ ସେମାନେ ମାଟିର ମୂର୍ତ୍ତିକୁ ପ୍ରାଥମିକତା ଦିଅନ୍ତୁ। ଆଉ ଯେଉଁ ଲୋକମାନେ ମୂର୍ତ୍ତି କିଣୁଛନ୍ତି, ସେମାନେ ମଧ୍ୟ ନିଶ୍ଚିତ ଦେଖନ୍ତୁ ଯେ ଗଣପତି ବପ୍ପାଙ୍କ ମୂର୍ତ୍ତି କେଉଁଥିରେ ତିଆରି ହୋଇଛି ଏବଂ କେଉଁ ଦେଶରେ ତିଆରି ହୋଇଛି। ପ୍ଲାଷ୍ଟର ଅଫ୍ ପ୍ୟାରିସ୍ରେ ତିଆରି ହୋଇଥିବା ମୂର୍ତ୍ତିଗୁଡ଼ିକୁ ଆଦୌ କିଣନ୍ତୁ ନାହିଁ। ବନ୍ଧୁଗଣ, ମାଟିର ମୂର୍ତ୍ତିଗୁଡ଼ିକ ପୂଜା ସରିବା ପରେ ସହଜ ଭାବରେ ପାଣିରେ ବିଲୀନ ହୋଇଯାଇଥାଏ। ଏହାଦ୍ୱାରା ଆମ ନଦୀ, ପୋଖରୀ ଏବଂ ପରିବେଶର ସୁରକ୍ଷା ହୋଇଥାଏ, ଆମ ଆସ୍ଥା ମଧ୍ୟ ବଞ୍ଚି ରହିଥାଏ ଏବଂ ପ୍ରକୃତି ପ୍ରତି ଆମର ଦାୟିତ୍ୱ ମଧ୍ୟ ପୂର୍ଣ୍ଣ ହୋଇଥାଏ। ଯେତେବେଳେ ଆମେ ସ୍ଥାନୀୟ କାରିଗରମାନଙ୍କଠାରୁ ମୂର୍ତ୍ତି କିଣୁ, ଆମେ ଭୋକାଲ ଫର୍ ଲୋକାଲର ସଂକଳ୍ପକୁ ମଧ୍ୟ ଦୃଢ଼ କରିଥାଉ। ମୋର ବିଶ୍ୱାସ ଯେ ଏଥର ଗଣେଶ ଉତ୍ସବରେ ଏବଂ ଏହିଭଳି ପ୍ରତ୍ୟେକ ଉତ୍ସବରେ ଆମେ ଏ ସମସ୍ତ କଥା ଉପରେ ନିଶ୍ଚୟ ଗମ୍ଭୀରତାର ସହିତ ଚିନ୍ତା କରିବା ଏବଂ ଦେଶ ହିତରେ ପଦକ୍ଷେପ ନେବା। ବନ୍ଧୁଗଣ, ଆମ ଦେଶରେ ସବୁଠାରୁ ବଡ଼ ଶକ୍ତି ହେଉଛନ୍ତି ଆମ ଦେଶର ଜନସାଧାରଣ। ଦେଶର ଭିନ୍ନ ଭିନ୍ନ ସ୍ଥାନରେ ହେଉଥିବା ଛୋଟ ବଡ଼ ପ୍ରଚେଷ୍ଟାଗୁଡ଼ିକରୁ ଆମକୁ ବହୁତ କିଛି ଶିଖିବାକୁ ମିଳେ। ଏହିଭଳି ପ୍ରୟାସ ଆମକୁ କହିଦିଏ ଯେ ଯେବେ ମନରେ ସଂକଳ୍ପ ଥାଏ ଏବଂ ସମାଜର ସହଯୋଗ ମିଳେ, ତେବେ କୌଣସି ବି ବଡ଼ ପରିବର୍ତ୍ତନ ଅଣାଯାଇପାରେ। ଆପଣଙ୍କ ଆଖପାଖରେ ହେଉଥିବା ଏହିଭଳି ପ୍ରଚେଷ୍ଟାଗୁଡ଼ିକ ବିଷୟରେ ଆପଣମାନେ ମୋ ପାଖକୁ ନିଶ୍ଚୟ ଲେଖନ୍ତୁ। ଆପଣଙ୍କର ବିଚାର ଏବଂ ପରାମର୍ଶ ପଠାଇ ଚାଲନ୍ତୁ। ହୋଇପାରେ ଆପଣଙ୍କ ଆଖପାଖର ଗୋଟିଏ ଛୋଟିଆ ପ୍ରୟାସ ସାରା ଦେଶ ପାଇଁ ପ୍ରେରଣା ହୋଇପାରିବ। ଆସନ୍ତା ମାସରେ ଆମେ ପୁଣି ଭେଟିବା, ଦେଶବାସୀମାନଙ୍କ ପାଇଁ କିଛି ନୂତନ ପ୍ରୟାସର ଚର୍ଚ୍ଚା କରିବା। ସେ ପର୍ଯ୍ୟନ୍ତ ଆପଣ ନିଜର ଏବଂ ନିଜର ପରିବାରର ଧ୍ୟାନ ରଖନ୍ତୁ। ଆଉ ହଁ, ଜଳ ସଞ୍ଚୟିତ କରିବା ହିଁ କରିବା। ବର୍ଷା ପାଣିର ଗୋଟିଏ ଗୋଟିଏ ବିନ୍ଦୁକୁ ଆମକୁ ସଞ୍ଚୟ କରିବାକୁ ପଡ଼ିବ। କ୍ୟାଚ୍ ଦ ରେନ୍ ଅଭିଯାନକୁ ସାମାନ୍ୟ ମନ୍ଥର ହେବାକୁ ଦେବା ନାହିଁ। ମୋର ଅନୁରୋଧ, ବର୍ଷାର ବିନ୍ଦୁ ବିନ୍ଦୁ ଜଳ ଆମେ ମିଳିମିଶି ସଞ୍ଚିବା। ବହୁତ ବହୁତ ଧନ୍ୟବାଦ, ନମସ୍କାର।
1: ଶୁଣୁଥିଲେ ମନ୍ କି ବାତ୍ ଶୀର୍ଷକରେ ଭାରତର ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କ ଉଦ୍ଦେଶ୍ୟରେ ଦେଇଥିବା ଉଦ୍ବୋଧନର ଓଡ଼ିଆ ଭାଷାନ୍ତର। ଶ୍ରୋତାବନ୍ଧୁମାନଙ୍କୁ ଏଠି କହି ରଖୁଛୁ, ମନ୍ କି ବାତ୍ ଶୀର୍ଷକରେ ଭାରତର ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଆଜି ଦିନ 11:00 ସମୟରେ ଦେଶବାସୀଙ୍କ ଉଦ୍ଦେଶ୍ୟରେ ଦେଇଥିବା ଉଦ୍ବୋଧନର ଓଡ଼ିଆ ଭାଷାନ୍ତରର ପୁନଃ ପ୍ରସାରଣ ଆଜି ରାତି 8:00।

ट्यून को चुनी 100.4 आकाशवाणी एफएम रेनबो कटक दिल से दिल तक रेडियो हम सबर सागर आज पहुंच जाइए आपण पाखरे स्टूडियो गोटे समय मध्यान 12:03 आरंभ करछु प्रोग्राम किछ कथा किछ गीत फ्रेंड्स आकाशर भासुथिबा मेघ को देखिले केबे केबे लागे सेमाने बुद्धे किछ कहानी नै घुरुछन्थि केउठी ସମୁଦ୍ରର ବାର୍ତ୍ତା କେଉଁଠି ପାହାଡ଼ର ନିଶ୍ୱାସ ଆଉ କେଉଁଠି ଦୂର ଗାଁରେ କୌଣସି ଅପେକ୍ଷା ମେଘ ଆମକୁ ଗୋଟିଏ ସୁନ୍ଦର ଶିକ୍ଷା ଦିଏ ସ୍ଥିର ହୋଇ ରହିଲେ ଜୀବନର ସୌନ୍ଦର୍ଯ୍ୟକୁ ଦେଖିହେବ ନାହିଁ ଆଗକୁ ବଢ଼ିବାକୁ ପଡ଼ିବ ବଦଳିବାକୁ ପଡ଼ିବ ଆଉ ନୂଆ ଦିଗନ୍ତକୁ ଖୋଜିବାକୁ ପଡ଼ିବ ଆଜି ଆମେ କଥା ହେବା ଏମିତି ଏକ ବିଷୟକୁ ନେଇ ଯାହାର ସମ୍ପର୍କ ପ୍ରକୃତି ସହ ଯେତିକି ଆମ ହୃଦୟ ସହ ମଧ୍ୟ ସେତିକି ହଁ କିଛି କଥା କିଛି ଗୀତରେ ଆଜି ଆମେ କଥା ହେବା ମେଘ ମାଟି ଆଉ ମନର କଥା କିନ୍ତୁ ତା ପୂର୍ବରୁ ଶୁଣିନେବା ଏଇ ବ୍ୟୁଟିଫୁଲ୍ ଟ୍ରାକ୍ଟି ଷ୍ଟେ ଟ୍ୟୁନ୍ଡ

ଫ୍ରେଣ୍ଡସ୍, ମେଘର ମଧ୍ୟ ଗୋଟେ ଭାଷା ଅଛି। କେବେ ସେ ଚୁପଚାପ ଆକାଶରେ ଭାସେ, କେବେ ଗର୍ଜନ କରେ, ଆଉ କେବେ ବର୍ଷା ହୁଏ, ମନର ସବୁ ଅବ୍ୟକ୍ତ କଥାକୁ ଛଡ଼ାଇ ଦିଏ, ଠିକ୍ ମଣିଷର ମନ ପରି। ଆଉ ମଧ୍ୟ ଅନେକ ସମୟରେ ଆମେମାନେ ହସିଥାଉ, କଥା ହଉ, କିନ୍ତୁ ମନ ଭିତରେ ଅନେକ କଥା ଜମା ହୋଇ ରହିଥାଏ। କେବେ କେବେ ଗୋଟିଏ ବର୍ଷା ଦିନେ ସେହି ଅନୁଭୂତିକୁ ଶବ୍ଦ ଦେଇଦିଏ। ବର୍ଷାର ପ୍ରଥମ ବୁନ୍ଦା ଯେତେବେଳେ ଶୁଖିଲା ମାଟିକୁ ଛୁଇଁ, ସେତେବେଳେ ଯେଉଁ ମହକ ଉଠେ ତାହା କେବଳ ମାଟିର ନୁହେଁ, ସେ ହେଉଛି ସ୍ମୃତିର ମହକ। ଆଉ ସେହି ମହକରେ ଥାଏ ଶୈଶବର ଖେଳ, ଗାଁର ରାସ୍ତା, କାଗଜ ଡଙ୍ଗା ଆଉ ବିତି ଯାଇଥିବା ଦିନଗୁଡ଼ିକ। ଆଜି ଜୀବନ ବହୁତ ବ୍ୟସ୍ତ ହୋଇଗଲାଣି ସତ, କିନ୍ତୁ ଭିଜା ମାଟିର ସୁଗନ୍ଧ ଆସିଲେ ମନ ହଠାତ୍ ବହୁ ବର୍ଷ ପଛକୁ ନିହିତ ଭାବରେ ଫେରିଯାଏ।

ଜିଏସ୍ଟି କାଉନସିଲ୍ କମର୍ସିଆଲ ବିଜନେସ୍ରେ ଟ୍ୟାକ୍ସକୁ ଆହୁରି ସରଳ କରିଦିଆଯାଇଛି। ବସ୍, ଟ୍ରକ୍ ଏବଂ ଆମ୍ବୁଲାନ୍ସ ଗୁଡ଼ିକ ଉପରେ ଏବେ ଏକ ପ୍ରକାର 18% ଟ୍ୟାକ୍ସ କରିଦିଆଯାଇଛି, ଯାହା ପୂର୍ବରୁ 28% ଥିଲା। ଏଚ୍ଏସ୍ କୋଡ୍ କ୍ଲାସିଫିକେସନକୁ ଖାତିର ନ କରି ଅଟୋ ପାର୍ଟସ୍ ଉପରେ ଏବେ କେବଳ ଗୋଟିଏ ଟ୍ୟାକ୍ସ ମାନେ 18% ଟ୍ୟାକ୍ସ କରିଦିଆଗଲା। ଏହି ପଦକ୍ଷେପ ଦ୍ୱାରା ମାନୁଫ୍ୟାକ୍ଚରର୍ସ ଏବଂ ପାର୍ଟ ସପ୍ଲାୟରଙ୍କ ସମସ୍ୟା କମ୍ ହୋଇଯିବ ତଥା ସପ୍ଲାଇ ଚେନ୍ ସହଜ ହେବାର ସମ୍ଭାବନା ରହିଛି। ଖୁସିର କଥା ଏହିକି ଯେ ଇଲେକ୍ଟ୍ରିକ୍ ଯାନ କ୍ଷେତ୍ରରେ କୌଣସି ପରିବର୍ତ୍ତନ କରାଯାଇ ନାହିଁ। ସମସ୍ତ ଇଲେକ୍ଟ୍ରିକ୍ ଭେହିକିଲ୍, ଇଲେକ୍ଟ୍ରିକ୍ ଟୁ ହ୍ୱିଲର ଏବଂ ଇଲେକ୍ଟ୍ରିକ୍ ଥ୍ରୀ ହ୍ୱିଲର ଉପରେ 5% ରିହାତି ଜିଏସ୍ଟି ଦରର ଲାଭ ଉଠାଇ ପାରିବେ, ଯାହାଦ୍ୱାରା ଏହି ଯାନଗୁଡ଼ିକ ସବୁଠାରୁ କମ୍ ଟ୍ୟାକ୍ସ ଯୁକ୍ତ ଯାନବାହନ ମଧ୍ୟରେ ରହିଯିବ।

ట్యూన్ కొచ్చింది మ్యూజికల్ హియర్ 100.4 ఆకాశవాణి ఎఫ్ఎం రెయిన్బో కటక్ దల్సి దిల్ తక్ రేడియో హమ సఫర్ ସାଗର ଅଛି ଆପଣଙ୍କ ସହିତ ଷ୍ଟୁଡିଓ କୋଠରେ ସମୟ ଗୋଟାଏ ବାଜି 2 ମିନିଟ୍ ଆରମ୍ଭ କରିବା ପ୍ରୋଗ୍ରାମ ଆଜି ଚର୍ଚ୍ଚାରେ ଫ୍ରେଣ୍ଡସ୍ ନାୟକ କହିଲେ ଆମ ମନକୁ ପ୍ରଥମେ ଆସନ୍ତି ସିନେମାର ଅଭିନେତା ଖେଳାଳି କିମ୍ବା କୌଣସି ପ୍ରସିଦ୍ଧ ବ୍ୟକ୍ତି ତ କିନ୍ତୁ ପ୍ରକୃତ ଜୀବନରେ ଆମର ନାୟକ ସେମାନେ ହୋଇଥାନ୍ତି ଯେଉଁମାନେ ଆମକୁ ଆଗକୁ ବଢ଼ିବାକୁ ପ୍ରେରଣା ଦେଇଥାନ୍ତି କଷ୍ଟ ସମୟରେ ସାହସ ଦେଇଥାନ୍ତି ଓ ଜୀବନର ପଥ ଦେଖାଇଥାନ୍ତି ହଁ କାହା ପାଇଁ ସେହି ନାୟକ ହୋଇପାରନ୍ତି ତାଙ୍କ ବାପା ଯିଏ ନିଜ ସ୍ୱପ୍ନକୁ ପଛରେ ରଖି ସନ୍ତାନଙ୍କ ଭବିଷ୍ୟତ ଗଢ଼ିଛନ୍ତି କାହା ପାଇଁ ମା ହୋଇପାରନ୍ତି ଯିଏ ନୀରବରେ ଅନେକ

ତ୍ୟାଗ କରି ପରିବାରକୁ ସମ୍ଭାଳିଛନ୍ତି। କାହା ପାଇଁ ଜଣେ ଶିକ୍ଷକ ବି ହୋଇପାରନ୍ତି ଯିଏ ଯାହାଙ୍କ ଗୋଟିଏ ପରାମର୍ଶ ଜୀବନର ଦିଗ ବଦଳାଇ ଦିଏ। ଆଉ ହଁ, କାହା ପାଇଁ ସେ ସାଙ୍ଗ ବି ହୋଇପାରନ୍ତି କାହିଁକିନା ଯିଏ ପ୍ରତ୍ୟେକ ପରିସ୍ଥିତିରେ ସାଥୀ ହୋଇରହିଛି। ତ ଫ୍ରେଣ୍ଡସ୍, ଆଜିର ଚର୍ଚ୍ଚାର ବିଷୟ ଏହା କି ଆପଣ କାହାକୁ ନିଜ ଜୀବନର ନାୟକ ବୋଲି ଭାବନ୍ତି ଆଉ କାହିଁକି ଭାବନ୍ତି? ଯଦି ଆପଣ ଆପଣଙ୍କର ବହୁମୂଲ୍ୟ ମତାମତ ମୋ ସହିତ ସେୟାର କରିବାକୁ ଚାହୁଁଛନ୍ତି, ଲେଖନ୍ତୁ FMRC, ଗୋଟେ ସ୍ପେସ୍ ଦିଅନ୍ତୁ, କ'ଣ ଲେଖିବାକୁ ଚାହୁଁଛନ୍ତି ଲେଖିକି ତାକୁ ପଠାଇ ଦିଅନ୍ତୁ 9495963210। ଆପଣ ମଧ୍ୟ ହ୍ୱାଟ୍ସଅପ୍ ମଧ୍ୟ କରିପାରିବେ। ଆମର ହ୍ୱାଟ୍ସଅପ୍ ନମ୍ବରଟି ହେଉଛି 8895254200। କ୍ୱେଶ୍ଚିନ୍ଟି ଆଉଥରେ କହି ରଖୁଛି, ଆପଣ କାହାକୁ ନିଜ ଜୀବନର ନାୟକ ବୋଲି ଭାବନ୍ତି ଏବଂ କାହିଁକି ଭାବନ୍ତି? ଷ୍ଟେ ଟ୍ୟୁନ୍ଡ।

ଫ୍ରେଣ୍ଡସ୍, ସମୟ ସରି ସରି ଆସୁଛି। ମୋ ପାଖରେ ଆଉ ଦୁଇଟି ମେସେଜ୍ ଆସି ପହଞ୍ଚିଯାଇଛି। ଦେଖିବା ମେସେଜ୍ଟି କିଏ କରିଛନ୍ତି, କୋଡ୍ କରିଛନ୍ତି। ପରବର୍ତ୍ତୀ ମେସେଜ୍ଟି କରିଛନ୍ତି ରାହାସ କୁମାର ବେହେରା ଭାପୁର ଢେଙ୍କାନାଳରୁ। ସେ ଲେଖିଛନ୍ତି, ବାପା ତୁମେ ମୋ ଚଲାପଥେ ଆଶାର ଝଲକ, ମୋ ବର୍ତ୍ତମାନ ଭବିଷ୍ୟତ ଅତୀତର ପରିଚୟ ଜୀବନର ଆଲୋକ। ତୁମେ ଶିଖାଇଲ ଚାଲି କଥା ଦୁନିଆରେ କରିଲ ବଡ଼, ତୁମ ଉପସ୍ଥିତି ତୁମ ପ୍ରୀତି ଆଣିଲା ଭାବନାର କେତେ ମୋଡ଼। ତୁମେ ମୋ ନାୟକ, ତୁମେ ଆଶିଷ ବଞ୍ଚିବାର ରାହା, ତୁମ ବିନା ମୁଁ କିଏ କିଏ ସମ୍ପର୍କ ଭାବନାର ଈଶ୍ୱର ଯାହା। ବଢ଼ିଆ କବିତା ଆକାରରେ ଲେଖିଛନ୍ତି ବାପାଙ୍କ ଉଦ୍ଦେଶ୍ୟରେ। ଆହୁରି ଲେଖିଛନ୍ତି କି କେତେ ଉପଦେଶ ଆଦେଶ ମାନି ଚାଲିଛି ଆଗକୁ, ଭେଟିବା ସଫଳତା ଯାହା ଅଛି ସଂସାରରେ ଦେଖିବାକୁ। ତେଣୁ କହେ ତୁମେ ମୋ ନାୟକ, ତୁମେ ମୋ ଚେତନା, ତୁମେ ହସିବାର ନାଚିବାର ସବୁ ସମ୍ଭାବନା। ବହୁତ ବଢ଼ିଆ ମେସେଜ୍ଟି ଲେଖିଛନ୍ତି ବାପାଙ୍କ ଉଦ୍ଦେଶ୍ୟରେ କବିତା ଆକାରରେ। ବହୁତ ବହୁତ ଧନ୍ୟବାଦ ରାଜକୁମାର ବେହେରା ଭାପୁର ଢେଙ୍କାନାଳରୁ ମେସେଜ୍ଟି କରିଥିଲେ। ପରବର୍ତ୍ତୀ ମେସେଜ୍ଟି କରିଛନ୍ତି

ଅଜିତ ଭୋଳ ଭୁବନେଶ୍ୱରରୁ ସେ ଲେଖିଛନ୍ତି, ମୋ ଫ୍ରେଣ୍ଡ ସଙ୍କେତ ମୋ ପାଇଁ ସବୁକିଛି। ସେ ମୋତେ ଫାଇନାନ୍ସିଆଲି ହଉ କି ଯେତେବେଳେ ଖରାପ ସମୟରେ ଥାଏ ସେତେବେଳେ ମୋ ପାଖରେ ଆସି ଠିଆ ହେଇଛି, ତା ବିନା ମୋ ଜୀବନରେ କିଛି ବି କରିପାରିନଥାନ୍ତି। ସେଥିପାଇଁ ସେ ତାଙ୍କ ସାଙ୍ଗ ସଙ୍କେତକୁ ବହୁତ ବହୁତ ଧନ୍ୟବାଦ ଜଣାଇଛନ୍ତି। ତ ବହୁତ ଆପଣଙ୍କର ଏଇ ବଢିଆ ବଢିଆ ମେସେଜ ନିହାତି ଭାବରେ ବହୁତ ଭଲ ଲାଗିଲା ଶୁଣିକି। ତ ଫ୍ରେଣ୍ଡସ୍ ବିଷୟରେ ଯେଉଁ ସଙ୍କେତ ଲେଖିଛନ୍ତି କି ମୁଁ ଏଠି କହିବାକୁ ଚାହିଁବି କି ଜୀବନରେ ଅନେକ ଲୋକ ଆସନ୍ତି ଆଉ ଚାଲିଯାଆନ୍ତି, କିନ୍ତୁ କେତେକ ବନ୍ଧୁ ଏମିତି ଥାନ୍ତି ଯେଉଁମାନଙ୍କ ସ୍ମୃତିରେ ନୁହେଁ ହୃଦୟରେ ରହିଯାଆନ୍ତି। ବନ୍ଧୁ ସେହି ମଣିଷ ଯାହା ପାଖରେ ଆମେ ନିଜ ଖୁସି ଦୁଃଖ ସଫଳତା ଆଉ ବିଫଳତା ସବୁକିଛି ଖୋଲାମଖୋଲା ଭାବରେ କହିପାରୁ। ସ୍କୁଲ ଜୀବନର ସାଙ୍ଗ ହେଉ କି କଲେଜ ଜୀବନର ବନ୍ଧୁ ହେଉ କିମ୍ବା କର୍ମକ୍ଷେତ୍ରରେ ସହଯୋଗ ହୁଅନ୍ତି, ପ୍ରତ୍ୟେକ ବନ୍ଧୁ ଆମ ଜୀବନରେ କିଛି ନା କିଛି ସ୍ମୃତି ନିହାତି ଭାବରେ ଚଢ଼ି ଦେଇଥାନ୍ତି। ତ ଫ୍ରେଣ୍ଡସ୍, ଏଇଠି ଶେଷ କରୁଛୁ ଆଜି ଚର୍ଚ୍ଚାର ପ୍ରୋଗ୍ରାମ। ଷ୍ଟେ ଟ୍ୟୁନ୍ ଟୁ 100.4 ଆକାଶବାଣୀ ଏଫ୍ଏମ୍ ରେନ୍ ବୋକାଟା ତେଲ୍ ସେ ତେଲ୍ ତାକ।

0: ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଓଡ଼ିଆରେ ସମ୍ବାଦ ଏବଂ ପରେ ପରେ ଇଂରାଜୀରେ ଏବଂ ହିନ୍ଦୀରେ ସମ୍ବାଦ ରିଲିକରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ।
1: ସମୁଦ୍ରଠାରୁ ଆରମ୍ଭ କରି ଆକାଶ ପର୍ଯ୍ୟନ୍ତ ଭାରତ ଏବେ ଅଧିକ ସୁରକ୍ଷିତ ଓ ଆତ୍ମନିର୍ଭରଶୀଳ। ମନ୍ କି ବାତ୍ରେ ଦେଶବାସୀଙ୍କୁ ସମ୍ବୋଧିତ କରି କହିଲେ ପ୍ରଧାନମନ୍ତ୍ରୀ। ସେସେଲ୍ସଠାରେ ରାଷ୍ଟ୍ରପତି ପେଟ୍ରିକ୍ ହର୍ମିନି ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମଧ୍ୟରେ ଜାରି ରହିଛି ଗୁରୁତ୍ୱପୂର୍ଣ୍ଣ ଦ୍ୱିପାକ୍ଷିକ ବୈଠକ। ଅପରେସନ୍ ଆମିଷ୍ଟାଡ୍ ଅଧୀନରେ ଭୂକମ୍ପ ପ୍ରଭାବିତ ଭେନେଜୁଏଲାରେ ପହଞ୍ଚିଲା ଭାରତର ରିଲିଫ୍ ସାମଗ୍ରୀ। ଆମେରିକା ଏବଂ ଇରାନ୍ ମଧ୍ୟରେ ହୋଇଥିବା ଅସ୍ଥାୟୀ ଯୁଦ୍ଧ ବିରତି ଚୁକ୍ତି ପ୍ରଭାବହୀନ। ପଶ୍ଚିମ ଏସିଆରେ ବୃଦ୍ଧି ପାଇଲା ଯୁଦ୍ଧ ଆଶଙ୍କା। ଏବଂ ଆଇସିସି ମହିଳା ବିଶ୍ୱକପ୍ ଟି20 କ୍ରିକେଟ୍ ପ୍ରତିଯୋଗିତାରେ ଆଜି ଅଷ୍ଟ୍ରେଲିଆକୁ ଭେଟିବ ଭାରତ। ଆକାଶବାଣୀର 135ତମ ମନ୍ କି ବାତ୍ କାର୍ଯ୍ୟକ୍ରମରେ ଦେଶବାସୀଙ୍କୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଭାରତର ବିମାନ ଚଳାଚଳ କ୍ଷେତ୍ରରେ ଏକ ବଡ଼ ସଫଳତା ମିଳିଛି। ଆମ ଦେଶରେ ତିଆରି ହୋଇଥିବା C-295 ବିମାନ ପ୍ରଥମ ଥର ପାଇଁ ସଫଳତାର ସହ ଆକାଶରେ ଉଡ଼ିଛି। ଏହିପରି 40 ବିମାନ ଏବେ ଭାରତରେ ତିଆରି ଚାଲିଛି। ଏହାଦ୍ୱାରା ଆମ ଦେଶର ଛୋଟ ବଡ଼ ଶିଳ୍ପଗୁଡ଼ିକୁ ନୂଆ ଶକ୍ତି ମିଳିବ, ଲୋକଙ୍କ ପାଇଁ ନିଯୁକ୍ତି ସୁଯୋଗ ବଢ଼ିବ ଏବଂ ଆତ୍ମନିର୍ଭର ଭାରତ ସ୍ୱପ୍ନ ଆହୁରି ମଜବୁତ ହେବ।
2: एविएशन सेक्टर में भी देश ने एक बड़ी सफलता पाई। C-295 यह विमान मेड इन इंडिया है और C-295 विमान ने अपनी पहली उड़ान पूरी की है और ऐसे 40 विमान भारत में ही बनाए जा रहे हैं। इससे MSME और एरोस्पेस सेक्टर को नई शक्ति मिल रही है। आज समुद्र से लेकर आकाश तक हमारा भारत अधिक सुरक्षित और आत्मनिर्भर बन रहा है।
1: ପ୍ରଧାନମନ୍ତ୍ରୀ କହିଛନ୍ତି ଚଳିତ ମାସରେ ଦେଶର ସୁରକ୍ଷା ଓ ଆତ୍ମନିର୍ଭରଶୀଳତା କ୍ଷେତ୍ରରେ ଆମକୁ ଅନେକ ସଫଳତା ମିଳିଛି। ନିକଟରେ କୋଲକାତାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଆଇଏନ୍ଏସ୍ ଦୁନାଗିରି, ଆଇଏନ୍ଏସ୍ ସଂଶୋଧକ ଏବଂ ଆଇଏନ୍ଏସ୍ ଅଗ୍ରୟକୁ ଭାରତୀୟ ନୌସେନାରେ ସାମିଲ କରାଯାଇଛି। ଏହିସବୁ ଯୁଦ୍ଧ ଜାହାଜର ଡିଜାଇନ୍ଠାରୁ ଆରମ୍ଭ କରି ନିର୍ମାଣ ପର୍ଯ୍ୟନ୍ତ ସବୁକିଛି ଆମ ଦେଶରେ ହିଁ ହୋଇଛି। ଏଥିସହ DRDO ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ସ୍ଥଳଭାଗକୁ ଆକ୍ରମଣ କରିବାର କ୍ଷମତା ରଖୁଥିବା ବହୁ ଦୂରଗାମୀ କ୍ରୁଜ୍ ମିସାଇଲ୍ର ସଫଳ ପରୀକ୍ଷଣ କରିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ସମୁଦ୍ରଠାରୁ ଆରମ୍ଭ କରି ଆକାଶ ପର୍ଯ୍ୟନ୍ତ ଭାରତ ଏବେ ଅଧିକ ସୁରକ୍ଷିତ ଓ ଆତ୍ମନିର୍ଭରଶୀଳ ହେବାରେ ଲାଗିଛି। ଚଳିତ ଥର ଅନ୍ତର୍ଜାତୀୟ ଯୋଗ ଦିବସରେ ସାରା ବିଶ୍ୱ ଭାରତ ସହ ସାମିଲ ହୋଇଥିଲା। ଅହମ୍ମଦାବାଦଠାରେ ହୋଇଥିବା ବିଶ୍ୱ ଯୋଗାସନ ଚାମ୍ପିୟନ୍ସିପ୍ରେ ଭାରତୀୟ ଖେଳାଳିମାନେ ଚମତ୍କାର ପ୍ରଦର୍ଶନ କରିଛନ୍ତି। ପ୍ରଧାନମନ୍ତ୍ରୀ ଏହି ସଫଳତା ପାଇଁ ସମସ୍ତ ବିଜେତା ଖେଳାଳିମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି।
2: ବିଶ୍ୱ ଯୋଗାସନ ଚାମ୍ପିୟନ୍ସିପ୍ ବଡ଼ି ଚର୍ଚ୍ଚା ହୁଏ, ଭାରତ

0: तो 14 पदक जीते, इनमें 102 गोल्ड मेडल भी शामिल है। भारत इस चैंपियनशिप की पदक तालिका में पहले स्थान पर रहा।
1: ଦେଶ ଗଠନରେ ଜନଭାଗିଦାରୀ ଭାରତର ସବୁଠାରୁ ବଡ଼ ସମ୍ପତ୍ତି। ପଶ୍ଚିମ ଏସିଆରେ ଚାଲିଥିବା ଯୁଦ୍ଧ ପରିସ୍ଥିତିକୁ ଦେଖି ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ କିଛି ଅନୁରୋଧ କରିଥିଲେ। ଲୋକମାନେ ତାଙ୍କ କଥା ରଖି ସୁନା କିଣିବା କମାଇ ଦେଇଛନ୍ତି, ବିଦେଶ ଯାତ୍ରା ବାତିଲ କରିଛନ୍ତି ଏବଂ ଗାଡ଼ି ସେୟାର କରି ଯାତ୍ରା କରୁଛନ୍ତି, ଫଳରେ ପେଟ୍ରୋଲ ଓ ଡିଜେଲ ବଞ୍ଚପାରୁଛି। ଚାଷୀ ଭାଇମାନେ ମଧ୍ୟ ରାସାୟନିକ ସାର ବଦଳରେ ଜୈବିକ ସାରର ବ୍ୟବହାର ବଢ଼ାଇଛନ୍ତି। ଦେଶବାସୀ ଏକାଠି ହୋଇ ବିଶ୍ୱ ସଙ୍କଟର ସାମ୍ନା କରୁଥିବାରୁ ପ୍ରଧାନମନ୍ତ୍ରୀ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି। ସରକାର ଦେଶର କୋଟି କୋଟି ପରିବାରକୁ ଦୁର୍ଘଟଣାଜନିତ ବୀମା ସୁରକ୍ଷା ଯୋଗାଇ ଦେଉଛନ୍ତି। ଏହି ଅବସରରେ ସେ ସୁରକ୍ଷା ବୀମା, ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନା ଓ ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ବୀମା ଯୋଜନା ବିଷୟରେ କହିଥିଲେ। ପ୍ରଧାନମନ୍ତ୍ରୀ ସମସ୍ତଙ୍କୁ ଏହି ବୀମା ଯୋଜନା ବିଷୟରେ ଅନ୍ୟମାନଙ୍କୁ ସଚେତନ କରାଇବା ପାଇଁ ଅନୁରୋଧ କରିଛନ୍ତି। ଆଜିର ମନ୍ କି ବାତ୍ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ କୁସଂସ୍କାର ବା ଅନ୍ଧବିଶ୍ୱାସ ଉପରେ ଚିନ୍ତା ପ୍ରକଟ କରି କହିଛନ୍ତି, ଅନ୍ଧବିଶ୍ୱାସ ମଣିଷ ମନରେ ଭୟ ସୃଷ୍ଟି କରେ, ଯାହାଦ୍ୱାରା ଲୋକେ ସତ ଦେଖିନପାରି ଭୁଲ ନିଷ୍ପଭି ନେଇ ନିଜର ବଡ଼ କ୍ଷତି କରିଥାନ୍ତି। ଏହାର ସମାଧାନ ପାଇଁ ସେ ଆସାମର ହାରଗିଲା ପକ୍ଷୀର ଉଦାହରଣ ଦେଇଛନ୍ତି। ଭାରତୀୟ ସଂସ୍କୃତି ଆଜି ସାରା ବିଶ୍ୱରେ ପହଞ୍ଚପାରିଛି। ପ୍ରଧାନମନ୍ତ୍ରୀ ଡୋମିନିକାଲ ରିପବ୍ଲିକ୍ର ଉଦାହରଣ ଦେଇ କହିଛନ୍ତି, ସେଠାରେ ମାତ୍ର 100 ଜଣ ଭାରତୀୟ ରୁହନ୍ତି, ତଥାପି ସେଠାକାର କିଛି ସ୍ଥାନୀୟ ସ୍ପାନିଶ ଭାଷାଭାଷୀ ଲୋକ ମିଶି ବ୍ରହ୍ମକମଳ ଡୋମିନିକାନା ନାମକ ଏକ ସଂଗଠନ ଗଢ଼ିଛନ୍ତି। ସେଠାରେ ଲୋକମାନେ ବୈଦିକ ସାହିତ୍ୟ ପଢ଼ୁଛନ୍ତି ଏବଂ ପୁରୁଷ ସୂକ୍ତମ୍, ଶ୍ରୀ ସୂକ୍ତମ୍, ଦେବୀ ମହାତ୍ମ୍ୟମ୍ ଭଳି ଜଟିଳ ମନ୍ତ୍ରଗୁଡ଼ିକୁ ସ୍ୱଷ୍ଟ ଭାବେ ଗାନ କରିପାରୁଛନ୍ତି, ଯାହା ସମସ୍ତଙ୍କ ପାଇଁ ପ୍ରେରଣାଦାୟୀ। ପ୍ରଧାନମନ୍ତ୍ରୀ ଆଜିର କାର୍ଯ୍ୟକ୍ରମରେ ମେଘାଳୟର ଲିଭିଂ ରୁଟ୍ ବ୍ରିଜ୍ ବା ଗଛ ଚେରରେ ତିଆରି ଜୀବନ୍ତ ପୋଲର ପ୍ରଶଂସା କରିଛନ୍ତି। ଏହାକୁ ୟୁନେସ୍କୋ ବିଶ୍ୱ ଐତିହ୍ୟସ୍ଥଳୀ ମାନ୍ୟତା ଦେବା ପାଇଁ ଭାରତ ଆବେଦନ କରିଛି। ସ୍ୱଚ୍ଛତା କ୍ଷେତ୍ରରେ ମଧ୍ୟପ୍ରଦେଶ ରାଜଗଡ଼ର ମହିଳାମାନଙ୍କର ପଦକ୍ଷେପକୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଛନ୍ତି। ସେମାନେ ପ୍ଲାଷ୍ଟିକ୍ ବର୍ଜ୍ୟବସ୍ତୁରୁ ପରିବେଶ ଅନୁକୂଳ ଇଟା ତିଆରି କରୁଛନ୍ତି, ଯାହାକୁ ସହରର ସୌନ୍ଦର୍ଯ୍ୟକରଣ ପାଇଁ ବ୍ୟବହାର କରାଯାଉଛି। ଏଥିସହ ଆଗକୁ ଆସୁଥିବା ଗଣେଶ ପୂଜା ପାଇଁ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ଏକ ନିବେଦନ କରିଛନ୍ତି। ପ୍ଲାଷ୍ଟର ଅଫ୍ ପ୍ୟାରିସ୍ ବଦଳରେ କେବଳ ସ୍ଥାନୀୟ କାରିଗରଙ୍କ ଦ୍ୱାରା ତିଆରି ମାଟିର ଗଣେଶ ମୂର୍ତ୍ତି ହିଁ କିଣିବାକୁ ସେ କହିଛନ୍ତି। ଶେଷରେ ପ୍ରଧାନମନ୍ତ୍ରୀ ବର୍ଷା ଜଳ ସଂରକ୍ଷଣ ପାଇଁ କ୍ୟାଚ୍ ଦ ରେନ୍ ଅଭିଯାନକୁ ଆହୁରି ଜୋରଦାର କରିବାକୁ କହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ସେସେଲ୍ସ ରାଷ୍ଟ୍ରପତି ପ୍ୟାଟ୍ରିକ୍ ହର୍ମିନିଙ୍କ ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ଦ୍ୱିପାକ୍ଷିକ ବୈଠକ ଚାଲିଛି। ଏହି ଆଲୋଚନାରେ ଉଭୟ ନେତା ଦୁଇ ଦେଶ ମଧ୍ୟରେ ସହଯୋଗ ବଢ଼ାଇବା ସହ ଆଞ୍ଚଳିକ ଓ ଆନ୍ତର୍ଜାତୀୟ ପ୍ରସଙ୍ଗ ଉପରେ ଚର୍ଚ୍ଚା କରିବେ। ଏହା ପୂର୍ବରୁ ଷ୍ଟେଟ୍ ହାଉସ୍ରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଗାର୍ଡ ଅଫ୍ ଅନର ପ୍ରଦାନ କରାଯାଇଥିଲା। ସେଠାରେ ରାଷ୍ଟ୍ରପତି ହର୍ମିନି ମଧ୍ୟ ଉପସ୍ଥିତ ଥିଲେ। ପ୍ରଧାନମନ୍ତ୍ରୀ ମୋଦି ସେସେଲ୍ସର ସଂସଦ ବା ନ୍ୟାସନାଲ୍ ଆସେମ୍ବିକୁ ସମ୍ବୋଧନ କରିବେ ଏବଂ ସେଠାରେ ରହୁଥିବା ପ୍ରବାସୀ ଭାରତୀୟମାନଙ୍କୁ ଭେଟିବେ। ଏହାପରେ ସେ ସେସେଲ୍ସ ଜାତୀୟ ଦିବସର ସୁବର୍ଣ୍ଣ ଜୟନ୍ତୀ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗଦେବେ। ଏହି ଉତ୍ସବରେ ଭାରତୀୟ ସେନାର ଏକ ସ୍ୱତନ୍ତ୍ର ଦଳ ସହିତ ନୌସେନାର ଦୁଇଟି ଯୁଦ୍ଧ ଜାହାଜ ମଧ୍ୟ ଭାଗ ନେବ। ପ୍ରଧାନମନ୍ତ୍ରୀ ସେସେଲ୍ସକୁ ତିନିଦିନିଆ ସରକାରୀ ଗସ୍ତରେ ଯାଇଛନ୍ତି, ଯାହା ଦୁଇ ଦେଶର ବନ୍ଧୁତାକୁ ଆହୁରି ମଜବୁତ କରିବ ବୋଲି ଆଶା କରାଯାଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ପିଭି ନରସିଂହ ରାଓଙ୍କ ଜନ୍ମ ଜୟନ୍ତୀ ଅବସରରେ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ପ୍ରଧାନମନ୍ତ୍ରୀ କହିଛନ୍ତି, ଦେଶର ସଙ୍କଟଜନକ ପରିସ୍ଥିତି ସମୟରେ ଭାରତର ପ୍ରଗତି ପାଇଁ ନରସିଂହ ରାଓଙ୍କ ଅବଦାନ ସଦାସର୍ବଦା ସ୍କରଣୀୟ ହୋଇ ରହିବ। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ପୂର୍ବତନ ପ୍ରଧାନମନ୍ତ୍ରୀ ପିଭି ନରସିଂହ ରାଓଙ୍କ ଜନ୍ମ ଜୟନ୍ତୀ ଅବସରରେ ତାଙ୍କୁ ଶ୍ରଦ୍ଧାସୁମନ ଅର୍ପଣ କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ସିଂହ ତାଙ୍କୁ ଜଣେ ଦୂରଦର୍ଶୀ ନେତା ଏବଂ ମହାନ ଜନନାୟକ ବୋଲି କହିଛନ୍ତି। ଭାରତ ପକ୍ଷରୁ ଅପରେସନ ଆମିଷ୍ଟାର୍ଡ ଅଧୀନରେ ପଠାଯାଇଥିବା ସହାୟତା ସାମଗ୍ରୀ ଭେନେଜୁଏଲାରେ ପହଞ୍ଚିଛି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଆଶା ପ୍ରକଟ କରି କହିଛନ୍ତି, ସେଠାକୁ ପଠାଯାଇଥିବା ଫିଲ୍ଡ ହସ୍କିଟାଲ ୟୁନିଟ୍, ରିଲିଫ୍ ସାମଗ୍ରୀ ଏବଂ ଜରୁରୀକାଳୀନ ଡାକ୍ତରୀ ଉପକରଣ ଭୂକମ୍ପ ପରବର୍ତ୍ତୀ ସହାୟତା କାର୍ଯ୍ୟକୁ ଆହୁରି ଗତି ପ୍ରଦାନ କରିବ। ଆମେରିକା ଏବଂ ଇରାନ ମଧ୍ୟରେ ହୋଇଥିବା ଅସ୍ଥାୟୀ ଯୁଦ୍ଧ ବିରତି ପ୍ରଭାବହୀନ ହୋଇପଡ଼ିଛି। ବିଗତ କିଛି ଘଣ୍ଟା ମଧ୍ୟରେ ଦୁଇ ଦେଶ ପରସ୍କର ଉପରେ ଭୟାବହ ସାମରିକ ଆକ୍ରମଣ କରିଛନ୍ତି। ଇରାନର ଏକ ଡ୍ରୋନ୍ ଆମେରିକାର ଏକ ବାଣିଜ୍ୟିକ ତେଲ ଟାଙ୍କି ଉପରେ ଆକ୍ରମଣ କରିବା ପରେ ଆମେରିକା ଏହାର ଜବାବ ଦେଇଛି। ଆମେରିକା ସେନା ହର୍ମୁଜ୍ ପ୍ରଣାଳୀ ନିକଟରେ ଆମେ ଇରାନ୍ର 10 ସାମରିକ ଘାଟି ଉପରେ ବଡ଼ ଧରଣର ବିମାନ ଆକ୍ରମଣ କରିଛେ। ଏହି ଆକ୍ରମଣରେ ଇରାନ୍ର ଯୋଗାଯୋଗ ବ୍ୟବସ୍ଥା, ବାୟୁ ପ୍ରତିରକ୍ଷା ପ୍ରଣାଳୀ ଏବଂ ଡ୍ରୋନ୍ ଗୋଦାମଗୁଡ଼ିକ ଧ୍ୱଂସ କରିଦିଆଯାଇଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଚେତାବନୀ ଦେଇ କହିଛନ୍ତି, ଇରାନ୍ ପୁଣି ନିୟମ ଉଲ୍ଲଙ୍ଘନ କଲେ ଏହାଠାରୁ ଆହୁରି ବଡ଼ ଆକ୍ରମଣ କରାଯିବ।

0: ଆମେରିକା ଆକ୍ରମଣର କିଛି ଘଣ୍ଟା ପରେ ଇରାନ୍ର ଇସ୍ଲାମିକ୍ ରିଭଲ୍ୟୁସନାରୀ ଗାର୍ଡ କର୍ପସ୍ କୁଏତ୍ ଏବଂ ବାହାରିନ୍ରେ ଥିବା ଆମେରିକାର ମିଲିଟାରୀ କ୍ୟାମ୍ପ୍ଗୁଡ଼ିକ ଉପରେ ମିଜାଇଲ୍ ଏବଂ ଡ୍ରୋନ୍ ମାଡ଼ କରିଛି। ଏହି ହିଂସା ଯୋଗୁଁ ଦୁଇ ଦେଶ ମଧ୍ୟରେ ଶାନ୍ତି ଆଲୋଚନା ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଛି। ଅନ୍ୟପକ୍ଷରେ ଇସ୍ରାଏଲ୍ ଏବଂ ଲେବାନନ୍ ସୀମାରେ ମଧ୍ୟ ପରିସ୍ଥିତି ଗମ୍ଭୀର ରହିଛି। ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ କହିଛନ୍ତି ଦେଶର ସୁରକ୍ଷା ପାଇଁ ସେ ହିଜବୁଲା ବିରୁଦ୍ଧରେ ଯେକୌଣସି ସମୟରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରନ୍ତି। ହିଜବୁଲା ମଧ୍ୟ ଆମେରିକାର ମଧ୍ୟସ୍ଥତାରେ ହୋଇଥିବା ଚୁକ୍ତିକୁ ପ୍ରତ୍ୟାଖ୍ୟାନ କରିଛି। ଏହା ଯୋଗୁଁ ସାରା ପଶ୍ଚିମ ଏସିଆରେ ଏକ ବଡ଼ ଯୁଦ୍ଧର ଆଶଙ୍କା ଦେଖାଦେଇଛି। ଆଇସିସି ମହିଳା ବିଶ୍ୱକପ୍ ଟି ଟ୍ୱେଣ୍ଟି କ୍ରିକେଟ୍ ପ୍ରତିଯୋଗିତାରେ ଆଜି ଭାରତ ଗ୍ରୁପ୍ ଏ'ରେ ତା'ର ଶେଷ ମ୍ୟାଚ୍ରେ ଶକ୍ତିଶାଳୀ ଅଷ୍ଟ୍ରେଲିଆକୁ ଭେଟିବ। ଲଣ୍ଡନର ଲର୍ଡ୍ସ କ୍ରିକେଟ୍ ଗ୍ରାଉଣ୍ଡରେ ଖେଳାଯାଉଥିବା ଏହି ମ୍ୟାଚ୍ ଭାରତୀୟ ସମୟ ସନ୍ଧ୍ୟା 7:00 ଆରମ୍ଭ ହେବ। ହରମନପ୍ରୀତ କୌରଙ୍କ ନେତୃତ୍ୱରେ ଭାରତୀୟ ଦଳ ଏପର୍ଯ୍ୟନ୍ତ 4 ମ୍ୟାଚ୍ରୁ 3 ଜିତି ଗ୍ରୁପ୍ ତାଲିକାର ଦ୍ୱିତୀୟ ସ୍ଥାନରେ ରହିଛି। ଅନ୍ୟପକ୍ଷରେ ଅଷ୍ଟ୍ରେଲିଆ ତା'ର ସମସ୍ତ 4 ମ୍ୟାଚ୍ ଜିତି ଗ୍ରୁପ୍ର ଶୀର୍ଷରେ ରହିଛି। ସେମିଫାଇନାଲ୍ରେ ସ୍ଥାନ ପକ୍କା କରିବା ପାଇଁ ଆଜି ଭାରତୀୟ ଦଳକୁ ଏହି ଅପରାଜେୟ ଅଷ୍ଟ୍ରେଲିଆ ବିରୁଦ୍ଧରେ ଜିତିବାକୁ ହେବ। ଭାରତ ଆୟାର୍ଲାଣ୍ଡ ପୁରୁଷ ଟି ଟ୍ୱେଣ୍ଟି ଅନ୍ତର୍ଜାତୀୟ କ୍ରିକେଟ୍ ଶୃଙ୍ଖଳାର ଦ୍ୱିତୀୟ ତଥା ଚୂଡ଼ାନ୍ତ ମ୍ୟାଚ୍ ଆଜି ବେଲ୍ଫାଷ୍ଟରେ ଖେଳାଯିବ। ଏହି ମ୍ୟାଚ୍ ଭାରତୀୟ ସମୟ ସନ୍ଧ୍ୟା 6:00 ଆରମ୍ଭ ହେବ। ମୁଖ୍ୟ ସମ୍ବାଦ ପୁଣି ଥରେ। ସମୁଦ୍ରଠାରୁ ଆରମ୍ଭ କରି ଆକାଶ ପର୍ଯ୍ୟନ୍ତ ଭାରତ ଏବେ ଅଧିକ ସୁରକ୍ଷିତ ଓ ଆତ୍ମନିର୍ଭରଶୀଳ। ମନ୍ କି ବାତ୍ରେ ଦେଶବାସୀଙ୍କୁ ସମ୍ବୋଧିତ କରି କହିଲେ ପ୍ରଧାନମନ୍ତ୍ରୀ। ସେସେଲ୍ସଠାରେ ରାଷ୍ଟ୍ରପତି ପ୍ୟାଟ୍ରିକ୍ ହର୍ମିନ୍ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମଧ୍ୟରେ ଜାରି ରହିଛି ଗୁରୁତ୍ୱପୂର୍ଣ୍ଣ ଦ୍ୱିପାକ୍ଷିକ ବୈଠକ। ଅପରେସନ୍ ଆମିଷ୍ଟାଡ୍ ଅଧୀନରେ ଭୂକମ୍ପ ପ୍ରଭାବିତ ଭେନେଜୁଆଲାରେ ପହଞ୍ଚିଲା ଭାରତର ରିଲିଫ୍ ସାମଗ୍ରୀ। ଆମେରିକା ଏବଂ ଇରାନ୍ ମଧ୍ୟରେ ହୋଇଥିବା ଅସ୍ଥାୟୀ ଯୁଦ୍ଧ ବିରତି ଚୁକ୍ତି ପ୍ରଭାବହୀନ। ପଶ୍ଚିମ ଏସିଆରେ ବୃଦ୍ଧି ପାଇଲା ଯୁଦ୍ଧ ଆଶଙ୍କା ଏବଂ ଆଇସିସି ମହିଳା ବିଶ୍ୱକପ୍ ଟି ଟ୍ୱେଣ୍ଟି କ୍ରିକେଟ୍ ପ୍ରତିଯୋଗିତାରେ ଆଜି ଅଷ୍ଟ୍ରେଲିଆକୁ ଭେଟିବ ଭାରତ। ସମ୍ବାଦ ଶେଷ ହେଲା।
1: Good afternoon. This is Akashvani and I'm Saira Mujtaba with the midday news. The headlines. Prime Minister Narendra Modi says India is becoming increasingly secure and self-reliant from seas to the skies. With focus on indigenous defense production, highlights completion of maiden flight of C-295 aircraft manufactured in the country. In his Man Ki Baat program on Akashvani, Mr. Modi expresses gratitude to the citizens of the country for actively supporting his recent appeal to avoid buying gold, foreign travels and promoting carpooling for some time. India and Seychelles signed agreements on various subjects including health, agriculture, finance and space following delegation-level talks in Victoria. Government asked Indian citizens not to undertake Kailash Mansarovar Yatra without all required travel documents. Security situation in West Asia deteriorates sharply with both US and Iran launching fresh military strikes against each other. And in ICC Women's T20 World Cup, India to take on Australia in their final Group A match in London today. And now the news in detail. Prime Minister Narendra Modi today highlighted that India achieved major success in the aviation sector in June with the Made in India C-295 aircraft completing its maiden flight. Addressing the nation in his Man Ki Baat program on Akashvani, the Prime Minister shared that 40 such aircraft are being manufactured in India.
2: जून के महीने में ही एविएशन सेक्टर में भी देश ने एक बड़ी सफलता पाई। C-295 ये विमान मेड इन इंडिया है और C-295 विमान ने अपनी पहली उड़ान पूरी की है और ऐसे 40 विमान भारत में ही बनाए जा रहे हैं। इससे एमएसएमई और एरोस्पेस सेक्टर को नई शक्ति मिल रही है। आज समुद्र से लेकर आकाश तक हमारा भारत अधिक सुरक्षित और आत्मनिर्भर बन रहा है।
1: Mr. Modi exuded pride that India has achieved success linked to the country's security and self-reliance this month. He attended an event in Kolkata recently where INS Dunagiri, INS Sanshodhak and INS Agra were inducted into the Indian Navy's fleet. Mr. Modi noted that India is becoming increasingly secure and self-reliant from the seas to the skies.
2: कोलकाता में INS Dunagiri, INS Sanshodhak और INS Agra को भारतीय नौसेना के बेड़े में शामिल किया गया। इन शिप्स की डिजाइन और मैन्युफैक्चरिंग तक सब कुछ स्वदेशी है। इसी महीने DRDO ने स्वदेशी लॉन्ग रेंज लैंड अटैक क्रूज मिसाइल का भी सफल परीक्षण किया है। इसको DRDO की

0: ଖରା ଦିନେ ଅଂଶୁଘାତ ପ୍ରତି ସତର୍କ ରୁହନ୍ତୁ।
1: ଅଂଶୁଘାତର ଲକ୍ଷଣ ଗୁଡିକ ହେଉଛି ପ୍ରବଳ ଝାଳ ବୋହିବା, ମୁଣ୍ଡ ବୁଲାଇ ଅନ୍ଧାର ଦିଶିବା ଓ ବାନ୍ତି ଲାଗିବା, ପ୍ରବଳ ଶୋଷ ଲାଗିବା, ମାଂସପେଶୀ ଟାଣି ହେବା, ଅଚେତ ହେବା କିମ୍ବା ବାତ ମାରିବା।
0: ଅଂଶୁଘାତ ନିମନ୍ତେ ପୂର୍ବ ସତର୍କତା ଗୁଡିକ ହେଉଛି ସକାଳେ କିମ୍ବା ଉପର ବେଳା ଖରା କମ୍ ଥିବା ବେଳେ ବାହାରକୁ ଯାଆନ୍ତୁ। ବାହାରକୁ ଯିବା ପୂର୍ବରୁ ଯଥେଷ୍ଟ ପାଣି ପିଅନ୍ତୁ। ହାଲୁକା ରଙ୍ଗର ଢିଲା ପୋଷାକ, ଛତା ଓ ଜୋତା ବ୍ୟବହାର କରନ୍ତୁ। ଖରାରେ କଠିନ ପରିଶ୍ରମ କରନ୍ତୁ ନାହିଁ, ଅଧିକ ଦୂର ଚାଲନ୍ତୁ ନାହିଁ, ମଝିରେ ମଝିରେ ଛାଇରେ ବିଶ୍ରାମ ନିଅନ୍ତୁ।
1: ଅଂଶୁଘାତର ପ୍ରତିକାର ଗୁଡିକ ହେଉଛି ରୋଗୀକୁ ଖୋଲା ଓ ଥଣ୍ଡା ଜାଗାକୁ ନେଇ ORS କିମ୍ବା ଚିନି ଲୁଣ ସର୍ବତ ଅଥବା ସାଧା ପାଣି ପିଆନ୍ତୁ। ପୋଷାକ ଗୁଡିକୁ ଯଥାସମ୍ଭବ ଖୋଲି ଦିଅନ୍ତୁ, ମୁଣ୍ଡକୁ ଧୋଇ ଦିଅନ୍ତୁ ଏବଂ ଓଦା କପଡ଼ାରେ ପୋଛନ୍ତୁ। ରୋଗୀକୁ ପଙ୍ଖା, କୁଲର କିମ୍ବା AC ପବନରେ ଶୁଆଇ ଦିଅନ୍ତୁ। ଅବସ୍ଥାରେ ଉନ୍ନତି ନ ହେଲେ ସ୍ୱାସ୍ଥ୍ୟ କର୍ମଚାରୀଙ୍କୁ ଜଣାନ୍ତୁ କିମ୍ବା ଆମ୍ବୁଲାନ୍ସ ଡାକନ୍ତୁ।
0: ବୟସ୍କ ତଥା ଅସୁସ୍ଥ ବ୍ୟକ୍ତି ଏବଂ ଗର୍ଭବତୀ ମହିଳାଙ୍କ ପାଇଁ ଅଂଶୁଘାତର ଆଶଙ୍କା ଅଧିକ ରହିଥାଏ।
1: ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ଓଡ଼ିଶା।

0: ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ କ୍ରୁଜ୍ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷା ଭାରତର ପ୍ରତିରକ୍ଷା କ୍ଷେତ୍ରରେ ଆତ୍ମନିର୍ଭରତାକୁ ଆହୁରି ସୁଦୃଢ଼ କରିଛି। ଆନ୍ତର୍ଜାତିକ ଯୋଗ ଦିବସର ସଫଳ ଆୟୋଜନ ସମ୍ପର୍କରେ ପ୍ରଧାନମନ୍ତ୍ରୀ କହିଛନ୍ତି, ବିଶ୍ୱର 2500ରୁ ଅଧିକ ସ୍ଥାନରେ ଯୋଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଅହମ୍ମଦାବାଦରେ ଅନୁଷ୍ଠିତ ବିଶ୍ୱ ଯୋଗାସନ ଚମ୍ପିୟନ୍ସିପ୍ରେ ଭାରତ 102 ସ୍ୱର୍ଣ୍ଣପଦକ ସମେତ 114 ପଦକ ହାସଲ କରି ଶୀର୍ଷସ୍ଥାନ ଅଧିକାର କରିଥିବାରୁ ପ୍ରଧାନମନ୍ତ୍ରୀ ଖେଳାଳିମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି।
1: ବିଶ୍ୱ ଯୋଗାସନ ଚମ୍ପିୟନ୍ସିପ୍ ବଡ଼ି ଚର୍ଚ୍ଚା ହୁଏ। ଇସ୍ମେ ଭାରତ ନେ କୁଲ 114 ପଦକ ଜିତେ, ଇନ୍ମେ 102 ଗୋଲ୍ଡ ମେଡଲ ବି ସାମିଲ ହେ। ଭାରତ ଇସ୍ ଚମ୍ପିୟନ୍ସିପ୍ କି ପଦକ ତାଲିକା ମେ ପହଲେ ସ୍ଥାନ ପର ରହା।
0: ପଶ୍ଚିମ ଏସିଆ ପରିସ୍ଥିତି ପରିପ୍ରେକ୍ଷୀରେ ଦେଶବାସୀଙ୍କୁ ସୁନା କ୍ରୟ ସ୍ଥଗିତ ରଖିବା, ବିଦେଶ ଭ୍ରମଣ କମ୍ କରିବା, କାର୍ ପୁଲିଂ ଏବଂ ପ୍ରାକୃତିକ ସାରର ବ୍ୟବହାର ବୃଦ୍ଧି କରିବା ଭଳି ଆହ୍ୱାନକୁ ଲୋକେ ସକାରାତ୍ମକ ଭାବେ ଗ୍ରହଣ କରିଥିବାରୁ ସେ କୃତଜ୍ଞତା ଜଣାଇଛନ୍ତି। ଏହି ଜନଭାଗିଦାରିତା ଦେଶକୁ ଯେକୌଣସି ବିଶ୍ୱସ୍ତରୀୟ ସଙ୍କଟର ସଫଳ ମୁକାବିଲା କରିବାର ଶକ୍ତି ପ୍ରଦାନ କରିବ ବୋଲି ସେ କହିଛନ୍ତି।
1: ପଶ୍ଚିମ ଏସିଆ ମେ ବନି ଯୁଦ୍ଧ କି ସ୍ଥିତିଓଂ କୋ ଦେଖତେ ହୁଏ ମୈନେ ଦେଶବାସୀଓ ସେ କହା ଥା, कुछ समय के लिए सोना खरीदने से बचे, लोगों से कहा था कि विदेश में छुट्टियां मनाने से बचे, लोगों से कार पुलिंग को भी बढ़ावा देने की अपील की थी, किसानों से केमिकल मुक्त खेती के लिए, खेत बचाने के लिए और प्राकृतिक खाद का ज्यादा से ज्यादा इस्तेमाल का आग्रह किया था। मेरी अपील का उन्होंने न सिर्फ समर्थन किया बल्कि हर तरफ से उसमें अपना सहयोग कर रहे हैं।
0: ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନା ଓ ଜୀବନଜ୍ୟୋତି ବୀମା ଯୋଜନାରେ ଅଧିକରୁ ଅଧିକ ଲୋକଙ୍କୁ ସାମିଲ ହେବାକୁ ଶ୍ରୀ ମୋଦି ଆହ୍ୱାନ ଜଣାଇଛନ୍ତି। ଅନ୍ଧବିଶ୍ୱାସ ବିରୋଧରେ ବୈଜ୍ଞାନିକ ଚିନ୍ତାଧାରାର ଆବଶ୍ୟକତା ଉପରେ ଗୁରୁତ୍ୱ ଦେଇ ସେ ଆସାମର ହରଗିଲା ପକ୍ଷୀ ସଂରକ୍ଷଣ ପାଇଁ ପୂର୍ଣ୍ଣିମା ଦେବୀ ବର୍ମନ ଓ ହରଗିଲା ଆର୍ମିର ଉଦ୍ୟମର ପ୍ରଶଂସା କରିଛନ୍ତି। ସେହିପରି ନାଗାଲାଣ୍ଡର ବେବି ଲିଗ୍ ଓ ମହିଳା ଫୁଟ୍ସାଲ୍ ଲିଗ୍ ମାଧ୍ୟମରେ ଶିଶୁ ଓ ମହିଳାଙ୍କ ମଧ୍ୟରେ କ୍ରୀଡ଼ା ପ୍ରତିଭା ବିକାଶର ପ୍ରୟାସକୁ ସେ ସାଧୁବାଦ ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି, ନାଳନ୍ଦା ବିଶ୍ୱବିଦ୍ୟାଳୟ ପ୍ରାଚୀନ ଶାସ୍ତ୍ର ପରମ୍ପରାକୁ ପୁନର୍ଜୀବିତ କରିଛି ଏବଂ କେନ୍ଦ୍ରୀୟ ସଂସ୍କୃତ ବିଶ୍ୱବିଦ୍ୟାଳୟ କୃତ୍ରିମ ବୁଦ୍ଧିମତା ଓ ଡାଟା ସାଇନ୍ସରେ ବିଟେକ୍ ପାଠ୍ୟକ୍ରମ ଆରମ୍ଭ କରି ପାରମ୍ପରିକ ଜ୍ଞାନ ସହ ଆଧୁନିକ ପ୍ରଯୁକ୍ତିର ସମନ୍ୱୟ ଦିଗରେ ପଦକ୍ଷେପ ନେଇଛି।
1: ସାଥିଓ, ଜଡ଼ ସେ ଜୁଡ଼େ ରହକର ୟୁବାଓଙ୍କୁ ନଇ ଟେକ୍ନୋଲୋଜି କେ ଲିଏ ତୟାର କରନେ କା ଏକ ଔର ଅଚ୍ଛା ପ୍ରୟାସ ହୋ ରହା ହେ। दिल्ली में स्थित सेंट्रल संस्कृत यूनिवर्सिटी आर्टिफिशियल इंटेलिजेंस और डेटा साइंस में बीटेक प्रोग्राम शुरू करने जा रही है। ये आधुनिक टेक्नोलॉजी को भारत के पारंपरिक ज्ञान से जोड़ने की दिशा में एक महत्वपूर्ण कदम है।
0: ଶ୍ରୀ ମୋଦି ମେଘାଳୟର ଜୀବନ୍ତ ରୁଟ୍ ବ୍ରିଜ୍ ସଂରକ୍ଷଣ ପାଇଁ ସ୍ଥାନୀୟ ଲୋକଙ୍କ ଉଦ୍ୟମ ଏବଂ ମଧ୍ୟପ୍ରଦେଶର ରାଜଗଡ଼ ଜିଲ୍ଲାର ମହିଳାମାନଙ୍କ ଦ୍ୱାରା ପ୍ଲାଷ୍ଟିକ୍ ବର୍ଜ୍ୟରୁ ପରିବେଶ ଅନୁକୂଳ ଇଟା ପ୍ରସ୍ତୁତ କରି ପରିବେଶ ସୁରକ୍ଷା ପାଇଁ କରାଯାଉଥିବା କାର୍ଯ୍ୟର ପ୍ରଶଂସା କରିଛନ୍ତି। ଆଗାମୀ ଗଣେଶ ପୂଜା ଅବସରରେ ଦେଶବାସୀଙ୍କୁ ସ୍ଥାନୀୟ କୁମ୍ଭକାରଙ୍କ ଦ୍ୱାରା ନିର୍ମିତ ମାଟିର ଗଣେଶ ମୂର୍ତ୍ତି ବ୍ୟବହାର କରିବାକୁ ଏବଂ ପ୍ଲାଷ୍ଟର ଅଫ୍ ପ୍ୟାରିସ୍ରେ ନିର୍ମିତ ମୂର୍ତ୍ତି କ୍ରୟ ନ କରିବାକୁ ପ୍ରଧାନମନ୍ତ୍ରୀ ଆହ୍ୱାନ ଦେଇଛନ୍ତି। ମନ୍ କି ବାତ୍ରେ ଶ୍ରୀ ମୋଦି କ୍ୟାଚ୍ ଦ ରେନ୍ ଅଭିଯାନକୁ ଆହୁରି ସୁଦୃଢ଼ କରି ପ୍ରତିଟି ବର୍ଷାବିନ୍ଦୁର ସଂରକ୍ଷଣ ପାଇଁ ଦେଶବାସୀଙ୍କୁ ଆହ୍ୱାନ ଜଣାଇଛନ୍ତି। ରାଷ୍ଟ୍ରୀୟ ପଲ୍ସ ପୋଲିଓ ଟିକାକରଣ ଅଧୀନରେ ଆଜି ଦେଶବ୍ୟାପୀ ଟିକାକରଣ ଅଭିଯାନ ଆରମ୍ଭ ହୋଇଛି। ଜନ୍ମରୁ 5 ବର୍ଷ ପର୍ଯ୍ୟନ୍ତ ସମସ୍ତ ଶିଶୁଙ୍କୁ ପୋଲିଓ ବୁନ୍ଦା ଦିଆଯାଉଛି। ରାଜ୍ୟରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଆସନ୍ତା ମଙ୍ଗଳବାର ପର୍ଯ୍ୟନ୍ତ ଏହି ଅଭିଯାନ ଚାଲିବ। ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ ଆଜି ଭୁବନେଶ୍ୱରସ୍ଥିତ ଆଇଆର୍ସି ଭିଲେଜ୍ ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ପଲ୍ସ ପୋଲିଓ ଅଭିଯାନ ଶୁଭାରମ୍ଭ କରିଥିଲେ। ଏହି ଅବସରରେ ଡକ୍ଟର ମହାଲିଙ୍ଗ ଆଗାମୀ ପିଢ଼ିକୁ ସୁରକ୍ଷିତ ରଖିବା ଏବଂ ଦେଶ ତଥା ରାଜ୍ୟକୁ ସମ୍ପୂର୍ଣ୍ଣ ପୋଲିଓମୁକ୍ତ କରିବା ଲାଗି ମିଳିତ ଉଦ୍ୟମ କରିବାକୁ ଆହ୍ୱାନ ଦେଇଛନ୍ତି। ରାଜ୍ୟର ବିଭିନ୍ନ ସରକାରୀ ଡାକ୍ତରଖାନା, ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର, ଅଙ୍ଗନବାଡ଼ି କେନ୍ଦ୍ର, ବସ୍ଷ୍ଟାଣ୍ଡ ଓ ରେଳ ଷ୍ଟେସନ୍ ସମେତ ବିଭିନ୍ନ ସ୍ଥାନରେ ପୋଲିଓ ବୁଥ୍ ଖୋଲାଯାଇଛି। ଏହି ଅଭିଯାନରେ ଆଶାକର୍ମୀ, ଅଙ୍ଗନବାଡ଼ି କର୍ମୀ ଓ ସ୍ୱାସ୍ଥ୍ୟକର୍ମୀମାନେ ସାମିଲ ହୋଇଛନ୍ତି। ସୂଚନା ଅନୁଯାୟୀ ରାଜ୍ୟର 40-45 ଲକ୍ଷ ପର୍ଯ୍ୟନ୍ତ 5 ବର୍ଷରୁ କମ୍ ବୟସର ଶିଶୁଙ୍କୁ ପଲ୍ସ ପୋଲିଓ ବୁନ୍ଦା ଦିଆଯିବାକୁ ଲକ୍ଷ୍ୟ ରଖାଯାଇଛି। 2014 ଭାରତ ପୋଲିଓମୁକ୍ତ ଦେଶର ମାନ୍ୟତା ପାଇଥିଲେ ମଧ୍ୟ ପୋଲିଓ ଭୂତାଣୁର ପୁନଃ ସଂକ୍ରମଣ ରୋକିବା ଓ ଶିଶୁମାନଙ୍କର ରୋଗ ପ୍ରତିରୋଧକ ଶକ୍ତି ବଜାୟ ରଖିବା ପାଇଁ ନିୟମିତ ଭାବେ ପଲ୍ସ ପୋଲିଓ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। ଏହି ଅଭିଯାନ ଅନ୍ତର୍ଗତ ଗଜପତି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଜିଲ୍ଲାସ୍ତରୀୟ ପଲ୍ସ ପୋଲିଓ ଟିକାକରଣ କାର୍ଯ୍ୟକ୍ରମ ଅଭିଯାନ ଆରମ୍ଭ ହୋଇଛି। ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ମଞ୍ଜୁରାଣୀ ଜେନା କହିଛନ୍ତି ଜିଲ୍ଲାର 66,365 ଜଣ ଶିଶୁଙ୍କୁ 574 ବୁଥ୍ରେ ପୋଲିଓ ବୁନ୍ଦା ପ୍ରଦାନ କରାଯାଉଛି। ଭଦ୍ରକ ଜିଲ୍ଲାରେ 820 କେନ୍ଦ୍ରରେ 1,42,000

0: 30,000 ଶିଶୁଙ୍କୁ ପୋଲିଓ ବୁନ୍ଦା ଦିଆଯିବାର ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ରାୟଗଡ଼ାରେ 1,032 ବୁଥ୍ରେ 111,171 ଜଣ ଶିଶୁଙ୍କୁ ପୋଲିଓ ଟିକା ପ୍ରଦାନ କରାଯିବ ବୋଲି ଜଣାପଡ଼ିଛି। କଳାହାଣ୍ଡିରେ 1,45,207 ଜଣ ଶିଶୁଙ୍କୁ ପୋଲିଓ ବୁନ୍ଦା ଖୁଆଇବା କାର୍ଯ୍ୟ ଆରମ୍ଭ ହୋଇଛି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଶ୍ରୀଜୀଉଙ୍କ ପବିତ୍ର ସ୍ନାନଯାତ୍ରା ଆସନ୍ତାକାଲି ଅନୁଷ୍ଠିତ ହେବ। ଆଜି ଅପରାହ୍ନ ଗୋଟାଏ ପର୍ଯ୍ୟନ୍ତ ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ ସର୍ବସାଧାରଣ ଦର୍ଶନ ବନ୍ଦ ରହିଥିଲା। ସ୍ନାନ ପୂର୍ଣ୍ଣିମା ପହଣ୍ଡି ପୂର୍ବରୁ ଦୈତାପତି ସେବକମାନେ ମହାପ୍ରଭୁଙ୍କର ବାହୁଟ କଣ୍ଟ ଓ ସେନାପଟା ଲାଗି ନୀତି ସମ୍ପନ୍ନ କରିଛନ୍ତି। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଏହି ଯାତ୍ରାକୁ ଶୃଙ୍ଖଳିତ ଭାବେ ସମାପନ କରିବା ପାଇଁ ଶ୍ରୀମନ୍ଦିର ଜିଲ୍ଲା ଓ ପୁଲିସ୍ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଟର ଅରବିନ୍ଦ ପାଢ଼ୀ କହିଛନ୍ତି ଦେବସ୍ନାନ ପୂର୍ଣ୍ଣିମା ଲାଗି ସମସ୍ତ ପ୍ରସ୍ତୁତି କାର୍ଯ୍ୟ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି।
1: ଦେବସ୍ନାନ ପୂର୍ଣ୍ଣିମା ପାଇଁ ଯାହା ପ୍ରସ୍ତୁତିକରଣ ହେବା କଥା ସମସ୍ତ ପ୍ରସ୍ତୁତିକରଣ ଜିଲ୍ଲା ପ୍ରଶାସନ ପୁଲିସ୍ ପ୍ରଶାସନ ଏପରି ଶ୍ରୀମନ୍ଦିର ପ୍ରଶାସନ ତରଫରୁ କରାଯାଇଛି। ନୀତି ସମ୍ପାଦନରେ ମଧ୍ୟ ସମସ୍ତ ସେବକ ବନ୍ଧୁମାନେ ଆମକୁ ସହଯୋଗ କରୁଛନ୍ତି। ତ ଆସନ୍ତାକାଲି ପହଣ୍ଡି ନୀତି ପରେ ଅନ୍ୟାନ୍ୟ ଯାହା କିଛି ନୀତି ସମ୍ପାଦନ ହେବା କଥା ତାହାର ପର୍ଯ୍ୟାୟରେ ହେବ। ଜଳ ଲାଗି ପାଇଁ ଯାହା ବି ଆମେ ନୀତି ନିର୍ଘଣ୍ଟ ବ୍ୟବସ୍ଥାବଳୀ କରିଛୁ ସମସ୍ତ ସେବାୟତ ବନ୍ଧୁମାନେ ସେଥିରେ ସହଯୋଗ କରିବେ ବୋଲି ଆମେ ଆଶା ରଖିଛୁ।
0: ନୂଆପଡ଼ା ଜିଲ୍ଲାରେ ଉଦ୍ୟମିତା ବିକାଶ ଓ ଶିଳ୍ପ ସୁଯୋଗ ସୃଷ୍ଟି ଲକ୍ଷ୍ୟରେ ଜିଲ୍ଲା ଶିଳ୍ପ କେନ୍ଦ୍ର ପକ୍ଷରୁ ଉଦ୍ୟମୀ ଓଡ଼ିଶା ଏମ୍ଏସ୍ଏମ୍ଇ କାର୍ଯ୍ୟକ୍ରମ ଓ ମହିଳା ଉଦ୍ୟମିତା ମଞ୍ଚ ଆରମ୍ଭ ହୋଇଛି। କାର୍ଯ୍ୟକ୍ରମର ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିଧାୟକ ଜୟ ଢୋଲକିଆ ଏମ୍ଏସ୍ଏମ୍ଇ କ୍ଷେତ୍ରରେ ହୋଇଥିବା ସୁଯୋଗ ଓ ସରକାରୀ ସହାୟତା ସମ୍ପର୍କରେ ଆଲୋଚନା କରିଥିଲେ। ଆନ୍ଧ୍ର ଓଡ଼ିଶା ସୀମାନ୍ତ ମାଲକାନଗିରି ଜିଲ୍ଲାର କାଲିମେଳା ଥାନା ଅନ୍ତର୍ଗତ ଗୁଣ୍ଠାବେଡ଼ା ଓ କଦମଗୁଡ଼ା ଗ୍ରାମ ଜଙ୍ଗଲରେ ପୁଲିସ୍ ମାଓବାଦୀଙ୍କ ଦ୍ୱାରା ପୋତାଯାଇଥିବା ବିପୁଳ ପରିମାଣର ଅସ୍ତ୍ର ଓ ବିସ୍ଫୋରକ ସାମଗ୍ରୀ ଜବତ କରିଛି। ଆତ୍ମସମର୍ପଣ କରିଥିବା ମାଓବାଦୀଙ୍କଠାରୁ ସୂଚନା ପାଇ ଜିଲ୍ଲା ସ୍ୱେଚ୍ଛାସେବୀ ବାହିନୀ ଡିଭିଏଫ୍ ପକ୍ଷରୁ ତଲାସୀ ଅଭିଯାନ ସମୟରେ 37 ପ୍ରକାରର ମାଓ ସାମଗ୍ରୀ ଉଦ୍ଧାର କରାଯାଇଛି। ମାଲକାନଗିରି ଆରକ୍ଷୀ ଅଧୀକ୍ଷକ ବିନୋଦ ପାଟିଲ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଏଭଳି ତଲାସୀ ଅଭିଯାନ ଜାରି ରହିବ। ଜିଲ୍ଲାରେ ଗତବର୍ଷ ଜାନୁଆରୀରୁ ଚଳିତ ବର୍ଷ ମାର୍ଚ୍ଚ ସୁଦ୍ଧା 2 ଜଣ ମାଓବାଦୀଙ୍କୁ ଗିରଫ କରାଯାଇଥିବା ବେଳେ 23 ଜଣ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ପାଣିପାଗ ରାଜ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁର ସକ୍ରିୟ ପ୍ରଭାବରେ ଆସନ୍ତା 3 ତାରିଖ ପର୍ଯ୍ୟନ୍ତ ଦକ୍ଷିଣ ଭାଗର ଜିଲ୍ଲାଗୁଡ଼ିକରେ ଅଧିକ ବର୍ଷା ହେବ ବୋଲି ପାଣିପାଗ କେନ୍ଦ୍ର ଅନୁମାନ କରିଛି। ସୂଚନା ଅନୁଯାୟୀ କନ୍ଧମାଳ କୋରାପୁଟ ଓ ରାୟଗଡ଼ା ଜିଲ୍ଲାର କେତେକ ସ୍ଥାନରେ ଆଜି ମଧ୍ୟମରୁ ପ୍ରବଳ ବର୍ଷା ସମ୍ଭାବନା ରହିଛି। ଉତ୍ତର ପଶ୍ଚିମ ବଙ୍ଗୋପସାଗର ଏବଂ ଏହାର ପାର୍ଶ୍ୱବର୍ତ୍ତୀ ଓଡ଼ିଶା ଉପକୂଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ଥିବାରୁ ଆସନ୍ତା ବୁଧବାରଠାରୁ ରାଜ୍ୟରେ ବର୍ଷା ପରିମାଣ ବୃଦ୍ଧି ପାଇବା ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି। ଗତ 24 ଘଣ୍ଟା ମଧ୍ୟରେ କୋରାପୁଟରେ ସର୍ବାଧିକ 97 ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ କ୍ରୁଜ୍ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ ପ୍ରତିରକ୍ଷା କ୍ଷେତ୍ରରେ ଦେଶର ଆତ୍ମନିର୍ଭରତାକୁ ସୁଦୃଢ଼ କରିଛି କହିଲେ ପ୍ରଧାନମନ୍ତ୍ରୀ। ମନ୍ କି ବାତ୍ କାର୍ଯ୍ୟକ୍ରମରେ ଯୋଗ ଦିବସର ସଫଳତା ଉପରେ କଲେ ଆଲୋକପାତ। ରାଷ୍ଟ୍ରୀୟ ପଲ୍ସ ପୋଲିଓ ଟିକାକରଣ ଅଧୀନରେ ଆସନ୍ତା ମଙ୍ଗଳବାର ପର୍ଯ୍ୟନ୍ତ ରାଜ୍ୟରେ ଜାରି ରହିବ ପୋଲିଓ ବୁନ୍ଦା ପ୍ରଦାନ ଅଭିଯାନ। ଆସନ୍ତାକାଲି ସ୍ନାନ ପୂର୍ଣ୍ଣିମା ପୁରୀ ଶ୍ରୀମନ୍ଦିରରେ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି ପ୍ରସ୍ତୁତି ଏବଂ ସକ୍ରିୟ ମୌସୁମୀ ବାୟୁ ପ୍ରଭାବରେ ରାଜ୍ୟର ଦକ୍ଷିଣାଞ୍ଚଳରେ ଆସନ୍ତା 3 ତାରିଖ ପର୍ଯ୍ୟନ୍ତ ବୃଦ୍ଧି ପାଇବ ବର୍ଷା ପରିମାଣ। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45 ମିନିଟ୍ରେ।

ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ନାଇନ୍ ବୋକାଡ଼େକ ଦେଶ ଦେଲ ତାକରି ରେଡ଼ିଓ ହମସଫର ସାଗର ଅଛି ଆପଣଙ୍କ ସହିତ। ଷ୍ଟୁଡିଓ ଖଟରେ ସମୟ 2:46:30 ସମୟ ହେଇଛି ଶୁଣିବା କେତୋଟି ପୁରୁଣା ଓଡ଼ିଆ କଥା ଚିତ୍ରର ଗୀତ। କାର୍ଯ୍ୟକ୍ରମର ପ୍ରଥମ ଗୀତଟି ଫୁଲଚନ୍ଦନ ଚଳଚ୍ଚିତ୍ରରୁ ଅକ୍ଷୟ କୁମାର ମହାନ୍ତିଙ୍କ କଣ୍ଠରେ।

ట్యూన్కి వచ్చింది మ్యూజికల్ హ్యూర్ 100.4 ఆకాశవాణి ఎఫ్ఎం రెయిన్బో కటక్ దెల్సే దిల్ తక్ రేడియో హంస వరసాగర్ వచ్చి ఆపణ స్టూడియో స్టూడియో గుడిరే సమయ అపరాహ్న 3:02 ଆରମ୍ଭ କରିବା ପ୍ରୋଗ୍ରାମ ମୋ ଦେଶ ଫ୍ରେଣ୍ଡସ୍ ଭାରତ ଏକ ଏମିତି ଦେଶ ଯେଉଁଠାରେ ପ୍ରତି କିଛି କିଲୋମିଟରରେ ଭାଷା ବଦଳିଯାଏ, ପୋଷାକ ବଦଳିଯାଏ, ଖାଦ୍ୟର ସ୍ୱାଦ ମଧ୍ୟ ବଦଳିଯାଏ, ଏପରିକି ଜୀବନଶୈଳୀ ମଧ୍ୟ ବଦଳିଯାଏ। କିନ୍ତୁ ଏହିସବୁ ଭିନ୍ନତା ମଧ୍ୟରେ ଯାହା ଆମକୁ ଏକତ୍ର ସୂତ୍ରରେ ବାନ୍ଧି ରଖିଛି ତାହା ହେଉଛି ଆମର ସଂସ୍କୃତି, ଆମର ଭାରତୀୟତା। ଉତ୍ତରରେ ହିମାଳୟଠାରୁ ଦକ୍ଷିଣରେ ସମୁଦ୍ର ତଟ ପର୍ଯ୍ୟନ୍ତ, ପୂର୍ବରେ ସବୁଜ ଉପତ୍ୟକାରୁ ପଶ୍ଚିମରେ ମରୁଭୂମି ପର୍ଯ୍ୟନ୍ତ ସବୁଠି ଭିନ୍ନ ଭିନ୍ନ ରଙ୍ଗ ଦେଖିବାକୁ ମିଳେ। କିନ୍ତୁ ଏହି ରଙ୍ଗଗୁଡ଼ିକ ମିଶି ଯେଉଁ ସୁନ୍ଦର ଚିତ୍ର ସୃଷ୍ଟି କରନ୍ତି ତାହାର ନାମ ହେଉଛି ଭାରତ। ତ ମୋ ଦେଶରେ ଆଜି ଆମେ କଥା ହେବା ସଂସ୍କୃତିର ସେତୁରେ ଏକଥା, କିନ୍ତୁ ତା ପୂର୍ବରୁ ଶୁଣିବା ଏଇ ବ୍ୟୁଟିଫୁଲ ଟ୍ରାକ୍ଟି ଷ୍ଟେ ଟ୍ୟୁନ୍ଡ।

ତ ଫ୍ରେଣ୍ଡସ୍, ଆଜି ସନ୍ଧ୍ୟା 6:02 ଆମେ ପ୍ରଚାର କରିବୁ ଭାରତ ମସଲା ପ୍ରେଜେଣ୍ଟ ପ୍ରାୟୋଜିତ କାର୍ଯ୍ୟକ୍ରମ କଥାରେ କଥାରେ ଗୀତରେ ଗୀତରେ।

ଆଉ ମୋ ଦେଶରେ ଆଜି ଆମେ କଥା ହଉଛେ ସଂସ୍କୃତିର ସେସ୍ତୁରେ ଏକଥା। ଫ୍ରେଣ୍ଡସ୍, ଭାରତର ଶାସ୍ତ୍ରୀୟ ସଙ୍ଗୀତ, ଲୋକଗୀତର ଲୋକନୃତ୍ୟ, ହସ୍ତଶିଳ୍ପ ଏବଂ ସାହିତ୍ୟ ଆମର ସଂସ୍କୃତି ଆଉ ଐଶ୍ୱର୍ଯ୍ୟକୁ ଆହୁରି ସମୃଦ୍ଧ କରିଛି। ଓଡ଼ିଶାର ଓଡ଼ିଶୀ ନୃତ୍ୟ ହେଉ କି ପଞ୍ଜାବର ଭାଙ୍ଗଡ଼ା ହେଉ କିମ୍ବା ଆସାମର ବିହୁ ହେଉ, ସବୁ ଭିନ୍ନ ହେଲେ ମଧ୍ୟ ଭାରତୀୟ ସଂସ୍କୃତିର ଏକ ଅଭିନ୍ନ ଅଂଶ। ଆଜିର ଦୁନିଆରେ ଯେତେବେଳେ ବିଭାଜନର କଥା ଅଧିକ ଶୁଣିବାକୁ ମିଳୁଛି, ସେତେବେଳେ ଭାରତର ସାଂସ୍କୃତିକ ଏକତା ସମଗ୍ର ବିଶ୍ୱ ପାଇଁ ଗୋଟିଏ ଉଦାହରଣ ସୃଷ୍ଟି କରିଛି। ଆମର ଶକ୍ତି ଆମର ଏକରୂପତାରେ ନୁହେଁ, ବରଂ ଆମର ବିବିଧତାକୁ ସମ୍ମାନ ଦେବାରେ ରହିଛି।

ଆୟୋଜନ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତାର ଏ ଯୋଉ କାଳ ବୈଶାଖୀର ସମୟ ନା, ହଠାତ୍ ଖରା ହେଇଥିବ, ହଠାତ୍ କି କଣ ହବ ନା ପବନ ହବ, ଲାଗିବ ବର୍ଷା ହବ, ଦେଖିଲା ବେଳକୁ ବର୍ଷା ହବନି, କିନ୍ତୁ ଯେତେବେଳେ ଲାଗୁଥିବ ଯେ ନା ଆଜି ବର୍ଷା ଫର୍ଷା ହବାର ନାହିଁ, ସେତିକି ବେଳେ ସେଇଦିନ ହିଁ ବର୍ଷାଟା ହବ। ଯେମିତିକି ଆଜି ମୋ ସାଙ୍ଗରେ ହେଲା, ମୁଁ ଘରୁ ବାହାରିଲା ବେଳକୁ ତ ପାଗ ଭଲ ଥିଲା, ହଠାତ୍ ଏଇଠି ପହଞ୍ଚିଲା ବେଳକୁ ଟିକେ ଟିକେ ବର୍ଷା ହେଇକି ଛାଡ଼ି ଯାଇଛି। ମୋ ଭାଗ୍ୟ ଭଲ, ନହେଲେ ଓଦା ହେଇଥାନ୍ତି। ତ ଆପଣମାନେ ବି ଯଦି ଏ ସମୟ କଡ଼େ ଯାଉଛନ୍ତି, ରେନ୍କୋଟ୍ଟେ ସାଙ୍ଗରେ ନେଇକି ନିହାତି ଯାଆନ୍ତୁ, କାରଣ ହଠାତ୍ କେଉଁଠି କେତେବେଳେ ବର୍ଷା ହେଇଯିବ କିଛି ଠିକ୍ ନାହିଁ। ତେବେ ଏଇ ସୁପର ସଣ୍ଡେରେ ସୁଦୀପା ହାଜର ହେଇଯାଇଛି ଆପଣଙ୍କ ପାଖରେ, ଏବଂ ବହୁତ ଗୁଡ଼ିଏ ସୁନ୍ଦର ସୁନ୍ଦର ଗୀତ ସହିତ ବହୁତ ଗୁଡ଼ିଏ କଥା ମଧ୍ୟ ହବା ଆମେ ତା ସହିତ। ଗ୍ରହଣ କରନ୍ତୁ ପ୍ୟାର ଭରା ନମସ୍କାର, ଆଉ ଏଞ୍ଜୟ କରନ୍ତୁ ଏ ବ୍ୟୁଟିଫୁଲ ଗୀତ।

ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍। ଏବେ ବଡ଼ଠାରୁ ଛୋଟ, ଛୋଟଠାରୁ ବଡ଼, ସମସ୍ତେ ଗୋଟେ ଜିନିଷ ଧରିକି ବହୁତ ଖୁସି ହେଇଯାଉଛନ୍ତି। ଆଉ ସେ ଯୋଉ ଜିନିଷ, ସେ ଯୋଉ ଯନ୍ତ୍ର, ସେଥିରେ ବହୁତ କିଛି କରିହେଉଛି। ଟାଇମ୍ ଦେଖି ହେଉଛି, ହିସାବପତ୍ର କରିହେଉଛି, ଫଟୋ ଉଠେଇହେଉଛି, କଥା ହେଇହେଉଛି, ଲେଖାପଢା କରିହେଉଛି, କିଛି ଜିନିଷ ଖୋଜିକି ମଧ୍ୟ ବାହାର କରାଯାଉଛି। ଡେଫିନେଟଲି ଆପଣ ବି ଜାଣିସାରିଲେଣି ମୁଁ କାହା ବିଷୟରେ କଥା ହେଉଛି, ମୋବାଇଲ ଫୋନ। ୟେସ୍, ତେବେ ମୋବାଇଲ ଫୋନ ଯେତେବେଳେ ଆସିଲା ନା ଆମ ପାଇଁ, ସମସ୍ତେ ଭାବିଲେ ଯେ ଆମ କାମ ବହୁତ ସହଜ ହେଇଯିବ, ଆମକୁ ଆହୁରି ସମୟ ମିଳିବ, ଯେହେତୁ ବହୁତ ଜିନିଷ ଅଳ୍ପ ସମୟରେ ଆମ ହାତ ପାଖରେ ହେଇପାରିବ, ସେଥିପାଇଁ ଆମକୁ ଆହୁରି ସମୟ ମିଳିବ, ଆଉ ଆମକୁ ଅନ୍ୟ କିଛି କରିବାକୁ ମଧ୍ୟ ଟାଇମ୍ ବାହାର କରିପାରିବା ଆମେ। କିନ୍ତୁ ଧୀରେ ଧୀରେ କ'ଣ ହେଉଛି ନା, ଆମେ ତା ସହିତ ଏତେ ଜଡ଼ିତ ହେଇଗଲେଣି, ଯେଉଁ ଜିନିଷଟା ତିଆରି ହେଲାବେଳେ ଆମେ ସମସ୍ତେ ଭାବିଥିଲୁ, ଆମ ପାଖକୁ ଆସିଲା ବେଳେ ଆମେ ସମସ୍ତେ ଭାବିଥିଲୁ ଯେ ଏଇଥିରେ କାମ କଲେ, ଏଇଥିରୁ କିଛି ଜିନିଷ କରିପାରିଲେ ଆମେ ସମୟ ବାହାର କରିବା, ଏବେ ତାହାର ପୁରାପୁରି ଓଲଟାଟା ହେଇଯାଉଛି। ସେଥିରେ ସମୟ କାଟିବା ସହିତ, ସେଥିରେ କାମ କରିବା ସହିତ ଆମ ସମୟ ଆମ ପାଖରୁ ଆହୁରି ଧୀରେ ଧୀରେ କମିଯାଉଛି। ମାନେ ସେଇଥିରେ ହିଁ ସମୟ ପଳାଉଛି ଆଉ ଆମେ ଜାଣିପାରୁନୁ। କେତେବେଳେ ଫୋନରେ କଥା ହେଇ ସମୟ ପଳାଉଛି, କେତେବେଳେ ସ୍କ୍ରୋଲ କରି କରି ସମୟ ପଳାଉଛି, କେତେବେଳେ ମିମ୍ସ ଦେଖି ଦେଖି ସମୟ ପଳାଉଛି। ଆମ ହାତରେ ସମୟ ହିଁ କମିଗଲାଣି, କାରଣ ମ୍ୟାକ୍ସିମମ୍ ସମୟ ଆମେ ତାକୁ ହିଁ ଦେଇଦେଉଛେ।

ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍ ଫୋନ୍ଟା ଧରିକି ଯେତେବେଳେ ସୋସିଆଲ୍ ମିଡ଼ିଆ ଓପନ୍ କରାଯାଏ ସେତେବେଳେ ଆମେ କ'ଣ ଭାବୁ ଯେ କିଛି ସମୟ ଦେଖିବା, ଟିକେ ପୋଷ୍ଟ ଦେଖିଦେବା, ଅଳ୍ପ ଟିକେ ରିଲ୍ସ ଦେଖିଦେବା, ତାପରେ ବନ୍ଦ କରିଦେବା। କିନ୍ତୁ ସେଇ ଯୋଉ କିଛି ସମୟ, ଅଳ୍ପ ସମୟ, କେତେବେଳେ ଅଧଘଣ୍ଟା ଘଣ୍ଟେ ହେଇଯାଇଥିବ, ତାକୁ ନେଇ କେହି ବି ଆମେ ଲକ୍ଷ୍ୟ କରିପାରୁନା। କମେଡି ଭିଡ଼ିଓ ହଉ, ମିମ୍ସ ହଉ, କିଛି ଅପଡେଟ୍ ନ୍ୟୁଜ୍ ହଉ, ଏସବୁ ସାମାଜିକ ଗଣମାଧ୍ୟମରେ ଏମିତି ଡିଜାଇନ୍ କରାଯାଇଛି ଯେମିତି ଯେଉଁମାନେ ୟୁଜ୍ କରୁଛନ୍ତି ସେଠି ଅଧିକରୁ ଅଧିକ ସମୟ ବ୍ୟସ୍ତ ରହିପାରିବେ। ଯେମିତି କୌଣସି ଟେଲିଭିଜନ ଶୋର ଶେଷ ଅଧ୍ୟାୟ ନଥାଏ, ମାନେ ଶେଷ ଅଧ୍ୟାୟରେ ବି ଆପଣ ଦେଖିବେ ଟ୍ୱିଷ୍ଟ ଥିବ, ଆଉ ସେ ଟ୍ୱିଷ୍ଟଟା ଆମକୁ ଭାବିବାକୁ ବାଧ୍ୟ କରିଛି ତାପରେ କ'ଣ ହେଇଥିବ, ତାପରେ କ'ଣ ହେଇଥିବ। ସେମିତି ଠିକ ସୋସିଆଲ ମିଡ଼ିଆର ପୋଷ୍ଟରେ ମଧ୍ୟ ଟ୍ୱିଷ୍ଟ ପରେ ଟ୍ୱିଷ୍ଟ ଥାଏ, ମାନେ ଗୋଟେ ଭିଡ଼ିଓ ପରେ ଆପଣ ଜାଣିନାହାନ୍ତି ଯେ ସ୍କ୍ରୋଲ କଲା ପରେ ନେକ୍ସଟ ଭିଡ଼ିଓରେ, ନେକ୍ସଟ ରିଲ୍ରେ ଆପଣଙ୍କ ପାଖକୁ କ'ଣ ଆସିବ।

ଶୁଣୁଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେଇ ଦିଲ୍ ତକ୍। ଆମ ବ୍ରେନ୍ ମାନେ ମଣିଷର ମସ୍ତିଷ୍କ ସବୁବେଳେ ନୂଆ ଇଣ୍ଟରେଷ୍ଟିଂ ଜିନିଷ ଖୋଜୁଥାଏ, ସେଥିପାଇଁ ସୋସିଆଲ ମିଡିଆରେ ଦେଖିବେ ସବୁବେଳେ ନୂଆ ନୂଆ ଜିନିଷ ଆସେ ଆଉ ସେସବୁକୁ ଆମ ବ୍ରେନ୍ ଗୋଟିଏ ପୁରସ୍କାର ଭଳିଆ ଗ୍ରହଣ କରିଥାଏ। ଆଉ ଫିଲ୍ ଗୁଡ୍ ହରମୋନ୍ ଡୋପାମାଇନ୍ ଖୁସି ଦେବା ସହିତ ମସ୍ତିଷ୍କ କିଛି ଶିଖିବା ଆଉ ବା କିଛି ନୂଆ ଜିନିଷ ପାଇବା ସହିତ ଜଡ଼ିତ। ସେଥିପାଇଁ ଯେଉଁ ନୂଆ ନୂଆ ଜିନିଷ ଆମେ ଦେଖୁ ଆହୁରି ଆହୁରି ଦେଖିବାକୁ ଆମକୁ ଇଚ୍ଛା ହୋଇଥାଏ। କିନ୍ତୁ ବିଶେଷଜ୍ଞମାନେ ଏଇ ଯେଉଁ ସାମାଜିକ ଗଣମାଧ୍ୟମକୁ ପ୍ରାୟତଃ ସ୍ଲଟ୍ ମେସିନ୍ ସହିତ ତୁଳନା କରିଥାନ୍ତି, ମାନେ ନେକ୍ସଟ କ'ଣ ହେବ ଜଣା ନାହିଁ, ନେକ୍ସଟ କ'ଣ ଆସିବ ଜଣା ନାହିଁ, କେମିତି ଆସିବ ଜଣା ନାହିଁ, ଏଇଭଳିଆ। ସେମିତି ସ୍କ୍ରୋଲ କଲାବେଳକୁ ମାନେ ନେକ୍ସଟ ପୋଷ୍ଟରେ ନେକ୍ସଟ ଭିଡିଓରେ କ'ଣ ଅଛି ଆମେ ଜାଣିନଥାଉ, ଯେଉଁଟା ଆସେ ଆମକୁ ନୂଆ ଲାଗେ ଆଉ ତାପରକୁ ତାପରେ ଦେଖିବାକୁ ଇଚ୍ଛା ହୁଏ। କିନ୍ତୁ କିଛି ଗବେଷଣାରୁ ଜଣାଯାଇଛି ଯେ ବହୁତ ସମୟ ପର୍ଯ୍ୟନ୍ତ ଏମିତି ଦ୍ରୁତ ବା ରେଗୁଲାର ମାନେ ବହୁ ସ୍ପିଡ୍ରେ ଅଳ୍ପ ସମୟ ଭିତରେ ବହୁତ ଜିନିଷ ଆମେ ଦେଖିଦେଉଛୁ, କଣ୍ଟେଣ୍ଟ ସବୁ ଦେଖୁଛୁ। ତାଦ୍ୱାରା କ'ଣ ହେଉଛି ନା ପାଠ ପଢ଼ିବା ବହି ପଢ଼ିବା ଗୋଟେ କନ୍ସିଷ୍ଟେନ୍ସିରୁ ଆମେ ଉଠିଯାଉଛୁ, ଆମକୁ ପେସେନ୍ସ ରହୁନି ଆମ ଭିତରେ, ସବୁ ଜିନିଷ ଆମକୁ ଅଳ୍ପ ସମୟ ଭିତରେ ଦରକାର, ଅଳ୍ପ ସମୟ ଭିତରେ ଆମେ ଯେମିତି ସବୁ ସାରିପାରିବା। ଆଉ ଏଇ ଜିନିଷ ଆମ ସମସ୍ତଙ୍କର ଅସ୍ଥିରତା ମଧ୍ୟ ବଢ଼ାଉଛି, ଯେଉଁ ଜିନିଷ ଟାଇମ୍ ଟେକିଂ ସେ ଜିନିଷ ଟିକେ ଟାଇମ୍ ନେଲା ବେଳକୁ ଆମେ ବହୁତ ଅସ୍ଥିର ହୋଇଯାଉଛୁ, ଆମେ ଆଉ ସ୍ଥିର ରହିପାରୁନୁ, କାରଣ ଆମକୁ ଅଳ୍ପ ସମୟରେ ବହୁତ ଜିନିଷ ଦେଖିବାର ଅଭ୍ୟାସ ହୋଇଗଲାଣି, ରିଲ୍ରେ ହେଉ ଛୋଟ ଛୋଟ ଭିଡିଓଜ୍ରେ ହେଉ କଣ୍ଟେଣ୍ଟରେ ହେଉ, ସେଥିପାଇଁ ଆମ ସମସ୍ତଙ୍କର ଧୀରେ ଧୀରେ ପେସେନ୍ସ କମିଗଲାଣି, ଆମେ ସମସ୍ତେ ଧୀରେ ଧୀରେ ଅସ୍ଥିର ହୋଇଚାଲିଲୁଣି।

ଭିତରେ ଅଛି, ସେଥିପାଇଁ ଏସବୁ ତ ମାନେ ଯେତେ ଚେଷ୍ଟା କଲେ ବି ଆମେ ପୁରା ଛାଡିପାରିବାନି, କିନ୍ତୁ ହଁ ତାକୁ ଜଗି ରଖି କରିପାରିବା, ଯେମିତିକି ଗୋଟେ ପରଫେକ୍ଟ ଟାଇମ୍ କରିବା ଯେ ଏଇ 15 ମିନିଟ୍ ଦେଖିବି, ତାପରେ ଏଇ କାମଟା ସାରିବି, ତାପରେ ଯାଇକି ଭିଡିଓ ଦେଖିବି କିମ୍ବା ଯାହା ବି କରିବି, ସେମିତି କରିପାରିବେ। ଆଲାର୍ମ ଦେଇପାରିବେ, ଫୋନ୍ ତ ଦେଖୁଛନ୍ତି, ଫୋନ୍ରେ ହିଁ ଆଲାର୍ମ ଦେଇଦେବେ ଯେ 15 ମିନିଟ୍ ହେଇଗଲା, ଆଲାର୍ମ ବାଜିଗଲା। ଆପଣ ଟିକେ ଦୃଢ଼ ନିଶ୍ଚିତ ହେବେ ଯେ ଏଥର ମୁଁ ଫୋନ୍ଟା ଥୋଇଦେବି ଆଉ ଏଇ ଇମ୍ପୋର୍ଟାଣ୍ଟ କାମଟା କରିବି, କିମ୍ବା ତାକୁ ରିଭର୍ସ କରିପାରିବେ, ଯାହା ଆପଣଙ୍କର ଇମ୍ପୋର୍ଟାଣ୍ଟ କାମ ଅଛି ପ୍ରଥମେ ସେଇଟାକୁ କମ୍ପ୍ଲିଟ୍ କରିବେ, ତାପରେ ଯାଇକି ଫୋନ୍ ଧରିବେ ଯେ ଏମିତି ପୋଷ୍ଟ ଦେଖିବାର ଅଛି, ଏମିତି ଭିଡିଓଜ୍ ଦେଖିବାର ଅଛି। ବାସ୍ ଆମକୁ ଟିକେ ମାଇଣ୍ଡକୁ ଷ୍ଟ୍ରଙ୍ଗ କରିବାର ଅଛି, ଆଉ ଯାହା ବି କରିବା ଦୃଢ଼ ନିଶ୍ଚିତ ହେଇକି କରିବାର ଅଛି।

ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସି ଦିଲ୍ ତକ୍ ଷ୍ଟୁଡିଓ ଘରରେ ସମୟ 4:50 ଶୁଣିବା ପ୍ରାୟୋଜିତ କାର୍ଯ୍ୟକ୍ରମ ଲମ୍ହେ।

ନମସ୍କାର, ବର୍ତ୍ତମାନର ମୁଖ୍ୟ ସମ୍ବାଦ ସହ ମୁଁ ଲହରିକା ପଟ୍ଟନାୟକ। ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ କ୍ରୁଜ୍ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ ପ୍ରତିରକ୍ଷା କ୍ଷେତ୍ରରେ ଦେଶର ଆତ୍ମନିର୍ଭରତାକୁ ସୁଦୃଢ଼ କରିଛି, କହିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। 135ତମ ମନ୍ କି ବାତ୍ କାର୍ଯ୍ୟକ୍ରମରେ ଯୋଗ ଦିବସର ସଫଳତା ଉପରେ କଲେ ଆଲୋକପାତ। ସେସେଲ୍ସଠାରେ ରାଷ୍ଟ୍ରପତି ପ୍ୟାଟ୍ରିକ୍ ହର୍ମିନି ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ଦ୍ୱିପାକ୍ଷିକ ବୈଠକ ଅନୁଷ୍ଠିତ। ପ୍ରଧାନମନ୍ତ୍ରୀଙ୍କୁ ସର୍ବୋଚ୍ଚ ବେସାମରିକ ସମ୍ମାନ ଗାର୍ଡିଆନ୍ ଅଫ୍ ଦ ବ୍ଲୁ ହୋରାଇଜନ୍ରେ ସମ୍ମାନିତ କଲା ସେସେଲ୍ସ। ଅପରେସନ୍ ଆମିଷ୍ଟ୍ରାଡ୍ ଅଧୀନରେ ଭୂକମ୍ପ ପ୍ରଭାବିତ ଭେନେଜୁଏଲାରେ ପହଞ୍ଚିଲା ଭାରତର ରିଲିଫ୍ ସାମଗ୍ରୀ। ଆମେରିକା ଏବଂ ଇରାନ୍ ମଧ୍ୟରେ ହୋଇଥିବା ଅସ୍ଥାୟୀ ଯୁଦ୍ଧବିରତି ଚୁକ୍ତି ପ୍ରଭାବହୀନ, ପଶ୍ଚିମ ଏସିଆରେ ବୃଦ୍ଧି ପାଇଲା ଯୁଦ୍ଧ ଆଶଙ୍କା। ରାଷ୍ଟ୍ରୀୟ ପଲ୍ସ ପୋଲିଓ ଟିକାକରଣ ଅଧୀନରେ ଆଜି ଦେଶବ୍ୟାପୀ ଟିକାକରଣ ଅଭିଯାନ ଆରମ୍ଭ, ଆସନ୍ତା ମଙ୍ଗଳବାର ପର୍ଯ୍ୟନ୍ତ ରାଜ୍ୟରେ ପୋଲିଓ ବୁନ୍ଦା ପ୍ରଦାନ ଅଭିଯାନ ଜାରି ରହିବ। ଆସନ୍ତାକାଲି ସ୍ନାନ ପୂର୍ଣ୍ଣିମା, ପୁରୀ ଶ୍ରୀମନ୍ଦିରରେ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି ପ୍ରସ୍ତୁତି। ସ୍ନାନ ପୂର୍ଣ୍ଣିମା ପହଣ୍ଡି ପୂର୍ବରୁ ଦଇତାପତି ସେବକମାନେ ସମ୍ପନ୍ନ କଲେ ମହାପ୍ରଭୁଙ୍କର ବାହୁଟ କଣ୍ଟ ଓ ସେନାପଟା ଲାଗି ନୀତି। ଭାରତ ଆୟର୍ଲ୍ୟାଣ୍ଡ ପୁରୁଷ ଟି20 ଆନ୍ତର୍ଜାତିକ କ୍ରିକେଟ୍ ଶୃଙ୍ଖଳାର ଦ୍ୱିତୀୟ ତଥା ଚୂଡ଼ାନ୍ତ ମ୍ୟାଚ୍ ଆଜି ବେଲ୍ଫାଷ୍ଟରେ ସନ୍ଧ୍ୟା 6ଟାରେ ଖେଳାଯିବ ମ୍ୟାଚ୍। ଆଇସିସି ମହିଳା ବିଶ୍ୱକପ୍ ଟି20 କ୍ରିକେଟ୍ ପ୍ରତିଯୋଗିତାରେ ଆଜି ଅଷ୍ଟ୍ରେଲିଆକୁ ଭେଟିବ ଭାରତ। ଲଣ୍ଡନର ଲର୍ଡ଼ସ କ୍ରିକେଟ୍ ଗ୍ରାଉଣ୍ଡରେ ସନ୍ଧ୍ୟା 7ଟାରେ ଆରମ୍ଭ ହେବ ମ୍ୟାଚ୍। ଏବଂ ସକ୍ରିୟ ମୌସୁମୀ ବାୟୁ ପ୍ରଭାବରେ ରାଜ୍ୟର ଦକ୍ଷିଣାଞ୍ଚଳରେ ଆସନ୍ତା 3 ତାରିଖ ପର୍ଯ୍ୟନ୍ତ ବୃଦ୍ଧି ପାଇବ ବର୍ଷା ପରିମାଣ। ଉତ୍ତର ପଶ୍ଚିମ ବଙ୍ଗୋପସାଗର ଏବଂ ଏହାର ପାର୍ଶ୍ୱବର୍ତ୍ତୀ ଓଡ଼ିଶା ଉପକୂଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ଥିବାରୁ ଆସନ୍ତା ବୁଧବାରଠାରୁ ରାଜ୍ୟରେ ବର୍ଷା ପରିମାଣ ବୃଦ୍ଧି ପାଇବା ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା। ମୁଖ୍ୟ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି, ପରବର୍ତ୍ତୀ ମୁଖ୍ୟ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6ଟାରେ।

ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍ ଷ୍ଟୁଡିଓରେ ସମୟ 5:09:30 ସୁଦୀପ ଅଛି ଆପଣଙ୍କ ପାଖରେ ଆଉ ନମ୍ବର 0671230315 ରହିଛି। ୟେସ୍ ସୁପର ସଣ୍ଡେର ଦିନ ଏଇ ସୁନ୍ଦର ସୁପର ସଣ୍ଡେ।

0: ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେହି ଦିଲ୍ ତାକ ନମ୍ବର 0671230315 ରେ କଲ୍ କରିପାରିବେ, ସେୟାର କରିପାରିବେ କେମିତି କାଟିବାକୁ ପସନ୍ଦ କରନ୍ତି ଆପଣ ସୁପର ସନ୍ଡେକୁ। ହ୍ୟାଲୋ,
1: ଜୟ ଜଗନ୍ନାଥ।
0: ଜୟ ଜଗନ୍ନାଥ, କିଏ କହୁଥିଲେ, କୋଉଠୁ କହୁଥିଲେ?
1: ବିଜୟ କୁମାର ଦାସ, ସୌରୀ, ମହାସିଂହପୁର, ବହୁଗ୍ରାମ, କଟକ।
0: ଆଜ୍ଞା, କେମିତି କାଟିବାକୁ ପସନ୍ଦ କରନ୍ତି ସନ୍ଡେ?
1: ରବିବାର ତ ସବୁ କାମ ତ ମୁଖ୍ୟ ଜିନିଷ ହଉଛି ସଫାସଫି କରିବା।
0: ଆଚ୍ଛା,
1: ଯେହେତୁ ସପ୍ତାହ ଗୋଟେ ଦିନ ସଫାସଫି ଘରର ଅଳିଆ ଝଡ଼ାଝଡ଼ି କରିବା। ତାର ଆମର ହଉଛି ସାପ୍ତାହିକ ହାତ ହାତ ହୁଏ, ଆଉ ଇଏ ରବିବାର ଦିନ ଘରେ କଟିବାକୁ ପଡେ। ଆଉ
0: ହାଟରୁ କଣ କିଣା କିଣି ହବ, ସବୁ ପ୍ଲାନ ଆଗରୁ ହେଇଥାଏ,
1: ପରିବର୍ତ୍ତନ ହୁଏ। ଆଉ ଯେହେତୁ ସୂର୍ଯ୍ୟଙ୍କ ବାର ଆଇଁଷ ହୁଏନି, ଆଉ

0: ହାତ ହୁଏ ପନିପରିବା ଆସେ ଆଉ।
1: ओके बहुत बढ़िया, थैंक यू सो मच कॉल करती पर।
0: जय जगन्नाथ।
1: जय जगन्नाथ। नंबर 0671230315 रे आपण मध्य कॉल करि परबे एवं शेयर करि परबे आपण केमिति काटिबा को पसंद करंती संडे। हेलो
2: अशोक पंडा मधुपटना कटक।
1: आज्ञा, केमिति काटिबा को पसंद करंती संडे?
2: मु आजिर संडे टा कहिबी।
1: हां कोंतु,
2: ଆଜି ସଣ୍ଡେରେ ଭଲ ଭଲ ଖାଦ୍ୟ ଖାଇକି ଏଫଏମ୍ ରେନ୍ବୋ ଶୁଣିବା କଥା, ଇଏ ଗରମ ଗୁଳୁଗୁଳିରେ କୁଆଡେ ଯିବାକୁ ଇଚ୍ଛା ନାହିଁ, ଆଉ ସନ୍ଧ୍ୟାବେଳେ କ୍ରିକେଟ କମେଣ୍ଟ୍ରି ଶୁଣା ହବ।
1: ଓକେ, ବହୁତ ବଢିଆ, ଥ୍ୟାଙ୍କ ୟୁ ସୋ ମଚ କଲ୍ କରିଥିବାରୁ,
2: ଧନ୍ୟବାଦ।
1: ଧନ୍ୟବାଦ। ନମ୍ବର 0671230315 ରେ ଆପଣ ବି କଲ୍ କରିପାରିବେ, କହିପାରିବେ ଆପଣ କେମିତି କାଟିବାକୁ ପସନ୍ଦ କରନ୍ତି ସଣ୍ଡେ।

0: ଓକେ କଣ କେମିତି ସନ୍ଡେ କାଟିବାକୁ ପସନ୍ଦ କର?
1: ମତେ ତ ମାନେ ସନ୍ଡେ ଆସିଲେ ଟିକେ ରେଷ୍ଟ ନେବାକୁ ଭଲ ଲାଗେ, ତାପରେ ଟିକେ ଡେଲାଇଟ୍ରେ ଉଠିବି, ଆଉ ଟିକେ ଭଲ ଆଇଁଷ ଟିକେ ହବ, ଆଉ କୁଆଡେ ଯଦି ବୁଲାବୁଲି କରିବାକୁ ଇଚ୍ଛା ଥିବ ତ ଯିବି, ଆଉ ସଫା ସଫି ତ ସେମିତି ମୋର ନଥାଏ, ମୁଁ ଡେଲି କରିଦିଏ।
0: ଆଚ୍ଛା ସନ୍ଡେରେ ଆଜି କଣ ଖିଆ ହେଇଛି?
1: ଆଜି ତ ଆମର ମାଛ ହେଇଥିଲା, ଆଉ ସେମିତିରେ ବି ମାନେ ଏବେ ଯୋଉ ଖରା ଦିନ ଚାଲିଛି ବେଶୀ ବି ଟିକେ ଖାଇବାକୁ ଇଚ୍ଛା ହଉନି, ଆଉ ଶୀତ ଦିନେ ପୁରା ଯୋଉ ନହେଲେ ବି ପୁରା ବଢିଆ ଲାଗିବ।
0: ଓକେ ଥ୍ୟାଙ୍କ ୟୁ ସୋ ମଚ୍ କଲ୍ କରିଥିବାରୁ।
1: ଧନ୍ୟବାଦ ଦିଦି, ରହିଲି, ନମସ୍କାର।
0: ନମସ୍କାର। ନମ୍ବର 0671230315 ରେ ଆପଣ ମଧ୍ୟ କଲ୍ କରିପାରିବେ, ସେୟାର କରିପାରିବେ ଆପଣ କେମିତି କାଟିବାକୁ ପସନ୍ଦ କରନ୍ତି ସନ୍ଡେ।

0: ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେଇ ଦିଲ୍ ଦାଏ ନମ୍ବର 0671230315 କଲ୍ କରିପାରିବେ, ସେୟାର କରିପାରିବେ କେମିତି କାଟିବାକୁ ଭଲ ପାଆନ୍ତି ସଣ୍ଡେ। ହ୍ୟାଲୋ
1: ଅପା ନମସ୍କାର, ଶୁଭ ସନ୍ଧ୍ୟା।
0: ଶୁଭ ସନ୍ଧ୍ୟା, କିଏ କହୁଥିଲେ, କୋଉଠୁ କହୁଥିଲେ?
1: ଆଭା ସିନ୍ କହୁଛି, ଟାଟା ଷ୍ଟିଲ୍ ପ୍ଲାଣ୍ଟ।
0: ଆଜ୍ଞା, କେମିତି କାଟିବାକୁ ପସନ୍ଦ କରନ୍ତି ସଣ୍ଡେ?
1: ଅପା ଦେଖ, ଆଜି ତ ଆମ 6 ଦିନ କାମ ବ୍ୟସ୍ତରେ ଆଜି ଦିନଟା ମୁଁ ଟିକେ ଫ୍ରି ମିଳେ, ଯେହେତୁ ଅଫିସରେ ଆମ 6 ଦିନ ବହୁତ ଅଫିସ କାମ କରିଯାଏ, ତା ମଧ୍ୟରେ ଆଜି ସନ୍ଡେ ଟି ଆମ ଦିନ ସାରା ଟିକେ ଫାଙ୍କ ମିଳେ। ଆଉ ମୁଁ ବି ଆଜି ଉଠିଛି ଦିନ 9ଟାରେ ଉଠିଛି, ଦିନ 9ଟାରେ ଉଠିକି ରାସ୍ତା ଘସିକି ଟିକେ ସକାଳେ କର୍ମ ଯୋଉ ଥିଲା, ଯାହା କାମ ଫାମ ଥିଲା ତାକୁ ସାରି ସୁତିକି ପୁଣି ଖାଇ ପିଇକି ପୁଣି ଶୋଇଲି। ଆଉ ଏମିତି ବି ଟିକେ ଆମ ଇଭିନିଂ ବର୍ଷା ଟିକେ ଆସିଲାଣି, ଭାବୁଛି ଟିକେ ଯାଜପୁର ଆଡେ ଟିକେ ବୁଲାବୁଲି କି ସପିଂ କରିକି ଆସିବୁ। ଆଉ
0: ପୁଣି
1: କାଲି ଯୋଉ କାମ ବ୍ୟସ୍ତ ହେଇଛି, ଅଫିସ କାମ ବ୍ୟସ୍ତ, ସେଇ କାମ ବ୍ୟସ୍ତ କାଲି ମର୍ଣ୍ଣିଂରେ ଆରମ୍ଭ ହେଇଯିବ 8ଟାରେ।
0: ଓକେ, ବହୁତ ବଢିଆ, ଥ୍ୟାଙ୍କ ୟୁ ସୋ ମଚ କଲ କରିଥିବାରୁ।
1: ଥ୍ୟାଙ୍କ ୟୁ ଅପା, ନମସ୍କାର।
0: ନମସ୍କାର। ନମ୍ବର 0671230315 ଆପଣ ମଧ୍ୟ କଲ କରିପାରିବେ, ସେୟାର କରିପାରିବେ କେମିତି କାଟିବାକୁ ପସନ୍ଦ କରନ୍ତି ଆପଣ ସଣ୍ଡେ। ହ୍ୟାଲୋ, ଓକେ, ନମ୍ବର 0671230315 କଲ କରିପାରିବେ ଏବଂ ସେୟାର କରିପାରିବେ ଆପଣ କେମିତି କାଟିବାକୁ ପସନ୍ଦ କରନ୍ତି ସଣ୍ଡେ।

ଜୟ ଜଗନ୍ନାଥ। ନମ୍ବର 0671230315 ଆପଣ ମଧ୍ୟ କଲ୍ କରିପାରିବେ, ସେୟାର କରିପାରିବେ, କେମିତି କାଟିବାକୁ ପସନ୍ଦ କରନ୍ତି ଆପଣ ସଣ୍ଡେ।

0: କଥା ସେଇଟା ଆପଣମାନେ କେବେ ଦେଖି ଖାଇ ନଥିବେ, ଆମେ ତାକୁ ତିଆରି କରିଛୁ। ମୁଗ ଡାଲି ପଡିବ, ଖେଚେଡ଼ି ହବ, ଆଉ ସେ ମୁଗ ଡାଲିରେ ଡାଲମା ହବ, ଖଟା ଆଉ ଖିରି ହବ, ଚାଉଳ ଜମା ଅଧ କେଜି କ୍ଷୀର ଦିଆ ହେଇଦବ। ଆଉ ଦିନେ ଆସିଛି ନା ମୁଁ ନନା ଲୋକ କନେକ୍ଟ ନା ପହଞ୍ଚିକି ଅଳ୍ପ ବାଟ ଦିନେ ଖାଇକି ଯାଆନ୍ତେ କଥା କରନ୍ତେ ଜାଣିପାରିବ। ମହିଳା ଦେଖନ୍ତେ ମନ୍ଦିର ଦେଖନ୍ତେ ଖାଇକି ଯାଆନ୍ତେ ହେଲା। ମୁଁ ଯେ ନନା ଲୋକ ଆପଣ ସେମାନେ କନେକ୍ଟ ହେଇଛି କେମିତି ପୂଜା କରୁଛି କେମିତି ମନ୍ଦିର କେମିତି ଆସିବେ, ସେ ମନ୍ଦିରରେ ଏସି ଲାଗିକି ଜାଣିଛ ତ, ସେ ମୁଁ ଦଉଛି ଅଛି ଏସି ଲାଗିଛି, ମାଙ୍କଡ ସେଠି ଅଛି, ମୁଁ ଫୋନ କଲେ ମାଙ୍କଡ ଛୁଆ ଆସି ଭିଡ଼ିଓ ମୁଁ ମତେ ଫୋନ ଦେ ଫୋନ କରିବି ଚାରିଟା ମାଙ୍କଡ ଛୁଆ ବୁଝିଲେ
1: ଆଜ୍ଞା
0: ଖାଇବେ ଆଉ ମତେ ଦେଖିବେ ତା ଠାକୁର ପୂଜା କେମିତି ଦେଖିବେ କେମିତି ମୁଁ ବେଦ ପାଠ କରୁଛି ଶୁଣିବେ ଆପଣଙ୍କ ନାଁ ସହ ପୂଜା କରିବି ତାପରେ ଯିବେ ହେଲା ଚେଷ୍ଟା କରିବା।
1: ଆଜ୍ଞା ନମସ୍କାର। ନମ୍ବର 0671230315 ଆପଣ ମଧ୍ୟ କଲ୍ କରିପାରିବେ, ସେୟାର କରିପାରିବେ କେମିତି କାଟିବାକୁ ପସନ୍ଦ କରନ୍ତି ଆପଣ ସଣ୍ଡେ। ହ୍ୟାଲୋ
2: ହ୍ୟାଲୋ ହଁ ମ୍ୟାଡମ
1: ଗୁଡ ଇଭିନିଂ, କିଏ କହୁଥିଲେ, କୋଉଠୁ କହୁଥିଲେ?
2: ମ୍ୟାଡମ ମୁଁ ଭୁବନେଶ୍ୱରରୁ ତାପସ କହୁଛି।
1: ଆଜ୍ଞା କେମିତି କାଟିବାକୁ ପସନ୍ଦ କରନ୍ତି ସଣ୍ଡେ?
2: ମ୍ୟାଡମ ଆଜି ହବ ପାର୍ଟି ସେଇ ସ୍ୱର୍ଗରେ, ମାନେ ଆମ ଘରେ ହବ, ଆମ ସାଙ୍ଗ ମାନେ ସବୁ ଆସିବେ, ଚାହା ପିଇବୁ ଆଉ ପ୍ଲାନିଂ କରିବୁ ଯେ ଆମେ କୁଆଡେ ଯିବୁ। ଗୋଟେ ଆମେ ତ ଏପଟେ ଓଡିଶାରେ ପ୍ରାୟ ଜାଗା ବୁଲି ଚାଲୁଣୁ, ଆମେ ଭାବୁଛନ୍ତି ଯେ କଣ କଣ ସବୁ ବାହାର ଯାଇପାରିବା ପ୍ଲାନିଂ କରିବୁ।
1: ଏଇ
2: ସନ୍ଡେ ମୁଁ ବର୍ତ୍ତମାନ ଆସୁଛି ବାଙ୍ଗଲୋର ଏକ୍ସପ୍ରେସ ଆଜି ସନ୍ଧ୍ୟାବେଳେ ଯିବୁ।
1: ଓକେ ବହୁତ ବଢିଆ, ଥ୍ୟାଙ୍କ ୟୁ ସୋ ମଚ କଲ୍ କରିଥିବାରୁ।
2: ଥ୍ୟାଙ୍କ ୟୁ, ୱେଲକମ୍ ମ୍ୟାଡମ।
1: ନମ୍ବର 0671230315 ଆପଣ ମଧ୍ୟ କଲ୍ କରିପାରିବେ, ସେୟାର କରିପାରିବେ ସଣ୍ଡେ କେମିତି କାଟିବାକୁ ପସନ୍ଦ କରନ୍ତି ଆପଣ। ହ୍ୟାଲୋ ହ୍ୟାଲୋ ଓକେ ନମ୍ବର 0671230315 କଲ୍ କରିପାରିବେ, ସେୟାର କରିପାରିବେ କେମିତି କାଟିବାକୁ ପସନ୍ଦ କରନ୍ତି ସଣ୍ଡେ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ଦ୍ୱିପାକ୍ଷିକ ବୈଠକ ଅନୁଷ୍ଠିତ। ପ୍ରଧାନମନ୍ତ୍ରୀଙ୍କୁ ସର୍ବୋଚ୍ଚ ବେସାମରିକ ସମ୍ମାନ ଗାର୍ଡିଆନ୍ ଅଫ୍ ଦି ବ୍ଲୁ ହୋରାଇଜନ୍ରେ ସମ୍ମାନିତ କଲା ସେସେଲ୍ସ। ପ୍ରଥମ ଭାରତୀୟ ପ୍ରଧାନମନ୍ତ୍ରୀ ଭାବେ ସେସେଲ୍ସ ସଂସଦକୁ ସମ୍ବୋଧିତ କଲେ ଶ୍ରୀ ମୋଦି। ଅପରେସନ୍ ଆମିଷ୍ଟାର୍ଡ ଅଧୀନରେ ଭୂକମ୍ପ ପ୍ରଭାବିତ ଭେନେଜୁଏଲାରେ ପହଞ୍ଚିଲା ଭାରତର ରିଲିଫ୍ ସାମଗ୍ରୀ। ଆମେରିକା ଏବଂ ଇରାନ୍ ମଧ୍ୟରେ ହୋଇଥିବା ଅସ୍ଥାୟୀ ଯୁଦ୍ଧବିରତି ଚୁକ୍ତି ପ୍ରଭାବହୀନ। ପଶ୍ଚିମ ଏସିଆରେ ବୃଦ୍ଧି ପାଇଲା ଯୁଦ୍ଧ ଆଶଙ୍କା। ରାଷ୍ଟ୍ରୀୟ ପଲ୍ସ ପୋଲିଓ ଟିକାକରଣ ଅଧୀନରେ ଆଜି ଦେଶବ୍ୟାପୀ ଟିକାକରଣ ଅଭିଯାନ ଆରମ୍ଭ। ଆସନ୍ତା ମଙ୍ଗଳବାର ପର୍ଯ୍ୟନ୍ତ ରାଜ୍ୟରେ ପୋଲିଓ ବୁନ୍ଦା ପ୍ରଦାନ ଅଭିଯାନ ଜାରି ରହିବ। ଆସନ୍ତାକାଲି ସ୍ନାନ ପୂର୍ଣ୍ଣିମା ପାଇଁ ଚଳଚଞ୍ଚଳ ଶ୍ରୀକ୍ଷେତ୍ର ପୁରୀ ଶ୍ରୀମନ୍ଦିରରେ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି ପ୍ରସ୍ତୁତି। ସ୍ନାନ ପୂର୍ଣ୍ଣିମା ପହଣ୍ଡି ପୂର୍ବରୁ ଦଇତାପତି ସେବକମାନେ ସମ୍ପନ୍ନ କଲେ ମହାପ୍ରଭୁଙ୍କର ବାହୁଟ କଣ୍ଟ ଓ ସେନାପଟା ଲାଗିନୀତି। ଭାରତ ଆୟର୍ଲ୍ୟାଣ୍ଡ ପୁରୁଷ ଟି20 ଆନ୍ତର୍ଜାତିକ କ୍ରିକେଟ୍ ଶୃଙ୍ଖଳାର ଦ୍ୱିତୀୟ ତଥା ଚୂଡ଼ାନ୍ତ ମ୍ୟାଚ୍ ଆଜି ବେଲ୍ଫାଷ୍ଟରେ ଖେଳାଯାଉଛି ମ୍ୟାଚ୍। ଟସ୍ ଜିତି ବୋଲିଂ କରୁଛି ଭାରତ। ଆଇସିସି ମହିଳା ବିଶ୍ୱକପ୍ ଟି20 କ୍ରିକେଟ୍ ପ୍ରତିଯୋଗିତାରେ ଆଜି ଅଷ୍ଟ୍ରେଲିଆକୁ ଭେଟିବ ଭାରତ। ସନ୍ଧ୍ୟା 7:00 ଆରମ୍ଭ ହେବ ମ୍ୟାଚ୍। ଏବଂ ସକ୍ରିୟ ମୌସୁମୀ ବାୟୁ ପ୍ରଭାବରେ ରାଜ୍ୟର ଦକ୍ଷିଣାଞ୍ଚଳରେ ଆସନ୍ତା 3 ତାରିଖ ପର୍ଯ୍ୟନ୍ତ ବୃଦ୍ଧି ପାଇବ ବର୍ଷା ପରିମାଣ। ଉତ୍ତର ପଶ୍ଚିମ ବଙ୍ଗୋପସାଗର ଏବଂ ଏହାର ପାର୍ଶ୍ୱବର୍ତ୍ତୀ ଓଡ଼ିଶା ଉପକୂଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ଥିବାରୁ ଆସନ୍ତା ବୁଧବାରଠାରୁ ରାଜ୍ୟରେ ବର୍ଷା ପରିମାଣ ବୃଦ୍ଧି ପାଇବା ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା।

କଥା ତ ମୁଁ ଆପଣମାନଙ୍କ ଆଗରେ ସବୁ କହିଛି, କେମିତି 1999 ମହାବାତ୍ୟା ଠାରୁ ଆରମ୍ଭ କରି ଆଜି 2026 ମସିହାରେ ଆମେ କେମିତି ପହଞ୍ଚିଛୁ, କେତେ ଅଙ୍କା ବଙ୍କା ରାସ୍ତା ଉତ୍ଥାନ ପତନ ଦେଇ ଗତି କରିଛୁ, ସବୁ ତ ଆପଣ ଶୁଣି ସାରିଲେଣି। କେବଳ ଅପେକ୍ଷା କରନ୍ତୁ, ଆଉ ଆଗକୁ ଆମର ଦେଖା ସାକ୍ଷାତ ନିଶ୍ଚିନ୍ତ ହବ। ଆଶା କରୁଛି ଶହୀଦ ଭବନରେ ଆମେମାନେ ସମସ୍ତେ ଏକାଠି ହବା, ଆଉ ଆପଣମାନେ ଆପଣମାନଙ୍କର ମତାମତ ଦେବେ, ଆମେ ବି ଆମ କଥା କହିବୁ। ଏମିତି କଣ ଖାଲି ମାନେ ରେଡିଓ ମାଧ୍ୟମରେ ଯାହା ଆମେ କଥା ହଉଛେ, ପରସ୍ପରକୁ ଭେଟିବାରେ ବି ବହୁତ ଆନନ୍ଦ ଥାଏ ନା, ସେ ଯୋଉ ଆନନ୍ଦର ମୁହୂର୍ତ୍ତ ତା ପାଇଁ ଆଉ ଟିକେ ଅପେକ୍ଷା କରିବାକୁ ପଡିବ। ଅପେକ୍ଷାର ଫଳ ତ ସବୁବେଳେ ମିଠା, ଏ କଥା ତ ଜାଣିଛନ୍ତି। ଆଉ ତ ବହୁତ ଶ୍ରୋତା ବନ୍ଧୁ, ମୁଁ ତ ଗଲେ ସବୁ ତାଙ୍କ ନାଁ ବି କହିବି, ଏବେ ଆଉ କଥା ମାନେ ଏଇ କାର୍ଯ୍ୟକ୍ରମ ମାଧ୍ୟମରେ କହୁନି। ତାଙ୍କର ମାନେ ଚିଠିର ଆନ୍ସର କି କହିବାର ଇଏ ଏତେ ସୁନ୍ଦର, ମତେ ମାନେ ପୁରା ମନ୍ତ୍ରମୁଗ୍ଧ କରୁଛି। ମୁଁ ଭାବୁଛି ମୁଁ ତାଙ୍କ ତୁଳନାରେ କିଛି ନୁହଁ। ସମସ୍ତଙ୍କ ଠାରୁ ଉଦ୍ଧବ ଯେମିତି 24 ଗୁରୁ କରିଥିଲେ, ସମସ୍ତଙ୍କ ଠାରୁ କିଛି ଶିଖିବାର ଅଛି। ଆପଣ ମାନେ ମୋ ଠାରୁ କିଛି ଶିଖିଲେ, ମୁଁ ବି ଆପଣମାନଙ୍କ ଠାରୁ ବି କିଛି ଶିଖୁଛି। ଭାବନ୍ତୁ ନାହିଁ ଯେ ମୁଁ ଖାଲି କହୁଛି ଆପଣ ମୋରି କଥା ଅନୁସାରେ ଚାଲିବେ, ନା ନା, ଆପଣ ମାନେ ବି ବହୁତ ଭଲ କଥା କହୁଛନ୍ତି, ବହୁତ ସୁନ୍ଦର ମାନେ ଅନୁସରଣ କରୁଛନ୍ତି। ଶିଖିବାର ମନବୃତ୍ତି ରହିବା ଦରକାର ମଣିଷର ସବୁ ଚଲାପଥରେ। କେବେ ଶିଖିବା ସରେନି, ଯେମିତି ପାଠ କେବେ ଜୀବନରେ ସରେନି, ସେମିତି ଶିଖିବାର ମନବୃତ୍ତି କେବେ ବି ସରେନି। ଆମକୁ ସବୁବେଳେ ଚାହିଁବା ଯେ ଆମେ ଛୋଟ ଜୀବ ଠାରୁ ଆରମ୍ଭ କରି ବଡ଼ ଲୋକ ଠାରୁ ସମସ୍ତଙ୍କ ଠାରୁ ଆମକୁ କିଛି ନା କିଛି ଶିଖିବାର ଅଛି। ପିମ୍ପୁଡ଼ିଟା ବି ହଉ, ସେ କେମିତି ପିମ୍ପୁଡ଼ି ଗପ, ତ ଝିଣ୍ଟିକା ପିମ୍ପୁଡ଼ି ଗପ ବି ଆପଣମାନେ ଜାଣିଥିବେ। ପିମ୍ପୁଡ଼ି କେମିତି ତାର ମାନେ ବର୍ଷା ଦିନ ପାଇଁ ଆଗାମୀ ଦିନ ପାଇଁ କେମିତି ଖାଦ୍ୟ ସଞ୍ଚୟ କରେ, ଏତେ ଛୋଟ ଜୀବ କିନ୍ତୁ ତାର ବି ମାନେ ଆଗକୁ କଣ କରିବ ନ କରିବ ସେ ଚିନ୍ତା ରଖିଥାଏ ନା କଣ। ତେଣୁ କରି ମୁଁ ତୁମମାନଙ୍କ ଠାରୁ ଆଶା ରଖୁଛି, ତୁମେ ମାନେ ଏ କାର୍ଯ୍ୟକ୍ରମ ଶୁଣିକି ଖାଲି ଏ କାନରେ ପୁରେଇ ସେ କାନରେ ବାହାର କରିଦିଅନି, ଏଇ କାର୍ଯ୍ୟକ୍ରମ ମାଧ୍ୟମରୁ କିଛି ଶିଖ, ନିଜେ ବି ଉପରକୁ ଉଠିବାକୁ ଚେଷ୍ଟା କର। ମୁଁ ଆଶା ରଖିବି ତୁମେମାନେ ବି ନିଶ୍ଚୟ ପ୍ରଭୁ ଜଗନ୍ନାଥଙ୍କ କୃପାରୁ ନିଶ୍ଚୟ ସଫଳତାର ସ୍ୱାଦ ନିଶ୍ଚିନ୍ତ ଚାଖିବ, ଯିଏ ଯେକୌଣସି କ୍ଷେତ୍ରରେ ଥାଉ ବି। କେବଳ ନୁହଁ ଯେ ମାନେ ଆମେ ଗୋଟେ କମ୍ପାନୀ କରିଛୁ ବୋଲି, ଆପଣମାନେ କମ୍ପାନୀ କରନ୍ତୁ, ଚାଷ କରନ୍ତୁ, ଟେଲରିଂ କରନ୍ତୁ, ଦୋକାନ କରନ୍ତୁ, ଯେକୌଣସି କାମ କରନ୍ତୁ, କାମରେ ସବୁବେଳେ ନିଷ୍ଠା ରଖନ୍ତୁ, କେବେ ଠକିବା ମନବୃତ୍ତି ରଖନ୍ତୁ ନାହିଁ। ଆଜି ସନ୍ଧ୍ୟାରେ ମୁଁ ଏତିକି ତୁମମାନଙ୍କ ଠାରୁ ଆଶା ରଖିବି, ଠକିବା ମନବୃତ୍ତି କେବେ ରଖିବେ ନାହିଁ। ଠକିବା ମନବୃତ୍ତି କି ଚୋରି କରିବା ମନବୃତ୍ତି, ଏଇ ମନବୃତ୍ତି ଯାହାର ରହିବ ନା ସେ କେବେ ଆଗକୁ ବଢ଼ିପାରିବ ନାହିଁ। ସବୁବେଳେ ଭଗବାନଙ୍କ ଉପରେ ବିଶ୍ୱାସ ରଖିବା ସହିତ ନିଜକୁ ନିଷ୍ଠାପର ଭାବେ ପରିଗଣିତ କରାନ୍ତୁ ସମାଜରେ। ମୁଁ ଏଇ ଆଶା ରଖୁଛି ତୁମମାନଙ୍କର ପିଲାମାନଙ୍କୁ, ପରିବାରକୁ, ସମସ୍ତଙ୍କୁ ଭଲ କଥା ଶିଖାନ୍ତୁ। ଆମେ ଯେମିତି ସକାଳୁ ଟିକେ ଉଠିଲେ ଟିକେ ଠାକୁରଙ୍କୁ ମୁଣ୍ଡିଆ ମାରୁଛେ, ପୁଣି ସନ୍ଧ୍ୟା ହେଲେ ଠାକୁରଙ୍କୁ ଇଏ କରୁଛେ, ସବୁବେଳେ ଠାକୁରଙ୍କୁ ସେତିକି ଡାକନ୍ତୁ, ମତେ ଭଲ ବୁଦ୍ଧି ଦିଅନ୍ତୁ, ଭଲ ଶିକ୍ଷା ଦିଅନ୍ତୁ। ଆଉ ଆଜି ସନ୍ଧ୍ୟାରେ ମୁଁ ତୁମମାନଙ୍କ ଠାରୁ ଏତିକି ଆଶା ରଖୁଛି, ଆଉ ଆଗାମୀ ଜୁଲାଇ 1st week କି 2nd week ତୁମମାନଙ୍କ ସହିତ ନିଶ୍ଚିନ୍ତ ମୋର ଭେଟ ହବ। ଭାରତ ମସଲା ପରିବାର ସହିତ ତୁମେମାନେ ମିଶିବ, ଆମକୁ ସବୁ ଜାଣିବ, ଆମେ ମାନେ ବି ତୁମମାନଙ୍କୁ ଜାଣିବୁ। ଏତିକି ଆଜି ସନ୍ଧ୍ୟାରେ ମୁଁ ତୁମମାନଙ୍କ ଠାରୁ ଆଶା ରଖୁଛି। ବେଳେବେଳେ ତ ଇଚ୍ଛା ହୁଏ ମାନେ ଆମେ ଆକାଶରେ ଉଡନ୍ତୁ କି ଯେମିତି ମଙ୍ଗଳ ଗ୍ରହରେ ଯାଇ ବସନ୍ତୁ କି, କିନ୍ତୁ ସବୁ କଥା ତ ଆଉ ସତ୍ୟ ହେଇଯିବ ନାହିଁ ନା। ଧୀରେ ଧୀରେ ପାହାଚ ଚଢିବାକୁ ହବ, ଛାତ ଉପରେ କଣ ଯାଇ ଆମେ ଏକାଥରକେ ପହଞ୍ଚି ଯିବା କି ନାହିଁ ନା। ପାହାଚ ପାହାଚ ଦେଇକି ଗଲେ ସିନା ଉପରକୁ ଯିବା। ତେଣୁକରି ପ୍ରତି ପଦକ୍ଷେପ, ପ୍ରତିଟି ଦିନ ତୁମ ପାଇଁ ଭାବନ୍ତୁ ଗୋଟେ ଗୋଟେ ପାହାଚ, ସେଇ ପାହାଚ ପାହାଚ ଚଢିକି ଗଲେ ସଫଳତାର ଶୀର୍ଷରେ ନିଶ୍ଚିନ୍ତ ପହଞ୍ଚିବେ। ଆମ ପରିବାର ଭାରତ ମସଲା ପରିବାର ଏଇ ଆଶା ରଖୁ, ଭଗବାନଙ୍କ ପାଖରେ ଏଇ ମିନତି କରୁ ଯେ ମାନେ ଦୁଃଖ କଷ୍ଟ ପଛେ ଦିଅନ୍ତୁ, ବିଫଳତା ପଛେ ମିଳୁ, କିନ୍ତୁ ସଫଳ ହବାକୁ ମାନେ ଚେଷ୍ଟା କରିବାକୁ ଆମକୁ ସେତିକି ଧୈର୍ଯ୍ୟ ଆଉ ସାହସ ଦିଅନ୍ତୁ। ଏଇଟା ଆମେ ସବୁବେଳେ ଭଗବାନଙ୍କୁ ଡାକୁ। ମୁଁ ବି ଆଶା ରଖୁଛି ଯେ ତୁମେମାନେ ବି ସବୁ ଏଇ କଥା ସବୁ ଶିଖ, କେବେ ବିପଦରେ ଭାଙ୍ଗି ପଡ଼ନି, ଆହୁରି ଆହୁରି ଆଗକୁ ବଢ଼। ବିପଦ ଆମକୁ କଣ ଶିଖାଏ,
जे आमे ठीक रे काम।

0: ବାର୍ତ୍ତା ଦେଇଛନ୍ତି କି ଏଇ ଜୁଲାଇ ମାସରେ ଆମେ ସମସ୍ତେ କଟକରେ ନିଶ୍ଚିନ୍ତ ଏକାଠି ହେବା, ପରସ୍ପର ସହିତ ଭେଟଘାଟ ହେବା, ଭାବର ଆଦାନ ପ୍ରଦାନ କରିବା, ଏବଂ ସେହି କାର୍ଯ୍ୟକ୍ରମରେ ମୁଁ ପହଞ୍ଚୁଛି। ଆପଣମାନଙ୍କୁ ବିନମ୍ର ନିବେଦନ, ଆପଣମାନେ ସମସ୍ତେ ଆସନ୍ତୁ, ସେଇଠି ପହଞ୍ଚିବା, ଏହି ସୁନ୍ଦର କାର୍ଯ୍ୟକ୍ରମରେ ଭାଗ ନେବା, ପରସ୍ପର ସହିତ ଦେଖା ହେବ ଏବଂ ପରସ୍ପର ସହିତ ଭାବର ଆଦାନ ପ୍ରଦାନ କରି ଏଭଳି ଏକ ସୁନ୍ଦର ଏବଂ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ନିଜକୁ ଅଂଶୀଦାର କରି ଧନ୍ୟ ମନେ କରିବା। ରହୁଛି, ନମସ୍କାର,
1: ଧନ୍ୟବାଦ।

ଆଇସିସି ମହିଳା ଟି ଟ୍ୱେଣ୍ଟି ବିଶ୍ୱକପ୍ ରେ ଇଂଲଣ୍ଡର ଲଣ୍ଡନ ସ୍ଥିତ ଲର୍ଡ୍ସ କ୍ରିକେଟ୍ ଗ୍ରାଉଣ୍ଡଠାରେ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଅନୁଷ୍ଠିତ ମ୍ୟାଚ୍ର ଧାରା ବିବରଣୀ ରିଲେ କରି ପ୍ରଚାର କଲୁ ଆକାଶବାଣୀ ଦିଲ୍ଲୀରୁ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।

0: ଭାରତର ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଆଜି ଆକାଶବାଣୀ ଜରିଆରେ ଦେଶବାସୀଙ୍କୁ କହିଥିବା ମନ୍ କି ବାତ୍ର ଶୁଣନ୍ତୁ ଓଡ଼ିଆ ରୂପାନ୍ତର।
1: ମୋର ପ୍ରିୟ ଦେଶବାସୀଗଣ ନମସ୍କାର। ମନ୍ କି ବାତ୍ରେ ପୁଣି ଥରେ ଆପଣ ସମସ୍ତଙ୍କ ସହ ଯୋଡ଼ି ହୋଇ ମୋତେ ବହୁତ ଖୁସି ଲାଗୁଛି। 2026 ବର୍ଷର ପ୍ରଥମାର୍ଥ ବିତିବାକୁ ବସିଲାଣି। ଏହି 6 ମାସରେ ଆମେ ମନ୍ କି ବାତ୍ରେ ଦେଶବାସୀଙ୍କ ଅନେକ ଉପଲବ୍ଧି ସମ୍ପର୍କରେ ଆଲୋଚନା କରିଛୁ। ଜୁନ୍ରେ ମଧ୍ୟ ଦେଶ ଏଭଳି କିଛି ଉପଲବ୍ଧି ହାସଲ କରିଛି ଯାହା ପ୍ରତ୍ୟେକ ଦେଶବାସୀଙ୍କୁ ଗର୍ବିତ କରୁଛି। ଏହି ସଫଳତାଗୁଡ଼ିକ ଦେଶର ସୁରକ୍ଷା ଏବଂ ଆତ୍ମନିର୍ଭରଶୀଳତା ସହ ଜଡ଼ିତ। ନିକଟରେ ମୋତେ କୋଲକାତାରେ ନୌବାହିନୀ ସହ ଜଡ଼ିତ ଗୋଟିଏ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବାର ସୁଯୋଗ ମିଳିଲା। ସେଠାରେ ଆଇଏନ୍ଏସ୍ ଦୁନାଗିରି, ଆଇଏନ୍ଏସ୍ ସଂଶୋଧକ ଏବଂ ଆଇଏନ୍ଏସ୍ ଅଗ୍ରୟକୁ ଭାରତୀୟ ନୌବାହିନୀରେ ସାମିଲ କରାଗଲା। ଏହି ଜାହାଜଗୁଡ଼ିକର ଡିଜାଇନ୍ ଏବଂ ମାନୁଫ୍ୟାକ୍ଚରିଂ ସବୁକିଛି ସ୍ୱଦେଶୀ। ବନ୍ଧୁଗଣ, ଜୁନ୍ ମାସରେ ହିଁ ଆଭିଏସନ୍ ସେକ୍ଟରରେ ମଧ୍ୟ ଦେଶ ଗୋଟିଏ ବଡ଼ ସଫଳତା ପ୍ରାପ୍ତ କରିଛି। C-295 ଏହି ବିମାନ ମେଡ୍ ଇନ୍ ଇଣ୍ଡିଆ ଏବଂ ଏହି C-295 ବିମାନ ନିଜର ପ୍ରଥମ ଉଡ଼ାଣ ସମ୍ପୂର୍ଣ୍ଣ କରିଛି ଏବଂ ଏହିଭଳି 40 ବିମାନ ଭାରତରେ ହିଁ ତିଆରି କରାଯାଉଛି। ଏଥିରେ ଏମ୍ଏସ୍ଏମ୍ଇ ଏବଂ ଏରୋସ୍ପେସ୍ ସେକ୍ଟରକୁ ନୂତନ

ଶକ୍ତି ମିଳୁଛି, ରୋଜଗାରର ସୁଯୋଗ ବୃଦ୍ଧି ପାଉଛି ଏବଂ ଆତ୍ମନିର୍ଭର ଭାରତର ସଂକଳ୍ପ ମଧ୍ୟ ସୁଦୃଢ଼ ହେଉଛି। ଏହି ମାସରେ ଡିଆର୍ଡିଓ ସ୍ୱଦେଶୀ ଲଙ୍ଗ୍ ରେଞ୍ଜ ଲ୍ୟାଣ୍ଡ ଆଟାକ୍ କ୍ରୁଇଜ୍ ମିଜାଇଲ୍ର ମଧ୍ୟ ସଫଳ ପରୀକ୍ଷଣ କରିଛି। ଏହାକୁ ଡିଆର୍ଡିଓର ଲାବୋରେଟରିଜ୍ ଏବଂ ଇଣ୍ଡିଆନ୍ ଇଣ୍ଡଷ୍ଟ୍ରିଜ୍ ପାର୍ଟନର୍ସ ମିଳିତ ଭାବେ ତିଆରି କରିଛନ୍ତି। ଅର୍ଥାତ୍ ଆଜି ସମୁଦ୍ରଠାରୁ ଆରମ୍ଭ କରି ଆକାଶ ପର୍ଯ୍ୟନ୍ତ ଆମ ଭାରତ ଅଧିକ ସୁରକ୍ଷିତ ଏବଂ ଆତ୍ମନିର୍ଭର ହେବାକୁ ଯାଉଛି। ବନ୍ଧୁଗଣ, ଜୁନ୍ରେ ଆଉ ଗୋଟିଏ ଆୟୋଜନ ହୋଇଥିଲା ଯେଉଁଥିରେ ସମଗ୍ର ବିଶ୍ୱ ଭାରତର ପ୍ରଚେଷ୍ଟା ସହ ଯୋଡ଼ି ହେଲେ ଏବଂ ଏହି କାର୍ଯ୍ୟକ୍ରମ ଥିଲା ଆନ୍ତର୍ଜାତିକ ଯୋଗ ଦିବସ। ଏଥର ବିଶ୍ୱର 2500ରୁ ଅଧିକ ସ୍ଥାନରେ ଯୋଗର ବିବିଧ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଆମ ଦେଶରେ କୋଟି କୋଟି ଲୋକେ ବିଭିନ୍ନ ସ୍ଥାନରେ ଯୋଗ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କଲେ। ଏହି ମାସରେ ଅହମ୍ମଦାବାଦରେ ଆୟୋଜିତ ବିଶ୍ୱ ଯୋଗାସନ ଚମ୍ପିଆନସିପ୍ ମଧ୍ୟ ବଡ଼ ଆଲୋଚନାର ବିଷୟ ରହିଲା। ଏଥିରେ ଭାରତ ମୋଟ 114 ପଦକ ଜିତିଛି, ଯେଉଁଥିରେ ରହିଛି 102 ସ୍ୱର୍ଣ୍ଣ ପଦକ। ଭାରତ ଏହି ଚମ୍ପିଆନସିପ୍ର ପଦକ ତାଲିକାରେ ପ୍ରଥମ ସ୍ଥାନ ଅଧିକାର କଲା। ମୁଁ ସମସ୍ତ ବିଜୟୀ ଖେଳାଳିମାନଙ୍କୁ ବହୁତ ବହୁତ ଅଭିନନ୍ଦନ ଜଣାଉଛି। ବନ୍ଧୁଗଣ, ଯେକୌଣସି ରାଷ୍ଟ୍ରର ଆତ୍ମା ହେଉଛନ୍ତି ସେଠାକାର ଜନସାଧାରଣ। ଯେତେବେଳେ ସେହି ଦେଶର ଲୋକେ କୌଣସି ସଂକଳ୍ପ ଗ୍ରହଣ କରନ୍ତି, ସେତେବେଳେ କୌଣସି ଶକ୍ତି ସେମାନଙ୍କୁ ଲକ୍ଷ୍ୟଚ୍ୟୁତ କରିପାରେ ନାହିଁ। ରାଷ୍ଟ୍ର ନିର୍ମାଣରେ ଜନଭାଗିଦାରୀର ଏହି ଶକ୍ତି ଭାରତର ବହୁତ ବଡ଼ ପୁଞ୍ଜି ଏବଂ ଏହି ଜନଭାଗିଦାରୀକୁ ଆମେ ବାରମ୍ବାର ଅନୁଭବ କରୁଛୁ। ବନ୍ଧୁଗଣ, ପଶ୍ଚିମ ଏସିଆରେ ସୃଷ୍ଟି ହୋଇଥିବା ଯୁଦ୍ଧର ସ୍ଥିତିକୁ ଦେଖି ମୁଁ ଦେଶବାସୀଙ୍କୁ କିଛି ଅନୁରୋଧ କରିଥିଲି। ମୁଁ କହିଥିଲି ଯେ ଯଥାସମ୍ଭବ କିଛି ସମୟ ପାଇଁ ସୁନା କ୍ରୟ କରିବାରୁ ବିରତ ରୁହନ୍ତୁ। ଲୋକଙ୍କୁ କହିଥିଲି ଯେ ବିଦେଶରେ ଛୁଟି କଟାଇବାରୁ ନିବୃତ ରୁହନ୍ତୁ। ମୁଁ ଲୋକମାନଙ୍କୁ କାର୍ ପୁଲିଂକୁ ମଧ୍ୟ ପ୍ରୋତ୍ସାହିତ କରିବାକୁ ଅନୁରୋଧ କରିଥିଲି। ମୁଁ ଚାଷୀମାନଙ୍କୁ କେମିକାଲ ମୁକ୍ତ ଚାଷ କରିବା ପାଇଁ, ଜମିକୁ ସୁରକ୍ଷିତ ରଖିବା ପାଇଁ ଏବଂ ପ୍ରାକୃତିକ ସାରର ଅଧିକରୁ ଅଧିକ ବ୍ୟବହାର ପାଇଁ ଅନୁରୋଧ କରିଥିଲି। ବନ୍ଧୁଗଣ, ମୁଁ ଦେଶର ପ୍ରତ୍ୟେକ ନାଗରିକ ପ୍ରତି କୃତଜ୍ଞ, କାରଣ ସେମାନେ କେବଳ ମୋ ଅନୁରୋଧ ପ୍ରତି ସମର୍ଥନ ପ୍ରକାଶ କଲେ ତାହା ନୁହେଁ, ବରଂ ଯଥାସମ୍ଭବ ସେଥିରେ ନିଜର ସହଯୋଗ କରୁଛନ୍ତି। ଅନେକ ପରିବାର ମୋତେ ବାର୍ତ୍ତାମାନ ପଠାଇ ନିଜର ଅନୁଭୂତି ବାଣ୍ଟୁଛନ୍ତି। ଅନେକ ପରିବାର ସ୍ଥିର କରିଛନ୍ତି ଯେ ଘରେ ବିବାହ କାର୍ଯ୍ୟ ଆଦିରେ ଏଥର ସୁନା କିଣିବେ ନାହିଁ, ଆବଶ୍ୟକ ପଡ଼ିଲେ ପୁରୁଣା ସ୍ୱର୍ଣ୍ଣ ଅଳଙ୍କାରରୁ ହିଁ ନୂଆ ଅଳଙ୍କାର ତିଆରି କରିଦେବେ। ଅନେକ ଲୋକେ ସାମାଜିକ ଗଣମାଧ୍ୟମରେ ମଧ୍ୟ ଲେଖିଛନ୍ତି ଯେ କିଭଳି ସେମାନେ ଏଥର ବିଦେଶ ଯାତ୍ରାକୁ ଏଡ଼ାଇ ଦେଇଛନ୍ତି। ବନ୍ଧୁଗଣ, କାର୍ ପୁଲିଂକୁ ନେଇ ମଧ୍ୟ ଲୋକେ ଅନେକ ଅନୁଭୂତି ବାଣ୍ଟିଛନ୍ତି। ଯେଉଁମାନେ ପ୍ରତିଦିନ ଗୋଟିଏ ରାସ୍ତାରେ ହିଁ ନିଜ ନିଜ ଗାଡ଼ିରେ ଯାଉଥିଲେ, ଏବେ ସେମାନେ ଏକାଠି ମିଶି ଯାଉଛନ୍ତି। ଲୋକେ ଯଥାସମ୍ଭବ ବସ୍ ଏବଂ ମେଟ୍ରୋ ବ୍ୟବହାର କରୁଛନ୍ତି। ଏହାଦ୍ୱାରା ପେଟ୍ରୋଲ ଏବଂ ଡିଜେଲ ସଞ୍ଚୟ ହୋଇପାରୁଛି। ସେହିଭଳି ଦେଶର ବିଭିନ୍ନ ଭାଗରେ ପ୍ରାକୃତିକ ସାରର ଚାହିଦା ବୃଦ୍ଧିର ମଧ୍ୟ ଖବର ମିଳୁଛି। ବନ୍ଧୁଗଣ, ଆମେ ଭାରତୀୟମାନେ ଏହି ବୈଶ୍ୱିକ ସଙ୍କଟର ଏକତ୍ରିତ ଭାବେ ମୁକାବିଲା କରିଥିବାରୁ ମୁଁ ଖୁସି ଅନୁଭବ କରୁଛି। ଜନଭାଗିଦାରୀର ଏହି ଶକ୍ତି ଆମକୁ ସୁଦୃଢ଼ କରିବ, ଆମକୁ ସଫଳ କରିବ ବୋଲି ମୋର ବିଶ୍ୱାସ। ମୋର ପ୍ରିୟ ଦେଶବାସୀଗଣ, ଆମ ଦେଶରେ ଜନ୍ମଦିନ, ବିବାହ ଆଦି ପାରିବାରିକ କାର୍ଯ୍ୟକ୍ରମ ହେବା ସଙ୍ଗେ ସଙ୍ଗେ ସାମାଜିକ ଉତ୍ସବ ମଧ୍ୟ ହୋଇଥାଏ। ପ୍ରତ୍ୟେକ ପରିବାର ଚାହେଁ ଯେ ସେମାନେ ନିଜ ଖୁସି ଅନ୍ୟମାନଙ୍କ ସହ ମଧ୍ୟ ବାଣ୍ଟନ୍ତୁ। ଲୋକେ ଅତିଥିମାନଙ୍କୁ ଉପହାର ମଧ୍ୟ ଦେଇଥାନ୍ତି। ବନ୍ଧୁଗଣ, ମହାରାଷ୍ଟ୍ରର ନାନ୍ଦେଡ଼ରେ ଗୋଟିଏ ପରିବାର ନିଜ ଖୁସି ବାଣ୍ଟିବା ପାଇଁ ଏଭଳି ଗୋଟିଏ କାମ କରିଛନ୍ତି ଯାହା ଚର୍ଚ୍ଚାର ବିଷୟ ପାଲଟିଯାଇଛି। ନାନ୍ଦେଡ଼ର ବାହାଦୁରପୁରା ଗାଁରେ ପେଟକର ପରିବାର ବାସ କରନ୍ତି। ଏହି ପରିବାର ଚିନ୍ତା କଲେ ଯେ ଯଦି ଖୁସି ବାଣ୍ଟିବା, ତେବେ ଏଭଳି କୌଣସି ବସ୍ତୁ କାହିଁକି ନ ଦେବା ଯାହା ଅସୁବିଧା ସମୟରେ କୌଣସି ପରିବାରର କାମରେ ଲାଗିବ। ନିଜ ଘରେ ବିବାହ ଅବସରରେ ଏହି ପରିବାର
ଗାଁର ପ୍ରାୟ 3,500 ଲୋକଙ୍କ

ପାଇଁ ଦୁର୍ଘଟଣା ବୀମା ବ୍ୟବସ୍ଥା କଲେ। ପ୍ରତ୍ୟେକ ବ୍ୟକ୍ତିଙ୍କୁ 1,00,000 ଟଙ୍କାର ବୀମା କଭର ଦିଆଗଲା। ଏହି ନୂତନ ଧାରା ପଛରେ ରହିଥିବା ଭାବନା ବହୁତ ହୃଦୟସ୍ପର୍ଶୀ। ଏହି ପରିବାର ଆଗରୁ ଦେଖିଥିଲେ ଯେ କୌଣସି ଦୁର୍ଘଟଣା ପରେ ଦୁର୍ଘଟଣାଗ୍ରସ୍ତ ପରିବାରକୁ ଅନେକ ଆର୍ଥିକ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଥାଏ। ଏଭଳି ସମୟରେ ଏକ ଛୋଟ ସହାୟତା ମଧ୍ୟ ବହୁତ ବଡ଼ ସମ୍ବଳ ପାଲଟିଯାଏ। ବନ୍ଧୁଗଣ, ସରକାର ଦେଶର କୋଟି କୋଟି ପରିବାରଙ୍କୁ ସୁରକ୍ଷା କବଚ ଉପଲବ୍ଧ କରିଛନ୍ତି। ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନା ଅନ୍ତର୍ଗତ କେବଳ ବାର୍ଷିକ 20 ଟଙ୍କା ପ୍ରିମିୟମ ଅର୍ଥାତ୍ ମାତ୍ର ବର୍ଷକୁ 20 ଟଙ୍କା ପ୍ରିମିୟମରେ 2,00,000 ଟଙ୍କା ପର୍ଯ୍ୟନ୍ତ ଦୁର୍ଘଟଣା ବୀମା ମିଳିଥାଏ। ଏଯାବତ୍ ଏହି ଯୋଜନାରେ 58 କୋଟିରୁ ଅଧିକ ଲୋକ ଯୋଡ଼ି ହୋଇସାରିଲେଣି। ଏଥିରୁ ପ୍ରାୟ 28 କୋଟି ହେଉଛନ୍ତି ଆମର ମା, ଭଉଣୀ, କନ୍ୟା ଏବଂ ମହିଳାମାନେ। ମିଳିଥିବା ହିସାବ ଅନୁଯାୟୀ ଏହି ଯୋଜନା ଅଧୀନରେ ଏଯାବତ୍ ପୀଡ଼ିତ ପରିବାରଙ୍କୁ 3,700 କୋଟି ଟଙ୍କାଠାରୁ ମଧ୍ୟ ଅଧିକ ସହାୟତା ପ୍ରାପ୍ତ ହୋଇସାରିଛି। ବନ୍ଧୁଗଣ, ସେହିଭଳି ପ୍ରଧାନମନ୍ତ୍ରୀ ଜୀବନଜ୍ୟୋତି ବୀମା ଯୋଜନା, ଏହି ଯୋଜନା ମଧ୍ୟ ସେତିକି ଗୁରୁତ୍ୱପୂର୍ଣ୍ଣ। ଏହି ଯୋଜନା କୌଣସି ବ୍ୟକ୍ତିର ଦୁଃଖଦ ମୃତ୍ୟୁ ହେବା ଘଟଣାରେ ତା'ର ପରିବାରକୁ 2,00,000 ଟଙ୍କାର ବୀମା କଭର ପ୍ରଦାନ କରୁଛି। ଏହାର ବାର୍ଷିକ ପ୍ରିମିୟମ ମାତ୍ର 436 ଟଙ୍କା ଅର୍ଥାତ୍ ଦିନକୁ ଅତି ବେଶୀରେ 1.5 ଟଙ୍କା। ଏହି ଯୋଜନା ସହ ଏଯାବତ୍ 27 କୋଟିରୁ ଅଧିକ ଲୋକ ଜଡ଼ିତ ହୋଇଛନ୍ତି। ଏହା ଅନ୍ତର୍ଗତ ଦେଶର ପ୍ରାୟ 11,00,000 ପରିବାରଙ୍କୁ ପ୍ରାୟ 22,000 କୋଟି ଟଙ୍କାର ସହାୟତା ମିଳିସାରିଛି। ଏ ରାଶିଗୁଡ଼ିକ ବହୁତ ବଡ଼। ଏହି ପରିସଂଖ୍ୟାନ ପଛରେ ରହିଛି ଲକ୍ଷ ପରିବାରର ନିଜ ନିଜ କାହାଣୀ। କେଉଁଠି କୌଣସି ମା'କୁ ନିଜ ପିଲାର ଶିକ୍ଷା ଜାରି ରଖିବା ପାଇଁ ସହାୟତା ମିଳିଗଲା, ତ କେଉଁଠି କୌଣସି ପତ୍ନୀକୁ ଘରର ଦାୟିତ୍ୱ ସମ୍ଭାଳିବାରେ ସାହାଯ୍ୟ ମିଳିଗଲା। ବନ୍ଧୁଗଣ, ଅନେକ ଥର ବହୁତ ବଡ଼ ସୁରକ୍ଷାର ଆରମ୍ଭ ବହୁତ ଛୋଟ ରାଶି ଏବଂ ଗୋଟିଏ ଛୋଟ ପଦକ୍ଷେପରୁ ହୋଇପାରେ। ଛୋଟ ନିଷ୍ପତ୍ତିଟିଏ ମଧ୍ୟ ବହୁତ ବଡ଼ ପରିବର୍ତ୍ତନ ଆଣିଦେଇପାରେ। ଆପଣ ସମସ୍ତଙ୍କୁ ମୋର ଅନୁରୋଧ ଯେ ନିଜ ପରିବାରକୁ ଏହି ଯୋଜନାଗୁଡ଼ିକ ସମ୍ପର୍କରେ ନିଶ୍ଚିତ ଭାବେ ସୂଚନା ଦିଅନ୍ତୁ। ମୋର ପ୍ରିୟ ଦେଶବାସୀଗଣ, ମନ୍ କି ବାତ୍ରେ ବର୍ତ୍ତମାନ ଏପରି ବିଷୟରେ କଥା ହେବା ଯାହା ହଜାର ବର୍ଷ ତଳର ପୁରୁଣା। ହଜାର ହଜାର ବର୍ଷ ଧରି ଏହା ମାନବ ସମାଜରେ ବସାବାନ୍ଧି ରହିଆସୁଛି। ଏ ବିଷୟ ହେଉଛି ଅନ୍ଧବିଶ୍ୱାସ। ଅନେକ ଥର ଦେଖାଯାଏ ଅନ୍ଧବିଶ୍ୱାସ କେବଳ ମାତ୍ର ଭ୍ରାନ୍ତ ଧାରଣା ନୁହେଁ, ତାହା ଡର ସୃଷ୍ଟି କରେ। ଆଉ ଯେବେ ଡର ମନ ଉପରେ ପ୍ରଭୁତ୍ୱ ବିସ୍ତାର କରେ ସେତେବେଳେ ମଣିଷ ସତ୍ୟକୁ ଦେଖିବା ବନ୍ଦ କରିଦିଏ। ଅନ୍ଧବିଶ୍ୱାସରେ ବୁଡ଼ି ରହୁଥିବା ଲୋକମାନେ ବିନା ତର୍କରେ ସତ୍ୟ ନ ଜାଣି ଏପରି ନିଷ୍ପତ୍ତି ନିଅନ୍ତି, ଯାହା ବହୁତ କ୍ଷତିକାରକ ହୋଇଥାଏ। ଏପରି ସ୍ଥଳେ ସମାଜରେ ଏପରି ଲୋକ ବି ଅଛନ୍ତି ଯେଉଁମାନେ ବିଜ୍ଞାନ, ଅନୁଭବ ଓ ତର୍କ ଆଧାରରେ ଏହିସବୁ ଧାରଣାକୁ ଆହ୍ୱାନ ରୂପେ ସ୍ୱୀକାର କରନ୍ତି। ଅନ୍ଧବିଶ୍ୱାସରୁ ବିଶ୍ୱାସ ପର୍ଯ୍ୟନ୍ତ ଏହି ଯାତ୍ରା ସହଜ ସାଧ୍ୟ ନୁହେଁ। ଆଜି ମୁଁ ଏପରି ଏକ ସଫଳ ଯାତ୍ରା ସମ୍ପର୍କରେ ଆପଣମାନଙ୍କୁ ନିଶ୍ଚିତ ରୂପେ କହିବାକୁ ଚାହେଁ। ବନ୍ଧୁଗଣ, ଆସାମରେ ଏକ ପକ୍ଷୀ ଦେଖାଯାଏ। ସେହି ପକ୍ଷୀର ନାଁ ହେଲା ହାଡ଼ଗିଳା ପକ୍ଷୀ। ଏହା ଏକ ଦୁର୍ଲଭ ପକ୍ଷୀ। ପରିବେଶକୁ ସଫାସୁତୁରା ରଖିବାରେ ଏହା ମହତ୍ତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। କିନ୍ତୁ ଦୀର୍ଘ ବର୍ଷ ଧରି ଆସାମର କିଛି ଅଞ୍ଚଳରେ ଏହି ପକ୍ଷୀକୁ ଅଶୁଭ ବୋଲି ବିବେଚିତ କରାଯାଉଥିଲା। ଲୋକମାନେ ଏହାକୁ ନିଜ ଆଖପାଖରେ ଦେଖିବାକୁ ପସନ୍ଦ କରୁନଥିଲେ। ଯେଉଁ ଗଛମାନଙ୍କରେ ହାଡ଼ଗିଳା ପକ୍ଷୀ ବସା ବାନ୍ଧେ ଅନେକ ଥର ସେହି ଗଛଗୁଡ଼ିକୁ କାଟି ଦିଆଯାଏ। ଭାବନ୍ତୁ, ଏପରି ଏକ ପକ୍ଷୀ ଯାହା ପରିବେଶକୁ ପରିଷ୍କାର ରଖିବାରେ ସାହାଯ୍ୟ କରେ, ସେହି ହାଡ଼ଗିଳା ପକ୍ଷୀ ଲୋକମାନଙ୍କ ଭୟର ଶିକାର ହୋଇଥିଲା। ଏପରି ସ୍ଥିତିରେ ଜୀବବିଜ୍ଞାନୀ ପୂର୍ଣ୍ଣିମା ଦେବୀ ବର୍ମନ ଏସବୁ ଦେଖିଲେ। ସେ ଲୋକମାନଙ୍କ ମନରେ ବସା ବାନ୍ଧିଥିବା ଏହି ଭ୍ରାନ୍ତ ଧାରଣାକୁ ବଦଳାଇବା ପାଇଁ ସଂକଳ୍ପ ନେଲେ। ସେ ମହିଳାମାନଙ୍କ ସହ କଥାବାର୍ତ୍ତା କଲେ, ବିଜ୍ଞାନ ଆଧାରରେ ଲୋକମାନଙ୍କୁ ବୁଝାଇଲେ। ଧୀରେ ଧୀରେ ମହିଳାମାନେ ଏହି ଅଭିଯାନରେ ସାମିଲ ହେଲେ। ତାପରେ ଏକ ବଡ଼ ପରିବର୍ତ୍ତନର ଆରମ୍ଭ ହେଲା। ଯେଉଁ ପକ୍ଷୀକୁ ଦିନେ ଅଶୁଭ ଭାବି

ହୁଡ଼ାଇ ଦିଆଯାଉଥିଲା, ସେହି ପକ୍ଷୀ ଗାଁମାନଙ୍କ ପରିଚୟ ସାଜିଲା। ହଜାର ହଜାର ଗ୍ରାମୀଣ ମହିଳା ହାଡ଼ଗିଳା ପକ୍ଷୀ ବଞ୍ଚାଇବା ପାଇଁ ଆଗକୁ ବାହାରିଲେ। ଆଜି ସେମାନେ ହରଗିଲା ଆର୍ମି ନାମରେ ପରିଚିତ। ଏହି ମହିଳାମାନେ ସମାଜ ସହ ସଂଘର୍ଷ କଲେ, ସମାଜକୁ ବୁଝାଇବା ପାଇଁ ଦିନରାତି କାମ କଲେ, ଆଉ ପରିଶେଷରେ ଅନ୍ଧବିଶ୍ୱାସକୁ ଦୂରେଇ ଦେଲେ। ସେମାନେ ସାବ୍ୟସ୍ତ କରିଦେଲେ ଯେ ଯେତେବେଳେ ସଠିକ୍ ତଥ୍ୟ ଜଣାପଡ଼ିଯାଏ, ସେତେବେଳେ ବର୍ଷ ବର୍ଷର ପୁରୁଣା ମାନସିକତା ମଧ୍ୟ ବଦଳିଯାଏ। ବନ୍ଧୁଗଣ, ମୁଁ ପ୍ରାୟତଃ କହେ ଯିଏ ଖେଳେ ସେ ପ୍ରସ୍ଫୁଟିତ ହୁଏ। ଦେଶରେ ଏପରି ଯୁବକମାନଙ୍କ ସଂଖ୍ୟା ଦ୍ରୁତ ଗତିରେ ବଢ଼ି ଚାଲିଛି, ଯେଉଁମାନେ ଖେଳୁଛନ୍ତି, ଉନ୍ନତି ମଧ୍ୟ କରୁଛନ୍ତି। ପୂର୍ବ ତୁଳନାରେ ବର୍ତ୍ତମାନ ବହୁ ସଂଖ୍ୟକ ଯୁବକ ଖେଳକୁ କ୍ୟାରିୟର ରୂପେ ଗ୍ରହଣ କରୁଛନ୍ତି। ନାଗାଲାଣ୍ଡର ଏପରି ଦୁଇଟି ପ୍ରଚେଷ୍ଟା ସମ୍ପର୍କରେ ମୋତେ ସୂଚନା ମିଳିଛି, ଯାହା ଖୁବ୍ ରୋମାଞ୍ଚକର। ପ୍ରଥମ ପ୍ରଚେଷ୍ଟାଟି ହେଉଛି ନାଗାଲାଣ୍ଡ ବେବି ଲିଗ୍। ନା ଶୁଣି ଆପଣମାନଙ୍କୁ ନିଶ୍ଚୟ ଲାଗୁଥିବ ଏହା ଖୁବ୍ ଛୋଟ ଛୋଟ ପିଲାମାନଙ୍କର କୌଣସି ସାଧାରଣ ଲିଗ୍ ହୋଇଥିବ, ମାତ୍ର ଏହା ସେପରି ନୁହେଁ। ଏହା ପାଞ୍ଚରୁ ଦଶ ବାର ବର୍ଷ ବୟସର ଛୋଟ ଛୋଟ ଫୁଲଠାରୁ କୋମଳ ପିଲାମାନଙ୍କର ଏକ ଅସାଧାରଣ ଲିଗ୍, ଆଉ ଏହି ପିଲାମାନଙ୍କୁ ନେଇ ଫୁଟବଲ ଖେଳାଳିମାନଙ୍କର ଏପରି ଏକ ଲିଗ୍ ହୋଇଛି ଯେଉଁଠାରେ ସେମାନଙ୍କ ପ୍ରଗତି ଓ ପ୍ରତିଭାକୁ ବିକଶିତ କରୁଛନ୍ତି ଓ ସେମାନଙ୍କ ପରିଚୟ ସୃଷ୍ଟି କରୁଛନ୍ତି। ନାଗାଲାଣ୍ଡରେ ଅଧିକରୁ ଅଧିକ ପିଲାମାନଙ୍କୁ ଫୁଟବଲ ସହ ଯୋଡ଼ିବା ପାଇଁ ଏହା ଆରମ୍ଭ କରାଯାଇଥିଲା। ପାଞ୍ଚରୁ ବାର ବର୍ଷ ବୟସ ପର୍ଯ୍ୟନ୍ତ ପୁଅ ଝିଅମାନେ ଏଥିରେ ଭାଗ ନେଇପାରିବେ। ବର୍ତ୍ତମାନ ସୁଦ୍ଧା ଏହି ଲିଗ୍ ତିନି ବର୍ଷ ପୂରଣ କରିସାରିଲାଣି। ପିଲାମାନଙ୍କ ମନ ଉପରେ ଏହି ଲିଗ୍ର ଖୁବ୍ ଭଲ ପ୍ରଭାବ ପଡ଼ିଛି। ବନ୍ଧୁଗଣ, ନାଗାଲାଣ୍ଡରେ ଆଉ ଏକ ଭଲ ପ୍ରଚେଷ୍ଟା ହେଉଛି, ଏହାର ନାଁ ହେଲା ନାଗାଲାଣ୍ଡ ଓମେନ୍ ଫୁଟସାଲ ଲିଗ୍। ହୋଇପାରେ ଆପଣମାନଙ୍କ ପାଇଁ ଏହି ଫୁଟସାଲ ଏକ ନୂଆ ନାଁ ହୋଇଥିବ। ମୁଁ ଆପଣମାନଙ୍କୁ କହୁଛି, ଶୁଣନ୍ତୁ, ଫୁଟସାଲକୁ ଇଣ୍ଡୋର ଫୁଟବଲ ବି କୁହାଯାଏ। ଏଥିରେ ଗୋଟିଏ ଟିମ୍ରେ ମାତ୍ର ପାଞ୍ଚ ଜଣ ଖେଳାଳି ଥାଆନ୍ତି। ଖେଳ ପଡ଼ିଆ ବି ଫୁଟବଲ ଖେଳ ପଡ଼ିଆଠାରୁ ବହୁତ ଛୋଟ ହୋଇଥାଏ। ଏଥିପାଇଁ ଖେଳାଳିମାନଙ୍କୁ ତୁରନ୍ତ ନିଷ୍ପତ୍ତି ନେବାକୁ ପଡ଼େ। ସେମାନଙ୍କୁ ତାଙ୍କ ଟେକ୍ନିକ୍ ଓ ସ୍କିଲ୍ର ସର୍ବଶ୍ରେଷ୍ଠ ଉପଯୋଗ କରିବାକୁ ପଡ଼ିଥାଏ। ନାଗାଲାଣ୍ଡର ଓମେନ୍ ଫୁଟସାଲ ଲିଗ୍ ଆମ ଝିଅମାନଙ୍କୁ ସେମାନଙ୍କ ପ୍ରତିଭା ପ୍ରଦର୍ଶନ କରିବା ପାଇଁ ଖୁବ୍ ସୁନ୍ଦର ସୁଯୋଗ ପ୍ରଦାନ କରୁଛି। ଏପରି ପ୍ରଚେଷ୍ଟା ପାଇଁ ମୁଁ ନାଗାଲାଣ୍ଡ ଲୋକମାନଙ୍କୁ ପ୍ରଶଂସା କରୁଛି। ଏପରି ପ୍ରଚେଷ୍ଟା ଦେଶର ଅନ୍ୟ ଅଞ୍ଚଳମାନଙ୍କୁ ମଧ୍ୟ ପ୍ରେରଣା ଦେଇଥାଏ। ବନ୍ଧୁଗଣ, ଏହା ହେଉଛି ଟେକ୍ନୋଲୋଜିର ଯୁଗ। ପ୍ରତିଦିନ ନୂଆ ନୂଆ ଗବେଷଣା ହେଉଛି, ନୂଆ ନୂଆ ଏଆଇ ଇନୋଭେସନ୍ ସାମ୍ନାକୁ ଆସୁଛି। ଏପରି ସମୟରେ ସବୁଠାରୁ ମହତ୍ତ୍ୱପୂର୍ଣ୍ଣ ପ୍ରଶ୍ନ ହେଲା, ଲୋକମାନଙ୍କ କ୍ରିଏଟିଭିଟିକୁ କିପରି ସୁରକ୍ଷିତ ରଖାଯାଇପାରିବ। ନୂଆ ଟେକ୍ନୋଲୋଜି ସହ ଆଗକୁ ଅଗ୍ରସର ହେବା ସଙ୍ଗେ ସଙ୍ଗେ ଆମେମାନେ କିପରି ମୂଳ ସହ ଯୋଡ଼ି ହୋଇ ରହିପାରିବା। ନାଳନ୍ଦା ବିଶ୍ୱବିଦ୍ୟାଳୟ ଏହି ପ୍ରଶ୍ନର ସମାଧାନ ଖୋଜି ବାହାର କରିଛି। ହଜାର ବର୍ଷର ପୁରୁଣା ଆମ ନାଳନ୍ଦା ବିଶ୍ୱବିଦ୍ୟାଳୟ ଏବେ ନୂଆ ଅବତାରରେ ଭାରତର ଭାଗ୍ୟ ନିର୍ମାଣ କରୁଛି। ଦୁଇ ବର୍ଷ ତଳେ ମୋତେ ନାଳନ୍ଦା ବିଶ୍ୱବିଦ୍ୟାଳୟର ନୂତନ ପରିସରକୁ ଲୋକାର୍ପଣ କରିବାର ସୁଯୋଗ ମିଳିଥିଲା। ନାଳନ୍ଦା ବିଶ୍ୱବିଦ୍ୟାଳୟ ପୁଣିଥରେ ଶାସ୍ତ୍ରାର୍ଥ କରିବାର ଆମ ପ୍ରାଚୀନ ପରମ୍ପରାକୁ ଜୀବନ୍ତ କରିଛି। ଶାସ୍ତ୍ରାର୍ଥ କେବଳ ମାତ୍ର ନିଜ କଥା ଉପସ୍ଥାପନ କରିବାର ମାଧ୍ୟମ ନୁହେଁ, ଏହା ହେଉଛି ତର୍କ ବିତର୍କ ଓ ମନ୍ଥନର ଏକ ଅନୁଶାସିତ ପ୍ରକ୍ରିୟା। ଏଥିରେ ତର୍କ ଓ ତଥ୍ୟ ସହ ନିଜର କଥା ରଖିବା ଆବଶ୍ୟକ, ଆଉ ଏଥିରେ ଆପଣଙ୍କର ଦକ୍ଷତା ଥିବା ଦରକାର। ଅନ୍ୟର ବିଚାରକୁ ଧୈର୍ଯ୍ୟର ସହ ଶୁଣିବା ଓ ବୁଝିବାର ଶିକ୍ଷା ମଧ୍ୟ ଏହି ଶାସ୍ତ୍ରାର୍ଥ ପ୍ରକ୍ରିୟାରେ ହିଁ ମିଳିଥାଏ। ମୁଁ ଖୁବ୍ ଆନନ୍ଦିତ ଯେ ନାଳନ୍ଦା ବିଶ୍ୱବିଦ୍ୟାଳୟ ଏହାକୁ ନିଜ ସମାବର୍ତ୍ତନ ସମାରୋହର ଅଂଶ ରୂପେ ଗ୍ରହଣ କଲା। ଏଥିରେ ଅଂଶଗ୍ରହଣ କରିଥିବା ପାଖାପାଖି ଅଧା ବିଦ୍ୟାର୍ଥୀ ଅନ୍ୟ ଦେଶରୁ ଆସିଥିଲେ। ଏକ ପ୍ରାଚୀନ ପରମ୍ପରାକୁ ଆଜିର ସମୟ ସହ ଯୋଡ଼ିବା ନିମନ୍ତେ ଏହା ହେଉଛି ଖୁବ୍ ପ୍ରଶଂସନୀୟ ପ୍ରଚେଷ୍ଟା। ଏଥିପାଇଁ ମୁଁ ନାଳନ୍ଦା ବିଶ୍ୱବିଦ୍ୟାଳୟକୁ ଅନେକ ଅନେକ ଶୁଭେଚ୍ଛା ଜଣାଉଛି।
ମୁଁ ଦେଶର ଅନ୍ୟ

ବିଶ୍ୱବିଦ୍ୟାଳୟଙ୍କୁ ଆହ୍ୱାନ କରୁଛି ଯେ ସେମାନେ ଏପରି ନୂତନ ପଦକ୍ଷେପ ସମ୍ପର୍କରେ ବିଚାର କରନ୍ତୁ। ବନ୍ଧୁଗଣ, ମୂଳ ସହ ଯୋଡ଼ି ହୋଇ ଯୁବକମାନଙ୍କୁ ନୂଆ ଟେକ୍ନୋଲୋଜି ପାଇଁ ପ୍ରସ୍ତୁତ କରିବା ନିମନ୍ତେ ଏକ ସୁନ୍ଦର ପ୍ରୟାସ ଜାରି ରହିଛି। ଦିଲ୍ଲୀରେ ଅବସ୍ଥିତ ସେଣ୍ଟ୍ରାଲ ସାଂସ୍କ୍ରିଟ ୟୁନିଭର୍ସିଟି ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଓ ଡାଟା ସାଇନ୍ସରେ ବିଟେକ୍ ପ୍ରୋଗ୍ରାମ ଆରମ୍ଭ କରିବାକୁ ଯାଉଛି। ଏହା ଆଧୁନିକ ଟେକ୍ନୋଲୋଜିକୁ ଭାରତୀୟ ପାରମ୍ପରିକ ଜ୍ଞାନ ସହ ଯୋଡ଼ିବା ଦିଗରେ ଏକ ମହତ୍ତ୍ୱପୂର୍ଣ୍ଣ ପଦକ୍ଷେପ। ଏହାଦ୍ୱାରା ଭାରତୀୟ ଭାଷାମାନଙ୍କ ପାଇଁ ଏକ ନୂଆ ଏଆଇ ଟୁଲ୍ସ ପ୍ରସ୍ତୁତ କରିବା କ୍ଷେତ୍ରରେ ସହାୟତା ମିଳିବ। ଆମର ପ୍ରାଚୀନ ଗ୍ରନ୍ଥ ଓ ପାଣ୍ଡୁଲିପିମାନଙ୍କୁ ଡିଜିଟାଲ ରୂପେ ସଂରକ୍ଷିତ କରିବାର କାମ ମଧ୍ୟ ତ୍ୱରିତ ହେବ। ମୁଁ ସେଣ୍ଟ୍ରାଲ ସାଂସ୍କ୍ରିଟ ୟୁନିଭର୍ସିଟିକୁ ଏହି ପ୍ରଚେଷ୍ଟା ପାଇଁ ଅନେକ ଅନେକ ଶୁଭକାମନା ଜଣାଉଛି। ବନ୍ଧୁଗଣ, ଆଜି ଭାରତୀୟ ସଂସ୍କୃତି ବିଶ୍ୱର ଭିନ୍ନ ଭିନ୍ନ ଭାଗରେ ପହଞ୍ଚିବାରେ ଲାଗିଛି। ଆମ ଗୀତ, ସଙ୍ଗୀତ ଓ ଆଧ୍ୟାତ୍ମିକତାକୁ ସମଗ୍ର ବିଶ୍ୱର ଲୋକମାନେ ଜାଣୁଛନ୍ତି ଆଉ ଆପଣାଉଛନ୍ତି। ଭାରତଠାରୁ ହଜାର ହଜାର କିଲୋମିଟର ଦୂରରେ କାରବିଆନ ସାଗରରେ ଡୋମିନିକାନ ରିପବ୍ଲିକ ନାମରେ ଏକ ଦେଶ ଅଛି। ସେଠାରେ ଭାରତୀୟଙ୍କ ସଂଖ୍ୟା ପାଖାପାଖି 100, ବୋଧହୁଏ ତାଠାରୁ ବି କମ୍ ହେବ। ଏହାପରେ ବି ଭାରତୀୟ ସଂସ୍କୃତି ଓ ଆଧ୍ୟାତ୍ମିକତା ସହ ଜଡ଼ିତ ଏକ ସୁନ୍ଦର ପ୍ରଚେଷ୍ଟା ସେଠାରେ ହେଉଛି। ସେଠାରେ ସ୍ପାନିସ୍ କହୁଥିବା କିଛି ଲୋକ ଏକ ଟିମ୍ ତିଆରି କରିଛନ୍ତି। ଏହି ଟିମ୍ର ନାଁ ହେଉଛି ବ୍ରହ୍ମକମଳ ଡୋମିନିକାନା। ଟିମ୍ର ସଦସ୍ୟ ସମ୍ମିଳିତ ଭାବେ ବୈଦିକ ସାହିତ୍ୟର ଅଧ୍ୟୟନ କରନ୍ତି। ସେମାନେ ବୈଦିକ ମନ୍ତ୍ରର ଉଚ୍ଚାରଣ ମଧ୍ୟ ଶିଖୁଛନ୍ତି। ଏଥିପାଇଁ ସେମାନଙ୍କୁ କୌଣସି ଔପଚାରିକ ପ୍ରଶିକ୍ଷଣ ଦିଆଯାଏ ନାହିଁ, କିନ୍ତୁ ସେମାନେ ଅଡିଓ ରେକର୍ଡିଂ ଶୁଣି ଶୁଣି ବୈଦିକ ମନ୍ତ୍ରର ସଠିକ୍ ଉଚ୍ଚାରଣ ଶିଖିଛନ୍ତି। ଆଜି ସେମାନେ ଅନେକ ମନ୍ତ୍ରକୁ ଖୁବ୍ ସୁନ୍ଦର ଭାବେ ଜପିପାରୁଛନ୍ତି। ଏଥିମଧ୍ୟରେ ପୁରୁଷ ସୁକ୍ତମ୍, ଶ୍ରୀ ସୁକ୍ତମ୍, ଶ୍ରୀ ରୁଦ୍ରମ୍, ଦୁର୍ଗା ସୁକ୍ତମ୍ ଓ ଦେବୀ ମହାତ୍ନୟମ୍ ଆଦି ରହିଛି। ଭାରତଠାରୁ ଏତେ ଦୂରରେ ରହି ଆମ ପରମ୍ପରାକୁ ଶିଖିବା ନିମନ୍ତେ ସେମାନଙ୍କର ଏହି ପ୍ରୟାସ ଖୁବ୍ ପ୍ରେରଣାଦାୟୀ। ମୁଁ ବ୍ରହ୍ମକମଳ ଡୋମିନିକାନାର ସମସ୍ତ ସଦସ୍ୟମାନଙ୍କୁ ସେମାନଙ୍କର ପ୍ରଚେଷ୍ଟା ପାଇଁ ଶୁଭକାମନା ଜଣାଉଛି। ମୁଁ ହୃଦୟରୁ ଏପରି ଲୋକମାନଙ୍କୁ ପ୍ରଶଂସା କରୁଛି ଯେଉଁମାନେ ଭାରତୀୟ ସଂସ୍କୃତିକୁ ସାରା ବିଶ୍ୱରେ ଲୋକପ୍ରିୟ କରିବା ନିମନ୍ତେ ନିରନ୍ତର ପ୍ରଚେଷ୍ଟା କରିଆସୁଛନ୍ତି। ମୋର ପ୍ରିୟ ଦେଶବାସୀଗଣ, ବାଦଲ ଓ ତାର ମନମୋହକ ଦୃଶ୍ୟ ହିଁ ମେଘାଳୟର ପରିଚୟ। ଯିଏ ମେଘାଳୟ ଯାଆନ୍ତି ତାଙ୍କୁ ସେଠାକାର ଲୋକମାନଙ୍କର ଆପଣାପଣ ମଧ୍ୟ ଦୀର୍ଘଦିନ ପର୍ଯ୍ୟନ୍ତ ମନେ ରହେ। କିନ୍ତୁ ମେଘାଳୟର ଆହୁରି ଗୋଟିଏ ବିଶେଷତ୍ୱ ଅଛି ଯାହା ଆଜି ମୁଁ ମନ୍ କି ବାତ୍ରେ ଆପଣମାନଙ୍କୁ ଜଣାଇବାକୁ ଚାହେଁ। ସେ ହେଲା ମେଘାଳୟର ରୁଟ୍ ବ୍ରିଜ୍। ରାସ୍ତାକୁ ବୁଝାଉଥିବା ରୁଟ୍ ନୁହେଁ, ମୂଳ ବା ଚେରକୁ ବୁଝାଉଥିବା ରୁଟ୍ କଥା କହୁଛି। ଏହି ରୁଟ୍ ବ୍ରିଜ୍ ଗୁଡ଼ିକ ଅତ୍ୟନ୍ତ ମନମୁଗ୍ଧକର। ଏହି ବ୍ରିଜ୍ ଗୁଡ଼ିକ କେତୋଟି ଦିନ ବା କେତୋଟି ବର୍ଷରେ ତିଆରି ହୋଇନଥାଏ। ଏଗୁଡ଼ିକ ତିଆରି ହେବା ପାଇଁ ଦଶନ୍ଧି ଦଶନ୍ଧି ଲାଗିଥାଏ। ରବର ଗଛର ମୂଳ ବା ଚେରକୁ ଧୀରେ ଧୀରେ ବାଟ କଢ଼େଇ ଗୋଟିଏ ଦିଗକୁ ମଡ଼େଇ ଦିଆଯାଏ। ଏହି ଚେରଗୁଡ଼ିକୁ ଜଳଧାରର ଆରପାରିକୁ ନେଇ ନିଆଯାଏ। ସମୟାନ୍ତରେ ସେହି ଚେରଗୁଡ଼ିକ ଗୋଟିଏ ଗୋଟିଏ ମଜବୁତ ବ୍ରିଜ୍ର ରୂପ ଧାରଣ କରନ୍ତି। ଏହି ବ୍ରିଜ୍ଗୁଡ଼ିକର ଆଉ ଗୋଟିଏ ବିଶେଷତ୍ୱ ହେଲା ଏଗୁଡ଼ିକ ଜୀବିତ ବ୍ରିଜ୍। ସମୟ ବିତିବା ସଙ୍ଗେ ଏଗୁଡ଼ିକ ଆହୁରି ମଜବୁତ ହୋଇଥାନ୍ତି। ଏଥିରେ ମେଘାଳୟର ଲୋକମାନଙ୍କର ସୃଜନଶୀଳତା ମଧ୍ୟ ଦେଖାଯାଏ। ଏହା ଲୋକମାନଙ୍କର ବର୍ଷ ବର୍ଷର ଧୈର୍ଯ୍ୟ ଏବଂ ପ୍ରକୃତି ପ୍ରତି ଗଭୀର ସମ୍ମାନର ଉଦାହରଣ। ମନୁଷ୍ୟ ପ୍ରକୃତି ସହିତ ମିଶି କେତେ ଅଭୂତ ବସ୍ତୁ ତିଆରି କରିପାରେ ଏହି ବ୍ରିଜ୍ଗୁଡ଼ିକ ତା'ର ନିଦର୍ଶନ। ଏଗୁଡ଼ିକ ଆମ ଦେଶର, ଆମ ପୃଥିବୀର ଐତିହ୍ୟ ଅଟନ୍ତି। ଏବେ ଭାରତ ମେଘାଳୟର ଏହି ରୁଟ୍ ବ୍ରିଜ୍ଗୁଡ଼ିକୁ ୟୁନେସ୍କୋ ୱାର୍ଲଡ ହେରିଟେଜ୍ ସାଇଟ୍ ନେଟୱାର୍କରେ ସାମିଲ କରିବା ପାଇଁ ଆବେଦନ କରିଛି। ବନ୍ଧୁଗଣ, ଜଳବାୟୁ ପରିବର୍ତ୍ତନ କାରଣରୁ ଏହି ରୁଟ୍ ବ୍ରିଜ୍ଗୁଡ଼ିକ ଏବେ
କେତେକ ଆହ୍ୱାନ

ଆହ୍ୱାନର ସମ୍ମୁଖୀନ ହୋଇଛନ୍ତି। ଏଭଳି ସମୟରେ ମେଘାଳୟର ଲୋକମାନେ ଏହି ପ୍ରାକୃତିକ ଐତିହ୍ୟର ସଂରକ୍ଷଣର ଦାୟିତ୍ୱ ସୁନ୍ଦର ଭାବରେ ତୁଲାଇଛନ୍ତି। ଏହି ରୁଟ୍ ବ୍ରିଜ୍ଗୁଡ଼ିକର ସଂଖ୍ୟା କେତେ ପ୍ରଥମେ ତାହା ଜାଣିବା ସହଜ ନଥିଲା। ସ୍ଥାନୀୟ ଲୋକମାନେ ନିଜେ ଏଗୁଡ଼ିକର ଗଣତି ଆରମ୍ଭ କଲେ। ଏହାପରେ ସେଠାକାର ଜନସାଧାରଣ ଏହି ବ୍ରିଜ୍ଗୁଡ଼ିକର ସଂରକ୍ଷଣ ଦାୟିତ୍ୱ ବହନ କଲେ। ଆଜିକାଲି ସ୍ଥାନୀୟ ଲୋକମାନେ 120ରୁ ଅଧିକ ରୁଟ୍ ବ୍ରିଜ୍ଗୁଡ଼ିକର ଯତ୍ନ ନେଉଛନ୍ତି। କେତେକ ଗୋଷ୍ଠୀ ପ୍ରତିବର୍ଷ ଏହି ବ୍ରିଜ୍ଗୁଡ଼ିକର ସ୍ଥିତି ସମ୍ପର୍କରେ ଯାଞ୍ଚ କରୁଛନ୍ତି। କେତେକ ଲୋକ ଆଖପାଖ ଅଞ୍ଚଳକୁ ମଜବୁତ କରିବା ପାଇଁ ନର୍ସରୀ ମଧ୍ୟ ତିଆରି କରିଛନ୍ତି। ଏହିଭଳି ଭାବରେ ଏହି ବ୍ରିଜ୍ଗୁଡ଼ିକର ସଂରକ୍ଷଣ ପାଇଁ ଇକୋସିଷ୍ଟମ ପ୍ରସ୍ତୁତ ହୋଇଯାଇଛି। ଆପଣ ଦେଖିଥିବେ ଏ ବର୍ଷ ହେଲି ବାର୍ଜିଙ୍କୁ ପଦ୍ମ ପୁରସ୍କାର ଦ୍ୱାରା ସମ୍ମାନିତ କରାଯାଇଛି। ସେ ନିଜ ଜୀବନର 50ରୁ ଅଧିକ

ଏଭଳି ଭାବରେ ଏହି ବ୍ରିଜ୍ଗୁଡ଼ିକର ସଂରକ୍ଷଣ ପାଇଁ ଇକୋସିଷ୍ଟମ୍ ପ୍ରସ୍ତୁତ ହୋଇଯାଇଛି। ଆପଣ ଦେଖିଥିବେ ଏ ବର୍ଷ ହେଲି ବାର୍ଜିଙ୍କୁ ପଦ୍ମ ପୁରସ୍କାର ଦ୍ୱାରା ସମ୍ମାନିତ କରାଯାଇଛି। ସେ ନିଜ ଜୀବନର 50ରୁ ଅଧିକ ବର୍ଷ ଏହି ରୁଟ୍ ବ୍ରିଜ୍ଗୁଡ଼ିକର ଯତ୍ନ ନେବାରେ ବିନିଯୋଗ କରିଛନ୍ତି। ତାଙ୍କର ସମର୍ପଣ ଆମ ସମସ୍ତଙ୍କ ପାଇଁ ପ୍ରେରଣାଦାୟୀ। ବନ୍ଧୁଗଣ, ଆପଣ ଯଦି କେବେ ଏହି ରୁଟ୍ ବ୍ରିଜ୍ଗୁଡ଼ିକରେ ଯାତ୍ରା କରିଛନ୍ତି ତ ତାହାର ଚିତ୍ର ସାମାଜିକ ଗଣମାଧ୍ୟମରେ ନିଶ୍ଚୟ ସେୟାର କରନ୍ତୁ। ଆପଣଙ୍କ ଫଟୋ ଅନ୍ୟ ଲୋକମାନଙ୍କୁ ମଧ୍ୟ ମେଘାଳୟର ଏହି ନିଆରା ଐତିହ୍ୟ ବିଷୟରେ ଜାଣିବାକୁ ଉତ୍ସାହିତ କରିବ। ମୋର ପ୍ରିୟ ଦେଶବାସୀଗଣ, ଆମେ ସମସ୍ତେ ଚାହୁଁ ଯେ ଆମ ଗାଁ ସଫାସୁତୁରା ହେଉ ଏବଂ ଆମ ସହର ସୁନ୍ଦର ଦେଖାଯାଉ, କିନ୍ତୁ ଆମେ ବୋଧହୁଏ କେତେବେଳେ ବି ଟିକେ ଅଟକି ରହି ଭାବିନଥିବା ଆମ ଆଖପାଖର ଏହି ଆବର୍ଜନାଗୁଡ଼ିକୁ କିଏ ସଫା କରୁଛି। ଅଧିକାଂଶ ଲୋକ ତ ଧରି ନେଇଥାନ୍ତି ଯେ ଏହା ଅନ୍ୟ କାହାର ଦାୟିତ୍ୱ ଏବଂ ସେ ହିଁ ଏହାକୁ ସଫା କରିବ, କିନ୍ତୁ ଆମ ଭିତରେ କିଛି ଏଭଳି ଲୋକ ଅଛନ୍ତି ଯେଉଁମାନେ ନିଜ ଚିନ୍ତାଧାରା ଦ୍ୱାରା ଆମକୁ ବହୁତ ପ୍ରଭାବିତ କରନ୍ତି। ମୋତେ ମଧ୍ୟପ୍ରଦେଶର ରାଜଗଡ଼ ଜିଲ୍ଲା ବ୍ୟାବ୍ରାର କିଛି ଭଉଣୀମାନଙ୍କ ବିଷୟରେ ଜାଣିବାକୁ ମିଳିଲା। ସେମାନେ ନିଜ ଆଖପାଖରେ ପଡ଼ିଥିବା ପ୍ଲାଷ୍ଟିକ୍ ଆବର୍ଜନାଗୁଡ଼ିକୁ ସଫା କରିବାର ସଂକଳ୍ପ ନେଲେ। ସେମାନେ ଭାବିଲେ ନାହିଁ ଯେ ଆଉ କେହି ଆସି ଏଥିରେ ପରିବର୍ତ୍ତନ ଆଣିବ। ସେମାନେ ନିଜେ ସାରା ସହରରୁ ପ୍ଲାଷ୍ଟିକ୍ ଆବର୍ଜନା ଏବଂ ଖାଲି ବୋତଲ ଏକାଠି କରିବା ଆରମ୍ଭ କଲେ। ଧୀରେ ଧୀରେ ଏହି ପ୍ରଚେଷ୍ଟା ବଢ଼ି ଚାଲିଲା ଏବଂ ସେଥିରୁ ପ୍ଲାଷ୍ଟିକ୍କୁ ଇକୋ ବ୍ରିକ୍ସରେ ପରିଣତ କରାଗଲା। ଆଜିକାଲି ଏହି ଇକୋ ବ୍ରିକ୍ସର ଉପଯୋଗ ସାଧାରଣ ସ୍ଥାନଗୁଡ଼ିକର ସୌନ୍ଦର୍ଯ୍ୟକରଣ କାମରେ ଲଗାଯାଉଛି। ରାଜଗଡ଼ରେ ଗତ କିଛି ମାସରେ ଶହ ଶହ କିଲୋ ପ୍ଲାଷ୍ଟିକ୍କୁ ରିସାଇକେଲ କରି ସେଗୁଡ଼ିକର ଉତ୍ତମ ଉପଯୋଗ କରାଯାଉଛି। ଅର୍ଥାତ୍ ଯେଉଁ ପ୍ଲାଷ୍ଟିକ୍ ଆଗରୁ ସହରକୁ ପ୍ରଦୂଷଣ କରୁଥିଲା, ଆଜି ତାହା ଏହି ଭଉଣୀମାନଙ୍କ ପ୍ରୟାସ ଦ୍ୱାରା ସହରର ସୌନ୍ଦର୍ଯ୍ୟ ବର୍ଦ୍ଧନରେ ସହାୟକ ହୋଇପାରିଛି। ମୁଁ ବ୍ୟାବ୍ରାର ସମସ୍ତ ଭଉଣୀ ଏବଂ ଏହି ଅଭିଯାନରେ ଯୋଗ ଦେଇଥିବା ସାଥୀମାନଙ୍କୁ ଧନ୍ୟବାଦ ଜଣାଉଛି। ମୋର ପ୍ରିୟ ଦେଶବାସୀଗଣ, ଅନେକ ଲୋକ ମୋତେ ପତ୍ର ଲେଖି ଗୋଟିଏ ନିର୍ଦ୍ଦିଷ୍ଟ ବିଷୟରେ କହିବା ପାଇଁ ପରାମର୍ଶ ଦେଇଛନ୍ତି। ଏହି ବିଷୟଟି ଗଣେଶ ଉତ୍ସବ ସହିତ ଜଡ଼ିତ। ଏମିତି ତ ଗଣେଶ ଉତ୍ସବ ପାଇଁ ଏବେ ଯଥେଷ୍ଟ ସମୟ ବାକି ଅଛି, କିନ୍ତୁ ଲୋକମାନେ ଅନୁରୋଧ କରିଛନ୍ତି ଯେ ସେ ବିଷୟରେ ଏବେ ହିଁ ଚର୍ଚ୍ଚା କରାଯିବା ଉଚିତ। ପ୍ରକୃତରେ ଗଣେଶଙ୍କ ମୂର୍ତ୍ତି ତିଆରିର କାମ ବହୁ ଆଗରୁ ଆରମ୍ଭ ହୋଇଥାଏ। ମୂର୍ତ୍ତି ତିଆରି କରିବା ଏବଂ ମୂର୍ତ୍ତି ବ୍ୟବସାୟ କରୁଥିବା ଲୋକମାନେ ଏବେଠାରୁ ସକ୍ରିୟ ହୋଇଉଠନ୍ତି। ତେଣୁ ମୋର ଆପଣ ସମସ୍ତଙ୍କୁ ଅନୁରୋଧ, ଆପଣମାନେ ଚେଷ୍ଟା କରନ୍ତୁ ଯେ ଆପଣଙ୍କ ଘର, ସୋସାଇଟି ଅଥବା ଆଖପାଖ ଜାଗାରେ ଗଣପତି ବପ୍ପାଙ୍କର ଯେଉଁ ମୂର୍ତ୍ତି ସ୍ଥାପିତ ହେବ ତାହା ଆମ ଦେଶର ମାଟିରେ ତିଆରି ହୋଇଥିବ। ତାହା ଆମ ନିଜ କୁମ୍ଭାର ଏବଂ ସ୍ଥାନୀୟ କଳାକାରମାନଙ୍କ ହାତରେ ତିଆରି ହୋଇଥିବ। ଯେଉଁ ଲୋକମାନେ ଗଣେଶଙ୍କ ମୂର୍ତ୍ତି ତିଆରି କରୁଛନ୍ତି ସେମାନଙ୍କୁ ମଧ୍ୟ ମୋର ଅନୁରୋଧ ଯେ ସେମାନେ ମାଟିର ମୂର୍ତ୍ତିକୁ ପ୍ରାଥମିକତା ଦିଅନ୍ତୁ। ଆଉ ଯେଉଁ ଲୋକମାନେ ମୂର୍ତ୍ତି କିଣୁଛନ୍ତି ସେମାନେ ମଧ୍ୟ ନିଶ୍ଚିତ ଦେଖନ୍ତୁ ଯେ ଗଣପତି ବପ୍ପାଙ୍କ ମୂର୍ତ୍ତି କେଉଁଥିରେ ତିଆରି ହୋଇଛି ଏବଂ କେଉଁ ଦେଶରେ ତିଆରି ହୋଇଛି। ପ୍ଲାଷ୍ଟର ଅଫ୍ ପ୍ୟାରିସ୍ରେ ତିଆରି ହୋଇଥିବା ମୂର୍ତ୍ତିଗୁଡ଼ିକୁ ଆଦୌ କିଣନ୍ତୁ ନାହିଁ। ବନ୍ଧୁଗଣ, ମାଟିର ମୂର୍ତ୍ତିଗୁଡ଼ିକ ପୂଜା ସରିବା ପରେ ସହଜ ଭାବରେ ପାଣିରେ ବିଲୀନ ହୋଇଯାଇଥାଏ। ଏହାଦ୍ୱାରା ଆମ ନଦୀ, ପୋଖରୀ ଏବଂ ପରିବେଶର ସୁରକ୍ଷା ହୋଇଥାଏ। ଆମ ଆସ୍ଥା ମଧ୍ୟ ବଞ୍ଚି ରହିଥାଏ ଏବଂ ପ୍ରକୃତି ପ୍ରତି ଆମର ଦାୟିତ୍ୱ ମଧ୍ୟ ପୂର୍ଣ୍ଣ ହୋଇଥାଏ। ଯେତେବେଳେ ଆମେ ସ୍ଥାନୀୟ କାରିଗରମାନଙ୍କଠାରୁ ମୂର୍ତ୍ତି କିଣୁ, ଆମେ ଭୋକାଲ ଫର ଲୋକାଲର ସଂକଳ୍ପକୁ ମଧ୍ୟ ଦୃଢ଼ କରିଥାଉ। ମୋର ବିଶ୍ୱାସ ଯେ ଏଥର ଗଣେଶ ଉତ୍ସବରେ ଏବଂ ଏହିଭଳି ପ୍ରତ୍ୟେକ ଉତ୍ସବରେ ଆମେ ଏ ସମସ୍ତ କଥା ଉପରେ ନିଶ୍ଚୟ ଗମ୍ଭୀରତାର ସହିତ ଚିନ୍ତା କରିବା ଏବଂ ଦେଶ ହିତରେ ପଦକ୍ଷେପ ନେବା। ବନ୍ଧୁଗଣ,
ଆମ ଦେଶରେ ସବୁ

0: ସବୁଠାରୁ ବଡ଼ ଶକ୍ତି ହେଉଛନ୍ତି ଆମ ଦେଶର ଜନସାଧାରଣ। ଦେଶର ଭିନ୍ନ ଭିନ୍ନ ସ୍ଥାନରେ ହେଉଥିବା ଛୋଟ ବଡ଼ ପ୍ରଚେଷ୍ଟାଗୁଡ଼ିକରୁ ଆମକୁ ବହୁତ କିଛି ଶିଖିବାକୁ ମିଳେ। ଏହିଭଳି ପ୍ରୟାସ ଆମକୁ କହିଦିଏ ଯେ ଯେବେ ମନରେ ସଂକଳ୍ପ ଥାଏ ଏବଂ ସମାଜର ସହଯୋଗ ମିଳେ ତେବେ କୌଣସି ବି ବଡ଼ ପରିବର୍ତ୍ତନ ଅଣାଯାଇପାରେ। ଆପଣଙ୍କ ଆଖପାଖରେ ହେଉଥିବା ଏହିଭଳି ପ୍ରଚେଷ୍ଟାଗୁଡ଼ିକ ବିଷୟରେ ଆପଣମାନେ ମୋ ପାଖକୁ ନିଶ୍ଚୟ ଲେଖନ୍ତୁ। ଆପଣଙ୍କର ବିଚାର ଏବଂ ପରାମର୍ଶ ପଠାଇ ଚାଲନ୍ତୁ। ହୋଇପାରେ ଆପଣଙ୍କ ଆଖପାଖର ଗୋଟିଏ ଛୋଟିଆ ପ୍ରୟାସ ସାରା ଦେଶ ପାଇଁ ପ୍ରେରଣା ହୋଇପାରିବ। ଆସନ୍ତା ମାସରେ ଆମେ ପୁଣି ଭେଟିବା, ଦେଶବାସୀମାନଙ୍କ ପାଇଁ କିଛି ନୂତନ ପ୍ରୟାସର ଚର୍ଚ୍ଚା କରିବା। ସେ ପର୍ଯ୍ୟନ୍ତ ଆପଣ ନିଜର ଏବଂ ନିଜର ପରିବାରର ଧ୍ୟାନ ରଖନ୍ତୁ। ଆଉ ହଁ, ଜଳ ସଞ୍ଚୟିତ କରିବା ହିଁ କରିବା। ବର୍ଷା ପାଣିର ଗୋଟିଏ ଗୋଟିଏ ବିନ୍ଦୁକୁ ଆମକୁ ସଞ୍ଚୟ କରିବାକୁ ପଡ଼ିବ। କ୍ୟାଚ୍ ଦ ରେନ୍ ଅଭିଯାନକୁ ସାମାନ୍ୟ ମନ୍ଥର ହେବାକୁ ଦେବା ନାହିଁ। ମୋର ଅନୁରୋଧ, ବର୍ଷାର ବିନ୍ଦୁ ବିନ୍ଦୁ ଜଳ ଆମେ ମିଳିମିଶି ସଞ୍ଚିବା। ବହୁତ ବହୁତ ଧନ୍ୟବାଦ, ନମସ୍କାର।
1: ଭାରତର ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଆଜି ଆକାଶବାଣୀ ଜରିଆରେ ଦେଶବାସୀଙ୍କୁ କହିଥିବା ମନ୍ କି ବାତ୍ର ଶୁଣିଲେ ଓଡ଼ିଆ ରୂପାନ୍ତର।
2: ରାଜୁ, ମୋବାଇଲ ଛାଡେ।
3: ଆରେ ଦିଦି, ବ୍ୟାଙ୍କର ନମ୍ବର ଦରକାର, ରିଫଣ୍ଡ ଆସିନି। ମିଳିଗଲା, ଏବେ କଲ୍ କରୁଛି ଦିଦି।
2: ବିନା ନମ୍ବର ଯାଞ୍ଚ କରିକି ପ୍ରାୟତଃ ଜାଲିଆ ଲୋକେ ବ୍ୟାଙ୍କର ନକଲି ୱେବସାଇଟ୍ ଆଉ ମିଛ ନମ୍ବର ଦ୍ଵାରା ଟଙ୍କା ଠକେଇ କରିଥାନ୍ତି।
3: ତ ଠିକ ନମ୍ବର
2: ବ୍ୟାଙ୍କର ଅଫିସିଆଲ ୱେବସାଇଟ୍ କିମ୍ବା କାର୍ଡରେ।
3: ତମେ ତ ବଞ୍ଚେଇ ଦେଲ ଦିଦି,
2: କାମରୁ ନୁହେଁ।
4: ଆର୍ ବି ଆଇ କହେ,
5: ସଠିକ ଆର୍ଥିକ ଆଚରଣ ରଖି ଆପଣଙ୍କ ସୁରକ୍ଷାର ଧ୍ୟାନ।

ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍ ଷ୍ଟୁଡିଓ ଘରେ ସମୟ ବର୍ତ୍ତମାନ ରାତି 11:07:30 ଚାଲନ୍ତୁ ଶୁଣିବା ଆସନ୍ତାକାଲିର କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଭକ୍ତିଗୀତର କାର୍ଯ୍ୟକ୍ରମ ଅର୍ଘ୍ୟଥାଳି ଶୁଣିପାରିବେ 6:05 ଅତିବଡ଼ି ଶ୍ରୀ ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 40ତମ ଭାଗ ଶୁଣିପାରିବେ 6:40। ଆମର ସ୍ୱାସ୍ଥ୍ୟ 7:10 ଏଥିରେ ବିଷୟ ରହିଛି ଶ୍ରବଣ ଯନ୍ତ୍ରର ବ୍ୟବହାର। ଏ ବିଷୟରେ ଆଲୋଚନା କରିବେ ଡାକ୍ତର ଅଶ୍ୱିନୀ କୁମାର ଦାସ। ଶୁଭ ସକାଳ ଶୁଣିପାରିବେ 7:25। ମର୍ଣ୍ଣିଂ ମେଲୋଡି ଶୁଣିପାରିବେ 8:30। ଡାଇଲ୍ ଇନ୍ ଲାଇଫ୍ ଚିଟ୍ଚାଟ୍ 9:00 ଏବଂ 5:00। ଏଥିରେ ନିର୍ଦ୍ଧାରିତ ବିଷୟରେ ଫୋନ୍ କଲ୍ ମାଧ୍ୟମରେ ନିଜ ମତାମତ ସେୟାର କରିପାରିବେ। ରେନ୍ବୋ ଏସ୍ଏମ୍ଏସ୍ 10:00। କଳାକାର ଶୁଣିପାରିବେ 11:00। ଦିନ 11:30 ଶୁଣିବେ କେତୋଟି ପୁରୁଣା ହିନ୍ଦୀ ଚଳଚ୍ଚିତ୍ର ଗୀତ। ଦିନ 12:00 ଶୁଣିବେ କିଛି କଥା କିଛି ଗୀତ। ଆଜି ଚର୍ଚ୍ଚାରେ ଦିନ 1:10 ଏଥିରେ ନିର୍ଦ୍ଧାରିତ ବିଷୟରେ ଏସ୍ଏମ୍ଏସ୍ ବା ହ୍ୱାଟ୍ସଆପ୍ ମାଧ୍ୟମରେ ନିଜ ମତାମତ ସେୟାର କରିପାରିବେ। ଦିନ 2:45 ଶୁଣିବେ ପୁରୁଣା ଓଡ଼ିଆ କଥାଚିତ୍ର ଗୀତ।

ଦିନ ତିନିଟାରେ ଶୁଣିବେ କାର୍ଯ୍ୟକ୍ରମ ମୋ ଦେଶ, ସୁରିଲା ଆଫ୍ଟରନୁନ୍ ଶୁଣିପାରିବେ ଅପରାହ୍ନ ଚାରିଟାରେ, ଗୋସ୍ୱାମୀ ତୁଳସୀଦାସ ବିରଚିତ ଶ୍ରୀରାମଚରିତ ମାନସର 63ତମ ଭାଗ ଶୁଣିପାରିବେ ସନ୍ଧ୍ୟା 6:10, ଭକ୍ତିଗୀତର କାର୍ଯ୍ୟକ୍ରମ ଆରାଧନା ଶୁଣିପାରିବେ ସନ୍ଧ୍ୟା 6:30, କାର୍ଯ୍ୟକ୍ରମ ସନ୍ଧ୍ୟା ଆସର ଶୁଣିପାରିବେ 7:25, ଗୀତରେ ଶୁଣିପାରିବେ 8:02, 9:15 ଶୁଣିବେ ପୁରୁଣା ଓଡ଼ିଆ ଏବଂ ହିନ୍ଦୀ ଗୀତ ସମ୍ମଳିତ କାର୍ଯ୍ୟକ୍ରମ ଅଭୁଲା ସ୍କୃତି, 10:00 ଶୁଣିପାରିବେ ଆପଣଙ୍କ ପ୍ରିୟ କାର୍ଯ୍ୟକ୍ରମ ରେନ୍ବୋ ଏସ୍ଏମ୍ଏସ୍। ଆସନ୍ତାକାଲିର କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍। ଶ୍ରୀଘରରେ ସମୟ ବର୍ତ୍ତମାନ 11:10 ହେବାକୁ ଯାଉଛି। ଏଇଠି ଶେଷ କରୁଛୁ ଆଜିର ଅଧିବେଶନ। ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଏଫ୍ଏମ୍ ଗୋଲ୍ଡରୁ। ଆସନ୍ତାକାଲି ଆପଣଙ୍କୁ ଅଭିବାଦନ ଜଣାଇବୁ 5:55। ସେ ପର୍ଯ୍ୟନ୍ତ ମତେ ବିଦାୟ ଦିଅନ୍ତୁ ଏବଂ ନିଜର ଯତ୍ନ ନେଉଥାନ୍ତୁ। ଶୁଭରାତ୍ରୀ।

ପ୍ରତିଟି ସୂର୍ଯ୍ୟୋଦୟ କେବଳ ନୂଆ ଦିନର ଆଗମନ ନୁହଁ, ଏହା ହେଉଛି ଭଗବାନଙ୍କର ଏକ ନିରବ ବାର୍ତ୍ତା। ମୁଁ ତୁମ ସହ ଅଛି। ଜୟ ଜଗନ୍ନାଥ। ପବିତ୍ର ପ୍ରଭାତର ଏହି ଶୁଭ ମୁହୂର୍ତ୍ତରେ ଆପଣମାନଙ୍କୁ ସ୍ୱାଗତ କରୁଛି ଆମର ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ଅର୍ଘ୍ୟଥାଳୀକୁ। ଆଜିର ସକାଳରେ ଆପଣମାନେ ଶୁଣିଛନ୍ତି ଆପଣଙ୍କ ସାଥୀ ସ୍ମୃତିକୁ। ସେଥି ଆମେ ପ୍ରାୟତଃ ଭଗବାନଙ୍କୁ ମନ୍ଦିରରେ ଖୋଜୁ, ମୂର୍ତ୍ତିରେ ଖୋଜୁ, ତୀର୍ଥକ୍ଷେତ୍ରରେ ଖୋଜୁ, କିନ୍ତୁ ଆମ ଶାସ୍ତ୍ର କହେ ଈଶା ବାସ୍ୟମିଦଂ ସର୍ବଂ ଯତ୍କିଞ୍ଚତ୍ ଜଗତ୍ୟାଂ ଜଗତ୍, ଅର୍ଥାତ୍ ଏହି ସମଗ୍ର ଜଗତ ଈଶ୍ୱରମୟ। ପ୍ରତ୍ୟେକ ଜୀବ, ପ୍ରତ୍ୟେକ ଘଟ, ପ୍ରତ୍ୟେକ ହୃଦୟରେ ନାରାୟଣ ରୂପୀ ଭଗବାନ ବିରାଜମାନ।

ଶୁଣୁଛନ୍ତି ଭକ୍ତି ସଙ୍ଗୀତର କାର୍ଯ୍ୟକ୍ରମ ଅର୍ଘ୍ୟ ଥାଳି କେବଳ ମାତ୍ର ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ କେନ୍ଦ୍ରରେ ଆଜି ସକାଳରେ ଆପଣମାନେ ଶୁଣୁଛନ୍ତି ଆପଣଙ୍କ ସାଥି ସ୍ମୃତିକୁ କୁହାଯାଏ ସକଳ ଘଟେ ନାରାୟଣ। ତେବେ ଏହି କଥାର ଅର୍ଥ କ'ଣ? ଘଟ ଅର୍ଥ ଶରୀର। ଆମ ସାଧୁ ସନ୍ଥମାନେ କହିଛନ୍ତି ପ୍ରତ୍ୟେକ ଶରୀର ହେଉଛି

ହେଉଛି ଗୋଟିଏ ଗୋଟିଏ ଘଟ, ଆଉ ସେହି ଘଟ ମଧ୍ୟରେ ବାସ କରୁଛନ୍ତି ପରମାତ୍ମା ରୂପେ ନାରାୟଣ। ସେଥିପାଇଁ ମହାପୁରୁଷମାନେ କୁହନ୍ତି, ଜୀବ ସେବା ହିଁ ଶିବ ସେବା। ଯଦି ଆମେ ମଣିଷଙ୍କୁ ଭଲ ପାଉ, ଦୁଃଖୀଙ୍କୁ ସାହାଯ୍ୟ କରୁ, ଭୋକିଲାକୁ ଖାଇବାକୁ ଦେଉ, ତେବେ ଆମେ ସିଧାସଳଖ ନାରାୟଣଙ୍କର ସେବା କରୁଛୁ ବୋଲି ବିଶ୍ୱାସ ରହିଛି। ଜଗନ୍ନାଥ ସଂସ୍କୃତିର ମୂଳ ମନ୍ତ୍ର ମଧ୍ୟ ଏହା ହିଁ। ଶ୍ରୀମନ୍ଦିରର ମହାପ୍ରସାଦ ଜାତି ବର୍ଣ୍ଣ ଧନୀ ଗରିବର ଭେଦଭାବ ରଖେନି, କାରଣ ଜଗନ୍ନାଥଙ୍କ ଦୃଷ୍ଟିରେ ସମସ୍ତେ ସମାନ।

ଘଟେ ଘଟେ ବାସ କରନ୍ତି ଶ୍ରୀହରି। ଯେପରି ଏକ ମାଟିର ଘଟ ଭିତରେ ପାଣି ରହେ, ସେହିପରି ଏହି ଶରୀର ଭିତରେ ପରମାତ୍ମାଙ୍କର ଅଂଶ ରହିଛି। ବନ୍ଧୁ, ଉପନିଷଦ କହେ, ତତ୍ତ୍ୱମସି, ଅର୍ଥାତ୍ ସେହି ପରମ ସତ୍ୟ ତୁମ ଭିତରେ ମଧ୍ୟ ଅଛନ୍ତି। ଯଦି ଆମେ ଏ କଥାକୁ ଅନୁଭବ କରିପାରିବା, ତେବେ ଜୀବନରେ ଅହଙ୍କାର ରହିବନି, ଘୃଣା ରହିବନି। କାରଣ ଆମେ ବୁଝିପାରିବା ଯେ ପ୍ରତ୍ୟେକ ଜୀବ ହେଉଛି ଭଗବାନଙ୍କର ସୃଷ୍ଟି।

ଶୁଣିଛନ୍ତି ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ 100.4 ଦିଲ୍ ସେ ଦିଲ୍ ତକ୍ କାର୍ଯ୍ୟକ୍ରମ ଚାଲିଛି ଭକ୍ତି ସଙ୍ଗୀତର ଅର୍ଘ୍ୟଥାଳି ଆପଣଙ୍କ ସହିତ ଆଜିର ସକାଳରେ ଯୋଡ଼ି ହୋଇଛି ଆପଣଙ୍କ ସାଥୀ ସ୍ମୃତି ଜଣେ ଭକ୍ତ ପ୍ରତ୍ୟେକ ଦିନ ମନ୍ଦିରକୁ ଯାଇ ଭଗବାନଙ୍କର ପୂଜା କରୁଥିଲେ ଦିନେ ମନ୍ଦିରକୁ ଯିବାବେଳେ ସେ ଦେଖିଲେ ଜଣେ ବୃଦ୍ଧ ଭୋକରେ କଷ୍ଟ ପାଉଛନ୍ତି ପ୍ରଥମେ ସେ ଭାବିଲେ ପୂଜା ସାରି ଆସିବି ତାପରେ ସାହାଯ୍ୟ କରିବି କିନ୍ତୁ ତାଙ୍କ ଅନ୍ତର ମଧ୍ୟରୁ ଏକ ସ୍ୱର ଆସିଲା ମୁଁ ମନ୍ଦିରରେ ନୁହଁ ଏହି ଭୋକିଲା ମଣିଷ ଭିତରେ ଅଛି ସେ ବୃଦ୍ଧଙ୍କୁ ଭୋଜନ କରାଇଲେ ଏବଂ ସେହି ରାତିରେ ସ୍ୱପ୍ନରେ ଭଗବାନ ଆସିଲେ କହିଲେ ଆଜି ତୁମେ ମୋତେ ପୂଜା କରିଛ ତେବେ ବନ୍ଧୁ ଏହି କାହାଣୀ ଆମକୁ ଶିଖାଏ ସେବା ହିଁ ଶ୍ରେଷ୍ଠ ସାଧନା ଦୈନନ୍ଦିନ ଜୀବନରେ ମଧ୍ୟ ଆମେ ଭଗବାନଙ୍କୁ ବା ଭଗବାନଙ୍କର ସେହି ଲୀଳାକୁ ଅନୁଭବ କରିପାରିବା ସକାଳେ ମା ଯେତେବେଳେ ଆମ ପାଇଁ ଖାଦ୍ୟ ପ୍ରସ୍ତୁତ କରନ୍ତି ସେଠାରେ ନାରାୟଣଙ୍କର ସ୍ନେହ ଅଛି ବାପା ଯେତେବେଳେ ପରିବାର ପାଇଁ ପରିଶ୍ରମ କରନ୍ତି ସେଠାରେ ନାରାୟଣଙ୍କର ତ୍ୟାଗ ଅଛି ଶିକ୍ଷକ ଯେତେବେଳେ ଜ୍ଞାନ ଦିଅନ୍ତି ସେଠାରେ ନାରାୟଣଙ୍କର ଆଲୋକ ଅଛି ଡାକ୍ତର ଯେତେବେଳେ ରୋଗୀଙ୍କ ସେବା କରନ୍ତି ସେଠାରେ ନାରାୟଣଙ୍କ କରୁଣା ଅଛି ଆଉ ଗଛ ଯେତେବେଳେ ଛାଇ ଦିଏ ସେଠାରେ ନାରାୟଣଙ୍କର ଦୟା ଅଛି ତେଣୁ ସକଳ ଘଟେ ସର୍ବସ୍ଥାନରେ ସେହି ନାରାୟଣ ରୂପେ ଭଗବାନ ରହିଛନ୍ତି

ଫୁଲର ସୁଗନ୍ଧରେ ନାରାୟଣ, ନଦୀର କଳକଳରେ ନାଦରେ ନାରାୟଣ, ମାଙ୍କ ମମତାରେ ନାରାୟଣ, ଭକ୍ତର ପ୍ରାର୍ଥନାରେ ନାରାୟଣ, ଘଟେ ଘଟେ ଯିଏ ବିରାଜନ୍ତି ତାଙ୍କୁ ଖୋଜିବା ନିହାତି ଆବଶ୍ୟକ। ବନ୍ଧୁ, ମନ ଭିତରେ ପ୍ରେମ, ଦୟା ଏବଂ ସେବା ମାଧ୍ୟମରେ ଆମେ ତାଙ୍କୁ ଆମ ହୃଦୟ ମଧ୍ୟରେ ହିଁ ପାଇପାରିବା। କେବେ କେବେ ଆମେ କହିଥାଉ ଭଗବାନ ମୋତେ ସାହାଯ୍ୟ କଲେନି, କିନ୍ତୁ ବନ୍ଧୁ, ଯେଉଁ ବନ୍ଧୁ କଷ୍ଟ ସମୟରେ ଆପଣଙ୍କ ହାତ ଧରିଥିଲେ

କିଏ ସେ ହେଉଛନ୍ତି ସେ ନାରାୟଣଙ୍କର ରୂପୀ। ଯେଉଁ ଅଜଣା ବ୍ୟକ୍ତି ଦିନେ ଆପଣଙ୍କୁ ସାହାଯ୍ୟ କରିଥିଲା ସିଏ ସେ ନାରାୟଣଙ୍କର ଦୂତ। ଭଗବାନ ପ୍ରାୟତଃ ମଣିଷଙ୍କ ପାଖରେ ପରୋକ୍ଷ ଭାବରେ ହିଁ କାର୍ଯ୍ୟ କରିଥାନ୍ତି। ତେଣୁ କଥାରେ ଅଛି, ଜୀବ ସେବା ଶିବ ସେବା, ପ୍ରେମ ହିଁ ପରମ ଧର୍ମ। ତେଣୁ ଆଜି ତିନୋଟି କଥା ଆମକୁ ମନେ ରଖିବା ଆବଶ୍ୟକ। କାହାକୁ ଅବମାନନା କରିବା ଉଚିତ ନୁହଁ, ଯଥାସମ୍ଭବ ନିଜ ପାରୁ ଭିତରେ ଯଦି ରହିଥିବ ସାହାଯ୍ୟ କରିବା ଆବଶ୍ୟକ। ପ୍ରତ୍ୟେକ ଜୀବନରେ ଈଶ୍ୱରଙ୍କର ଅଂଶ ଦେଖିବା ଆବଶ୍ୟକ। ଏହା ହେଉଛି ସକଳ ଘଟେ ନାରାୟଣଙ୍କର ପ୍ରକୃତ ଅର୍ଥ।

ସେ ଈଶ୍ୱର ହୁଅନ୍ତୁ ବା ଈଶ୍ୱରୀ ହୁଅନ୍ତୁ, ଦୁଇ ଜଣ ଏକ ବ୍ରହ୍ମଙ୍କର ଦୁଇଟି ରୂପ। ବନ୍ଧୁ ଶୁଣିଛନ୍ତି ଆପଣମାନେ ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ 100.4 ଦିଲ୍ ସେ ଦିଲ୍ ତକ୍ କାର୍ଯ୍ୟକ୍ରମ ଚାଲିଛି ଭକ୍ତି ସଙ୍ଗୀତର ଅର୍ଘ୍ୟଥାଳି। ଆଜିର ସକାଳରେ ଆପଣମାନେ ଶୁଣିଛନ୍ତି ଆପଣଙ୍କ ସାଥୀ ସ୍ମୃତିକୁ। ମୁଁ ପ୍ରତ୍ୟେକ ମଣିଷଙ୍କ ମଧ୍ୟରେ, ପ୍ରତ୍ୟେକ ଜୀବରେ, ପ୍ରତ୍ୟେକ ସୃଷ୍ଟିରେ ଅବସ୍ଥିତ। ନାରାୟଣଙ୍କର ଅସ୍ତିତ୍ୱକୁ ଅନୁଭବ କରିବା ଆବଶ୍ୟକ। ହଁ ବନ୍ଧୁ, ଜଗନ୍ନାଥ ପ୍ରତ୍ୟେକ ଘଟରେ ବିରାଜମାନ, ତେଣୁ ତ କୁହାଯାଏ ସକଳ ଘଟେ ନାରାୟଣ। ତେବେ ସମୟ ତ ସରିସରି ଆସିଲାଣି, ଚାଲନ୍ତୁ ବର୍ତ୍ତମାନ ଶୁଣିନେବା ଆଉ ଏକ ସୁନ୍ଦର ଭକ୍ତି ଗୀତ, ଏବଂ ଏହି ଭକ୍ତି ଗୀତର ହିଁ ଶେଷ କରିବା ଆଜିର ଭକ୍ତି ସଙ୍ଗୀତର କାର୍ଯ୍ୟକ୍ରମ ଅର୍ଘ୍ୟଥାଳିକୁ।

ତେବେ ଶେଷରେ ଏତିକି କଥା କହିବି ସଧି, ସୂର୍ଯ୍ୟ ଯେପରି ସମସ୍ତଙ୍କୁ ସମାନ ଆଲୋକ ଦିଅନ୍ତି, ସେହିପରି ନାରାୟଣ ମଧ୍ୟ ପ୍ରତ୍ୟେକଙ୍କ ହୃଦୟରେ ସମାନ ଭାବରେ ବିରାଜମାନ। ତେଣୁ ଆଜିର ଦିନରେ ଏହା ହିଁ ଆମେ କହିବା ଯେ ପ୍ରତ୍ୟେକ ଜୀବନରେ ନାରାୟଣଙ୍କର ଦର୍ଶନ କରିବି, ପ୍ରତ୍ୟେକଙ୍କୁ ସମ୍ମାନ ଏବଂ ପ୍ରେମ ଦେବି।

ଏକ ଚିତ୍ତରେ ବିଦୁର ଶୁଣୁଛନ୍ତି ଲୀଳାମୟଙ୍କର ସୃଷ୍ଟି ସର୍ଜନା ଲୀଳା। ଧରଣୀ ଉଦ୍ଧାର ପରେ ଋଷିଗଣ ଭଗବାନଙ୍କର ଅପାର ମହିମା ବଖାଣି ସ୍ତୁତି କରୁଛନ୍ତି। ପରାହରୂପୀ ପ୍ରଭୁ ତୋଷ ମନରେ ଅଦୃଶ୍ୟ ହୋଇଛନ୍ତି। ମୈତ୍ରେୟ ବିଦୁରଙ୍କୁ ଉପଦେଶ ଦେଇ କହୁଛନ୍ତି, ସନ୍ତୋଷ ଚିତ୍ତରେ ଯେ ଶ୍ରୀହରିଙ୍କ ଚରିତ କହେ ବା ଶୁଣେ, ତା ହୃଦୟରେ ଭଗବାନ ତକ୍ଷଣେ ପ୍ରସନ୍ନ ହୁଅନ୍ତି। ତାପରେ ବିଦୁର ପଚାରନ୍ତେ ମୈତ୍ରେୟ କାମ ପୀଡ଼ିତା ଦିଦିଙ୍କର କାଶ୍ୟପ ଋଷିଙ୍କୁ ପୁତ୍ର ନିବେଦନ ପ୍ରସଙ୍ଗ ବଖାଣିଛନ୍ତି।

0: ଆମର ସ୍ୱାସ୍ଥ୍ୟ। ଆଜି ଏଥିରେ ଶୁଣନ୍ତୁ, ଯୋଗ ମାଧ୍ୟମରେ ଅଣ୍ଟାବିନ୍ଧା ସମସ୍ୟାର ନିରାକରଣ, ଏ ସମ୍ପର୍କରେ କହିଛନ୍ତି ଡାକ୍ତର ପ୍ରତିଭା ଶ୍ରୀ।
1: ପିଠିର ମାଂସପେଶୀ ଦୁର୍ବଳ ହେଲେ ପିଠିର ଯନ୍ତ୍ରଣା ଦେଖାଯାଇଥାଏ। ଏହା ଧୀରେ ଧୀରେ ଆମର ଅଣ୍ଟାକୁ ବି ଗ୍ରାସ କରିଥାଏ, ଆଉ ଏହି ଅଣ୍ଟାବିନ୍ଧା ବି ଆମ ପିଠି ବିନ୍ଧାର ଏକ ଅଂଶ, ଯାହାକି ଆମର ପିଠିର ତଳ ଭାଗରେ ଯନ୍ତ୍ରଣା ହୋଇଥାଏ। ସ୍ନାୟୁ ଦୁର୍ବଳ ହେଲେ ତଥା ବାତ ପ୍ରକୋପ ଯୋଗୁଁ ମଧ୍ୟ କ୍ରମେ କ୍ରମେ ଏହି ଯନ୍ତ୍ରଣା ବୃଦ୍ଧି ପାଇଥାଏ। ଅସଂଯତ ଜୀବନଶୈଳୀ, ଖାଦ୍ୟପେୟରେ ଅନିୟମିତତା, ରାତି ଅନିଦ୍ରା, ବହୁ ସମୟ ଧରି ଟିଭି ବା କମ୍ପ୍ୟୁଟର ସାମ୍ନାରେ ବସି କାର୍ଯ୍ୟ କରିବା, ଓଜନିଆ ଜିନିଷ ଉଠାଇବା, ଆଉ କେବେ ହେଲେ ନିଜର ଯତ୍ନ ନ ନେବା କି ମୋ ପିଠିରେ କ'ଣ ପ୍ରେସର ହେଉଛି, ମୁଁ କିଛି କାମ କଲାବେଳେ ମୋର କୋଉ ଜାଗାରେ କେତେ ପ୍ରେସର ପଡୁଛି, ତାକୁ ଆମେ ଖାମଖିଆଲି ଭାବରେ ଯଦି ଏଭଳିଆ ପରିଶ୍ରମ କରି ଚାଲିବା, ତାହେଲେ ଏଭଳି ଯୋଉ ଯନ୍ତ୍ରଣା ପିଠିରେ ହେଇଥାଏ ତା ବଢି ଚାଲିଥାଏ, ଆଉ ଅଣ୍ଟା ଆମର ବେଶୀ ଆଫେକ୍ଟ ହେଇଥାଏ। ତେଣୁ ପିଠି, ଅଣ୍ଟା ଓ କାନ୍ଧରେ ପ୍ରବଳ ଯନ୍ତ୍ରଣା ହୋଇଥାଏ। ଦୈନିକ ଯୋଗାଭ୍ୟାସ ଏହି ସମସ୍ୟାର ଉପଶମ କରିବାରେ ସହାୟକ ହୋଇଥାଏ। ଭୁଜଙ୍ଗାସନ, ମକରାସନ, ଧନୁରାସନ, ଚକ୍ରାସନ, ଉଷ୍ଟ୍ରାସନ ଭଳି ପଛକୁ ମୋଡ଼ି ହେବା ଭଳିଆ ଆସନ ଗୁଡ଼ିକର ଅଭ୍ୟାସ ଏହି ଯନ୍ତ୍ରଣାର ଉପଶମ ନିମନ୍ତେ ବହୁତ ସହାୟକ ହୋଇଥାଏ। ତେଣୁ ମେରୁଦଣ୍ଡରେ ଆଘାତ ଲାଗିବା ଦ୍ୱାରା ମଧ୍ୟ ଏହି ସମସ୍ୟା ହୋଇଥାଏ। ବେଳେବେଳେ ମେରୁଦଣ୍ଡରେ କିଛି ଆଘାତ ଲାଗିଥାଏ। ଯେଉଁମାନେ ବହୁ ସମୟ ଧରି ଡ୍ରାଇଭିଂ କରନ୍ତି, ଟୁ ହ୍ୱିଲର ହେଉ ଫୋର ହ୍ୱିଲର ହେଉ, ତଥା ମେଦ ବହୁଳତାର ଶିକାର ହୋଇଥାନ୍ତି, ଆଉ ତା ସହିତ ସେମାନେ ସବୁବେଳେ ଗୋଟେ ବ୍ୟସ୍ତବହୁଳ ଜୀବନରେ ଜଞ୍ଜାଳରେ ରୁହନ୍ତି, ନିଜ ଶରୀରକୁ ମନକୁ ଟିକେ ରିଲାକ୍ସ ରଖିବା ପାଇଁ ବା ଶାନ୍ତ କରିବା ପାଇଁ, ଆରାମ ଦେବା ପାଇଁ କେବେ ହେଲେ ଚିନ୍ତା କରିପାରନ୍ତି ନାହିଁ, ସେମାନେ ଏଭଳିଆ ଯନ୍ତ୍ରଣାରେ ସବୁବେଳେ ସମ୍ମୁଖୀନ ହୋଇଥାନ୍ତି। ସମ୍ପୂର୍ଣ୍ଣ ବିଶ୍ରାମ ବା ବେଡ୍ ରେଷ୍ଟର ଆବଶ୍ୟକତା ରହିଛି। ଯୋଗ ନିଦ୍ରା ଗୋଟେ ଅଭ୍ୟାସ, ଯେମିତିକି ଆମର ଯୋଗରେ ରହିଛି, ଯୋଉଥିରେ ଆପଣ ସବାସନରେ ଶୋଇ ରହିବେ, ଆଉ ଆପଣଙ୍କର ଯିଏ ଯୋଗ ପ୍ରଶିକ୍ଷକ ସେ ଆପଣଙ୍କୁ ତାଙ୍କର ଇନ୍ଷ୍ଟ୍ରକ୍ସନ ମାଧ୍ୟମରେ 30 ମିନିଟ୍ର ଅଭ୍ୟାସ ଦେବେ, ଯୋଉଥିରେ କି ଆପଣ କିଛି କରୁନାହାନ୍ତି, ଆପଣ ଜଷ୍ଟ ଶୁଣି ଚାଲିଛନ୍ତି, ଆଉ ଏହାଦ୍ୱାରା ଶରୀରର ଅନ୍ତଃସ୍ରାବୀ ଗ୍ରନ୍ଥି ତଥା ପ୍ରତ୍ୟେକ ଅବୟବ ଯୌଗିକ ଉପାୟରେ ବାହିକ ଓ ଆନ୍ତରିକ ଭାବରେ ବିଶ୍ରାମ ପାଇଥାନ୍ତି। ସୀମା ଭିତରେ ରହି ବା ସତର୍କ ଭାବରେ ରହି ଆମେ ଯଦି ଚଳପ୍ରଚଳ କରିବା, ଆମର ନୀତିଦିନର କାର୍ଯ୍ୟକ୍ରମକୁ ସମ୍ପାଦନ କରିବା, ଏଥିରେ ଶୀଘ୍ର ଆରୋଗ୍ୟ ଲାଭ ମିଳିଥାଏ। ତେବେ ଅଭିଜ୍ଞ ଯୋଗ ପ୍ରଶିକ୍ଷକଙ୍କ ପରାମର୍ଶ ନେଇ ଦୈନିକ ତାଡ଼ାସନର ଅଭ୍ୟାସ, ବକ୍ରାସନ, ଅର୍ଦ୍ଧସଲଭାସନ, ମକରାସନ, ଗୋମୁଖାସନ ର ଅଭ୍ୟାସ ସହିତ ଆପଣ ସକାଳେ ଯେତେବେଳେ ଟାଇମ୍ ମିଳୁଛି କିମ୍ବା ଆପଣ ସନ୍ଧ୍ୟାବେଳେ ବି ସମୟ ମିଳୁଛି, ସବାସନରେ 10 ମିନିଟ୍ ପାଇଁ ବିଶ୍ରାମ ନିଅନ୍ତୁ। ତା ସହିତ ପ୍ରଚୁର ପରିମାଣରେ ପାଣି ପିଅନ୍ତୁ, ତା ଫଳରେ କୋଷ୍ଠକାଠିନ୍ୟତା ଭଳି ପ୍ରୋବ୍ଲେମ୍ ରହିବନି, କାରଣ ଯେତେବେଳେ ପର୍ଯ୍ୟନ୍ତ ଆପଣଙ୍କର କୋଷ୍ଠକାଠିନ୍ୟ ଭଲ ହେଇନି, ଏହି ପିଠି ଯନ୍ତ୍ରଣାରୁ ମୁକ୍ତି ମିଳିବା ସହଜ ହୋଇନଥାଏ। ତେଣୁକରି ଯେଉଁମାନେ ଯୋଗ ବିଶାରଦ ସେମାନେ ପ୍ରଥମେ ଦେଖନ୍ତି ଖାଦ୍ୟପେୟକୁ, ଯେ ରୋଗୀ କୋଉ ଭଳିଆ ଖାଦ୍ୟ ଖାଉଛି, ସେ ଦୈନନ୍ଦିନ ଜୀବନରେ ଏସିରେ କେତେ ସମୟ ରହୁଛି, ଆମର ଯୋଉ ଆଧୁନିକ ଜୀବନଶୈଳୀ ଆମର ରହିଛି ଯେମିତି ଆଗରୁ ରହିଥିଲା, ଆମେ ଯଦି ତଳେ ବସି ବସି ଘରକୁ ଓଳଉଛେ ତାହେଲେ ଆଣ୍ଠୁରୁ ଏକ୍ସରସାଇଜ୍ ହୋଇଥାଏ, ପେଲଭିକ୍ ରିଜନ୍ରେ ଏକ୍ସରସାଇଜ୍ ହୋଇଥାଏ, ଅଣ୍ଟାରେ ବି ଏକ୍ସରସାଇଜ୍ ହୋଇଥାଏ, ଯୋଉଟାକି ଆମର ଯୋଗର ଗୋଟେ ଅଭ୍ୟାସ ରହିଛି କୌହା ଚଲନ। ଏହି ଅଭ୍ୟାସ ଫଳରେ ଆପଣଙ୍କର ଅଣ୍ଟାବିନ୍ଧା ଭଳି ପ୍ରୋବ୍ଲେମ୍ ଆସିବନି। ଆଉ ତା ସହିତ ଆମର କିଛି ପ୍ରାଣାୟାମର ଅଭ୍ୟାସ ବି ଦରକାର। ଦୈନନ୍ଦିନ ଜୀବନରେ ନାଡ଼ି ଶୋଧନ ପ୍ରାଣାୟାମକୁ 10 ଚକ୍ର ପର୍ଯ୍ୟନ୍ତ କରିବେ, ମିନିମମ୍ 10 ରାଉଣ୍ଡ ଭ୍ରମରୀ ପ୍ରାଣ।

ଆପଣଙ୍କୁ ରାତିରେ ଭଲସେ ନିଦ କରେଇବ। ଯଦି ଆପଣ ରାତିରେ ନିଦ ହଉନି ବି ଏ ଅଣ୍ଟାବିନ୍ଧା କମିବା ବି ସହଜ ହେଇନଥାଏ। ଯଦି ଆମେ 10 ମିନିଟ୍ ପର୍ଯ୍ୟନ୍ତ କଣ୍ଟିନ୍ୟୁଅସ୍ଲି ଓମ୍ ଚାଣ୍ଟିଂ କରିବା ତାହେଲେ ମଧ୍ୟ ଅଣ୍ଟାବିନ୍ଧାରୁ ଆମକୁ ଉପଶମ ମିଳିଥାଏ।

ୱେଲକମ୍ ବ୍ୟାକ୍ ଫ୍ରେଣ୍ଡ୍, ଶୁଣୁଛନ୍ତି ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକକୁ। सो चली छि शुभ सकाळ, समय वर्तमान सकाळ 7:40 एंड आपण माने आज सकाळ रे सुन छथि आपणक साथ ही स्मृति को। हेलेन केलर जो झियो केबे भी हार मानिनी, जो झियो को लोक माने अक्षम भाबीथिले सेही हेलेन केलर परे कॉलेज रे पाठ पढिले एवं अमेरिकार प्रथम डेफ ब्लाइंड ग्रेजुएट हेथिले। ବନ୍ଧୁ, 14 ପୁସ୍ତକ ଲେଖିଥିଲେ ସେ ଏବଂ 7 ଭାଷଣ ଦେଇଥିଲେ। ସେ ପ୍ରମାଣ କରିଦେଇଥିଲେ ଶରୀରର ସୀମାବଦ୍ଧତା ସ୍ୱପ୍ନକୁ ଅଟକାଇ ପାରେ ନାହିଁ। ହେଲେନ୍ କେଲର କେବଳ ଲେଖିକା ନୁହନ୍ତି, ସେ ଦିବ୍ୟାଙ୍ଗ ଲୋକମାନଙ୍କ ଅଧିକାର ପାଇଁ ମଧ୍ୟ ଲଢ଼ିଥିଲେ। ମହିଳାଙ୍କ ଭୋଟ ଅଧିକାର, ଶ୍ରମିକଙ୍କ ଅଧିକାର ଏବଂ ସାମାଜିକ ନ୍ୟାୟ ପାଇଁ ମଧ୍ୟ ସ୍ୱର ଉଠାଇଥିଲେ। ବନ୍ଧୁ, ତାଙ୍କର ବାଣୀ ଥିଲା, ଆଶାବାଦ ହେଉଛି ବିଶ୍ୱାସ ଯାହା ଆମକୁ ସଫଳତା ଆଡ଼କୁ ନେଇଯାଇଥାଏ, ଏବଂ ଜୀବନ ଏକ ସାହସିକ ଅଭିଯାନ, ନଚେତ୍ କିଛି ବି ନୁହେଁ।

ପ୍ରକୃତରେ ତ ହେଲେନ୍ କେଲରଙ୍କ ଯୋଉ ଲାଇଫ୍ ଗୋଟେ ଜାଦୁ ଥିଲା ଏବଂ ସେ ନିଜେ ଥିଲେ ତାର ଜାଦୁଗର। ହେଲେନ୍ କେଲରଙ୍କ ଜୀବନ ଆମକୁ ତିନୋଟି ବଡ଼ ଶିକ୍ଷା ଦେଇଥାଏ। ଅସୁବିଧା କେବେ ବି ଜୀବନର ଶେଷ କଥା ନୁହଁ। ଶିକ୍ଷା ଏବଂ ଇଚ୍ଛା ଶକ୍ତି ମଣିଷକୁ ମହାନ କରେ। ଏବଂ ତୃତୀୟ କଥାଟି ହେଉଛି

ଆତ୍ମବିଶ୍ୱାସ ଯଦି ଅଛି ତାହେଲେ ଅସମ୍ଭବକୁ ମଧ୍ୟ ସମ୍ଭବ କରାଯାଇପାରେ। ବନ୍ଧୁ, ଆଖି ନଥାଇ ମଧ୍ୟ ସେ ବିଶ୍ୱକୁ ଦେଖୁଥିଲେ, କାନ ନଥାଇ ମଧ୍ୟ ସେ ବିଶ୍ୱକୁ ଶୁଣୁଥିଲେ ତାଙ୍କ ସଫଳତାର କାହାଣୀ। ହେଲେନ୍ କେଲରଙ୍କ ଜୀବନ ଆମକୁ ଶିଖାଏ, ଅନ୍ଧକାର ଯେତେ ଗଭୀର ହେଉ ଆତ୍ମବିଶ୍ୱାସର ଆଲୋକ ତାଠାରୁ ଅଧିକ ଉଜ୍ଜଳ।

ହୋଇଥାଏ। ଯେତେ ପ୍ରକାରର ବାଧା ବିଘ୍ନ ଆସୁନା କାହିଁକି ମାଇଣ୍ଡ ବା ଆପଣଙ୍କର ମୁଡ୍ କେବେ ବି ଷ୍ଟ୍ରେସ୍ଫୁଲ୍ ହୁଏନି। ସୋ ଷ୍ଟ୍ରେସ୍ ଫ୍ରି କରିବା ପାଇଁ ଏଫ୍ଏମ୍ ରେନ୍ବୋ ସବୁବେଳେ ଆପଣମାନଙ୍କ ସହିତ ରହିଛି ଆଣ୍ଡ ଆପଣମାନଙ୍କର ମନୋରଞ୍ଜନ କରୁଛି।

ସ୍ୱପ୍ନ ଯେତେବେଳେ ଛୋଟ ହୁଏ ନା, ସେଥିରେ ହିଁ ଜନ୍ମ ନେଇଥାଏ ଗୋଟେ ବଡ଼ ସଫଳତାର କାହାଣୀ। ଗୋଟେ ଛୋଟ ଦୋକାନ, ଗୋଟେ ଛୋଟ କାରଖାନା କିମ୍ବା ଘରର କୋଉ କୋଣରୁ ଆରମ୍ଭ ହୋଇଥିବା ଗୋଟେ ଉଦ୍ୟମ ଆଜି ହଜାର ହଜାର ଲୋକଙ୍କ ପାଇଁ ହୋଇସାରିଛି ରୋଜଗାରର ଆଶା। ନମସ୍କାର ସାଥୀ, ମୁଁ ଆପଣଙ୍କ ସାଙ୍ଗ, ଆପଣଙ୍କ ହମସଫର ହୋ ସ୍ମୃତି। ଆପଣମାନେ ଶୁଣିଛନ୍ତି ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ 100.4 ଦିଲ୍ ସେ ଦିଲ୍ ତକ୍। ଆଣ୍ଡ ଆଜି ହେଉଛି ଜୁନ୍ 27 ତାରିଖ। ଆଣ୍ଡ ଆଜି ସାରା ବିଶ୍ୱ ସେଲିବ୍ରେଟ୍ କରୁଛି ଏମ୍ଏସ୍ଏମ୍ଇ ଡେକୁ। ଏହି ଅବସରରେ ବହୁତ ଗୁଡ଼ିଏ କଥା, ବହୁତ ଗୁଡ଼ିଏ ସ୍ୱପ୍ନ ଦେଖିଥିବା ଯେଉଁ ଲୋକମାନେ ରହିଛନ୍ତି, ଯେଉଁ ସ୍ରଷ୍ଟାମାନେ ରହିଛନ୍ତି, ସେମାନଙ୍କର କଥା। ଏମ୍ଏସ୍ଏମ୍ଇ ଅର୍ଥାତ୍ ମାଇକ୍ରୋ ସ୍ମଲ୍ ଆଣ୍ଡ ମିଡିୟମ୍ ଏଣ୍ଟରପ୍ରାଇଜେସ୍, ଓଡ଼ିଆରେ କହିବାକୁ ଗଲେ କ୍ଷୁଦ୍ର, ଲଘୁ ଏବଂ ମଧ୍ୟମ ଉଦ୍ୟୋଗ, ଏମାନେ ଦେଶର ଅର୍ଥନୀତିର ମେରୁଦଣ୍ଡ ସାଥୀ। ଗାଁଠାରୁ ସହର ପର୍ଯ୍ୟନ୍ତ, ହସ୍ତଶିଳ୍ପଠାରୁ ଷ୍ଟାର୍ଟଅପ୍ ପର୍ଯ୍ୟନ୍ତ, ସବୁଠି ଏହି ଏମ୍ଏସ୍ଏମ୍ଇର ଅବଦାନ ରହିଛି। ବିଶ୍ୱର ପ୍ରାୟ 90% ବ୍ୟବସାୟ ଏମ୍ଏସ୍ଏମ୍ଇ ଶ୍ରେଣୀରେ ଆସେ ଏବଂ ଏହା ରୋଜଗାର ସୃଷ୍ଟିର ଏକ ପ୍ରମୁଖ ଶକ୍ତି।

ୱେଲକମ୍ ବ୍ୟାକ୍ ମାଇ ଫ୍ରେଣ୍ଡ ଶୁଣିଛନ୍ତି ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକକୁ। ସୋ କଥା ହଉଥିଲୁ ଏମ୍ଏସ୍ଏମ୍ଇ ବିଷୟରେ। 2017 ଜାତିସଂଘ ଆଜିର ଦିନ ମାନେ ଜୁନ୍ 27 ତାରିଖକୁ ଏମ୍ଏସ୍ଏମ୍ଇ ଡେ ଭାବେ ଘୋଷଣା କରିଥିଲା, ଯାହାର ଉଦ୍ଦେଶ୍ୟ ହେଉଛି କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗଗୁଡ଼ିକର ଅବଦାନକୁ ସମ୍ମାନ ଦେବା ଏବଂ ନୂଆ ଉଦ୍ୟୋଗୀମାନଙ୍କୁ ପ୍ରେରଣା ଦେବା। ତେବେ ଆମ ଇଣ୍ଡିଆରେ, ଆମ ଭାରତବର୍ଷରେ ଏମ୍ଏସ୍ଏମ୍ଇ କେବଳ ଗୋଟିଏ ବ୍ୟବସାୟ ନୁହେଁ ବନ୍ଧୁ, ଏହା ଆତ୍ମନିର୍ଭରତାର ଏକ ଆନ୍ଦୋଳନ। ହସ୍ତତନ୍ତଠାରୁ ଆରମ୍ଭ କରି ଖାଦ୍ୟ ପ୍ରକ୍ରିୟାକରଣ, କୁଟୀର ଶିଳ୍ପ, ଷ୍ଟାର୍ଟଅପ୍, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ, ସମସ୍ତେ ଏହି ଏମ୍ଏସ୍ଏମ୍ଇର ଅଂଶ। ଆଜି ଅନେକ ଯୁବକ ଯୁବତୀ ଚାକିରି ଖୋଜିବା ବଦଳରେ ନିଜେ ଉଦ୍ୟୋଗ କରି ଅନ୍ୟମାନଙ୍କୁ ଚାକିରି ଦେଉଛନ୍ତି, ଆଉ ଏହା ହିଁ ହେଉଛି ଭାରତର ପରିଚୟ।

ସୋ ମର୍ଣ୍ଣିଂରେ ମେଲୋଡିୟସ୍ ଗୀତ ଶୁଣିଛନ୍ତି, ଆପଣଙ୍କ ମନପସନ୍ଦର ଗୀତ ଶୁଣିଛନ୍ତି ଓନ୍ଲି ଅନ୍ ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ 100.4 ଦିଲ୍ ସାଥୀ ସ୍ମୃତି। ସୋ ଫ୍ରେଣ୍ଡସ୍, ବଡ଼ ସଫଳତା ସବୁବେଳେ ବଡ଼ ପୁଞ୍ଜିରୁ ଆରମ୍ଭ ହୁଏ ନାହିଁ। ଅନେକ ସମୟରେ ଗୋଟିଏ ଛୋଟ ଭାବନା, ଗୋଟିଏ ଦୃଢ଼ ସଂକଳ୍ପ ଏବଂ ଅବିରତ ପରିଶ୍ରମ ହିଁ ଗଢ଼ିଥାଏ ସଫଳତାର ସିଡ଼ି। ଯଦି ଆପଣଙ୍କ ପାଖରେ କୌଣସି ନୂଆ ଭାବନା ଅଛି, ତାହେଲେ ଅବହେଳା ଜମା ବି କରନ୍ତୁନି। ଆଜିର ଛୋଟ ଉଦ୍ୟମ କାଲିର ବଡ଼ ସଂସ୍ଥା ହୋଇପାରେ, ତେଣୁ ସ୍ୱପ୍ନ ଦେଖନ୍ତୁ, ସାହସ କରନ୍ତୁ ଆଉ ଆରମ୍ଭ କରନ୍ତୁ। କାରଣ ପ୍ରତ୍ୟେକ ବଡ଼ କମ୍ପାନୀର ଆରମ୍ଭ ହୋଇଥିଲା ଗୋଟିଏ ଛୋଟ ପଦକ୍ଷେପରୁ। ଆଜି ବିଶ୍ୱ ଏମ୍ଏସ୍ଏମ୍ଇ ଦିବସ ଉପଲକ୍ଷେ ସମସ୍ତ ଉଦ୍ୟୋଗୀ, କାରିଗର ଏବଂ ସ୍ୱପ୍ନ ଦ୍ରଷ୍ଟାଙ୍କୁ ଜଣାଉଛୁ ହୃଦୟରୁ ଅଭିନନ୍ଦନ।

0: ଖରାଦିନେ ଅଂଶୁଘାତ ପ୍ରତି ସତର୍କ ରୁହନ୍ତୁ।
1: ଅଂଶୁଘାତର ଲକ୍ଷଣ ଗୁଡିକ ହେଉଛି ପ୍ରବଳ ଝାଳ ବୋହିବା, ମୁଣ୍ଡ ବୁଲାଇ ଅନ୍ଧାର ଦିଶିବା ଓ ବାନ୍ତି ଲାଗିବା, ପ୍ରବଳ ଶୋଷ ଲାଗିବା, ମାଂସପେଶୀ ଟାଣି ହେବା।
0: ଅଚେତ ଗୁଡିକ ହେଉଛି ସକାଳେ କିମ୍ବା ଉପର ବେଳା ଖରା କମ୍ ଥିବା ବେଳେ ବାହାରକୁ ଯାଆନ୍ତୁ। ବାହାରକୁ ଯିବା ପୂର୍ବରୁ ଯଥେଷ୍ଟ ପାଣି ପିଅନ୍ତୁ। ହାଲୁକା ରଙ୍ଗର ଢିଲା ପୋଷାକ, ଛତା ଓ ଜୋତା ବ୍ୟବହାର କରନ୍ତୁ। ଖରାରେ କଠିନ ପରିଶ୍ରମ କରନ୍ତୁ ନାହିଁ, ଅଧିକ ଦୂର ଚାଲନ୍ତୁ ନାହିଁ, ମଝିରେ ମଝିରେ ଛାଇରେ ବିଶ୍ରାମ ନିଅନ୍ତୁ।
1: ଅଂଶୁଘାତର ପ୍ରତିକାର ଗୁଡିକ ହେଉଛି ରୋଗୀକୁ ଖୋଲା ଓ ଥଣ୍ଡା ଜାଗାକୁ ନେଇ ORS କିମ୍ବା ଚିନି ଲୁଣ ସର୍ବତ ଅଥବା ସାଧା ପାଣି ପିଆନ୍ତୁ। ପୋଷାକ ଗୁଡିକୁ ଯଥା ସମ୍ଭବ ଖୋଲି ଦିଅନ୍ତୁ, ମୁଣ୍ଡକୁ ଧୋଇ ଦିଅନ୍ତୁ ଏବଂ ଓଦା କପଡ଼ାରେ ପୋଛନ୍ତୁ। ରୋଗୀକୁ ପଙ୍ଖା, କୁଲର କିମ୍ବା ଏସି ପବନରେ ଶୁଆଇ ଦିଅନ୍ତୁ। ଅବସ୍ଥାରେ ଉନ୍ନତି ନ ହେଲେ ସ୍ୱାସ୍ଥ୍ୟ କର୍ମଚାରୀଙ୍କୁ ଜଣାନ୍ତୁ କିମ୍ବା ଆମ୍ବୁଲାନ୍ସ ଡାକନ୍ତୁ।
0: ବୟସ୍କ ତଥା ଅସୁସ୍ଥ ବ୍ୟକ୍ତି ଏବଂ ଗର୍ଭବତୀ ମହିଳାଙ୍କ ପାଇଁ ଅଂଶୁଘାତର ଆଶଙ୍କା ଅଧିକ ରହିଥାଏ।
1: ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ଓଡ଼ିଶା।

ଫ୍ରେଣ୍ଡସ୍, ମ୍ୟୁଜିକାଲି ୟୋର୍ ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକକୁ ଆପଣମାନେ ଟ୍ୟୁନ୍ କରିଛନ୍ତି। ଯୋଡ଼ି ହେଇଛି ଆପଣଙ୍କ ସାଥୀ ସ୍ମୃତି। ୟେସ୍, ଡାଇଲ୍ ଇନ୍ ଲାଇଭ୍ ଚିଟ୍ ଚାଟ୍ ୱିଥ୍ ସ୍ମୃତି ହାଜିର ହେଇଗଲାଣି। 0671-2303-153 ଏ ନମ୍ବରରେ ଆପଣମାନେ ମୋ ସହିତ କନେକ୍ଟ ହେଇପାରିବେ, ମୋ ସହିତ କଥା ହେଇପାରିବେ। ଭାବପ୍ରବଣତା ମଣିଷ ହୃଦୟର ସବୁଠାରୁ ସୁନ୍ଦର ଭାଷା। ଯେଉଁଠି ଭାବନା ଥାଏ ସେଠି ସମ୍ପର୍କର ଗଭୀରତା ବଢ଼ିଥାଏ। ଭାବପ୍ରବଣ ମଣିଷ ଗୋଟିଏ ମଣିଷ ଅନ୍ୟର ଦୁଃଖକୁ ନିଜର ଦୁଃଖ ଭାବେ ଅନୁଭବ କରେ। ଏହି ଭାବନା ମଣିଷକୁ କୋମଳ କରେ କିନ୍ତୁ ଦୁର୍ବଳ ନୁହଁ। ଭାବପ୍ରବଣତା ହେଉଛି ହୃଦୟର ଏକ ସୁନ୍ଦର ଶକ୍ତି ଯାହା ମଣିଷକୁ ମଣିଷ ସହ ଯୋଡ଼ି ରଖେ। ବନ୍ଧୁ, ହଁ ବନ୍ଧୁ, ଭାବପ୍ରବଣତା ଦୁର୍ବଳତା ନୁହଁ, ଏହା ହୃଦୟର ସେହି ସୌନ୍ଦର୍ଯ୍ୟ ଯାହା ଅନ୍ୟର ହସରେ, ଖୁସିରେ ଏବଂ ଅନ୍ୟର ଲୋହରେ ବେଦନା ଖୋଜିପାରେ। ତେବେ ଏତେ କଥା କହିବାର କାରଣ ଆଜିର ଟପିକ୍ ମଧ୍ୟ ତାରି ଉପରେ। ଆଚ୍ଛା କୁହନ୍ତୁ, ଆପଣଙ୍କ ଜୀବନର ସବୁଠାରୁ ସେହି ଭାବପ୍ରବଣ ମୁହୂର୍ତ୍ତଟି କ'ଣ ଥିଲା? ସାଥୀ, ଆପଣମାନେ ମୋ ସହିତ ଯୋଡ଼ି ହୋଇପାରିବେ 0671-2303-153 ଏହି ନମ୍ବରରେ। ଆପଣଙ୍କ ଜୀବନର ସବୁଠାରୁ ଭାବପ୍ରବଣ ମୁହୂର୍ତ୍ତ କେଉଁଟା ଥିଲା, କ'ଣ ଥିଲା ଆଉ କେମିତି ସେଟାକୁ ଆପଣ ବୁଝିଥିଲେ ସେ ବିଷୟରେ ବହୁତ ହି ସେନ୍ସିଟିଭ କଥା, କିନ୍ତୁ ବହୁତ ଭଲ ଲାଗିବ ନିହାତି ଭାବରେ। ତେବେ ଆପଣମାନେ ମୋ ସହିତ ଯୋଡ଼ି ହୁଅନ୍ତୁ 0671-2303-153 ଏହି ନମ୍ବରରେ। ଦେଖିବା ଫୋନ୍ ଲାଇନ୍ରେ ଜଣେ କଲର୍ ଆସିଗଲେଣି, କିଏ ଅଛନ୍ତି? ହ୍ୟାଲୋ,

0: హలో దీది, నమస్కార్.
1: నమస్కార్.
0: సాయి,
1: వెల్కమ్ కొరచు ఎఫ్ఎం రెయిన్బోకు. ఆజి ఫాస్ట్ కాల్ తమ్మర లాగి జైచి. కెమ్తి అచ్చ? বহুত ভালো আছি। তবে সাই আজ ফার্স্ট কলর তুমি তবে কুহ প্রথম কথা হচ্ছে তোম জীবনর সবুঠার ভাবপ্রবণ মুহূর্তটি কন লা কিছু হয়েছে লাইফ রে সেমতি?
0: ହଁ, ସେମିତି ତ ସମସ୍ତଙ୍କ ଲାଇଫ ରେ ହେଇଛି, ମୋ ଲାଇଫ ରେ କେମିତି ନ ହବ? ମାନେ ସେଇ ଟାଇମଟା ବୁଝିବାଟା ବି ବହୁତ କଷ୍ଟ, ଯିଏ ବୁଝିଗଲା ସିଏ ମାନେ ସବୁକିଛି କରିପାରିବ, ଆଉ ସେଇଟା ନଥିଲେ ଜୀବନରେ କିଛି ନଥିଲା ଭଳିଆ ମତେ ଲାଗେ, କାହିଁକି ନା ଗୋଟେ ଭାବ ପ୍ରବଣତା ଗୋଟେ ଏମିତିଆ ଜିନିଷ ଯାହାକୁ ବୁଝିବା କଷ୍ଟ। ମୁଁ ଆଗରୁ ଭଗବାନଙ୍କୁ ବିଶ୍ୱାସ କରୁନଥିଲି, ତ ମୁଁ ଭାବେ ଯାହା ଆମେ କରିବା ସେଇଟା ହିଁ ଫଳ ପାଇବା, ଏଇଟା ତ ଭାବିବା ଠିକ, ହେଲେ ଭଗବାନଙ୍କୁ ବି ବିଶ୍ୱାସ କରିବା ତା ସହିତ ଦରକାର, କିନ୍ତୁ ମୁଁ ବିଶ୍ୱାସ କରୁନଥିଲି। ହେଲେ ଏମିତି ଗୋଟେ ଟାଇମ ଆସିଥିଲା, ମୁଁ ଯାଇଥିଲି ପୁରୀ, ତ ସେତେବେଳେ କହିଥିଲା ନା ରଥଯାତ୍ରା ଟାଇମରେ ଆମେ ଯାଇଥିଲୁ, ତ ବାହୁଡା ଥିଲା, ପ୍ରବଳ ଭିଡ଼ ଥିଲା, ତ ଆମର ଇଚ୍ଛା ହେଲା ଟିକେ ରଥ ଟାଣିବା ପାଇଁ, ଘର ଲୋକ କହିଲେ ରଥ ଟାଣିବା, ମୁଁ କହିଲି ହଁ କଣ ରଥ ଟାଣିବା ଏତେ ଭିଡ଼ ଭିତରେ କଣ ଯାଇ ଟାଣିବା, ତ ତାଙ୍କ କଥା ଶୁଣିକି ମୁଁ ପଳେଇ ଯାଇଥିଲି। ଏତେ ଭିଡ଼ ଥିଲା, ଚାରିଆଡୁ ପୁରା ଚାପି ଚୁପି ଦେଲେ, ସେଇ ଟାଇମରେ ମୁଁ କଣ କରିଥିଲି, ହାତ ଟେକି ଦେଇକି ଜୟ ଜଗନ୍ନାଥ କହିକି ଭଗବାନଙ୍କୁ ଡାକିଥିଲି, ତାପରେ ଆପଣ ବିଶ୍ୱାସ କରିବେନି, ସେଇ ଟାଇମରେ କହିଥିଲା ନା ମୁଁ ଏମିତି ମାନେ ଠେଲା ଠେଲିରେ ପୁରା ଗୋଟେ ସାଇଡ କୁ ପଳେଇ ଆସିଛି, ତାପରେ ମାନେ ମତେ ଏତେ ଖୁସି ଲାଗିଲା, ମୁଁ କହିଲି ମୁଁ ଭଗବାନଙ୍କୁ ବିଶ୍ୱାସ କରୁନଥିଲି, ହେଲେ ଭଗବାନଙ୍କୁ ଆଜି ମାନେ ହାତ ଟେକି ଦେଲି, ଯେହେତୁ ଭଗବାନ ପୁରା ମତେ ସାହାଯ୍ୟ କଲେ।
1: ବିଲକୁଲ, ମାନେ ପ୍ରକୃତରେ ସେଇ ସମୟଟା ମାନେ ବହୁତ ମାନେ ଆନନ୍ଦିତ ଲାଗିଥିବ, ଆଣ୍ଡ ଗୋଟେ କୋହ ଆସିଥିବ ମନ ଭିତରୁ, ନାଇକି? ବହୁତ ସୁନ୍ଦର, ବହୁତ ସୁନ୍ଦର ସାଇ, ଯାହା ହଉ ଗୋଟେ ସୁନ୍ଦର ଅନୁଭୂତି ତମେ ସେୟାର କଲ, ବହୁତ ବଢିଆ ଲାଗିଲା, ଥ୍ୟାଙ୍କ ୟୁ ସୋ ମଚ୍ କଲ କରିଥିବାରୁ,
0: ଧନ୍ୟବାଦ ଦିଦି, ରହିଲି, ନମସ୍କାର।
1: ନମସ୍କାର। ସୋ ଆପଣମାନେ ବି ଫଟାଫଟ ଆମ ସହିତ କନେକ୍ଟ ହୁଅନ୍ତୁ। ଆଜି ସ୍ମୃତି ପଚାରୁଛି ଆପଣଙ୍କୁ, ଆପଣଙ୍କ ଜୀବନର ସବୁଠାରୁ ସେଇ ଭାବପ୍ରବଣ ମୁହୂର୍ତ୍ତଟି କ'ଣ ଥିଲା, କେମିତି ଥିଲା, ସେ ବିଷୟରେ ଆପଣମାନେ ମୋ ସହିତ ସେୟାର କରିପାରିବେ ଆପଣଙ୍କ କଥା 0671230353 ଏଇ ନମ୍ବରରେ। ଦେଖିବା ଆଉ ଜଣେ କଲର ଆସିଲେଣି, କିଏ ଅଛନ୍ତି? ହ୍ୟାଲୋ,
2: ହ୍ୟାଲୋ ମ୍ୟାମ୍, ନମସ୍କାର, ଜୟ ଜଗନ୍ନାଥ।
1: ନମସ୍କାର, ଜୟ ଜଗନ୍ନାଥ, କିଏ କହୁଛନ୍ତି? ମାଣିଆ ବନ୍ଧରୁ ଆମ ସହିତ ପ୍ରଫୁଲ୍ଲ ଭାଇ ଯୋଡି ହେଇଯାଇଛନ୍ତି। ଯାହା ହଉ, ବହୁତ ବଢିଆ ଲାଗିଲା ଆପଣଙ୍କ ସହିତ ଆଜି ଆମେ କନେକ୍ଟ ହେଲୁ। କୁହନ୍ତୁ, ଆପଣଙ୍କ ଜୀବନର ସବୁଠାରୁ ଭାବପ୍ରବଣ ମୁହୂର୍ତ୍ତଟି କଣ ଥିଲା?
2: ମ୍ୟାମ, ମୁଁ ଯେତେବେଳେ ଯାଇଥିଲି ବାପା ମାଙ୍କ ସହିତ ପୁରୀ, ଆମେ ପୁରୀରେ ତ ରହିଥିଲୁ, ବହୁତ କଷ୍ଟ ହେଇଥିଲା, ବର୍ଷା ମାଡ ଖାଇକି ଥିଲୁ, କିନ୍ତୁ ରଥ କଣ ଆସୁଥିଲା, ଯୋଉ ଦିନ ସେକେଣ୍ଡ ରଥ ଗୁଣ୍ଡିଚା ବାସି ଦିନ, ଯୋଉ ଗୁଣ୍ଡିଚା ମନ୍ଦିର ଯାଇକି ମହାପୁର ରହୁଥିଲେ, ସେଇଠି ଭୋଗ ନେଇକି ବାପା ମା ଏକା ଯାଇଥିଲୁ, ମୁଁ ଧରିଥିଲି ଭୋଗ, ମତେ ପୂଜା କରିବା କଥା, ଯୋଉ ପଣ୍ଡା ଦେଖିଲେ କହିଲେ ବାପା କଣ କରୁଛୁ, ମୁଁ କହିଲି ବାବୁ ଟିକେ ଭୋଗ କରିଥାନ୍ତି, ସେଠୁ କହିଲ ଠିକ ଅଛି, ଏକଜେ ମୁଁ ବାଡ଼େଇଦେବି, ମୁଁ କହିଲି ଆମ ଟିକେ ଠାକୁର ବାବୁ ଯାଇଛନ୍ତି, ସେ ମତେ କଣ କଲେ ନା ତାଙ୍କ କାନ୍ଧରେ ବସେଇକି ଟେକି ଦେଲେ, ମୁଁ ରଥ ଉପରକୁ ଗଲି, ସେଠି ଭୋଗ ହେଲା, କାଳିଆକୁ କୁଣ୍ଢେଇଥିଲି, ଏଇ ଜିନିଷଟା ବୋଲେ ଏତେ ଭାବପ୍ରବଣ ହେଇଗଲି ବୋଲେ ମୋ ଜୀବନରେ ଆଉ କିଛି ନାହିଁ, ବୋଲେ ସେଠି ମୁଁ ଆନନ୍ଦିତ, ବୋଲେ ଆନନ୍ଦ ଯେତିକି ବୋଲେ ଠାକୁର ଯେତିକି ଆନନ୍ଦ, ଯୋଉ ପଣ୍ଡା ମୁଁ ଆସିବା ମୋତେ କାନ୍ଧରେ ବସେଇକି ଟେକି ଦେଲେ ତାଙ୍କୁ ଏତିକି, ଆଉ ବାପା ମାଙ୍କୁ ଏତିକି, ବୋଲେ ସେଇ ଜୀବନରେ ସେଇ ଜିନିଷଟା କେବେ ଭୁଲି ହଉନି କି ଭୁଲି ହବନି ବଞ୍ଚିକି ଲାଗା।
1: ସତରେ ସତରେ ବହୁତ ବଢିଆ କଥା, ବହୁତ ମାନେ ନିଆରା କଥାଟିଏ ପ୍ରକୃତରେ ହେଲା, ଯେ ଠାକୁର ମାନେ ଯେମିତି କୁହାଯାଏ ପଣ୍ଡା ମାନେ ସେଇମାନେ ହେଉଛନ୍ତି ଜଗନ୍ନାଥଙ୍କର ଚଳନ୍ତି ପ୍ରତିମା ଟାଇପ୍ର, ତେଣୁ ସିଏ ନିଜେ ହିଁ ଆପଣଙ୍କୁ କାନ୍ଧରେ ଟେକି ଦେଇ ଠାକୁରଙ୍କୁ ଦିଅଙ୍କୁ ଦର୍ଶନ କରିଦେଲେ, ଆପଣଙ୍କ ମନସ୍କାମନାଟି ପୂର୍ଣ୍ଣ ହେଇଗଲା।
2: ନିଶ୍ଚିତ ମ୍ୟାମ, ମୁଁ ଯେତେବେଳେ ଯିବି ଯଦି ପଣ୍ଡା ମାଙ୍କୁ ଯେକୌଣସି ପଣ୍ଡା ମୁଁ ହାବୁଡ଼ି ପଡ଼େ, ମୁଁ ତାକୁ ମୁଣ୍ଡିଆଟା ମାରିବାଟା ସତ, ଆଉ ସେ ଯାହା କହିବେ ତାଙ୍କ କଥା ଶୁଣିବାଟା ସତ, କାରଣ ସେଇ ଜୀବନରେ ମୋ ମଣିଷ ଜୀବନରେ ସେଇ ଜିନିଷଟା ମୋର ଅଧ୍ୟାପ ସୁଦ୍ଧା ସଦାବେଳେ ମନେ ପଡେ, ବୋଲେ ଗୁଣ୍ଡିଯାତ୍ରା ଆଇଲେ ତ ଏଇ 8-10 ଦିନ ଯାକ, ଆଉ ଦିନରାତି ଖାଲି ଏଇ ଗୋଟେ ଦୃଶ୍ୟ ମୋ ଆଖିରେ ଦୁଶୁଥିବ, ତେଣୁ ଆଉ ଅଧିକା କଥା କଣ କହିବେ, ଆମ ସେଇଟା ତ ଜୀବନ ସାରା ଏମିତି ରହିଥିବ, ଆଗକୁ ବି ଭଗବାନଙ୍କ ଦୟାରେ ଏମିତି ଥାଉ।
1: ବିଲକୁଲ ବିଲକୁଲ, ବହୁତ ବଢିଆ ଲାଗିଲା, ଥ୍ୟାଙ୍କ ୟୁ ସୋ ମଚ୍ ପ୍ରଫୁଲ୍ଲ ଭାଇ, ଆଜି କନେକ୍ଟ ହେଲେ ଆପଣଙ୍କର କଥାକୁ ସେୟାର କଲେ, ବହୁତ ବହୁତ ଧନ୍ୟବାଦ।
2: ଧନ୍ୟବାଦ ମ୍ୟାମ, ରହିଲି, ନମସ୍କାର।
1: 0671-230-3153 ଏଇ ନମ୍ବରରେ ଆପଣମାନେ ସ୍ମୃତି ସହିତ କନେକ୍ଟ ହୁଅନ୍ତୁ। ଆଣ୍ଡ ଆଜି ସ୍ମୃତି ଆପଣମାନଙ୍କୁ ପଚାରୁଛି ଆପଣଙ୍କ ଜୀବନର ସେଇ ଭାବପୂର୍ଣ୍ଣ ମୁହୂର୍ତ୍ତ କଥା, ଯୋଉ କଥାରେ ଯୋଉ ସମୟରେ

0: ଆପଣଙ୍କର ଆଖି ଛଳ ଛଳି ଯାଇଥିଲା ବା ଆପଣ କୌଣସି କଥାକୁ ନିଜ ହୃଦୟରେ ହୃଦୟଙ୍ଗମ କରିଥିଲେ, ଅନ୍ୟର ଦୁଃଖକୁ ଅନ୍ୟର କଷ୍ଟକୁ ଆପଣ ବୁଝିପାରିଥିଲେ, ଅନେକ କିଛି କଥା ରହିଛି। କେବଳ ଭକ୍ତି ମାର୍ଗ ନୁହେଁ, ଅନେକ ମାର୍ଗରେ ମଧ୍ୟ ସେହି ଭାବପୂର୍ଣ୍ଣ ମୁହୂର୍ତ୍ତଟି ଆସିଥାଏ, ସେହି ଭାବ ପ୍ରବଣତା ମନ ଭିତରେ ଉଙ୍କି ମାରିଥାଏ। ତ ଆପଣମାନେ ମୋ ସହିତ ସେୟାର କରିପାରିବେ ଆପଣମାନଙ୍କର ସେହି ମନର କଥାକୁ। ତେବେ ଚାଲନ୍ତୁ ଆଉ ଜଣେ କଲର ଆସିଗଲେଣି, କିଏ ଅଛନ୍ତି ଦେଖିବା। ହ୍ୟାଲୋ
1: ହ୍ୟାଲୋ
0: ହ୍ୟାଲୋ
1: ନମସ୍କାର।
0: ନମସ୍କାର ଉର୍ମିଳା ଭଉଣୀ।
1: ଆଜ୍ଞା।
0: ଆଚ୍ଛା କୁହନ୍ତୁ, ଆପଣ ଆଜି ଆମ ସହିତ କନେକ୍ଟ ହେଇଯାଇଛନ୍ତି, ଆପଣଙ୍କ ଜୀବନର ଭାବପ୍ରବଣ ମୁହୂର୍ତ୍ତ କଣ ଥିଲା?
1: ଭାବପ୍ରବଣ ମୁହୂର୍ତ୍ତ ମାନେ ଅନେକ ଅଛି, କାହାର ଗୋଟେ ଦୁଃଖ ବେଳ ପଡିଥିବ, କିଛି ଲୋକ ଅଛନ୍ତି ପରିହାସ କରିଥିବେ, ସେ ସମୟରେ ତମ ଆଖିରୁ ଆପେ ଆପେ ଲୁହ ପଳେଇ ଆସିଥାଏ, ମତେ ସେଇ ସମୟଟା ଭାରି କଷ୍ଟ ଲାଗିଥାଏ। ଯେମିତିକି ଆମ ଘର ପାଖ ହଉ କିମ୍ବା ଯେକୌଣସି ଜିନିଷ ହଉ, ମାନେ ଅସୁବିଧାର ସମ୍ମୁଖୀନ ହୋଇ ତାକୁ ଧର ତମ ପାଖକୁ ଆସିଥିବି ସାହାଯ୍ୟ ପାଇଁ, ତାକୁ ଆଉ କିଛି ଲୋକ କହୁଥିବେ ତମର କଣ ଏତେ ଅସୁବିଧା ପଡିଛି ଯେ ତମେ ପଳେଇ ଆଉଛ, କିନ୍ତୁ ତାର ସେତେବେଳେ କଣଟା ଚାଲିଥିବ ସେଟା ନିଜେ ଅନୁଭବ କରିବା କଥା। ମୋ ପାଖକୁ ଜଣେ ଆସିଥିଲା, ମୁଁ ତା କଷ୍ଟଟା ଦେଖି ମୋ ଆଖିରୁ ଛଳଛଳ ହେଇ ପଡିଥିଲା। ମୁଁ ଠାକୁରଙ୍କୁ କହିଥିଲି ଯେ ଜିନିଷଟା କାହାକୁ ନ ଦିଅନ୍ତୁ, ଆଜି ହୁଏତ ଭଲ ଅଛି କାଲିକି ଆମେ ବି ଖରାପରେ ପଡିପାରିବା, କିନ୍ତୁ କାହାକୁ କହିବା ପୂର୍ବରୁ 10 ଥର ଚିନ୍ତା କରିବାକୁ ପଡିବ ଯେ ମୋର ଦିନେ ନା ଦିନେ ଏମିତି ବେଳ ବି ଆସିପାରେ।
0: ନିଶ୍ଚୟ
1: କାହାକୁ କହିବା ନାହିଁ, ଯେତିକି ତମ ପାଖରେ ସକ୍ଷମ ଅଛି ତମେ ତାଙ୍କୁ ସାହାଯ୍ୟ କରିବା, ସେତିକିଟା କରିବାଟା ମୋ ମତରେ ଠିକ ହବ। ହୁଏତ ଅର୍ଥ ଆକାର ନ ହଉ, ଅନର୍ଥ ଆକାର ହଉ କି ଅଲଗା ଆକାର ହଉ, ତମେ ତାଙ୍କ ପାଖରେ ଠିଆ ହୁଅ, ସାନ୍ତ୍ୱନା ଦିଅ, କିନ୍ତୁ ପରିହାସ କରନ୍ତୁନି।
0: ପ୍ରକୃତରେ ବିପଦ ବା ଯେକୌଣସି ପରିସ୍ଥିତି ହେଉନା କାହିଁକି କାହାର ପରିହାସ କରିବା ଉଚିତ ନୁହେଁ, କାରଣ ସେହି ପରିସ୍ଥିତି ଆମର ବି ଦିନେ ଆସିବନି ସେମିତି କିଛି କହିହବନି। ତେଣୁ ସେଇଥିଲାଗି ଯେତିକି ଆମେ ପାରିପାରିବା ତ ସେତିକି ଆମେ ଅନ୍ୟକୁ ସାହାଯ୍ୟ କରିପାରିବା। ଯଦି କଥାରେ ମାନେ ଯଦି କାମରେ ନ କରିପାରୁଛନ୍ତି, କଥାରେ ମଧ୍ୟ ବଚନ କି ଦରିଦ୍ରତା ଯେଉଁ କଥାରେ ଅଛି, ତେଣୁ ବଚନରେ କାହିଁକି ଉଣା କରିବେ? ତେଣୁ ଜଣଙ୍କୁ ଯଦି ଏହି ସହାନୁଭୂତିର ବିପଦ କଥା ଆପଣ କହିପାରୁଛନ୍ତି, ସେଇଟା ହିଁ ବହୁତ ବଡ଼ ଜିନିଷ।
1: ନିଶ୍ଚିନ୍ତ, ଯେକୌଣସି କାମ ହଉ, ଛୋଟ ହଉ ବଡ ହଉ, କିମ୍ବା ତମ ପାଖକୁ ଆସିଛନ୍ତି ତମେ କିଛିଟା ଜାଣିଛ ବୋଲି ତମକୁ ଆସିଛନ୍ତି ପଚାରିବାକୁ, ତମେ ସେଠି କହିବନି ଯେ ମୁଁ କଣ ଜାଣିଛି ଯେ ତୁମ ପାଖକୁ ପଳେଇ ଆସୁ, ସେଇଟା କହିବି କାହିଁକି ନା ସେତିକି ତା ଉପରେ ତମ ଉପରେ ଭରସା ଆସିବ ତମ ପାଖକୁ ସେ ପଳେଇ ଆସିଛି, କିଛିଟା ସାନ୍ତ୍ୱନା ମିଳିବ କି କିଛିଟା ଉପାୟ ମିଳିପାରିବ, ବଡ ହଉ ସାନ ହଉ ସମସ୍ତଙ୍କର କିଛି ନା କିଛି ଶିଖିବାର ଅଛି। ଯେକୌଣସି ଜିନିଷ ହଉ ଶିଖିବା, ଅନ୍ୟମାନଙ୍କୁ ଶିଖାଇବା, ଯଦି ସେ କିଛି ଖରାପ କରୁଛି ତାକୁ ସୁଧାରିବାର ବାଟ ହିଁ ଦେଖିବା, କେବେ ଖରାପ ଆଡ଼କୁ ତାଙ୍କୁ ଟାଣି ନବାନି।
0: ବହୁତ ବଢିଆ ଲାଗିଲା, ଥ୍ୟାଙ୍କ ୟୁ ସୋ ମଚ୍ ଉର୍ମିଳା ଭଉଣୀ, ଆଜି କନେକ୍ଟ ହେଲେ ଆପଣଙ୍କ ମନର କଥା କହିଲେ, ବହୁତ ବହୁତ
1: ଥ୍ୟାଙ୍କ ୟୁ। ଯା ହଉ ଲଗେ ଲଗେ ଲାଗିନି ସଡନ ଆଜି ଲାଗିଗଲା, ସେଟା ଖୁସି ଲାଗୁଛି କାହିଁକି ନା ଅପା ଆସିଲା ମାନେ ଭିଡ଼।
0: ଓକେ
1: ଧନ୍ୟବାଦ।
0: ସମୟ ଫ୍ରେଣ୍ଡସ୍, କଥାବାର୍ତ୍ତା ତ ଏମିତି ଜାରି ରହିବ, କିନ୍ତୁ ବର୍ତ୍ତମାନ ସମୟ ଗୋଟେ ମ୍ୟୁଜିକାଲ ବ୍ରେକ୍ ର ଆସୁଛି। ଗୋଟେ ବ୍ୟୁଟିଫୁଲ ଟ୍ରାକ୍ ଏଞ୍ଜୟ କରୁଥାନ୍ତୁ ଏଇ ବ୍ୟୁଟିଫୁଲ ମର୍ଣ୍ଣିଂରେ, ଆଣ୍ଡ କହୁଥାନ୍ତୁ 100.4 ଆକାଶବାଣୀ FM ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍।

0: ଶୁଣିଛନ୍ତି ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ 100.4 ଦିଲ୍ ସେ ଦିଲ୍ ତକ୍ ସୋ ଚାଲିଛି ଡାଇଲ୍ ଇନ୍ ଲାଇଫ୍ ସ୍ମୃତି ରହିଛି ଆଜିର ସୁନ୍ଦର ସକାଳରେ ଆପଣମାନଙ୍କ ସହିତ ଆଉ ପଚାରୁଛି ଯେ ଆପଣଙ୍କ ଜୀବନର ସେହି ଭାବ ପ୍ରବଣତା ମୁହୂର୍ତ୍ତଟି କ'ଣ ଥିଲା ଦେଖିବା ଆଉ ଜଣେ କଲର୍ ଆସିଲେଣି କିଏ ଅଛନ୍ତି ହ୍ୟାଲୋ
1: ଭାବ ଡରେ ବନ୍ଧା ମୋର କଳା ଠାକୁର ଭାବରେ ଭାବରେ ସେ ତ ଅଭାବେ ସଂସାର ଭାବରେ ଭାବରେ ସେ ତ ଅଭାବେ ସଂସାର ଭାବହୀନ ସାଗର ସେ ଭାବହୀନ ସାଗର ଭାବ ଡରେ ବନ୍ଧା ମୋର
0: ନିହାତି ଭାବରେ ଚିହ୍ନିତ ପାରୁଛି କିନ୍ତୁ ଗୀତଟି ଏତେ ସୁନ୍ଦର ସ୍ୱରରେ ଆପଣ ଏତେ ବଢିଆରେ ଗାଇଲେ ବହୁତ ବଢିଆ ଲାଗିଲା ଗୀତଟି ବହୁତ ସୁନ୍ଦର ଲାଗିଲା
2: ଆଜ୍ଞା ବହୁତ ଦିନ ବ୍ୟବଧାନ ପରେ ମୁଁ କଲ୍ କରିଛି କାହିଁକି ନା ଆମର ପ୍ରୋଗ୍ରାମ ରହୁଛି ଆସନ୍ତା କାଲି ମଧ୍ୟ ଥିଲା ଆମର ଜଗତସିଂହପୁର ବାଲିକୁଦାରେ ଥିଲା ପ୍ରୋଗ୍ରାମ ଆମର ବିଶ୍ୱଶାନ୍ତି ଯଜ୍ଞ ହଉଥିଲା ସେଇଠି ଆମର ପ୍ରୋଗ୍ରାମ ଥିଲା କାଲି ଯାଇଥିଲି ଆଉ ବ୍ୟସ୍ତତା ଭିତରେ ଆଜି ସମୟ ଦେଇପାରିଛି ସେଥିପାଇଁ ମୁଁ ନିଜକୁ ଧନ୍ୟ କରୁଛି ମନେ
0: ଓକେ ତ ପରିଚୟ ଟିକେ କହିଦିଅନ୍ତୁ ଆମ ଫ୍ରେଣ୍ଡସ୍ ମାନଙ୍କୁ

ଆପଣଙ୍କର ଭଏସ୍କୁ କ୍ଲିୟରଲି ଶୁଣିପାରିବୁ, ଆଇଡେଣ୍ଟିଫାଏ କରିପାରିବୁ, ଆଣ୍ଡ ଅନ୍ୟ ଶ୍ରୋତାମାନେ ମଧ୍ୟ ଶୁଣିପାରିବେ। ତ 0671230353 ଏଇ ନମ୍ଘରରେ ଆପଣମାନେ ସ୍ମୃତି ସହିତ ଆଜି ସକାଳରେ କନେକ୍ଟ ହୋଇପାରିବେ। ଡାଇଲ୍ ଇନ୍ ଲାଇଭ୍ ଶୋ ଚାଲିଛି। ଦେଖିବା ଆଉ ଜଣେ କଲର୍ ଆସିଗଲେଣି କିଏ ଅଛନ୍ତି। ହ୍ୟାଲୋ,

0: ଜୟ ମା ସାରଳା ସ୍ମୃତି ବାପା ନମସ୍କାର
1: ନମସ୍କାର କିଏ କହୁଛନ୍ତି ବହୁତ ସୁନ୍ଦର ମାନେ କଣ କଥା କଣ ଆଜି ସମସ୍ତେ ପୁରା ଗୋଟେ ଗୀତରୁ ଆରମ୍ଭ କରୁଛନ୍ତି ମାନେ ବହୁତ ସୁନ୍ଦର ସୁନ୍ଦର ବି ଗାଉଛନ୍ତି ଏମିତି ନୁହେଁ ଯେ ବେସୁରା ଗାଉଛନ୍ତି ବୋଲି ବହୁତ ସୁନ୍ଦର
0: କଲ ଆପଣଙ୍କ ସ୍ୱରରେ ମୋର ଲାଗିଥିଲା ବୋଧେ ମାର୍ଚ୍ଚ ମାସରେ
1: ଆଚ୍ଛା
0: ଆଉ ଏତେ ଭିଡ ହଉଛି ଆଉ ଆମେ ତ ଆମ କଲ ଲାଗୁନି
1: ଆଚ୍ଛା
0: ଆଜି ବହୁତ ବହୁତ ମତେ ଖୁସି ଲାଗୁଛି ମା ସାରଳାଙ୍କୁ ଏବଂ ଜଗନ୍ନାଥଙ୍କ ଉପରେ
1: ନିହାତି ଭାବରେ କି ତେବେ ପରିଚୟ ଟିକେ କହିଦିଅନ୍ତୁ ଭାଇ କିଏ କହୁଛନ୍ତି
0: ମୁଁ କହୁଛି ରେଢୁଆ ବନ୍ଧୁ
1: ଆଜ୍ଞା
0: ସାରଳା ମନ୍ଦିର ପାଖ କଣ୍ଟାପଡା ଗାଁରୁ
1: କେବେ ନା ଟିକେ କୁହନ୍ତୁ
0: ମୁଁ ସାରଦା ମାନେ ସାରଳା ସାରଦା
1: ଆଚ୍ଛା ସାରଦା ଭାଇ ଆମ ସହିତ କନେକ୍ଟ ହେଇଛନ୍ତି କଣ୍ଟାପଡା
0: ମନ୍ଦିର ମା ସାରଳାଙ୍କ
1: ମା ସାରଳାଙ୍କ ପୀଠରୁ ଆପଣ କନେକ୍ଟ ହେଇଛନ୍ତି ଆମ ସହିତ
0: କଣ୍ଟାପଡା ପାଖରେ ଲାଗିଛି
1: ନିହାତି ଭାବରେ କେମିତି ଅଛନ୍ତି ସାରଦା ଭାଇ କୁହନ୍ତୁ
0: ହଁ ମାଙ୍କ ଆଶୀର୍ବାଦରୁ ଆପଣ ଆପଣମାନଙ୍କ ଶୁଭେଚ୍ଛାରୁ ଶୁଭକାମନାରୁ ଭଲ ଅଛି
1: ଓକେ ଠିକ ଅଛି ତେବେ ଆଜି ବହୁତ ବଢିଆ ଲାଗିଲା ଆପଣଙ୍କ ସହିତ ଏତେ ଦିନ ପରେ ଆମେ କନେକ୍ଟ ହେଲୁ ତେବେ କୁହନ୍ତୁ ଆପଣଙ୍କ ଜୀବନର ସେଇ ଭାବ ପ୍ରବଣ ମୁହୂର୍ତ୍ତଟି କଣ ଥିଲା
0: ଆଜ୍ଞା ଦିଟି କଥା ଆପା ମୁଁ କହିବି ଗୋଟିଏ ହଉଛି 2008ରେ ମୁଁ ପୋଖରୀ ଟିକେ ଯାଇକିରି ସେଠି କୋଦାଳରେ ମାଟି ଆଣି କିଛି ଦାଣ୍ଡରେ ପକେଇ ବୋଲି ଖୋଳୁଥିଲି ମୋ ବଡ ପୁଅକୁ ସେତେବେଳେ ହେଇଥିଲା 7 ବର୍ଷ କିମ୍ବା 8 ବର୍ଷ ହେଇଥିଲା ବୋଧେ ମୁଁ ଖୋଳିଲା ଭିତରେ କେତେ 2-3 ଟୋକେ ମାଟି ପକେଇଥିଲାଣି ସେ ସବୁ ତାପରେ ଗଲା ତାହେଲେ ବାପା କଣ କରୁଛ ମୁଁ କହିଲି ମାଟି ଖୋଳୁଛି ସିଏ ସେତେବେଳେ ମୁଁ କୋଦାଳଟା ଅପା ଉଞ୍ଚେଇଲା ଭିତରେ ସେ ମୁଣ୍ଡଟା ଦେଖିଥିଲା ମାନେ ଆପଣ ବିଶ୍ୱାସ କରିବେ ନାହିଁ ମତେ କଣ ଆଉ ଦେଖାଗଲାନି ମତେ କିଛି ବୁଦ୍ଧି ବାଟ ତା ମାକୁ ଡାକ ପକେଇଲି ମୁଁ କହିଲି ଏମିତି ବାଜିଗଲା ସେ ସାଙ୍ଗେ ସାଙ୍ଗେ ଯାହା ଗୋଟେ ଜଣେ ଆମର ଏଠି ଭାଇ ଅଛନ୍ତି ସେଠି ଆଉ ଗାଡି ତାଙ୍କ ପାଖରେ ନଥିଲା ସାଇକେଲରେ ନେଇଗଲେ କନପୁର ସ୍ୱାସ୍ଥ୍ୟ କେନ୍ଦ୍ରକୁ ସେଠି ଦେଖିଲେ କହିଲେ ଯଦି ଆପଣ 12 ଘଣ୍ଟା ଭିତରେ ବାନ୍ତି ହବ ତାହେଲେ ଆପଣ ଜାଣିବେ ଯେ ଭେନ୍ କଟିଯାଇଛି ଆଉ ଯଦି ବାନ୍ତି ନ ହବ ତାହେଲେ ଠିକ ଅଛି ମେଡିସିନ ଦେଇଦଉଛି ଯାହା ହଉ ବାପା ଠାକୁରଙ୍କ କୃପାରୁ ଯାହା ହଉ କିଛି ଅସୁବିଧା ହେଲା ନାହିଁ ଆଉ ଗୋଟେ ଦ୍ୱିତୀୟ ଘଟଣା ହଉଛି ଯେ 2024 ଜାନୁଆରୀ 24 ଦିନ ମିସେଜ ଚାଲିଗଲେ ସେଇଟା ମତେ ବହୁତ ଭାବ ଇଏ କରିଦେଇଥିଲା ବହୁତ ଭାଙ୍ଗି ଦେଇଥିଲା ମନକୁ ବାପା କାହିଁକି ମୋର ଆଖି ତ 2022ରେ ଇଏ ହେଇଗଲା ନଷ୍ଟ ହେଇଗଲା ତାପରେ 2024ରେ ଆଜ୍ଞା ସେ ଚାଲିଲା ସେଇଟା ବାପା ରହିଛି ତ ଯାହା ହଉ ମନୋବଳ ବି ଅଧିକା ଅଛି ଯୋଉଟାକ ଉର୍ମିଳା ଭଣୀ କହିଲେ ଯେ ମୁଁ ଯେକୌଣସି ଗାଁରେ ହଉ ଯେକୌଣସି ପାଖାପାଖି ହଉ ଯିଏ ଗୋଟେ ଯାହାର ବିପଦ ପଡିଲା କି କଣ ଏକ୍ସପାୟର କରିଗଲା ମୋ ଆଖିରୁ ଦିପଟ ଲୁହ ବୋହିଯାଏ କାରଣ ସେଇ ଘଟଣା ମୋର ହେଇଛି ନା ମୁଁ ଏତେ ଗର୍ବରେ କହିବି ନାହିଁ ମୋର କିଛି ହବ ନାହିଁ ଆପଣ ଦେଖନ୍ତୁ ପରଦିନ 600 ଲୋକ ମରିଗଲେ ଆଜ୍ଞା 2 ସେକେଣ୍ଡ ଭିତରେ ବେନଜଲାରେ ଆମେ କାହିଁ ଆମେ ଯେତେ ଦିନ ବଞ୍ଚିବା ବା ସମସ୍ତଙ୍କ ସାଙ୍ଗରେ ଭଲ ସମ୍ପର୍କ ଭଲ ବ୍ୟବହାର ଭଲ କଥାବାର୍ତ୍ତା କରିବା ଏବଂ ଯଦି ପାଉଛେ ତାଙ୍କ ଦାଣ୍ଡରେ ବି ଠିଆ ହବା ଭଲରେ ବି ଠିଆ ହବା ମନ୍ଦରେ ବି ଠିଆ ହବା
1: ନିଶ୍ଚୟ
0: ଆଜ୍ଞା
1: ବହୁତ ବଢିଆ ଥ୍ୟାଙ୍କ ୟୁ ସୋ ମଚ୍ ସାରଦା ଭାଇ ଆଜି ଆପଣ କଲ୍ କଲେ ଆପଣଙ୍କ
0: ଜୟ ମା ଶାରଳା ନମସ୍କାର ଜୟ ମା ଶାରଳା
1: ଜିରୋ 6 7 1 2 3 0 3 1 5 3 ଏଇ ନମ୍ବରରେ ଆପଣମାନେ ଆମ ସହିତ କନେକ୍ଟ ହୁଅନ୍ତୁ ଯେଉଁମାନେ ନୂଆ କରିକି ବି ମଧ୍ୟ ଶୁଣୁଛନ୍ତି ଆମ ସହିତ କନେକ୍ଟ ହେଇପାରିବେ 0671 କଟକ କୋଡ୍ 2 3 0 3 1 5 3 ଏଇ ନମ୍ବରରେ ହ୍ୟାଲୋ
2: ଆଜ୍ଞା ନମସ୍କାର ଆଜ୍ଞା ଜୟ ଜଗନ୍ନାଥ
1: ନମସ୍କାର ଜୟ ଜଗନ୍ନାଥ ଦିବାକର ଭାଇ ୱେଲକମ୍ କରୁଛୁ ଏଫ୍ଏମ୍ ରେନ୍ବୋକୁ ଆପଣଙ୍କର ହିଁ ଫୋନ୍ ଟି କଟି ଯାଇଥିଲା ନା ଦିବାକର ଭାଇ
2: ଫୋନ୍ ତାକୁ ପକେଟ୍ରେ ନ ନେଇକି ଟିକେ ଛାଡିକି ପଳେଇ ଯାଇଥିଲି ଟିକେ ବାଟ ଗଲା ବେଳକୁ କଟିଗଲା

0: ଓକେ ଓକେ ବଢିଆ କିନ୍ତୁ ବଢିଆ ଗୀତରୁ ଗୋଟେ ଷ୍ଟାର୍ଟ କରିଥିଲେ ତେଣୁ ଫୋନଟି ଜମା ବି ଶୁଣା ଗଲାନି ଠିକ ସେ ସେଥିପାଇଁ ବେଳେ ବେଳେ ରେଞ୍ଜ ପାଇଲାନି
1: ରେଞ୍ଜ ପାଇଲାନି ଫୋନ ତା ରହିଗଲା ଭିତରେ ମୁଁ ଖାଲି ଖାଲି ପଳେଇ ଯାଇଛି କିଛି ବାଟ ଯାଇକି ଟିକେ ଦୋକାନ ଠାରୁ ଦୂରକୁ ଗଲି ଆଉ ଜଣେ ଦୁଇ ଜଣ ବନ୍ଧୁ ହେଇଠି ଶୁଣୁଥିଲେ ରେଡିଓ ଆଉ ସେମାନେ ଶୁଣିବା ଭିତରେ ମୁଁ ଆଉ ହଠାତ୍ ପଳେଇ ଯାଇଛି ତ ବାହାରକୁ ଫୋନଟା ନେଇ ସାଙ୍ଗରେ ରେଞ୍ଜ ପାଇଲାନି କଟିଗଲା ଆଉ
0: ଓକେ କିନ୍ତୁ ତାପରେ ବି ଆପଣଙ୍କ ଫୋନଟି ଲାଗିଯାଇଛି ସେଇଟା ବଡ କଥା ତେବେ କୁହନ୍ତୁ ଆଜି ଆପଣ
1: ମୁଁ କିନ୍ତୁ ଚେଷ୍ଟା କରୁଥିଲି ଚେଷ୍ଟା ଛାଡ଼ିନି ମୁଁ ଯୋଉ 10-15 ମିନିଟ ଲାଗିଯାଇଛି ପୁରା ମୁଁ ଫୋନ ପଛରେ
0: ତେବେ କୁହନ୍ତୁ ଦିବାକର ଭାଇ ଆଜି ଆପଣ ଆମ ସହିତ କନେକ୍ଟ ହେଇଛନ୍ତି ଆପଣଙ୍କ ଜୀବନର ଭାବପ୍ରବଣ ସେଇ ମୁହୂର୍ତ୍ତଟି କଣ ଥିଲା
1: ବହୁତ ବଢିଆ କଥା ଭାବପ୍ରବଣତା ବିଷୟରେ ମୁଁ କହିବା ପାଇଁ ଦୁଇଟର ନିଶ୍ଚିତ ଭାବରେ ଲାଗିଛି ସେଥିପାଇଁ ଆଉ ଆମର ତ ଶ୍ରୋତା ଭାଇ ଭଉଣୀମାନେ ନିଶ୍ଚିତ ଭାବରେ ଆମ ବର ଠାକୁର ଜଗନ୍ନାଥଙ୍କ ବିଷୟରେ କିଛି ଆଲୋଚନା କଲେ ଆଉ କିଛି ନିଜର ସ୍ମୃତି ଅନୁଭୂତି ବାଟିଲେ ମୁଁ ସେଗୁଡା ଶୁଣୁଛି କିନ୍ତୁ ମୁଁ ଟିକେ କହିବି ଭିନ୍ନ କଥା ଯୋଉଟାକି ଆମ ଓଡ଼ିଶା ବାହାରର କଥା ମୁଁ କହିବି ସେ ସମୟରେ ମୁଁ ମାନେ ଟିକେ ଛୋଟ ଥାଏ ଯଦିଓ ମୁଁ କାଲକାଟାରେ ରହୁଥାଏ ମୋ ମାମୁଙ୍କ ସାଙ୍ଗରେ ମୁଁ କାଲକାଟାରେ ରହୁଥିଲି କାଲକାଟାରେ ରହୁଥିଲି କାଲକାଟାରେ 2 ବର୍ଷ ରହିବା ପରେ ସେ ମାମୁଁ ଯୋଉ ଝୁଟିମିଲିରେ ରହୁଥିଲେ ସେ ଝୁଟିମିଲିଟି କୌଣସି ଅସୁବିଧାରୁ ଲକଡାଉନ ହେଇଗଲା ବା ବନ୍ଦ ହେଇଗଲା ସେ
0: ଆଉ
1: ଯେତେବେଳେ ବନ୍ଦ ହେଇଗଲା ୟୁନିୟନ କାରଣରୁ ହଉ କୌଣସି ଅବସ୍ଥା ସେ ବନ୍ଦ ହେଇଗଲା ସେତେବେଳେ ବନ୍ଦ ହେଇଗଲା 2 ବର୍ଷ ପରେ ମୁଁ ଗୋଟେ ମାସ ହେଲା ମାତ୍ର ସେତେବେଳକୁ ଘରୁ ଗାଁକୁ ଯାଇଥାଏ ତ ସେଠି 2 ବର୍ଷ ରହିଲା ପରେ ସେଠିକାର ଲେବର ସାହେବ ଆଉ ସାର୍ ମାନେ ନନୁଡିଆ ସବୁ ଅଛନ୍ତି ନା ବିହାରୀ ଆଉ ବେଙ୍ଗଲୀ ମାରୁଡ଼ି ଏମାନେ ସବୁ ଅଛନ୍ତି ସେମାନେ ସବୁ ମାମୁଙ୍କୁ ଜାଣନ୍ତି ମୁଁ ଯେହେତୁ ଗୋଟେ ଫାର୍ଷ୍ଟ ପ୍ରଥମେ ଗୋଟେ ରୋଷେଇ କାମରେ ଯାଇ ରହିଯାଇଥିଲି ଝୁଟିମିଲିରେ ନଥିଲି ତ ସେଠି ଯୋଉ ସାର୍ ମାନେ ଖାଇବା ପିଇବା କରନ୍ତି ସେମାନେ ସବୁ ଜାଣନ୍ତି ଦିବାକର ବି ଜାଣନ୍ତି ସେମାନେ ତ ଛୋଟ ପିଲା ମୁଁ ଆଚ୍ଛା ସେ ସମୟରେ ତ ବନ୍ଦ ହେଇଯାଇଛି ସଂସ୍ଥା ସବୁ ଯିଏ ଯାହା ସବୁ ମୋ ମାମୁଁ ଆଉ ଅନ୍ୟମାନେ ଯିଏ ସବୁ ଥିଲେ ସେମାନେ ସବୁ ଗାଁକୁ ଆସିଲେ ସିଏ ଲେବର ସାହେବ ଯେତେବେଳେ ସିଏ ତାଙ୍କର ବନ୍ଦ ବନ୍ଦ ହେଲା 6 ମାସ ପାଇଁ ଯେତେବେଳେ ବନ୍ଦ ହେଇଗଲା ଲକଡାଉନ ହେଇଗଲା ତ ସେମାନେ ରାଜସ୍ଥାନୀ ଥିଲେ ମାରୁଆଡ଼ି ଲୋକ ତ ସେମାନେ ତ ଯେତେବେଳେ ଯିବା କଥା ଗାଁକୁ ସେ ଗଲେ ରାଜସ୍ଥାନ ଯିବେ ଯିବା ପାଇଁ ତାଙ୍କ ସାଙ୍ଗରେ ଗୋଟେ ଛୋକରା ଦରକାର ଛୋଟ ପିଲା ଦରକାର ତାଙ୍କ ଭାଷାରେ ତ ମୋ ମାମୁଁ ସାଙ୍ଗରେ ସେମାନେ କଥାବାର୍ତ୍ତା ହେଇକିରି ମାମୁଁ ସାଙ୍ଗରେ କଥାବାର୍ତ୍ତା ହେଇ ମାମୁଁ ମତେ ପଚାରିକିରି କନେକ୍ସନ ହେଇସାରିଛି କାଲକାଟାରୁ ନ୍ୟୁ ଦିଲ୍ଲୀ ରାଜଧାନୀ ଏକ୍ସପ୍ରେସ ସେ ତ ରାଜଧାନୀ ଏକ୍ସପ୍ରେସ ପୁରା ହୋଇଛି ମତେ ଥାଏ ମୁଁ ଯୋଉ କହୁଛି 1994-95 ମସିହା କଥା କହୁଛି ଆପଣଙ୍କୁ 94-95 ମସିହା କଥା କହୁଛି ଆଉ ହଁ ମୁଁ ଯିବି ଆଉ ମୁଁ ସେମାନେ ସାଙ୍ଗରେ ତ ରାଜି ହେଇଗଲି ମତେ ବହୁତ ଖୁସି ଲାଗିଲା ଆଉ ଯୋଉଠି 24 ଘଣ୍ଟା ଯାଉଛି ଅଲଗା ଟ୍ରେନ ଗୁଡାକ କାଲକାଟା ନ୍ୟୁ ଦିଲ୍ଲୀ ଆଉ ଯଦି ରାଜଧାନୀ ଏକ୍ସପ୍ରେସରେ ଯିବା ସିଏ ଗୋଟେ କଥା ଅଲଗା ତା ଛଡା ରାଜସ୍ଥାନ ଗଲା ପରେ ରାଜସ୍ଥାନରେ ସେ ସବୁ ଜାଗା ବୁଲିଲେ ତାଙ୍କର ଏମିତି କଣ ଗୋଟେ ମାନସିକ ଥିଲା ଯେ ନୌକା ଗଲେ ତାଲାସରେ ଗଲେ ବିକାନେର ଗଲେ ଯୋଧପୁର ଗଲେ ଟୋଟାଲ ରାଜସ୍ଥାନ ବୁଲିଲେ ସିକର ଗଲେ ସେ ଜୁଆର ଜୁଆର ଚାଲିଲେ ମୁଁ ତାଙ୍କ ସାଙ୍ଗରେ ଚାଲିଲି ଆଉ ଏମିତି ହେଇକିରି ସେ ଗୋଟେ ଏତେ ବଢିଆ ସମୟ ଥିଲା ଯାହାଫଳରେ ମୁଁ ହିନ୍ଦୀ ବି ବହୁତ ସୁନ୍ଦର ଭାବରେ ଜାଣିଯାଇଛି ବେଙ୍ଗଲ ଜାଣିଥିଲି 2 ବର୍ଷ କାଲକାଟାରେ ରହିଲା ପରେ ମୋର ଟିକେ ସେଠିକାର ଏକ୍ସପିରିଏନ୍ସ ଆସିଗଲା ମୁଁ ବି ଟିକେ ବଡ ହେଇଯାଇଛି 18-20 ବର୍ଷ ହେଇଯାଇଛି ଆଉ ସେମାନଙ୍କ ସାଙ୍ଗରେ ଯିବାର ଯେତେବେଳେ ସୁଯୋଗଟା ପାଇଲି ଅତି ସୁନ୍ଦର ଆଉ ଭାରି ବଢିଆ ଲାଗିଲା ମତେ ଆଉ ସେ ଯୋଉ ଟ୍ରେନରେ ଯୋଉ ଯିବା କଥା ଆମେ ତ କାଲକାଟାରୁ କଟକ ଯୋଉ ଆସିଥିଲୁ ଆମ ଗାଁକୁ ଆସି ମାଛ ଗାଁ ବସ୍ରେ ହିଁ ଯିବା ଆସିବା କରୁ ମୁଁ ଟ୍ରେନରେ ଜମା ଯାଇନଥିଲି ଡାଇରେକ୍ଟ ଯେତେବେଳେ ରାଜଧାନୀ ଏକ୍ସପ୍ରେସରେ ଚଢୁଛି ଆଉ ସିଏ ଯୋଉ କଥା ମୁଁ ସବୁ ଜାଣିଛି ମାତ୍ର ଟ୍ରେନରେ ଯିବା ଆସିବା ହେଇନି ମତେ ବହୁତ ଖୁସି ଲାଗିଥିଲା ସିଏ ନିଶ୍ଚିତ ଭାବରେ ସିଏ ଗୋଟେ ବହୁତ ବଡ କଥା ଫେରିଲା ବେଳକୁ ତ ଫେରିଲା ବେଳକୁ ଆଉ ରାଜଧାନୀ ଏକ୍ସପ୍ରେସରେ ଆସିଲେନି ସେମାନେ ଆସିଲେ ସେତେବେଳେ ସେଇ ଏକ୍ସପ୍ରେସ କାଲକା ଏକ୍ସପ୍ରେସ ଟ୍ରେନ ସେଇ ଟ୍ରେନରେ କେତେ ଘଟଣା ଦୁର୍ଘଟଣା ଘଟିଥିଲା ସେଟା ସ୍ମୃତି ରହିଛି ସେଟା ମୁଁ କହିଛି ଆଗରୁ ରେଡିଓ ମାଧ୍ୟମରେ କହିଛି ଚୋରି ଚାପଟ ଭଲ ମନ୍ଦ ଏସବୁ ଅଲଗା ଟପିକରେ କୁହା ହେଇଥିଲା
0: ବିଲକୁଲ ବହୁତ ସୁନ୍ଦର ବହୁତ ବଢିଆ ଏତେ ସାନ ବେଳୁ ଆପଣ ଏତେ ଦୂର ଜାଗାକୁ ଜର୍ନି କରିଛନ୍ତି ପୁଣି ମାନେ ନିଚ୍ଛକ ମାନେ ପୁରା ନିଡର ଭାବରେ ଯାଇଛନ୍ତି ଚାରିଆଡେ ବୁଲିକି ଆସିଛନ୍ତି ସେଇଟା ବହୁତ ବଢିଆ ଲାଗିଲା ଶୁଣିକି ବହୁତ ବହୁତ ଧନ୍ୟବାଦ ଦିବାକର ଭାଇ ଆଜି କଲ୍ କରିଥିବାରୁ

0: ମୂଳରୁ ଶେଷ ପର୍ଯ୍ୟନ୍ତ ତାର ଏଭ୍ରି ଡାଇଲଗ ଏଭ୍ରି ଷ୍ଟୋରୀ ଯୋଉ କାଷ୍ଟିଂ ସବୁ କିଛି ମାନେ ଗୋଟେ ପରିବାରର ଭିତରର ହିଁ ଘଟଣାକୁ ଦର୍ଶେଇଛି
1: କରିବା ପାଇଁ କଣ କରୁଛି ଶେଷରେ ତା ନିଜ କର୍ତ୍ତବ୍ୟ କରିକି ବି ଏତେ ଇଏ ଭାବ ପ୍ରବଣତା ଏତେ ହେଇଥିଲେ ମୋ ମନରେ ମୁଁ କାନ୍ଦି ପକେଇଦେଲେ ଆଉ ସେଇଦିନ ମୁଁ ଗୋଟେ ଖବର କରିଦେଲେ ଜୀବନ କେବେ ମ୍ୟାରେଜ କରିବି ହେଲା ପିଲାମାନେ ଏମିତି ଧୋକା ଦିଅନ୍ତେ ବାପା ମାଆଙ୍କୁ ସେ ଚିନ୍ତା ମୁଁ ଆଜି ପର୍ଯ୍ୟନ୍ତ ପୁରା ମୋଦେହରେ ବସି ଯାଇଛି ଆଉ ସେ ବାରମ୍ବାର ଟିଭିରେ ଯେତେବେଳେ ମୁଁ ସେ ଚିନ୍ତା ଅପେକ୍ଷା କରେ ସବୁବେଳେ ଆଜି ପର୍ଯ୍ୟନ୍ତ ତାକୁ ଯେତେବେଳେ ମୁଁ ଶୁଣେ ଟିଭିରେ ମୋ ଆଖିରେ ଲୁହ ବାହାରି ଆସେ
0: ଆପଣଙ୍କ ହୃଦୟକୁ ସେଇ ସିନ୍ଟି ଛୁଇଁ ଯାଇଛି ପୁରାପୁରି ବହୁତ ବଢିଆ ଲାଗିଲା ଥ୍ୟାଙ୍କ ୟୁ ସୋ ମଚ୍ ମୁନା ଭାଇ ଆପଣଙ୍କ କଲ୍ ଲାଗିଲା ଆଣ୍ଡ ଆପଣ ପୁଣି ଥରେ ନମସ୍କାର ସୋ ମାଇ ଫ୍ରେଣ୍ଡ ଆପଣମାନେ ବି ଫଟାଫଟ କଲ୍ରେ ଲାଗି ପଡନ୍ତୁ 0671-230-3153 କେତେ ସୁନ୍ଦର କଥା କେତେବେଳେ ଭଗବାନଙ୍କ କଥା କେତେବେଳେ ନିଜ ପରିବାରର କଥା କେତେବେଳେ କୌଣସି ଚଳଚ୍ଚିତ୍ରକୁ ନେଇ ଏମିତି ଅନେକ କିଛି ଜିନିଷ ରହିଛି ଯେଉଁଥିରେ କି ଆମେ ଭାବପ୍ରବଣ ହେଇ ପଡ଼ିଥାଉ ଭାବପ୍ରବଣ ହେଉଛି ଆମ ମନ ଭିତରର ସେଇ ଆଇନା ଯେଉଁଥିରେ ମଣିଷର ପ୍ରକୃତ ମନଟି ଦେଖାଯାଇଥାଏ ଯାହା ହୃଦୟରେ ଭାବନା ଅଛି ସେ ଛୋଟ ଛୋଟ ଖୁସିରେ ମଧ୍ୟ ଆନନ୍ଦ ଖୋଜି ନିଏ ଅତ୍ୟଧିକ ଭାବପ୍ରବଣତା କେବେ କେବେ କଷ୍ଟ ଦେଇପାରେ କିନ୍ତୁ ମଣିଷତ୍ୱର ପରିଚୟ ମଧ୍ୟ ଦେଇଥାଏ ତା ସହିତ ହ୍ୟାଲୋ
2: ହ୍ୟାଲୋ
0: କିଏ କହୁଛନ୍ତି
2: ହ୍ୟାଲୋ
0: ହ୍ୟାଲୋ କିଏ କହୁଛନ୍ତି
2: ଶୁଭ ସକାଳ ମା ସାରାଙ୍ଗା ସହିତ ସହକରିବାର ଭରତଚନ୍ଦ୍ର ସ୍ମୃତି ମ୍ୟାଡମ
0: ଆପଣଙ୍କୁ ନିହାତି ଭାବରେ ଟୁନା ଭାଇନା ଆମ ସହିତ କନେକ୍ଟ ହେଇଛନ୍ତି ଆଜି କେମିତି ଅଛନ୍ତି ଟୁନା ଭାଇନା
2: ଆପଣଙ୍କ ଭଲ ପାଇଁ ମା ଶାରଳାଙ୍କ ସହିତ ମୁଁ ନିଶ୍ଚିନ୍ତ ଭଲ ଅଛି ଆଶାରେ ମା ଶାରଳା ଆପଣଙ୍କୁ ନିଶ୍ଚିନ୍ତ ଭଲ ରଖିଥିବେ
0: ସେଇଥିଲାଗି ଟିକେ ଆଶ୍ଚର୍ଯ୍ୟ ହେଇଗଲେ ନା ଫାଷ୍ଟ
2: ଖରାପ ହେଇଗଲା ମୁଁ କଣ କହିଲି ଆମ ଜଗତସିଂହ ତ ସାଧ ଭାଇ
0: ମୁନା ଭାଇଜାନ ଆଚ୍ଛା ଠିକ ଅଛି ଟୁନା ଭାଇ ଆପଣ ଆମ ସହିତ କନେକ୍ଟ ହେଇଛନ୍ତି କୁହନ୍ତୁ ଆପଣଙ୍କ ଜୀବନର କଣ ଭାବପୂର୍ଣ୍ଣ ମୁହୂର୍ତ୍ତଟି କଣ ଥିଲା
2: ଭାବପୂର୍ଣ୍ଣ ମୁହୂର୍ତ୍ତ କଣ ମୁଁ ମାନେ ଭାବ ବିହଳ ହେଇଯାଏ ଦେଖନ୍ତୁ ମୁଁ ରେଡିଓ ମାଧ୍ୟମରେ ଯେତେ ଶ୍ରୋତା ଭାଇ ଭଉଣୀ ମାନେ ଏବଂ ଆର୍ଯ୍ୟ ମାନଙ୍କୁ ସବୁ ପାଇଛି ଦେଖା ହେଇଯାଏ ଯୋଉ ଶ୍ରୋତା ସମୟ ନେଉଛି କିମ୍ବା କୋଉଠି ଦେଖା ହେଇଛି ମୁଁ ବହୁତ ଭାବ ବିହଳ ହେଇଯାଏ ଏତେ ଖୁସି ଲାଗେ ମାନେ ମୁଁ ଜୀବନ କଳ୍ପନା କରିପାରେନି ଆଉ ସମସ୍ତଙ୍କ ମୁଁ ଶୁଣୁଥିଲି ସମସ୍ତ ଭଗବାନ ପ୍ରଭୁ ଜଗନ୍ନାଥ ପ୍ରଭୁ ଶାରଳା ସମସ୍ତଙ୍କ କଥା ଶୁଣୁଥିଲି ଉମିଳା ଭଉଣୀ କହୁଥିଲେ ତାଙ୍କର ସାହାଯ୍ୟ ସହାନୁଭୂତି ସେଇଟା ବହୁତ ସୁନ୍ଦର କଥାଟି ବି କହିଲେ ଆଉ ଯାହା ସବୁ ଏମିତି ମୁଁ ନିଜେ ବିଷୟରେ କହିଲେ ମତେ ଭଲ ଲାଗେ ଶ୍ରୋତା ଭାଇ ଭଉଣୀ ମାନେ ଏବଂ ଆର୍ଯ୍ୟ ଯେତିକି ଅଲ୍ ଓଡ଼ିଶା ଯେତିକି ଆର୍ଯ୍ୟ ଭାଇ ଭଉଣୀ ମାନେ ଅଛନ୍ତି ଯଦି କୌଣସି ମୁହୂର୍ତ୍ତରେ ଦେଖା ହେଇଯାଏ ମୁଁ ଏତେ ଖୁସି ହେଇଯାଏ ଭାବପୂର୍ଣ୍ଣ ହେଇଯାଏ ମୁଁ ଆଉ କିଛି ପାଟିରୁ କଥା ବାହାରେ
0: ନିହାତି ଭାବରେ ଯାହାଙ୍କୁ ଆମେ ସବୁବେଳେ ଶୁଣୁ ଯାହାଙ୍କ ସହିତ ଆମର ଏମିତି ଫୋନ ମାଧ୍ୟମରେ ବର୍ତ୍ତମାନ ଯେମିତି ଯୋଗାଯୋଗ ରହିଛି ତ ତାଙ୍କୁ ଯେତେବେଳେ ଆମେ ସାମ୍ନାସାମ୍ନି ଦେଖୁ ବା ପାଉ ପାଖରେ ପାଉ ତ ସେତେବେଳେ ପ୍ରକୃତରେ ଗୋଟେ ଇମୋସନାଲ ମୁହୂର୍ତ୍ତ ଆସିଯାଇଥାଏ ବହୁତ ଭଲ ଲାଗିଲା ଥ୍ୟାଙ୍କ ୟୁ ସୋ ମଚ୍
2: ମୋ ପକେଟରେ ଗୋଟେ ଚକୋଲେଟ୍ ଛୋଟିଆ ଜିନିଷ ପାଞ୍ଚ ଟଙ୍କିଆ ହଉ କି ଦଶ ଟଙ୍କିଆ ହଉ କି ଟଙ୍କିକିଆ ହଉ ଚକୋଲେଟ୍ ଖେଳ
0: ବିଲକୁଲ ଏମିତି ସ୍ନେହ ଭଲ ପାଇବା ଆଶୀର୍ବାଦ ରହିଥାଉ ଆପଣଙ୍କର ବହୁତ ବହୁତ ଧନ୍ୟବାଦ ଆଜି କଲ୍ କରିଥିବାରୁ
2: ରହିଲି ଆଜ୍ଞା ନମସ୍କାର ମାଙ୍କ ସହିତ ସହପରିବାର ଭଲ ରହିବ
0: ଜୀବନର ସେଇ ଭାବପ୍ରବଣ ମୁହୂର୍ତ୍ତ କଣ ଥିଲା ଜୀବନରେ ଅନେକ କିଛି ଭାବପ୍ରବଣ ମୁହୂର୍ତ୍ତ ଘଟିଥାଏ ଭାବନା ମଣିଷକୁ କୋମଳ କରେ କିନ୍ତୁ ଦୁର୍ବଳ କରେନି ଭାବପ୍ରବଣତା ହେଉଛି ମଣିଷ ହୃଦୟର ଗୋଟିଏ ସୁନ୍ଦର ଶକ୍ତି ଯାହାକି ମଣିଷକୁ ମଣିଷ ସହ ଯୋଡ଼ି ରଖିଥାଏ ଏଇ ଯେମିତି ଆପଣଙ୍କ କଲ୍ ମାଧ୍ୟମରେ ଆମେ ମଧ୍ୟ ଆପଣଙ୍କ ସହିତ ଯୋଡ଼ି ହେଉଛୁ 0671-230-3153 ଏଇ ନମ୍ବରରେ ସ୍ମୃତି ସହିତ ଆଜି ସକାଳରେ ଆପଣମାନେ କଥା ହେଉଛନ୍ତି ଦେଖିବା ଆଉ ଜଣେ କଲର୍ ଆସିଗଲେଣି କିଏ ଅଛନ୍ତି ହ୍ୟାଲୋ
3: ରାଜେନ୍ଦ୍ର ନନା
0: କଟକରୁ ଆମ ସହିତ ନୂଆଗାଁ କଟକ ନାଇଁ କି।

0: ୱେଲକମ୍ ବ୍ୟାକ୍ ଶୁଣିଛନ୍ତି ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକକୁ ସୋ ଚାଲିଛି ଡାଲ୍ ଇନ୍ ଲାଇଫ୍ ଭାବନାବିହୀନ ଜୀବନ ଏକ ଶୁଷ୍କ ନଦୀ ପରି ଯେଉଁଠି ପ୍ରଭାବ ନାହିଁ ପ୍ରବାହ ନାହିଁ ଭାବପ୍ରବଣ ମଣିଷ ଶବ୍ଦଠାରୁ ଅଧିକ ହୃଦୟକୁ ବୁଝିଥାଏ ଯାହାର ମନ କୋମଳ ତା'ର ଭାବନା ଗଭୀର ହୋଇଥାଏ ଭାବପ୍ରବଣତା ମଣିଷକୁ ଅନ୍ୟର କଷ୍ଟ ଅନୁଭବ କରିବାର ଶକ୍ତି ଦେଇଥାଏ ବନ୍ଧୁ କେବେ କେବେ ଆଖିର ଲୁହ ମନର ଭାବନାକୁ ଶବ୍ଦଠାରୁ ଭଲ ଭାବେ ପ୍ରକାଶ କରିଥାଏ ଆପଣଙ୍କ ଜୀବନର ସେହି ଭାବପ୍ରବଣ ମୁହୂର୍ତ୍ତଟି କ'ଣ ଥିଲା ସେ ବିଷୟରେ ଆପଣମାନେ ବହୁତ ସୁନ୍ଦର ସୁନ୍ଦର କଥା ଆମ ସହିତ ସେୟାର କରୁଛନ୍ତି ଦେଖିବା ଫୋନ୍ ଲାଇନ୍ରେ ଆଉ ଜଣେ କଲର୍ ଆସିଗଲେଣି କିଏ ଅଛନ୍ତି ହ୍ୟାଲୋ
1: ମନ୍ଦିଆ ଉପରେ ଧାନ ଶୁଖାଇଥିଲି ପର୍ବତ ଉଡେଇ ନେଲା ତୃତୀୟ ପଥାଇଁ କଥା ହେବି ବୋଲି ଝିରିଝିରି ଝିରିଝିରି ନେଗଲା
0: ଆଚ୍ଛା ଆରେ ୟାର କିଏ କହୁଛନ୍ତି ଭଉଣୀ
1: କରିସାରିଲେଣି ଏବେ ମୁଁ ଟୋଟାଲ ଆଉ କଥା ହେଇପାରୁନି
0: ନିହାତି ଭାବରେ ଆଉ ସମସ୍ତଙ୍କର କଲ୍ ଲାଗୁନି ସମସ୍ତେ ସେଇ କଥା କହୁଛନ୍ତି କଣ କରିବା ସମସ୍ତ ମାନେ
1: ଆଇଲେ କଣ ପାଇଁ ଆପଣ ଆଇଲେ ଏତେ ଭିଡ କଣ ପାଇଁ
0: କଣ ପାଇଁ ହଉଛି ମୁଁ ବି ଜାଣିନି
1: ଖାଲି ଭାଇ ମାନଙ୍କର ହିଁ ଭିଡ ଲାଗୁଛି ଭଉଣୀ ମାନଙ୍କର ବିଲକୁଲ ଭଲ
0: ଆଚ୍ଛା ତାହେଲେ କିଏ କହୁଛନ୍ତି
1: ଭଉଣୀ
0: ଆପଣଙ୍କ ନାଁ ଟିକେ ପରିଚୟ କହିଦିଅନ୍ତୁ ଆଚ୍ଛା ଆମ କୋଚିଲା ଘାଇ ଭଉଣିଆ ଉଷାଲତା ଭଉଣୀ ଆମ ସହିତ କନେକ୍ଟ ହେଇଯାଇଛନ୍ତି ଓକେ ୱେଲକମ୍ କରୁଛୁ ଏଫ୍ଏମ୍ ରେନ୍ବୋକୁ କେମିତି ଅଛନ୍ତି ବହୁତ ଦିନ ପରେ ଆପଣଙ୍କ ସହିତ ଆମେ କଥା ହଉଛୁ ନା ଆଚ୍ଛା ତେବେ କୁହନ୍ତୁ ଆଜି ଆପଣ ଆମ ସହିତ କନେକ୍ଟ ହେଇଛନ୍ତି କୁହନ୍ତୁ ଆପଣଙ୍କ ଜୀବନର
1: ଯାହା ଯିଏ ବି କାଲି ଯାଇଥିଲି ଜଣଙ୍କ ଘରକୁ ତା ଗୋଡଟି ଭାଙ୍ଗି ଯାଇଛି ଜାଣିଲ ଗୋଡ ଭାଙ୍ଗି ଯାଇଛି ଦେଖିଲା କଣ ଭୟ ମତେ କାନ୍ଦିଲା ତା ମୁଣ୍ଡ ଫୁଣ୍ଡଠୁ କୁଣ୍ଡା କୁଣ୍ଡି କରିଦେଲି ତା ଗୋଟେ ଘଷାଘୁଷି କରିଦେଲି ତା ମୁଣ୍ଡ ତେଲ ଲଗେଇ କୁଣ୍ଡେଇ କାନ୍ଦିଦେଲି ଯେତିକି କାନ୍ଦିଲା ମୁଁ ଏତିକି କାନ୍ଦିଲି ମତେ ମୁଁ କାହା ସହିପାରିବି ମୁଁ କଣ କରିବି ମୋତେ କୁଆଡେ ଆସିଛି କେମିତି କଣ ଗୋଟେ ସ୍ପିରିଟ ଆସିଛି ମୁଁ କାନ୍ଦି ପକାଏ ଆଉ ରାତ୍ର ରାତ୍ର ଦେଖିଲେ ଦୁଃଖ ସିନ୍ ପଡିଲେ ମୁଁ କାନ୍ଦେ କାନ୍ଦେ
0: ହୃଦୟଟି ବହୁତ କୋମଳ ସେଥିପାଇଁ
1: ଯାହାର ବି ଦେହ ପା ଭଲ ବନ୍ଧ ହବ ମୁଁ ଆଗ ଯିବି ସେ ଯାଉ ନ ଯାଉ ମୁଁ ଯିବି ନାଇଁ ତା ସେପାଟିକି କରିଦେବି ତା ଲୁଗାପଟା ଧୋଇଦେବି ତାକୁ ଘସି ଘାସି ଦେବି

0: ମାନେ କୁହାଯାଏ ଯେ ଭାବପ୍ରବଣ ହୃଦୟ ସବୁବେଳେ ଭଲ ପାଇବା ବାଣ୍ଟିବାକୁ ଚାହିଁଥାଏ। ତ ସେଇ ଜିନିଷଟି ରହିଛି ଆପଣଙ୍କ ଭିତରେ, ଯେଉଁଥିରେ କି ଆପଣ ଅନ୍ୟର ଦୁଃଖକୁ ସହି ପାରନ୍ତିନି, ନିଜର ମଣିଷ ଭଳିଆ ନିଜ ଦୁଃଖ ଭଳିଆ ହିଁ ଆପଣ ସେଇଟାକୁ
1: ବିଲକୁଲ
0: ଦୁଃଖରେ ହେବା। ପ୍ରକୃତରେ ପ୍ରଥମେ ଦୁଃଖରେ ହୁଅ, ତାପରେ ଯାଇକି ତା ସୁଖରେ ଆମେ ସାଥୀ ହେବା ନା, ସେଇଥିରେ ଗୋଟେ ଆତ୍ମସନ୍ତୋଷ ଲାଗେ ଯେତେବେଳେ ଆମେ ଦୁଃଖରେ କାହା ପାଖରେ ଯାଇ ଛିଡ଼ା ହେଇଥାଉ। ବିଲକୁଲ, ଥ୍ୟାଙ୍କ ୟୁ ସୋ ମଚ ଆଜି କଲ କରିଥିବାରୁ। ଶୁଣିଛନ୍ତି ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ 100.4 ଦିଲ୍ ସେ ଦିଲ୍ ତକ୍। ସୋ ଚାଲିଛି ଡାଇନେ ଲାଇଭ୍ ଆଣ୍ଡ ସ୍ମୃତି ଆଜି ପଚାରୁଛି ଆପଣଙ୍କ ଜୀବନର ସେହି ଭାବପୂର୍ଣ୍ଣ ମୁହୂର୍ତ୍ତ ବିଷୟରେ। ଆପଣମାନେ ଆମ ସହିତ ସେୟାର କରୁଛନ୍ତି ବିଭିନ୍ନ ପ୍ରକାର, ବିଭିନ୍ନ ଯିଏ ଯେମିତି ବୁଝିଛି କଥାଟିକୁ ସେ ସେହିଭଳି ଭାବରେ ସେଟାକୁ ପ୍ରେଜେଣ୍ଟ କରୁଛି, ବହୁତ ବଢ଼ିଆ ଲାଗୁଛି। ଦେଖିବା ଆଉ ଜଣେ କଲର ଆସିଯାଇଛନ୍ତି, କିଏ ଅଛନ୍ତି?
2: ହ୍ୟାଲୋ,
0: ଜୟ ଜଗନ୍ନାଥ, କିଏ କହୁଛନ୍ତି? ବିଜୟ କୁମାର ଭାଇ, ୱେଲକମ୍ କରୁଛୁ ଏଫ୍ଏମ୍ ରେନ୍ବୋକୁ।
2: ଧନ୍ୟବାଦ।
0: ଆଚ୍ଛା କୁହନ୍ତୁ, ଆଜିର ଟପିକ ଉପରେ କଣ କହିବେ?
2: ଆମେ ଥରେ ଯାଇଥିଲୁ କାଳି ଯାଇ, ମୁଁ ବଡ ଝିଅ, ସେ ଛୁଟିଆ ହେଇଥାଏ 4-5 ବର୍ଷର। ଆମର ଗୋଟେ ଇଲେକ୍ସନ୍ ମିଟିଂ ଥିଲା, ମୁଁ ଯାଇଥିଲି, ମାନେ ଫେରିବାକୁ ଭଲ ଭଲ ଦର୍ଶନ ହେଇଗଲା, ସବୁ ହେଲା, ମାଙ୍କୁ ଦର୍ଶନ କଲୁ, ସେଠି ରହିଲୁ କିଛି ସମୟ, ତାପରେ ଫେରୁଛୁ ମୁଁ, ଆମେ ସବୁ ଡଙ୍ଗାରେ ଫେରୁଛୁ ଟିକେ, ଆଉ କୂଳଟା ଅଛି ଗୋଟେ କିଲୋମିଟର, ଆସିଲା ବର୍ଷା ପବନ, ବର୍ଷା ଏମିତି ପବନ ବର୍ଷା ଏମିତି ହେଲା ଯେ ପୁରା ମାନେ 99% ଆମେ କହିଲୁ ଆମେ ମୁଁ ଆଜି ଆମେ ମଲୁ, ମାନେ ପ୍ରତିଦିନ ମାନେ ପହଣା ପହଣି କରିବାକୁ, ଯାହା ମା କାଳୀ ଯାଇଙ୍କର
0: ମୁଁ ବି ଜାଣିନଥିଲି କଥା, ଆପଣ କିନ୍ତୁ କିନ୍ତୁ ଷ୍ଟୋରିଟା ଜାଣିଛି ମୁଁ ସେଇ ଜିନିଷଟା,
2: ବାପ ଝିଅ ସେ କାଳିଜାଇ ଦର୍ଶନ କରନ୍ତି ବୋଲି ମୁଁ ଜାଣିନି।
0: ଆଚ୍ଛା,
2: ବାପା ଯୋଉ ଯାଇଥିଲେ ସେଠି ଝିଅ ଗଲା ନା, ସେଇଥିରେ ନା କାଳିଜାଇ ମନ୍ଦିର ହେଇଛି, ସେଥିପାଇଁ ସେଠି ବାପ ଝିଅ ଜାଣିଥିଲି ବୋଲି ମୁଁ ଜାଣିଥିଲି। ମୁଁ ଆସିଲା ପରେ ମୁଁ ଜଣେ ପଚାରିଲି, ଆମେ ଏମିତି ଏମିତି କରିଥିଲୁ, ଜଗନ୍ନାଥ ଆମକୁ ବସେଇଦେଲେ,
0: ନିହାତି ଭାବରେ
2: ମା କାଳିଜାଇ ଜଗନ୍ନାଥ ଆମକୁ ବସେଇଦେଲେ, ସେଠି ବସିବାଟା ମାନେ ନଥିଲା।
0: ନିହାତି ଭାବରେ ସେଠି ଜୀବନ ମାନେ ନିଜକୁ ବଞ୍ଚେଇଲେ, ପରିବାରକୁ ବଞ୍ଚେଇକି, ଝିଅକୁ ବଞ୍ଚେଇକି ନେଇକି ଆସିଲେ, ସେଟା ଗୋଟେ ବହୁତ ବଡ ବିପଦ ଟଳିଗଲା। ବହୁତ
2: ତାପରେ ମୁଁ ମୋର ଟିକେ ବି ଧାରଣା ନାହିଁ ଯେ ମୁଁ ମା କାଳିଜାଙ୍କୁ ଏମିତି ବାପା ଝିଅ ଦର୍ଶନ କରନ୍ତି ବୋଲି। ତାପରେ ବାପା ଆସି ବହୁତ ବିରକ୍ତ ହେଲେ, ତୁ କହିଲି ମତେ ପଚାରିଲୁନୁ ପଳେଇଲୁ, ଏମିତି ମିଟିଂ ଥିଲା, ମୁଁ ତ ଝିଅକୁ ନେଇକି ପଳେଇଲି, ଆଉ ଆସି ଛୋଟ ପିଲାଟା ସେ ଗାଁ ଜିଦଲା, ହେଲେ ମୁଁ ଯିବି, ଆମେ କହିଲି ହଉ ଚାଲ ଯିବା ବୁଲିବାକୁ, ତାପରେ ପଛେ ମୁଁ ଜାଣିଲି ଏମିତି ଏମିତି ଘଟଣା।
0: ଓକେ, ବହୁତ ବହୁତ ଧନ୍ୟବାଦ ଆଜି କଲ କରିଥିବାରୁ।
2: ହଁ, ଜୟ ଜଗନ୍ନାଥ।
0: ଜୟ ଜଗନ୍ନାଥ।

ୱେଲକମ୍ ବ୍ୟାକ୍ ମାଇ ଫ୍ରେଣ୍ଡ ଟ୍ୟୁନ୍ କରିଛନ୍ତି ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ 100.4 ଦିଲ୍ ସେ ଦିଲ୍ ତକ୍ ସୋ ଚାଲିଛି ରେନ୍ବୋ ଏସ୍ଏମ୍ଏସ୍ ସ୍ମୃତି ପଢୁଛି ଆପଣମାନଙ୍କର ମିଠା ମିଠା ଲଭ୍ ଲେଟର୍ସ ଆମ ସହିତ କନେକ୍ଟ ହୋଇଛନ୍ତି ପ୍ରେମଜୀ ଭାଇ ଭାରତୀୟ ପ୍ରେମଜୀ କମ୍ୟୁନିକେସନ ସିଡିଏ ସେକ୍ଟର 7 ମରକତନଗର କଟକରୁ ଓକେ ତ ଶୁଣିବା ପାଇଁ ଚାହିଁଛନ୍ତି ଭମରେନେ ଖିଲାୟା ଫୁଲ ଫୁଲକୁ ଲେକେୟା ରାଜକୁମାର ପ୍ରେମ ରୋଗ ଫିଲ୍ମର ଏହି ଗୀତଟି ସୁରେଶ ୱାଡକର ଓ ଲତା ମଙ୍ଗେସ୍କର ଜୀ କି ଆବାଜ ମେ ସ୍ପେସିଆଲ ଡେଡିକେଟ୍ କରିଛନ୍ତି ଟୁ ୟୁ ଥ୍ୟାଙ୍କ ୟୁ ସୋ ମଚ୍ ତା ସହିତ ବନ୍ଧୁ ଦିବାକର ସୁବର ଭୋଇ ଆଣ୍ଡ ଅଲ୍ ଆର୍ଜେ ଅଲ୍ ଷ୍ଟାଫ୍ ଅଲ୍ ଶ୍ରୋତା ମଣ୍ଡଳୀ ସମସ୍ତଙ୍କୁ ଗୁଡ୍ ମର୍ଣ୍ଣିଂ ମଧ୍ୟ ଜଣାଇଛନ୍ତି ଆଣ୍ଡ ଡେଡିକେଟ୍ କରିଛନ୍ତି ଏହି ବ୍ୟୁଟିଫୁଲ୍ ଟ୍ରକ୍ଟି

ୱେଲକମ୍ ବ୍ୟାକ୍ ମାଇ ଫ୍ରେଣ୍ଡ ଆଫ୍ଟର ଦିସ୍ ବ୍ୟୁଟିଫୁଲ୍ ଟ୍ରାକ୍ ଏଞ୍ଜୟ କରୁଛନ୍ତି ଆପଣଙ୍କ ମନ ପସନ୍ଦର ଗୀତ ଆମକୁ ରିକ୍ୱେଷ୍ଟ କରୁଛନ୍ତି ଆଣ୍ଡ ଆମେ ପ୍ଲେ କରୁଛୁ ଆପଣଙ୍କ ମନ ପସନ୍ଦର ଗୀତ ଏଫ୍ଏମ୍ ରେନ୍ବୋରେ ରେନ୍ବୋ ଏସ୍ଏମ୍ଏସ୍ ସୋରେ ସୋ ଆମ ସହିତ କନେକ୍ଟ ହୋଇଛନ୍ତି ହ୍ୱାଟ୍ସଆପ୍ରେ ସୁଚିତ୍ରା ସେନାପତି ଶହୀଦନଗର ଭୁବନେଶ୍ୱରରୁ ଲେଖିଲେ ଗୁଡ୍ ମର୍ଣ୍ଣିଂ ଅପା ଆଜିର ପ୍ରୋଗ୍ରାମ୍ରେ ସୁନ୍ଦର ଟପିକ୍ ଆଣ୍ଡ ବ୍ୟୁଟିଫୁଲ୍ ସଙ୍ଗସ୍ ବହୁତ ଭଲ ଲାଗିଲା ଥ୍ୟାଙ୍କ ୟୁ ଅପା ଲଭ୍ ୟୁ ଅପା ଥ୍ୟାଙ୍କ ୟୁ ସୋ ମଚ୍ ସୁଚିତ୍ରା ଲଭ୍ ୟୁ ଟୁ ତେବେ ମୋ ପସନ୍ଦର ଗୋଟେ ସୁନ୍ଦର ଗୀତ ଶୁଣିବା ପାଇଁ ସେ ଚାହିଁଛନ୍ତି ଆପଣଙ୍କ ପସନ୍ଦର ଗୋଟେ ଗୀତ ଶୁଣିଦେବେ ଏଇଟା ଅନୁରୋଧ କରିଛନ୍ତି ତେବେ ଚାଲ ସୁଚିତ୍ରା ତୁମକୁ ଶୁଣାଉଛି ତମ ମୋ ମନ ପସନ୍ଦର ଗୋଟେ ସୁନ୍ଦର ଗୀତ

ଆଇ ହୋପ୍ ନିହାତି ଭାବରେ ଏହି ଗୀତଟି ଆପଣଙ୍କୁ ପସନ୍ଦ ଆସିଥିବ। ତେବେ ଚାଲନ୍ତୁ ନେକ୍ସଟ ଏସ୍ଏମ୍ଏସ୍ ହ୍ୱାଟ୍ସଆପ୍ରେ କିଏ କରିଛନ୍ତି ଦେଖିବା। ଆମ ସହିତ କନେକ୍ଟ ହୋଇଛନ୍ତି ପ୍ରମୋଦ କୁମାର ସାହୁ ଡିହସାହି କାଦୁପଦା ଜଗତସିଂହପୁରରୁ, ଆଣ୍ଡ ଶୁଣିବା ପାଇଁ ଚାହିଁଛନ୍ତି ମୋହରା ଫିଲ୍ମର ଗୀତ ଟିପ୍ ଟିପ୍ ବର୍ଷା ପାନି।

ୱେଲକମ୍ ବ୍ୟାକ୍ ମାଇ ଫ୍ରେଣ୍ଡ୍, ଶୁଣୁଛନ୍ତି ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକକୁ 100.4 ଫ୍ରିକ୍ୱେନ୍ସିରେ ଆମେ ପହଞ୍ଚୁଛୁ ଆପଣମାନଙ୍କ ପାଖକୁ ଆଣ୍ଡ ଯେଉଁମାନେ ଫ୍ରିକ୍ୱେନ୍ସି ବାହାରେ ଆମକୁ ଶୁଣୁଛନ୍ତି ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ଲାଇଭ୍ ଷ୍ଟ୍ରିମିଂରେ ଶୁଣିଛନ୍ତି, ସମସ୍ତଙ୍କୁ ୱେଲକମ୍ ଆଣ୍ଡ ସୋ ଚାଲିଛି ରେନ୍ବୋ ଏସ୍ଏମ୍ଏସ୍ ସ୍ମୃତି ପଢୁଛି ଆପଣମାନଙ୍କର ମିଠା ମିଠା ଲଭ୍ ଲେଟର୍ସ। ଆମ ସହିତ କନେକ୍ଟ ହୋଇଛନ୍ତି ସମୀର ସଙ୍ଗୀତା ପଣ୍ଡା ତେଲେଙ୍ଗା ପେଣ୍ଠ କଟକରୁ। ମୋହରା ଫିଲ୍ମର ଗୀତ ଏକାଶ କହିଁ ଏସା ହୋତା ଗୀତଟିକୁ ଶୁଣିବା ପାଇଁ ଚାହିଁଛନ୍ତି। ତା ସହିତ ବହୁତ ସୁନ୍ଦର ଭାବରେ କାର୍ଯ୍ୟକ୍ରମ ସମ୍ପର୍କିତ କଥା କିଛି ଲେଖିଛନ୍ତି। ଲେଖିଲେ ସ୍ମୃତି ମ୍ୟାମ୍ ନମସ୍କାର, ଆଜିର କାର୍ଯ୍ୟକ୍ରମ ବହୁତ ଭଲ ଲାଗିଲା। ଭାବପ୍ରବଣତାକୁ ନେଇ ଆଜିର ଡାଇଲିନ୍ ଅତ୍ୟନ୍ତ ହୃଦୟସ୍ପର୍ଶୀ। ଭାବପ୍ରବଣ ଭାବାବେଗ ବିନା ଜୀବନ ଅଧୁରା। ମହାପ୍ରଭୁଙ୍କ ସହିତ ମୋର ଅନେକ ଭାବାବେଗ ଏବଂ ଭାବଗର୍ଭକ କଥା, ଅନୁଭବ, ଅନୁଭୂତି, ଜିଜ୍ଞାସା ରହିଛି। ଆଉ ଯେବେ ଡାକିଛି, ଯେବେ ସ୍ମରଣ କରିଛି, ସାଆନ୍ତେ ଶୁଣିଛନ୍ତି। କ୍ୟା ବାତ୍ ହେ, ଜୟ ଜଗନ୍ନାଥ। ଦେଖିଲେ ସ୍ମୃତି ମ୍ୟାମ୍ ଆଜି ଇମୋସନାଲ୍ ଗୀତ ବଜାଇ କାର୍ଯ୍ୟକ୍ରମର ଚାର ଚାନ୍ଦ ଲଗାଇ ଦେଇଛନ୍ତି। କେବେ ବେଳେ ଇମୋସନାଲ୍ ଗୀତ ଶୁଣୁଥିବା ବେଳେ ମୋର କିଛି ଅଖାଡ଼ୁଆ ସାଙ୍ଗ ଅଛନ୍ତି, ଆସି ପଚାରିବେ କ'ଣ ହେଇଛି କିରେ ଦୁଃଖିଆ ଗୀତ। ମୁଁ କହେ ତୁ କ'ଣ ବୁଝିବୁ ରେ ସାଙ୍ଗ, କର୍ପୂର ଗୁଣ ଶୁଙ୍ଘି ଶୁଙ୍ଘି କହୁ ସନ୍ଦେହ ଲୁଣ। ପ୍ରକୃତରେ ଭାବପ୍ରବଣତାର ଆବେଗ ନିଆରା, ହୃଦୟର ପରିଭାଷା ଇମୋସନାଲ୍। କ୍ୟା ବାତ୍ ହେ, ବହୁତ ବଢ଼ିଆ ଲାଗିଲା। ଥ୍ୟାଙ୍କ ୟୁ ସୋ ମଚ୍। ମେସେଜ୍ ମାଧ୍ୟମରେ ମଧ୍ୟ ଆପଣ ଆପଣଙ୍କର ଭାବନାକୁ ପରିପ୍ରକାଶ କରିଛନ୍ତି, ସେଥିପାଇଁ ଦିଲ୍ସେ ଧନ୍ୟବାଦ। ମୋହରାର ଏହି ସୁନ୍ଦର ଗୀତଟି ପହଞ୍ଚୁଛି ଆପଣଙ୍କ ପାଖକୁ।

ଓକେ ନେକ୍ସଟ ଏସ୍ଏମ୍ଏସ୍ ଆମ ସହିତ କନେକ୍ଟ ହୋଇଛନ୍ତି ଜିତେନ୍ଦ୍ର ନିଆଳି ମାଧବରୁ ଶୁଣିବା ପାଇଁ ଚାହିଁଛନ୍ତି ଗ୍ୟାମ୍ବଲର ଫିଲ୍ମର ଗୀତ ହମ୍ ଉନ୍ସେ ମୁହବତ କରକେ।

ଫ୍ରେଣ୍ଡସ୍, ଅରିଜିତ ସିଂଙ୍କର ସ୍ୱରର ବିଶେଷତା ହେଉଛି ତାଙ୍କର ସରଳତା ଆଉ ଭାବପ୍ରବଣତା। ସେ ଯେକୌଣସି ଗୀତକୁ ନିଜର ଅନୁଭୂତିରେ ଭରି ଦିଅନ୍ତି। ତେଣୁ ପ୍ରେମ ହେଉ, ବିରହ ହେଉ, ଆନନ୍ଦ ହେଉ କିମ୍ବା ପ୍ରତ୍ୟେକ ଭାବନାକୁ ତାଙ୍କ କଣ୍ଠ ସୁନ୍ଦର ଭାବେ ପ୍ରକାଶ କରିଥାଏ। ସଫଳତାର ଶୀର୍ଷରେ ଥାଇ ମଧ୍ୟ ସେ ନିଜର ସରଳ ଜୀବନଶୈଳୀ ପାଇଁ ବେଶ୍ ପରିଚିତ। ତାଙ୍କ ନମ୍ରତା, ଭଦ୍ର ବ୍ୟବହାର ତାଙ୍କୁ ଜଣେ ଭଲ କଳାକାର ସହିତ ଜଣେ ଭଲ ମଣିଷ ଭାବେ ମଧ୍ୟ ପ୍ରତିଷ୍ଠା କରିଛି।

ଟ୍ୟୁନ୍ ହଣ୍ଡ୍ରେଡ୍ ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦେଶାଦିଲ୍ ତକରେ ରେଡିଓ ହୋମ୍ ସଭାର ସାଗର ଅଛି ଆପଣଙ୍କ ସହିତ ଷ୍ଟୁଡିଓ କଟରେ ସମୟ ମଧ୍ୟାହ୍ନ 12:20 ଆରମ୍ଭ କରୁଛୁ ପ୍ରୋଗ୍ରାମ କିଛି କଥା କିଛି ଗୀତ ଫ୍ରେଣ୍ଡସ୍ ଜୀବନର ପଥ କେବେ ସରଳ ହୋଇନଥାଏ ପ୍ରତ୍ୟେକ ମଣିଷ ଜୀବନରେ କିଛି ନା କିଛି ପ୍ରତିବନ୍ଧକ ନିହାତି ଭାବରେ ଆସିଥାଏ କେବେ ଅଭାବ ହେଉ କେବେ ବିଫଳତା ହେଉ କିମ୍ବା ଶାରୀରିକ ଅସୁବିଧା କିନ୍ତୁ ଏସବୁ ପ୍ରତିବନ୍ଧକ ମଧ୍ୟରେ ଗୋଟିଏ ଶକ୍ତି ଅଛି ଯାହା ସବୁକିଛିକୁ ପରାସ୍ତ କରିପାରେ ଆଉ ସେହି ଶକ୍ତି ହେଉଛି ଇଚ୍ଛା ଶକ୍ତି ଯେଉଁମାନେ ନିଜ ଇଚ୍ଛା ଶକ୍ତିକୁ ଦୃଢ଼ ରଖିଛନ୍ତି ସେମାନେ ଅସମ୍ଭବକୁ ମଧ୍ୟ ସମ୍ଭବ କରିଦେଇଛନ୍ତି ଜୀବନରେ ହାରିଯିବା ସହଜ ପରିସ୍ଥିତିକୁ ଦୋଷ ଦେବା ସହଜ କିନ୍ତୁ ସେହି ପରିସ୍ଥିତିକୁ ସାମ୍ନା କରି ଆଗକୁ ବଢ଼ିବା ପାଇଁ ଯେଉଁ ସାହସ ଦରକାର ତାହାର ନାମ ହେଉଛି ଇଚ୍ଛାଶକ୍ତି ଆଜି ଆମେ କଥା ହେବା ସେହି ଅଦୃଶ୍ୟ ଶକ୍ତି ବିଷୟରେ ଯାହା ମଣିଷକୁ ଅସମ୍ଭବକୁ ସମ୍ଭବ କରିବାର ସାହସ ଦେଇଥାଏ କଥା ହେବା କିନ୍ତୁ ତା ପୂର୍ବରୁ ଶୁଣିବା ଏହି ବ୍ୟୁଟିଫୁଲ୍ ଟ୍ରାକ୍ଟି ଷ୍ଟେ ଟ୍ୟୁନ୍ଡ

ଫ୍ରେଣ୍ଡସ୍, ଅନେକ ସମୟରେ ଆମେ ନିଜକୁ ଅନ୍ୟମାନଙ୍କ ସହ ତୁଳନା କରୁ, ଭାବୁ ସେ ମୋଠାରୁ ଭଲ, ସେ ଅଧିକ ସଫଳ। କିନ୍ତୁ ପ୍ରତ୍ୟେକ ମଣିଷର ଯାତ୍ରା ଅଲଗା ହୋଇଥାଏ। ଗତକାଲିର ନିଜ ସହ ଆଜିର ନିଜକୁ ତୁଳନା କରନ୍ତୁ। ଯଦି ଆପଣ ଟିକେ ବି ଆଗକୁ ବଢ଼ିଛନ୍ତି ନା, ତେବେ ଆପଣ ସଫଳତା ପଥରେ ଅଛନ୍ତି। ମନେ ରଖନ୍ତୁ, ବଡ଼ ପରିବର୍ତ୍ତନ ସବୁବେଳେ ଛୋଟ ଛୋଟ ପଦକ୍ଷେପରୁ ଆରମ୍ଭ ହୁଏ। ଯେତେବେଳେ

ଆପଣ ସଫଳତା ପଥରେ ଅଛନ୍ତି। ମନେ ରଖନ୍ତୁ, ବଡ଼ ପରିବର୍ତ୍ତନ ସବୁବେଳେ ଛୋଟ ଛୋଟ ପଦକ୍ଷେପରୁ ଆରମ୍ଭ ହୁଏ। ଯେତେବେଳେ ଜୀବନ ଆପଣଙ୍କୁ କୁହେ ଆଉ ହେବନି, ସେତେବେଳେ ନିଜ ମନକୁ କୁହନ୍ତୁ ଆଉ ଥରେ ଚେଷ୍ଟା କରିବି। ଦେଖିବେ, ଯେତେବେଳେ ପରିସ୍ଥିତି କହେ ରାସ୍ତା ବନ୍ଦ ହୋଇଯିବ, ସେତେବେଳେ ନିଜକୁ ବିଶ୍ୱାସ କୁହନ୍ତୁ ନୂଆ ରାସ୍ତା ଖୋଜିବି। ଆଉ ଯେତେବେଳେ ବିଫଳତା କହେ ତୁମେ ହାରିଗଲ, ସେତେବେଳେ ନିଜ ଇଚ୍ଛା ଶକ୍ତିକୁ କୁହନ୍ତୁ ଏଇଟା ଶେଷ ନୁହେଁ, ଏହା ଏକ ନୂଆ ଆରମ୍ଭ। ଆଉ ଏଇଟା ତ ହେଉଛି ଇଚ୍ଛା ଶକ୍ତି।

ଫ୍ରେଣ୍ଡସ୍, ଜୀବନରେ ସବୁକିଛି ହରାଯାଇପାରେ, କିନ୍ତୁ ଯଦି ଆତ୍ମବିଶ୍ୱାସ ଆଉ ଇଚ୍ଛା ଶକ୍ତି ରହିଥାଏ ତେବେ ପୁଣି ଥରେ ସବୁକିଛି ଗଢ଼ି ହୋଇଯାଇପାରେ। ସେଥିପାଇଁ ଯେତେ ବଡ଼ ପ୍ରତିବନ୍ଧକ ଆସୁ ମନେ ରଖନ୍ତୁ, ପାହାଡ଼ର ଉଚ୍ଚତା ନୁହେଁ, ଚଢ଼ିବାର ସାହସ ମଣିଷକୁ ଶିଖରରେ ପହଞ୍ଚାଇଥାଏ। ଆଉ ଇଚ୍ଛାଶକ୍ତି ଯେତେବେଳେ ଦୃଢ଼ ହୁଏ, ପ୍ରତିବନ୍ଧକ ନିଜେ ନିଜେ ରାସ୍ତା ଛାଡ଼ିଦିଏ। ତ ଫ୍ରେଣ୍ଡସ୍, ଏଇଠି ଶେଷ କରୁଛୁ ଆଜିର କିଛି କଥା କିଛି ଗୀତ ପ୍ରୋଗ୍ରାମ। ଷ୍ଟେ ଟ୍ୟୁନ୍ଡ 100.4 ଆକାଶବାଣୀ FM ରେନ୍ ବୋକାଟା ଦିଲ୍ ସେ ଦିଲ୍ ତକ।

वेलकम बैक चुनकर चंद म्यूजिकल योर 100.4 आकाशवाणी एफएम रेन पकड़क देत से दिल तक रे रेडियो हम सबर सागर अछि आपन को सहित सो चलचे मोदेश फ्रेंड्स ब्रिटिश शासन काल रे अनेक साहित्यक निजर रचना माध्यम रे देशवासी को मन रे स्वाधीनता चेतना जागृत करतिले बंकिम चंद्र चट्टोपाध्याय रचित बंदे मातरम गीत ଭାରତୀୟଙ୍କ ପାଇଁ ଏକ ପ୍ରେରଣାର ମନ୍ତ୍ର ପାଲଟି ଯାଇଥିଲା। ଏ ଗୀତ ଶୁଣି ଅନେକ ଯୁବକ ଦେଶ ପାଇଁ ସଂଗ୍ରାମର ଛାପ ଦେଇଥିଲେ। ସେହିପରି ରବୀନ୍ଦ୍ରନାଥ ଠାକୁରଙ୍କ କବିତା ଓ ଗୀତ ଭାରତୀୟମାନଙ୍କ ମନରେ ଆତ୍ମବିଶ୍ୱାସ ଭରି ରଖିଥିଲା। ତାଙ୍କ ରଚନା ଲୋକଙ୍କୁ ନିଜ ସଂସ୍କୃତି ଓ ପରିଚୟ ପ୍ରତି ଗର୍ବ ଅନୁଭବ କରିବାକୁ ଶିଖାଇଥିଲା। ଓଡ଼ିଶାରେ ମଧ୍ୟ ସାହିତ୍ୟ ଆନ୍ଦୋଳନର ବହୁତ ଅନନ୍ୟ ପ୍ରତିଭା ଥିଲେ। ସେମାନଙ୍କ ମଧ୍ୟରେ ଫକୀରମୋହନ ସେନାପତି, ଗଙ୍ଗାଧର ମେହେର, ଏମିତି ଅନେକ କିଛି। ସେମାନେ ଲୋକମାନଙ୍କ ମଧ୍ୟରେ ଜାତୀୟ ଚେତନାର ବୀଜ ବୁଣିଥିଲେ। ସାହିତ୍ୟ କେବଳ ଗୋଟିଏ ମନୋରଞ୍ଜନର ମାଧ୍ୟମ ନୁହେଁ, ଏହା ସମାଜକୁ ଦିଗ୍ଦର୍ଶନ।

वेलकम बैक ट्यून कर चुन म्यूजिकल हियर 100.4 आकाशवाणी एफएम रेनबो कटक दे चलिल तकरे रेडियो हम सबर सागर अछि आपन को सहित सो चलची मो देश फ्रेंड्स आज हमें स्वाधीन भारत रे बास करछे ए स्वाधीनता पछरे जेपरी पीर संग्रामी को अवदान रहिछि सेपरी साहित्यक मानकर लेखनी रो शक्ति मध्य रहिछि सेमानकर रचना आज मध्य हमको ଦେଶପ୍ରେମ ସାହସ ଓ ମାନବିକତାର ପାଠ ପଢ଼ାଏ ଆଜିର ଯୁବପିଢ଼ିମାନଙ୍କ ପାଇଁ ମଧ୍ୟ ଏହି ସାହିତ୍ୟ ନିହାତି ଭାବରେ ଗୋଟିଏ ପ୍ରେରଣା ହୋଇ ରହିବ ତ ଫ୍ରେଣ୍ଡସ୍ ଏଇଠି ଶେଷ କରୁଛୁ ଆଜିର ମୋ ଦେଶ ପ୍ରୋଗ୍ରାମ ମୋ ପରେ ପରେ ଯୋଡ଼ି ହେଇଯାଉଛନ୍ତି ଆର୍ଜେ ସୁବି ଯେ ଆପଣଙ୍କ ଆଫ୍ଟରନୁନ୍କୁ କରିବେ ପୁରା ସରିଲା ଟିଲ୍ ଦେନ୍ ଟେକ୍ କେୟାର ହାଭ୍ ଏ ନାଇସ୍ ଡେ ସାଗର ଇଜ୍ ସାଇନିଂ ଅଫ୍ ଷ୍ଟେ ଟ୍ୟୁନ୍ଡ 100.4 ଆକାଶବାଣୀ ଏଫ୍ଏମ୍ ରେନ୍ ବୋକାଟକ୍ ଦିଲ୍ ସେ ଦିଲ୍ ତକ୍